ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 23 ଦିନ 2026 ମସିହା ଜୁନ୍ ମାସର 13 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ସକାଳ 5:57। ମାଙ୍ଗଳିକ

ଶୁଣିଲେ ସଂସ୍କୃତ ବନ୍ଦନ ପୁରାତନ ରଚନାରୁ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ ପରବର୍ତ୍ତୀ ଶିଳ୍ପୀ ସୁବାସ ଦାସ ଗୀତିକାର ନଗେନ୍ଦ୍ର ମହାପାତ୍ର।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 47ତମ ଭାଗ।

ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି ଏଥିରେ 6ଟି ବିଭାଗର 8ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭି ଜିରାମଜି ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ପାଇଁ ନିଷ୍ପଭି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016ରେ ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ତାରିଖ ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି ରାଜ୍ୟର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

0: ଭୁବନେଶ୍ୱରରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ୍ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ତାରିଖରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15-ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1°C ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: ଆପଣମାନେ ଦେଖିଥିବେ କେତେକ ପିଲା ଜନ୍ମରୁ କାଞ୍ଚିଆ ବା ଧବଳବର୍ଣ୍ଣ ହୋଇ ଜନ୍ମ ହୋଇଥାନ୍ତି। ସେମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଧବଳବର୍ଣ୍ଣ ସେମିତି ରହେ ବା ବଢ଼ି ବଢ଼ିଯାଏ। ଏହାକୁ ଆଲବିନିଜିମ୍ କୁହାଯାଏ। ଏହି ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ 2014 ପ୍ରତିବର୍ଷ ଜୁନ୍ 13 ଦିନଟିକୁ ଆନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଆଲବିନିଜିମ୍ ରୋଗଟି କ'ଣ। ଏହା ଏକ ଜନ୍ମଗତ ରୋଗ। ଆମ ଶରୀରରେ ମେଲାନିନ୍ ନାମକ ବର୍ଣ୍ଣକୋଷ ଅଛି ଯାହା ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୃଷ୍ଣବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ ଯାହାକୁ ଆମେ ଆଲବିନିଜିମ୍ କହିଥାଉ। ଏହି ଆଲବିନିଜିମ୍ 2 ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ। ରୋଗୀଟି ଖରାକୁ ଅନେଇପାରେ ନାହିଁ। ଆଖିଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ି ଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜିମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି ଦୁଇଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ। ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜିମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ।

0: ଏହା ସଂକ୍ରାମକ ବା ଡିଆଁ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ଏହି ପ୍ୟାରେଡ୍ରେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500 ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ୱଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି କୌଣସି ପ୍ରକାର ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ଭନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ ଡିଆର୍ଡିଏଲ୍ ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଡିଆର୍ଡିଓ ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର

0: ପାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିଭିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆଜି ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁଳା ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସମ୍ଭାବନା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା।

0: କୋଇଲିର ମଧୁର ସ୍ୱର ତାର କୁହୁ କୁହୁ ଧ୍ୱନି ପ୍ରକୃତରେ ପ୍ରେମର ଆବେଗ ସୃଷ୍ଟି କରିଥାଏ। ତାର ତାନ ମନ ଭିତରେ ନୂଆ ଭାବନା ଜାଗ୍ରତ କରାଏ।
1: ସେହିପରି ଯୁଗଳ ପକ୍ଷୀମାନଙ୍କର ସାଥୀ ହେଇ ଉଡ଼ିବା ଦେଖିଲେ ସତରେ କେତେ ଖୁସି ଅନୁଭବ ହୁଏ କହିଲ। ମନରେ ଭଲ ପାଇବା ବିଶ୍ୱାସ ବଢ଼ିଯାଏ।
0: ଏହା ପ୍ରକୃତି ଆଉ ମଣିଷ ମଧ୍ୟରେ ଥିବା ଅନାବିଳ ସମ୍ପର୍କକୁ ଦର୍ଶାଏ। ଏହା ଆମକୁ ଶାନ୍ତି ସ୍ନେହର ସନ୍ଦେଶ ଦେଇଥାଏ। ସତରେ ଏହି ପକ୍ଷୀମାନଙ୍କ ପାଇଁ ନା ରହିଛି ସୀମା ନା କୌଣସି ସରହଦ। ଆଜି ପୁଣି ଥରେ ସମ୍ଭାବନାକୁ ନେଇ ଆମେ ଦୁହେଁ
1: ମୁଁ ରଞ୍ଜନ
0: ମୁଁ ସୁରଭି
1: ନମସ୍କାର।

କଥାରେ ଅଛି, ସାହାଯ୍ୟ ସହଯୋଗ କରିବା ମଣିଷର ପ୍ରଥମ କର୍ତ୍ତବ୍ୟ। ସେ ଯେ କେହି ବି ହୁଅନା କାହିଁକି, ଗରିବ ବ୍ୟକ୍ତିଟି ହେଉ ଅବା ସାହାଯ୍ୟ ମାଗୁଥିବା ବ୍ୟକ୍ତିଟିଏ ହେଉ, ଆମେ ତାକୁ ସହାନୁଭୂତି ଦେଖାଇ ସାହାଯ୍ୟ କରିବା।

0: ଜରୁରୀ।
1: ଠିକ କହିଲ ସୁରଭି, ଦୟା ମନୋଭାବ ରଖିବା ଭଲ କଥା। ରାସ୍ତାରେ ଯିବା ସମୟରେ ଆମେ ଅନେକ ଲୋକଙ୍କୁ ଦେଖୁଛେ, ମନ୍ଦିର ପାଖରେ ପିଲାଙ୍କୁ ନେଇ ଖରା ବର୍ଷାରେ ଶୀତରେ ବସିଥାନ୍ତି ମୁଠେ ଚାଉଳ ପାଇଁ। ସେହିଭଳି ବ୍ୟକ୍ତିଙ୍କୁ ଯଦି କିଛି ଦାନ ଦେବା ତାହେଲେ ଭଗବାନ ନିଶ୍ଚୟ ଆଶୀର୍ବାଦ କରିବେ।
0: ସତ କଥା, ହେଲେ ଦାନ କେବଳ ଧନ ଦେବା ନୁହେଁ, ମାନେ ଟଙ୍କା ପଇସା ଦେବାକୁ ହିଁ ଦାନ ବୋଲି କୁହାଯିବନି। ଯଦି ଆମେ ନିଜର ଜ୍ଞାନ, ସମୟ, ପରିଶ୍ରମ ଆଉ ସହାନୁଭୂତି ଦେବା, ତେବେ ଏହାକୁ ଦାନ ବୋଲି ମଧ୍ୟ ଆମେ କହିପାରିବା। ଏ ଯେମିତି ବୃଦ୍ଧ ପିତାମାତାଙ୍କୁ ଆମେ ଟଙ୍କା ପଇସାରେ ସାହାଯ୍ୟ ନୁହଁ, ବରଂ ଆମେ ସେମାନଙ୍କୁ ନିଜର ସମୟ ଦେବା ଉଚିତ। ତାଙ୍କ ପାଖରେ ବସି କିଛି ସମୟ କଥା ହେଲେ ହୁଏତ ତାଙ୍କର ମନ ପରିବର୍ତ୍ତନ ହେବ, ସେଇଟା ହିଁ ହେଉଛି ସମୟର ଦାନ।
1: ଗରିବ ପିଲାଟି, ପାଠପଢ଼ା ତାର ବହୁତ ଭଲ, କିନ୍ତୁ ଟ୍ୟୁସନ ପାଇଁ ପଇସା ନାହିଁ। ଯଦି ଆମେ ଆମର ଜ୍ଞାନ ତାକୁ ଦେବା, ତାହେଲେ ପରୋକ୍ଷରେ ତାହା ଦାନ ସହିତ ସମାନ।
0: ରାସ୍ତାରେ ଗଲାବେଳେ ଦେଖିଲେ ବସ୍ଟିର ଆକ୍ସିଡେଣ୍ଟ ହୋଇଯାଇଛି, ବେଶୀ କିଛି ନହେଲେ ବି ଯଦି ଆମେ ଯାତ୍ରୀମାନଙ୍କୁ ପାଣିର ବନ୍ଦୋବସ୍ତ କରିବା ବା ପାଖରେ ଥିବା ମେଡିକାଲକୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବା, ତେବେ ଏହା ବି ଏକ ପ୍ରକାର ସାହାଯ୍ୟ ହିଁ।
1: ଯେତେବେଳେ ଜଣେ ବ୍ୟକ୍ତି ନିଜ ସାମର୍ଥ୍ୟ ହିସାବରେ ଆଉ ଜଣଙ୍କୁ ସାହାଯ୍ୟ କରୁଛି ବା ଉପକାର କରୁଛି, ସେତେବେଳେ ସମାଜରେ ସୌହାର୍ଦ୍ଦ୍ୟ ଆଉ ଭାଇଚାରା ବୃଦ୍ଧି ପାଇଥାଏ। ଏହା ହିଁ ପ୍ରକୃତ ଦାନ। ପୁଣି ସୁରଭି, ସବୁଠାରୁ ବଡ଼ ଦାନ କ'ଣ ଜାଣିଛ?
0: କ'ଣ ଯେ?
1: ଶରୀରର ଯଦି ଅଙ୍ଗଦାନ କରାଯାଉଛି ଅନ୍ୟକୁ, ମାନେ କିଛି ଲୋକ ଅଛନ୍ତି ସେମାନେ ମୃତ୍ୟୁ ପୂର୍ବରୁ ନିଜର ଚକ୍ଷୁ ଦାନ କରିବା ପାଇଁ ସ୍ଥିର କରିଥାନ୍ତି। ପୁଣି ରକ୍ତଦାନ ଶିବିର ମଧ୍ୟ ମଝିରେ ମଝିରେ ଲୋକମାନଙ୍କର ସୁବିଧା ପାଇଁ ଖୋଲାଯାଉଛି। ସ୍ୱ ଇଚ୍ଛାରେ କିଛି ଲୋକ ରକ୍ତଦାନ ବି କରନ୍ତି।
0: ସତରେ ସେମାନେ କେତେ ମହାନ! ଆପଣ ମହାଦାନୀ ହରିଶ୍ଚନ୍ଦ୍ର, ବଳିରାଜା, କର୍ଣ୍ଣଙ୍କ କଥା ନିଶ୍ଚୟ ଶୁଣିଥିବେ, ହେଲେ ଭୁଲିଯାଇଛେ ଦଧିଚିଙ୍କ କଥା। ବୃତାସୁର ନାମକ ରାକ୍ଷସକୁ ମାରିବା ପାଇଁ ଦେବତାମାନେ ଦଧିଚିଙ୍କୁ ଅସ୍ଥି ମାଗିଲେ। ସେ ଆତ୍ମଦାହ କରିବା ପରେ ତାଙ୍କ ଅସ୍ଥିରେ ତିଆରି ହୋଇଥିଲା ବଜ୍ର, ଯାହାଦ୍ୱାରା ଇନ୍ଦ୍ର ବୃତାସୁରର ଅନ୍ତ କରିଥିଲେ। ଇତିହାସ ପୃଷ୍ଠାକୁ ଓଲଟାଇଲେ ଆମେ ଏହାର ଅନେକ ଉଦାହରଣ ପାଇପାରିବା। ସେମାନେ କେବଳ ଦାନ କରିନଥିଲେ, ବରଂ ସମ୍ପୂର୍ଣ୍ଣ ମାନବ ଜାତିକୁ ରକ୍ଷା କରିଥିଲେ। ଏହି ଲୋକମାନଙ୍କର ସେବା ମନୋଭାବ, ଉଦାରତା ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ଏଥିରୁ ଜଣାପଡ଼େ ଦାନର ମୂଲ୍ୟ କେତେ ଆଉ କେତେ ଆନ୍ତରିକତାର ସହିତ କରିବା ଉଚିତ।
1: ହେଲେ ଧୀରେ ଧୀରେ ଦାନ ସହିତ ଆଜିକାଲି ଯୋଡ଼ି ହୋଇଗଲାଣି ଦକ୍ଷିଣା। ଯଦି କୌଣସି ବ୍ୟକ୍ତିଙ୍କୁ ଆମେ ଖାଇବାକୁ ଦେଉଛେ, ତାହେଲେ ତାକୁ ଅନ୍ନ ସହିତ ବସ୍ତ୍ର, ଛଞ୍ଚା, ପୁଣି କିଛି ଦକ୍ଷିଣା ବି ନିଶ୍ଚୟ ଦେଉଛେ। ଏହି ଦାନ ସହିତ ଯୋଡ଼ି ହୋଇଗଲାଣି ଦକ୍ଷିଣା। ବସ୍ତୁ ସହିତ ପଇସା ବି ମିଶିଗଲାଣି। ଏହାଦ୍ୱାରା ମଣିଷର ମନରେ ବେଳେବେଳେ ଚିନ୍ତା ଆସେ ବା ଭାବନା ଆସେ, ଟିକେ ଅଧିକା ହେଲେ ହୁଅନ୍ତନି? ଏହିଭଳି ଭାବନା ଯୋଡ଼ି ହୋଇଯାଏ।
0: ତେବେ ଆଜି ସମ୍ଭାବନାରେ ଏହିଭଳି ଏକ ପ୍ରସଙ୍ଗକୁ ନେଇ ବିଷୟ ରହିଛି, ଦାନ ଉପରେ ଦକ୍ଷିଣା। ଆସନ୍ତୁ ଆମ ଶ୍ରୋତା ଏ ସମ୍ପର୍କରେ କ'ଣ ମତାମତ ରଖିଛନ୍ତି ଶୁଣିବା।
2: ମୁଁ ହେଲି ଡକ୍ଟର ଅଶୋକ କୁମାର ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଦାମନଯୋଡ଼ି। ଦାନ ଉପରେ ଦକ୍ଷିଣା, ଏହା ଆମ ସମାଜରେ ଗୋଟିଏ ଲୋକବାଣୀ। ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ମଣିଷର ଦିବ୍ୟ ଗୁଣ ଗୁଡିକ ଦୟା, କ୍ଷମା, ଅନୁକମ୍ପା, ସାହାଯ୍ୟ, ସହଯୋଗ, ଦାନ ଆଦି ପବିତ୍ର ଗୁଣ ପୁରି ରହିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବହୁ ଜଣଙ୍କ ପାଖରେ ଋଣୀ ଥାଏ। ପିତୃ ଋଣ, ମାତୃ ଋଣ, ଗୁରୁ ଋଣ, ଦୈବୀ ଋଣ, ସାମାଜିକ ଋଣ, ଏସବୁ ଋଣ ପରିଶୋଧ କରିବା ପାଇଁ ଆମ ଧର୍ମଶାସ୍ତ୍ର ମୁତାବକ ମଣିଷ ନିଜର ଶକ୍ତି ସାମର୍ଥ୍ୟ ମୁତାବକ କିଛି ଦାନ ଦକ୍ଷିଣା ପ୍ରଦାନ କରିଥାଏ, ମାନସିକ ଶାନ୍ତି ପାଇବା ପାଇଁ, ନଚେତ ଧର୍ମଦ୍ରୋହୀ ବୋଲି ବିବେଚିତ ହୋଇଥାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଆମେ ସମସ୍ତେ ଜାଣିଥିବା ରାଜା ହରିଶ୍ଚନ୍ଦ୍ର ନିଜର ଶପଥ ପ୍ରତିଜ୍ଞା ମୁତାବକ ନିଜର ରାଜ୍ୟ ସର୍ବସ୍ୱ ଋଷି ବିଶ୍ୱାମିତ୍ରକୁ ଦାନ ଦେଲା ପରେ ଋଷି ସନ୍ତୁଷ୍ଟ ହୋଇନଥିଲେ। ସେ ପୁଣି କହିଥିଲେ, ମୋର ଦକ୍ଷିଣା ଦରକାର। ଦକ୍ଷିଣା ସ୍ୱରୂପ ନିଜର ସ୍ତ୍ରୀ, ପୁତ୍ର, ଏପରିକି ନିଜକୁ ବିକି ଋଷି ବିଶ୍ୱାମିତ୍ର ଦକ୍ଷିଣା ସ୍ୱରୂପ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିକୁ ଯଦି ଆମେ ଲକ୍ଷ୍ୟ କରିବା, ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଦାନ

ଦକ୍ଷିଣା ଗୋଟେ କୁଅଭ୍ୟାସ ପରିଲକ୍ଷିତ ହେଉଛି। ଯେକୌଣସି ଦ୍ରବ୍ୟ କିଣନ୍ତୁ, ପନିପରିବା ସାମଗ୍ରୀ କ୍ରୟ କଲା ପରେ ଉପଯୁକ୍ତ ପ୍ରାପ୍ୟ ଦେଲା ପରେ ମଧ୍ୟ ଆଉ ଗୋଟାଏ ଦେ, ଓଜନରେ ଟିକେ ଗଡେଇକିରି ଦେ, କାରଣ ଦାନ ପରେ ଦକ୍ଷିଣା ଦେବା କଥା। ଏହି ଲୋକବାଣୀ ମୁଖ୍ୟତଃ ଆମ ସମାଜରେ ଅଛି। କୌଣସି ଜାତି ଧର୍ମକୁ ମୁଁ ଆକ୍ଷେପ କରୁନାହିଁ, ଆମ ସମସ୍ତଙ୍କର ଏଇଟା ଅଙ୍ଗେ ନିଭା କଥା। କୌଣସି ପୁଣ୍ୟ କାର୍ଯ୍ୟରେ ବ୍ରାହ୍ମଣ ଭୋଜନ ଦେଲା ପରେ ଆମକୁ ଦକ୍ଷିଣା ଦେବାକୁ ହୁଏ, ନଚେତ ପୁଣ୍ୟ ଫଳ ମିଳେ ନାହିଁ ବୋଲି କୁହନ୍ତି। ଏପରି କିଛି ନୁହେଁ, ଏହା ହଉଛି ଗୋଟେ ଅନ୍ଧବିଶ୍ୱାସ ଆଉ ଗୋଟେ କୁସଂସ୍କାର, ଛଳନା ପ୍ରବଞ୍ଚନା ଛଡା ଅନ୍ୟ କିଛି ନୁହେଁ। ଏପରି ଦାନ ପରେ ଦକ୍ଷିଣା କୌଣସି ବୈଜ୍ଞାନିକ ସିଦ୍ଧାନ୍ତିକ କାରଣ ନାହିଁ। ଲୋକମାନଙ୍କୁ ହଡପ କଲା ଭଳିଆ, ଏକ୍ସପ୍ଲଏଟ୍ କଲା ଭଳିଆ ଆମ ସମାଜରେ ଏଇଟା ମଧ୍ୟ ପ୍ରତିଷ୍ଠିତ ହୋଇଛି, ଲୋକମାନଙ୍କର ଗୋଟେ ମାନିଆ ମଧ୍ୟ ହେଇଯାଇଛି। ଆମେ ଦାନ ପରେ ମଧ୍ୟ ଦକ୍ଷିଣା ସଂଗ୍ରହ କରିବା।

ମୁଁ ସୁରେନ୍ଦ୍ର ନାଥ ସାମଲ କଟକରୁ କହୁଛି। ମନେ ଗୋଟେ ଚୁକ୍ତି ହେଲା ଯେ ଆମେ ଏତିକି ପଇସାରେ ଆମେ ହେଇଗଲା ପରେ ପୁଣି ଦେଖିବ ଲୋକ କଣ କରନ୍ତି, ତାପରେ ଆଉ ଗୋଟେ ଆଉ ଜିନିଷ ଗୋଟେ ଭାଗ ଦେବା ଆସିଥିବେ କୋଉ ଜିନିଷ ନବା ପାଇଁ, ସେମାନେ ଆଶା କରିନଥିବେ ଯେ ଏଇ ଜିନିଷଟା ଆମକୁ ମିଳିବ। ବନ୍ଧୁ ବାନ୍ଧବ ଏଇସବୁଥିରେ ମିଳିଗଲା, ଯଦି ଗୋଟେ ଜିନିଷ ମିଳିଗଲା ସେ ଆଉ ଗୋଟେ ଜିନିଷ ସେଠି ଦେଖିଲେ ତାଙ୍କର ଲୋଭ ହବ, ଏଇଟା ଗୋଟେ ମତେ ଟିକେ ଦିଅନ୍ତନି। ତେଣୁ ଏଇଭଳି କ୍ଷେତ୍ରରେ ସେ କଣ ଦାନ ତ ନେଲା ନେଲା, ତାପରେ ଆଉ ଗୋଟେ ଜିନିଷ ଦକ୍ଷିଣ ଆକାରରେ ମଧ୍ୟ ସେ ମାଗି ନଉଛି। ମାନେ ଏଇଟା ହଉଛି କଣ କହିଲ, ତେଣୁ ଲୋକମାନଙ୍କର ଯୋଉ ଅତି ଲୋଭାଶକ୍ତ ମନ ଥାଏ ସେ ସବୁବେଳେ ଚାହେଁ ମୁଁ ଅଧିକା ଟିକେ ଇଏ କେମିତି ପାଇବି, ସବୁବେଳେ ଲୋକ ଅଧିକା ଚାହେଁ, ତାକୁ ଯେତେ ଯାହା ଦବ ଦେଇଦେଲା ପରେ। ବହୁତ ଲୋକଙ୍କ ତ ଏଇ ପ୍ରବୃତ୍ତି ଅଛି, ସେମାନେ ଚାହାନ୍ତି ଯୋଉଟା ପ୍ରାପ୍ୟ ତାଙ୍କର ପାଇଚାରିଲା ପରେ ଆଉ ଗୋଟେ ଜିନିଷ ମଧ୍ୟ ଆଶା କରୁଥିବେ। ବେଳେବେଳେ ଯୋଉ ଯୋଉକରେ ମଧ୍ୟ ଦେଖାଯାଏ ଯାଇଥିବେ ପଡ଼ିଶା ଘରକୁ ଚିନି ଟିକେ ନାହିଁ ଆଣିବେ, ଚିନି ଟିକେ ଯାଇକି ଆଉ ଦୁଇଟା ଆଳୁ ଦିଅନ୍ତନି। ଗୋଟେ କଥା ଜିନିଷ ଆମେ ସେଇଟା ହଉଛି କଣ କହିଲ, ଦାନ ଉପରେ ଦକ୍ଷିଣା ଲୋକ ନା ଭଲ, ଦାନ ଉପରେ ଦକ୍ଷିଣା ବହୁତ ଜାଗାରେ ଏମିତି ଘଟଣା ସବୁ ଯୋଉ ଘଟେ ବରଯାତ୍ରୀରେ କନ୍ୟାକୁ ବରକୁ ସବୁ କଥା ଆମେ ଯାହା ଇଏ ଦିଆଯାଏ ସବୁ ଦେଲା ପରେ ମଧ୍ୟ ସେମାନଙ୍କର ଆହୁରି ଯେ ଏଇଟା ଆମକୁ ଦିଅ କି ଏଇ ଜିନିଷ ସେଗୁଡାକ ଦାନ ଉପରେ ଦକ୍ଷିଣା। ଆଉ କନ୍ୟାଦାନ ଦକ୍ଷିଣା ତ ସେ ଅଲଗା ଜିନିଷ, ଗୋଟେ ଜିନିଷ ଆମେ କଲେ ତାପରେ ଆପଣ ଆଉ ସେ ପିଲାମାନଙ୍କର ଖର୍ଚ୍ଚ ପାଇଁ ଗୋଟା କିଛି ଦିଅନ୍ତି, ଏଇଟା ହଉଛି ଦାନ ଉପରେ ଦକ୍ଷିଣା। ତାର ପ୍ରଚାର ପ୍ରସାର ରହିଛି ଆମ ସମାଜରେ, ଅନେକ ଲୋକ ଅନେକ ଜାଗାରେ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଇଭିନ୍ କିଣା ବିକାରେ ମଧ୍ୟ ସେ ଜିନିଷ ଅଛି। କିଣା ପରେ ଛିଡ଼ିଗଲା, ଛିଡ଼ିଗଲା ପରେ ପୁଣି ସେଟା ନାହିଁ ଆପଣ ଆଉ ଗୋଟେ କାମ କରନ୍ତୁ, ଆଉ ଏତିକି ପଇସା ଆପଣ ଦିଅନ୍ତୁ କି ଏଇ କାମଟା ଆପଣ ଟିକେ କରିଦିଅନ୍ତୁ, ସେଇଟା ମଧ୍ୟ ଦାନ ଉପରେ ଦକ୍ଷିଣା ଦିଅ। ଯୋଉ କାମ କରିଦେବା କଥା କରିସାରିଲା ପରେ ଆଉ ଗୋଟେ କାମ ତାପରେ ଲଦିଦେବା, ଗୋଟେ କାମ ସେ କରିଦେଲା ସ୍ୱତଃପ୍ରବୃତ ହେଇକିରି ଆଉ ଗୋଟେ କାମ ତାପରେ ଆମେ ଲଦିଦେବା, ଏସବୁ ଜିନିଷକୁ ନେଇକିରି। ହଁ ପରିବା ପାଇଁ ଯିବେ, ପରିବା କିଣିବା ପାଇଁ ଗଲେ ଆଉ କିଣି ଦି ତିନିଟା ପରିବା କିଣି ସାରିଲା ପରେ ଆଉ ଦିଏ ଦିଟା କଞ୍ଚା ଲଙ୍କା ପକେଇ ଦିଏ, ସେ ଯୋଉ କଞ୍ଚା ଲଙ୍କାଟା ଯୋଉ ପକେଇ ଦିଏ କହିବା, କଞ୍ଚା ଲଙ୍କା କିଲୋ 200 ଟଙ୍କା ହେଲେ ମଧ୍ୟ ସେ ଯେହେତୁ ଆମ ପାଖରେ ରେଗୁଲାର ସେ କିଣୁଛି ଆସୁଛି କିଣିବା ପାଇଁ ବାଧ୍ୟ ହେଇଥାଏ ବିକିଲା ବାଲା, କିନ୍ତୁ ସେଇଟା ଯୋଉ ପ୍ରବୃତ୍ତି ସେଟା ହଉଛି ଦାନ ଉପରେ ଦକ୍ଷିଣା ପ୍ରବୃତ୍ତି। ତାହେଲେ ଧନିଆ ପତ୍ରଟା ବିଡ଼ା ଦିଏ, ବେଳେବେଳେ ଓଜନ ହେଇସାରିଲା ପରେ ଆଉ ଦିଟା ବାଇଗଣ ଦେ ମୁଁ ଏଇଟା ପକେଇ ଦିଏ କରିକି ମଧ୍ୟ ସେମାନେ ତାକୁ ମଧ୍ୟ କରନ୍ତି। ଏଇସବୁ ଜିନିଷ ଆମ ସମାଜରେ କିନ୍ତୁ ଗୋଟେ ମୋଟ ଉପରେ ଗୋଟେ ଜିନିଷ ହେଲା ତାକୁ ପାଇଲେ ଆମେ ଆମର ପ୍ରାପ୍ୟ ଯାହା ପାଇସାରିଲା ପରେ ତାଠୁ ଟିକେ ଅଧିକା ଆମେ ଯୋଉ ନଉ, ଏଭଳି ଯୋଉ ପ୍ରବୃତ୍ତି ଆମ ସମାଜରେ ପ୍ରଚଳିତ ହେଇକି ରହିଛି ତାକୁ ହିଁ କୁହାଯାଏ ଦାନ ଉପରେ ଦକ୍ଷିଣା। ଯାହା ସ୍ୱତଃପ୍ରବୃତ ଗୋଟେ ଭଲ ଜିନିଷ ଦେଲା ତାପରେ ତାକୁ ଆଉ ଗୋଟେ ଜିନିଷ ଆମେ ମାଗିବା, ସେଟା ଦାନ ଉପରେ ଦକ୍ଷିଣା।

ମୁଁ ବସନ୍ତ କୁମାର ମହାପାତ୍ର ଜଗତସିଂହପୁର କହୁଛି। ଆମର ଯୋଉ ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଦାନ ଦିଆଯାଏ ଏବଂ ଦାନ ସହିତ ଦକ୍ଷିଣା ମଧ୍ୟ ଦିଆଯାଏ। ଯେମିତି ଉଦାହରଣ ସ୍ୱରୂପ ଆପଣଙ୍କର ହରିଶ୍ଚନ୍ଦ୍ର ବିଶ୍ୱାମିତ୍ର ସତ୍ୟ ଏବଂ ଧର୍ମର ରକ୍ଷା ପାଇଁ ହରିଶ୍ଚନ୍ଦ୍ର ପଣ କରିଥିଲେ ଏବଂ ତାଙ୍କୁ ବିଶ୍ୱାମିତ୍ର ଯେତେବେଳେ ଏ କଥା କହିଲେ ଯେ ସତ୍ୟ ଧର୍ମ ରକ୍ଷା କରିବେ ଏତେ କ'ଣ ତୋର ଅଛି ଯେ ତୁ ସତ୍ୟକୁ ଧର୍ମକୁ ରକ୍ଷା କରି ସବୁ ଚାଲିପାରିବୁ, ସେ ଚାଲିଲେ ଏବଂ ସେମିତି ପରିସ୍ଥିତି ଘଟିଲା। ସିଏ କ'ଣ କଲେ ସେ ଦାନ ନିଜ ରାଜ୍ୟକୁ ଦାନ କରିଦେଲେ। ରାଜ୍ୟକୁ ଦାନ କରିଦେଲା ପରେ ସବୁ ସରିଲା ପରେ ବିଶ୍ୱାମିତ୍ର କହିଲେ ଦାନ ତ ଦେଲ ଦକ୍ଷିଣା କାହିଁ, ଦକ୍ଷିଣା ବିନା ଦାନର ମୂଲ୍ୟ କିଛି ନାହିଁ, ତେଣୁ ତୁମେ ଦକ୍ଷିଣା ଦିଅ। ଦକ୍ଷିଣା ଦେବ ତାପରେ କିଛି ନାହିଁ, ସେ ଯେତେବେଳେ ରାଜକୋଷ ଗଲେ ରାଜକୋଷ ତୁ ରାଜ୍ୟ ଦାନ କରୁଛୁ ମାନେ ସେ ରାଜକୋଷ ହିଁ ମୋର, ସବୁ ତ ମୋର, ତୁ କୋଉଠୁ ଆଣିଦେ। ବିଶ୍ୱାମିତ୍ର ଇଏ ହରିଶ୍ଚନ୍ଦ୍ର ତାଙ୍କ ସ୍ତ୍ରୀ ତାରା ଏବଂ ତାଙ୍କର ଯୋଉ ପୁଅ ସେ ଗଲେ ଯାଇକିରି କାଶୀରେ ଗୋଟେ ଜାଗାରେ ନିଜେ ନିଜକୁ ବିକିଦେଲେ ଏବଂ ଅନ୍ୟ ଅନ୍ୟର ଭୃତ୍ୟ ଭଳି ବା ଚାକର ରହିକିରି ସ୍ୱାମୀ ସ୍ତ୍ରୀ ଏବଂ ଲାଷ୍ଟକୁ ହରିଶ୍ଚନ୍ଦ୍ର ମଧ୍ୟ ଶ୍ମଶାନ ଜଗିଲେ ରୋଜଗାର କରିବା ପାଇଁ। ଏବଂ ଶେଷ ଅବସ୍ଥାରେ ତାଙ୍କୁ ବିଶ୍ୱାମିତ୍ର ପରୀକ୍ଷା କରିଥିଲେ ନା, କାରଣ ବିଶ୍ୱାମିତ୍ର କହିଲେ ତୁ ଯୋଉ ଦାନ କରିଦେଲୁ ମତେ 1,00,000 ମୁଦ୍ରା ଦେ, 1,00,000 ମୁଦ୍ରା କୋଉଠୁ ଆଣିବେ, ତାଙ୍କ ତ କିଛି ନାହିଁ। ତେଣୁ ସ୍ୱାମୀ ସ୍ତ୍ରୀ ପୁଅ ସ୍ତ୍ରୀ ଯାଇକି ଗୋଟେ ଯାଇକି ଜଣଙ୍କ ଘରେ କାମ କଲା, ପୁଅ ତା ସାଙ୍ଗରେ ରହିଲା ଏବଂ ପୁଅ ମଧ୍ୟ କାମ କଲା, ହରିଶ୍ଚନ୍ଦ୍ର ଯାଇକି ମଶାଣି ଜଗିଲେ ଏବଂ ତାପରେ ଶେଷ ମୁହୂର୍ତ୍ତରେ ମଶାଣିରେ ସେଇଠି ବିଶ୍ୱାମିତ୍ର ପରୀକ୍ଷା କରିବା ପାଇଁ ମଶାଣି ଯେତେବେଳେ ଜଗିଛନ୍ତି ନିଜ ପୁଅକୁ ସର୍ପଦଂଶନ କରିଛି ହରିଶ୍ଚନ୍ଦ୍ରଙ୍କର, ସେ ଆସିଛି ମା ତାକୁ ଶ୍ମଶାନକୁ ନାଣିଛି ଦାହ କରିବାକୁ, ସେତେବେଳେ ସେ ଚିହ୍ନିଛନ୍ତି ସ୍ୱର୍ଗଦୂତ ସେ ଆସିଛନ୍ତି ହରିଶ୍ଚନ୍ଦ୍ର ନେଇଯାଇଛନ୍ତି ଏବଂ ବିଶ୍ୱାମିତ୍ର ସେଇ ଯୋଉ ପଣ କରିଥିଲେ 1,00,000 ସେ ଋଣରୁ ତାକୁ ମୁକ୍ତ କରିଛନ୍ତି। ସେମିତି ଆଉ ଗୋଟେ ଆପଣଙ୍କର ଆପଣ ଦେଖନ୍ତୁ ଇଏ ଆର ଗୋଟେ ନେଗେଟିଭ ଇମ୍ପାକ୍ଟ ମଧ୍ୟ ଅଛି ମ୍ୟାଡମ, ଯେମିତିକି ଆମର ଯୋଉ ଆମର ଅଛି ହିନ୍ଦୁ ଧର୍ମରେ ଶୁଦ୍ଧ କ୍ରିୟା କରାଯାଏ, ଜଣେ ଲୋକ ଘରେ ଯଦି ଜଣେ ଲୋକ ମୃତ ହେଲା ସେଠି ସେ ଲୋକଟା ଧନୀ ହେଇଥାଉ ଗରିବ ହେଇଥାଉ, ଶୁଦ୍ଧିକ୍ରିୟା କରିବା ପାଇଁ 10-12 ଦିନ କାଳ, ତାହେଲେ କୋଉଠୁ ପଇସା ଆସିବ, ସେ ତ ଦୁଃଖରେ ଥିବ ନା, କୋଉଠୁ ପଇସା ଆସିବ। ତେଣୁ ଏ କଥାକୁ ବେଶ କରି କୁହାଯାଏ ଦାନ ଉପରେ ଦକ୍ଷିଣା। ସେମିତି ମ୍ୟାଡମ ମୋର ନିଜର ଗୋଟେ ଅନୁଭୂତି କହୁଛି, ଜଣେ ଗୋଟେ ଭଲ ସାମାଜିକ ଶୁଭକର୍ମ କରୁଥିଲା, ମୁଁ ଖୋଲିକି କହୁନାହିଁ, ଗୋଟେ ସାମାଜିକ କର୍ମ ପାଇଁ ସେ ଭଲ କାମଟେ କରୁଥିଲା ଏବଂ ସେ ମତେ ମାଗିଲା ଯେ ଟଙ୍କା କିଛି ଦିଅ, ମୁଁ ଯେ 10,000 ଟଙ୍କା ଦେଲି। 10,000 ଟଙ୍କା ଦେଲା ପରେ ତା ପରଦିନ ସେ ମତେ କହୁଛି ଯେ ତୁମେ ଆଉ 15,000 ଟଙ୍କା ମତେ ଦିଅ, ମୁଁ ସୁଝିଦେବି। ମ୍ୟାଡ଼ାମ୍ ଏ 2-3 ମାସ ହେଲାଣି ମୁଁ ତାକୁ 15,000 ଦେଲି, ଅର୍ଥାତ୍ ଟୋଟାଲ 25,000, ଗୋଟିଏ ଟଙ୍କା ସୁଝିବାର ନାହିଁ। ତେଣୁ ଦାନ ତାକୁ ଦେଲି, ଅର୍ଥାତ୍ ଯିଏ ଅପାତ୍ରରେ ଦାନ ଦେଲେ ସେଇଟା ଫେରେ ନାହିଁ। ମୁଁ ଜଣକୁ ଦାନ ଦେଲି କିନ୍ତୁ ସେ ଦାନ ଦେଲା ପରେ ସେ କ'ଣ ଭାବିଲା କେ ଜାଣି ପୁଣି ଦାନ ଖୋଜିଲା, ଅର୍ଥାତ୍ ଦାନ ଉପରେ ଦକ୍ଷିଣା, ଏଇଟା କ୍ରିଟିସିଜମ୍ କରାଯାଏ। ତେଣୁ ଯାହା ଯାହାର ଯେତିକି ପାଇବା ହକ୍, ଯିଏ ଯେତିକି ଦେଇପାରିବା କଥା ସେତିକି ଦେବା ଉଚିତ, ଏଇଟା ଶିକ୍ଷା ସମାଜକୁ ଯେ ଦାନ ଦଉଛ ଦାନ ଦେଲେ ଦକ୍ଷିଣ ଦେବାକୁ ପଡିବ ତୁମକୁ। ଆକୁ କହନ୍ତି ଏକ ପ୍ରକାର ବେଡି ଉପରେ କୋରଡ଼ା, ଦାନ ଦବ ପୁଣି ଦକ୍ଷିଣା ଦବୁ, ଆମର ଶାସ୍ତ୍ର କହିଲେ ଦାନ ସାଙ୍ଗରେ ଦକ୍ଷିଣା ଦବ, କିନ୍ତୁ ସେଇଟାକୁ ଏପରି ଭାବରେ ଭୁଲ ଅର୍ଥରେ ନେଲେ ଯେ ଯିଏ ଦବ ସିଏ ସର୍ବଥାନ ହୋଇଯିବ।

0: ଯଦି ଘରକୁ କିଏ ବନ୍ଧୁ ବାନ୍ଧବ ଆସନ୍ତି, ଆମେ ସେମାନଙ୍କୁ ଚର୍ଚ୍ଚା କରୁ, ଉପହାର ସ୍ୱରୂପ କିଛି ନୂଆ ଲୁଗାପଟା ବି କିଣିଦେଉ, ତା ସହିତ ଗଲାବେଳେ କିଛି ପଇସା ବି ଦେଉ, କ'ଣ କହୁ, ବାଟ ଖର୍ଚ୍ଚ ବୋଲି। ଏହା ହିଁ ଦାନ ଉପରେ ଦକ୍ଷିଣା।
1: ଯାହାଫଳରେ ଏହି ଦକ୍ଷିଣା ଦ୍ୱାରା ଆମ ମନ ଭିତରେ ଲୋଭ ସୃଷ୍ଟି ହୁଏ ଆଉ ଆମ ଦାନକୁ ବଢେଇ ଦିଏ।
2: ମୁଁ ଦୀପ୍ତି ମିଶ୍ର ବାରିପଦାରୁ କହୁଛି। ଦାନ ସହିତ ଦକ୍ଷିଣା କହିଲେ, ଆମେ ସଠିକ ଜାଗାରେ ଦାନ କଲେ ତାହେଲେ ସେ ଦକ୍ଷିଣା ଦେଲେ ବି ସେଠାରେ କିଛି ଆମର ଲାଭ ହୁଏ, କିନ୍ତୁ ଯଦି ଆମେ ଉପଯୁକ୍ତ ବ୍ୟକ୍ତିକୁ ନ ଦେଖି, ଉପଯୁକ୍ତ ପାତ୍ର ନ ଦେଖିକି ଆମେ ଯଦି ଅପାତ୍ରରେ ଦାନ କରିବା ତାହେଲେ ସେଇ ଦାନର ମୂଲ୍ୟ କିଛି ବି ରହିବନି। ଅର୍ଥାତ୍ ଲୋକମାନେ, କିଛି ଲୋକ ଅଛନ୍ତି ମିଛରେ ଠକିକି ଖଣ୍ଡିକି ଦବାର ଏଇଟା ଗୋଟେ ସେମାନେ କୌଶଳ ପ୍ରୟୋଗ କରିଥାନ୍ତି। ଦାନ ଦେଲ ତ ଦକ୍ଷିଣା କିଣି, ଦକ୍ଷିଣା ବି ସେମାନେ ସେଥିରୁ ଦାବି କରିଥାନ୍ତି, ଆଉ ଦାନ ସହିତ ଦକ୍ଷିଣା ନେଇକି ନିଜକୁ ସେମାନେ ବଡ ବୋଲି ପ୍ରମାଣିତ କରିଥାନ୍ତି, କିନ୍ତୁ ଅନ୍ୟକୁ ସେମାନେ ପ୍ରକୃତରେ ବାସ୍ତବରେ ସେମାନେ ଠକିକି।

ନେଇଯାନ୍ତି। ଏକ୍ଚୁଆଲି ଯୋଉଠି ଆମେ ଦବା କଥା ଦକ୍ଷିଣା ଦାନ ବା ଦକ୍ଷିଣା, ଯୋଉଟା କି ଆମର ପିତୃଶ୍ରାଦ୍ଧ କିମ୍ବା ମାତୃଶ୍ରାଦ୍ଧ ସେ ପୂର୍ବପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଯୋଉ ପୂଜା କରନ୍ତି, ସେଇଠି ଯୋଉ ଦାନ ଦିଆଯାଏ ବା ଦକ୍ଷିଣା ଦିଆଯାଏ, ତାହା ହିଁ ହଉଛି ଗୋଟେ ସତ୍କର୍ମରେ ଲାଗେ ବୋଲି ଆମେ ଭାବୁ। କିନ୍ତୁ ଏ ଦୁନିଆରେ ବହୁତ ଲୋକ ଅଛନ୍ତି ଯୋଉମାନେ କି ଠକିକିରି ଦାନ ସହିତ ଦକ୍ଷିଣା ମଧ୍ୟ ଲୁଟିକି ନେଇଯାନ୍ତି। ସାଧାରଣ ଲୋକମାନେ, ସରଳ ନିରୀହ ଲୋକମାନେ ଜାଣିପାରନ୍ତିନି, ସେମାନେ ଅପାତ୍ରରେ ଦେଇ ଦେଇଥାନ୍ତି। ଦାନ ସହିତ ଦକ୍ଷିଣା ନ ଦେଲେ ତାଙ୍କର ପାପ ହବ ବା ତାଙ୍କର ସେମାନଙ୍କର ମୋକ୍ଷ ପ୍ରତ୍ୟୟ ହବ ନାହିଁ ବୋଲି ସେମାନଙ୍କୁ ମିଛରେ ଗୋଟେ ମାନେ ଠକିକି ଲୋକଙ୍କୁ ନିଅନ୍ତି। ଏଇ ଟଙ୍କାଟା କେମିତି ହେଇଛି ଦେଖିବା, ଟିକେ ରାଗ ହେଇଛି କି ନାହିଁ, ଏଇଥର ଦେଇଥାଅ, ମୁଁ ଆର ଥର ବି ତମଠୁ ବେଶୀ କାଟିଣିକି ନେବି। ମାନେ ଗୋଟେ ଏମିତି ଠିଆ ହେଇକି ଜିନିଷ କିଣିକୁଣ ସେଠୁ ଫଳ ଦୋକାନକୁ ଯାଇଥିବେ, ସେଠି ଅଙ୍ଗୁର କେମିତି ଲାଗୁଛି କହିକି ସେଥିରୁ 8-10ଟା ଅଙ୍ଗୁର ସେମାନେ ଖାଇଦେବେ, ତ ଭଲ ଲାଗୁନି କହିକି ତାପରେ ଆଉ କିଣିବେନି। ଏମିତି ମାନେ ଫଳ କିଣିବା ବେଳେ ବି ସେମାନେ ସେମିତି କହିବେ, ହଉ ଏଟା ଟିକେ 500 ଗ୍ରାମ ତ ହେଇଛି ଆଉ କିଛି ଗୋଟେ ଦେଇଦେ ଦେଇ। ପରିବା କିଣିଲା ବେଳେ ବି ସେମିତି ପରିବା ପିଲାଙ୍କୁ ଲୋକମାନେ ମାଗିକି ନେଇଯାନ୍ତି, ଯେ କିଛି ପରିବା କିଣିଲେ, ଧର 100-200 ଟଙ୍କାର ପରିବା କିଣିଲେ, ତା ସାଙ୍ଗରେ ଧନିଆ ପତ୍ର କି କଞ୍ଚା ଲଙ୍କା କି ଆଉ କଣ ଛୋଟ ଛୋଟ ଯୋଉ ଶାଗ ବିଡ଼ା, ଓ ଏତେ ଜିନିଷ ନେଲି ଏଇଟା ଗୋଟେ ଦବନି କହିକି ସେମାନେ ସେଗୁଡା ବି ଲୁଟିକି ନେଇଯାନ୍ତି। ଏଗୁଡା ହଉଛି ମାନେ ପ୍ରକୃତରେ ବ୍ୟବସାୟୀ ମାନଙ୍କୁ, ଗରିବ ଲୋକ ସେମାନେ ସେମାନଙ୍କଠୁ ସେମାନେ ଲୁଟିକି ଆଣନ୍ତି ଦାନ ସହିତ ଦକ୍ଷିଣା ବୋଲି କହିକିରି।

ମୋ ନାଁ ଡକ୍ଟର ସୌମ୍ୟଜନୀ ହୋତା, ମୁଁ ଜଣେ ରିଟାୟାର୍ଡ ପ୍ରଫେସର। ଦାନ ଉପରେ ଦକ୍ଷିଣା ମାନେ କଣ ହଉଛି, ଦାନ ଏବଂ ଦକ୍ଷିଣା ହିନ୍ଦୁ ପରମ୍ପରାରେ ପୂଜା ଯଜ୍ଞ କିମ୍ବା ଶୁଭ କାର୍ଯ୍ୟର ଏକ ଅବିଚ୍ଛେଦ ଅଙ୍ଗ ବୋଲି କୁହାଯାଏ। ପୁଣ୍ୟ ଅର୍ଜନ କରିବା ପାଇଁ ସ୍ୱେଚ୍ଛାକୃତ ଦାନ ବା ଦକ୍ଷିଣା ହଉଛି ପୂଜକ ବା ଗୁରୁଙ୍କୁ ସେମାନଙ୍କ ଶ୍ରମ ଓ ସେବା ବଦଳରେ ସମ୍ମାନ ପ୍ରଦାନ କରିବା ପାଇଁ ଆମେ ଯାହା ଯେକୌଣସି ଧନ ଦାନ କଥ ତାକୁ କୁହାଯାଏ ଦକ୍ଷିଣା। ଦାନର ମହତ୍ଵ ହଉଛି ନିଷ୍କାମ ଭାବ, ବିନା କୌଣସି ପ୍ରତ୍ୟୁପକାର ଆଶାରେ ନିଜର କର୍ତ୍ତବ୍ୟ ଭାବି ଦାନ କରିବା ହଉଛି ସର୍ବଶ୍ରେଷ୍ଠ ଗୁଣ। ଯୋଗ୍ୟ ବ୍ୟକ୍ତିଙ୍କୁ ଦାନ ଶାସ୍ତ୍ର ଅନୁଯାୟୀ କରାଯାଏ, ଯାହାଦ୍ୱାରା ଦାନ ହଉଛି ବ୍ୟକ୍ତି ଆମେ ଭାବିବୁ ଯୋଗ୍ୟ, ସେମାନଙ୍କୁ ଆମେ ଯାହା ଦାନ କରିଥାଉ ତାକୁ ଆମେ ଦାନ ବୋଲି କହୁଛୁ ଆବଶ୍ୟକ। ଏବଂ ଆଉ ଗୋଟେ ହଉଛି ଜ୍ଞାନୀ ବ୍ୟକ୍ତିଙ୍କୁ ଦିଆଯିବା ଉଚିତ, ଏଇଟା ହଉଛି ଦାନ ଦିଆଯାଏ। ସବୁଠାରୁ ଉତ୍ତମ ଦାନ ହେଉଛି ଗୁପ୍ତ ଦାନ, ମାନେ ଗୁପ୍ତ ଦାନ କାହାକୁ କହନ୍ତି, ମନେକର ଆମେ କାହାକୁ ନ ଜଣେଇକିରି ଯାହାକୁ ଆମେ ଦାନ କରୁ ତାକୁ ଗୁପ୍ତ ଦାନ କୁହାଯାଏ। ଦାନର ମହତ୍ଵ କଣ ରହିଛି, ଶ୍ରମର ସମ୍ମାନ ଏଇଟା ହଉଛି, ମନେ କରନ୍ତୁ କିଏ ଆମ ଘରେ ପୂଜା କଲେ, ହୋମ କଲେ, ଯଜ୍ଞ କଲେ, ତାପରେ ଯୋଉ ପୁରୋହିତ ବା ପଣ୍ଡିତ ମାନଙ୍କୁ ଯୋଉ ଦାନ ଆମେ ଦଉ ସେଟା ହଉଛି ଆମେ ଦାନ ବୋଲି କହିଥାଉ, ତାକୁ ଦକ୍ଷିଣା ସ୍ୱରୂପ ଦିଆଯାଏ। କଠିନ ପରିଶ୍ରମ ପାଇଁ ସମ୍ମାନ ସ୍ୱରୂପ ଦକ୍ଷିଣା ଦିଆଯାଏ। ପୂଜାର ସଫଳତା ପାଇଁ ମଧ୍ୟ ଆମେ କଣ କରୁ ନା ଦକ୍ଷିଣା ଦଉ, ଦକ୍ଷିଣା ବିନା କୌଣସି ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ ବୋଲି ଆମେ ଭାବିଥାଉ। ଏହା ଦାନର ପୁଣ୍ୟକୁ ସୁରକ୍ଷା ଦିଏ ବୋଲି ବିଶ୍ୱାସ କରାଯାଏ। ଆଉ ଗୋଟେ ହଉଛି ଶାସ୍ତ୍ରୀୟ ନିୟମ ରହିଛି, ସେ ଶାସ୍ତ୍ରୀୟ ନିୟମ ହଉଛି ମନେକର ଅଭିମାନ ରହିତ ଦାନ, ଦାନ ଓ ଦକ୍ଷିଣା ସର୍ବଦା ପ୍ରସନ୍ନ ମନରେ ଦେବା ଉଚିତ, ଯେଉଁଥିରେ କି ଅହଂକାର ନଥିବ କିମ୍ବା କୌଣସି ବାଧ୍ୟତାମୂଳକ ଭାବନା ନଥିବ, ତାକୁ ଆମେ ଯୋଉ ଦାନ ଦଉ ଏଇଟା ହଉଛି ଦାନ। ପୁରୁଣା କାଳରୁ ବେଦ ଉପନିଷଦରେ ଯୌତୁକ ନେବା ଦେବା ଥିଲା, କିନ୍ତୁ ସେତେବେଳେ କୌଣସି ସ୍ଥାନ ନଥିଲା ତାର, କିନ୍ତୁ ଲୋକମାନେ ଗାଈ ହିସାବରେ ଦଉଥିଲେ, ବଳଦ ହିସାବରେ ଦଉଥିଲେ, କିମ୍ବା ଆଦିବାସୀ ମାନେ ବି ବିଭିନ୍ନ ପ୍ରକାର ଜିନିଷ ହିସାବରେ ତାକୁ ଦଉଥିଲେ। ଏଇ ଯୋଉ ନିଜର ସାମର୍ଥ୍ୟ ପାଇଁ ନିଜର ସାମର୍ଥ୍ୟ ଶ୍ରଦ୍ଧା ଅନୁସାରେ ସ୍ୱେଚ୍ଛାକୃତ ଯଦି ଆପଣ କୌଣସି ପୂଜା ଯଜ୍ଞ ଦାନ ଦକ୍ଷିଣା ସମ୍ବନ୍ଧର ଅଧିକ ଜାଣିବାକୁ ମାନେ ଚାହାନ୍ତି।

ବିଭିନ୍ନ ପ୍ରକାର ଦାନ ବୋଲି ଆମେ ଦେଉଥାଉ। ତାପରେ ଆଉ ଗୋଟେ କଥା ହଉଛି ସମୟ ଦାନ, ଖାଲି ଶରୀର ଦାନ ଦଉଛନ୍ତି। ମନେ କରନ୍ତୁ ମେଡିକାଲ କଲେଜକୁ ଯିବେ, ସେଠି ମଣିଷର ବଡି ନଥିବ, ସେଥିପାଇଁ ଅଧିକାଂଶ ଲୋକ କଣ କରନ୍ତି, ଯାଆନ୍ତି ଆଉ ମେଡିକାଲ କଲେଜ ଯାଇକି ସେଠି ସେମାନେ ନିଜ ଶରୀର ଦାନ କରିଦିଅନ୍ତି। ତାପରେ ହଉଛି ଆମେ ରକ୍ତଦାନ ବି କରୁଛୁ, ଆଉ ମରିଯିବା ସମୟରେ ମଧ୍ୟ ଚକ୍ଷୁ ଦାନ ହଉଛି, ତାପରେ ଆମର ହୃତ୍ପିଣ୍ଡ ଦାନ ହଉଛି। ଏଇସବୁ ଯାକ ସାଧାରଣତଃ ଦାନ ମାନବ ଜୀବନକୁ ଉନ୍ନତ ଉର୍ଦ୍ଧ୍ୱମୁଖାମୀ କରିବା ପାଇଁ କରାଯାଇଥାଏ।

0: ସେଥିପାଇଁ ଆମର ଗୋଟେ ଭଲ ଶିକ୍ଷଣୀୟ ବିଷୟଟେ ବି ଅଛି। ଥରେ କଣ ହେଲା, ଜଣେ ରାଜା ସେ କଣ କରିଥିଲେ ନା, ଯାଇଥିଲେ ମନ୍ଦିରକୁ। ମନ୍ଦିରକୁ ଗଲା ବେଳକୁ ରାଜା ଦେଖିଲେ ସେଠି ଗୋଟେ ଗରିବ ବ୍ୟକ୍ତି ବସିଛି। ସେ କହିଲେ କି ଆଉ ତମେ ଯଦି ମତେ କିଛି ଦାନ କରିବ ତେବେ କଣ ହବ ନା, ଆମ ରାଜ୍ୟରେ ମୁଁ ରାତିରେ ସ୍ୱପ୍ନ ଦେଖିଲି ଆମ ରାଜ୍ୟରେ ବର୍ଷା ହବ। ବର୍ଷା ହବ ବୋଲି କହିଲା ସେ ଭିକାରୀ କଣ କଲା, କଣ ଦବ ବୋଲିକି ତାର ଅଳ୍ପ ଟିକେ ଚାଉଳ ଥିଲା, ସେ ଦୁଇଟା ଚାଉଳ ବାହାର କରିକି ଦେଲା। ଦୁଇଟା ଚାଉଳ ଯେତେବେଳେ ରାଜାକୁ ଦେଲା, ସେତେବେଳେ ସେ ଭାବିଲା ଯେତେବେଳେ ସେ ଦେଇଦେଇଛି ଦୁଇଟା ଚାଉଳ, ଦେଶରେ ତାଙ୍କ ରାଜ୍ୟରେ ବର୍ଷା ହେଲା। ବର୍ଷା ହେଲାରୁ ସେ ବହୁତ ଖୁସି ହେଇଗଲେ। ରାଜା କହିଲେ ଯାହା ହଉ, ଇଏ ଦାନ ଦେଲେ ବୋଲିକି ମୋର ଏତେ ଉନ୍ନତି ହେଇଗଲା। ସାଙ୍ଗେ ସାଙ୍ଗେ ସେ କଣ କଲେ, ରାଜା ବିଘରକୁ ଗଲେ, ଦେଖିଲା ଯେ ହଠାତ ଦିଟା ଚାଉଳ ସେ ଭିତରେ କଣ ହେଇଛି, କେତେ ଗୁଡେ ସୁନାର କଏନ୍ ବା ସୁନାର କଏନ୍ସ ହେଇଯାଇଛି। ସେ ସାଙ୍ଗେ ସାଙ୍ଗେ ସେ କାମ ଖୁସି ହେଇଗଲା, କହିଲେ କି ମୁଁ ଏତେ ବି ହଁ, ମୁଁ ଆଉ ଯଦି ଅଳ୍ପ ଟିକେ ଚାଉଳ ଦେଇଥାନ୍ତି ହେଲେ କଣ ହେଇଥାନ୍ତା ନା, ନିଶ୍ଚୟ ମୋର ଉନ୍ନତି ହେଇଥାନ୍ତା, ମୁଁ ବହୁତ ପଇସା ପାଇଥାନ୍ତି ବୋଲିକି ବିଚାରି ଦେଲା। ତାପରେ ସେ ଅନୁତାପ କଲା ଯେ ମୁଁ ଟିକେ ରଜାକୁ କାହିଁକି ଆଉ ଟିକେ ଅଧିକ ଚାଉଳ ଦେଲିନି, ଦେଇଥିଲେ ମୁଁ ଏତେ ବଡ ସମ୍ପତ୍ତିର ମାଲିକ ହେଇପାରିଥାନ୍ତି ବୋଲି। ଚାଉଳ ଦିଟା ଦାନ କଲାକୁ ତାର ଥଳିରେ ପୁରା ଭର୍ତ୍ତି ହେଇଗଲା ସୁନା ଟଙ୍କା। ଏଠୁ ଅନୁମାନ କରାଯାଉଛି ଯଦି ଆମେ କିଛି ଦାନ କରିବା ନିଶ୍ଚୟ ସେ ଦାନର ପରିଣାମ ନିଶ୍ଚୟ ଆମେ ପାଇବା। ହେଲେ ଏଥିରୁ ଅନୁମାନ କରାଯାଉଛି ଯେ ଦାନ ନିହାତି ଦରକାର। ଗରିବ ବ୍ୟକ୍ତିକୁ ଯଦି ଆମେ ଦାନ କରିବା ତେବେ ଆମେ କଣ ହେବ ନା, ଆମର ଧନଧାନ୍ୟରେ ପରିପୂର୍ଣ୍ଣ ହବ, ଆମ ଘର ପରିପୂର୍ଣ୍ଣ ହେଇଯିବ ଏବଂ ଗରିବ ମାନଙ୍କୁ ଆମେ ଦାନ କରିବା ଉଚିତ। ଯୋଉମାନେ ଖାଇବାକୁ ପାଉନଥିବେ, ଯୋଉମାନେ ପିଇବାକୁ ପାଉନଥିବେ, ଯୋଉମାନଙ୍କ ବସ୍ତ୍ର ନଥିବ, ଯାହାର କମ୍ବଳ ନଥିବ, ଏମାନଙ୍କୁ ଦାନ କରିବା ଆମର ଉଚିତ।
1: ବେଳେବେଳେ ଏହା ମଣିଷର ମନକୁ କଷ୍ଟ ବି ଦେଇଥାଏ। ଥରେ କଣ ହେଲା ନା, ମୋର ଜଣେ ପୁରୁଣା ବନ୍ଧୁ ତାଙ୍କର ଝିଅ ବାହାଘର ପାଇଁ କିଛି ପଇସାର ସାହାଯ୍ୟ ମାଗିଲେ, ମନା କରିପାରିଲେନି। ଯେହେତୁ ରୋଜଗାର ତାଙ୍କର କମ୍, ତେଣୁ 50,000 ଟଙ୍କା ତାଙ୍କୁ ସାହାଯ୍ୟ କଲି। ସେ ପୁଣି କହିଲେ, ଘରେ ମୋର ବହୁତ ଲୋକ ଆସିଛନ୍ତି, ଯଦି ହେଉଛି ତୁମ ଘରର ପ୍ଲାଷ୍ଟିକ ଚେୟାର, ପଟି, କନ୍ଥା, ବାସନ କୁସନ କିଛି ମିଳିଥିଲେ ଭଲ ହୁଅନ୍ତା, ବାହାଘର ପରେ ନିଶ୍ଚୟ ଫେରାଇଦେବି।
2: ଆଚ୍ଛା, ଆପଣ ତାଙ୍କୁ ସେସବୁ ଦେଲେ, ପୁଣି ପଇସା ବି ଦେଲେ?
1: ହଁ ସୁରଭି, ପଇସା ତ ଦେଲି ଛାଡ଼, ଶେଷରେ ସେଇ ବନ୍ଧୁ ମୋର ଜିନିଷ ବି ଜମା ଫେରେଇଲେ ନାହିଁ। କଣ କରିବି କହିଲ, ଭାବିନେଲି ଏହା ଦାନ ପରେ ଦକ୍ଷିଣା।
0: ମୁଁ ଜଗତସିଂହପୁରରୁ ଡଲି କହୁଥିଲି। ଆମର ଶାସ୍ତ୍ରରେ ଅଛି ଦାନ ଦେଲେ ଦକ୍ଷିଣା ନିଶ୍ଚୟ ଦବାକୁ ପଡିବ। ତେଣୁ ଦେଖନ୍ତୁ ମ୍ୟାଡମ, ଗୋଟେ ଝିଅ ଟିକେ ଯେତେବେଳେ ବାପା ମା ବାହାଘର କରନ୍ତି ସେ କନ୍ୟାଦାନ କରନ୍ତି, କହନ୍ତି କନ୍ୟାଦାନ ମହାପୁଣ୍ୟ, ତା ଉପରେ ଦାନ ଆକାରରେ ସେ ନିଶ୍ଚୟ ଝିଅ ଟିକେ ଖାଲି ତ ପଠେଇବେନି, ତା ସାଙ୍ଗରେ ଗହଣା ଗାଣ୍ଠି ସବୁ, ଟେଲିଭିଜନ, ଗୋଟେ ଗୋରୁକୁ ବି ଦାନ କରନ୍ତି ତାଙ୍କ ସାଙ୍ଗରେ। ସିଏ ଗୋଟେ ଉଦାହରଣ। ବରଯାତ୍ରୀ ମାନେ ଯାଆନ୍ତି ଡିଜେ ଘରିକା ବଜେଇକିରି, ସେମାନେ ବରଯାତ୍ରୀ ଯାଆନ୍ତି, ସେ କଣ କରନ୍ତି, ତାଙ୍କୁ ଲୋକମାନେ ସବୁ ଖାଇବାକୁ ଘରିକା ଦିଅନ୍ତି, ଗୋଟେ ଗୋଟେ ଦାନ ସାଙ୍ଗରେ ଗୋଟେ ଦକ୍ଷିଣା ଦିଅନ୍ତି, ଗୋଟେ ଗୋଟେ ଟାଉଲ। ଇଏ ଗୋଟେ ଫେସନ ହେଇଗଲାଣି ଆଜିକାଲି ସମାଜରେ। ସମାଜରେ ଅଛି ମୃତ ବ୍ୟକ୍ତିର 10 ଦିନ ପରେ 11 ଦିନ ଯୋଉ ସବୁ ଶୁଦ୍ଧିକ୍ରିୟା ଘରିକା ହୁଏ, ଲୋକମାନେ ଶୁଦ୍ଧି ହୁଅନ୍ତି, ସେ ଗୋଟେ ସେ କଣ କରନ୍ତି ନା, ଆସନ୍ତି ତାଙ୍କୁ ସମସ୍ତଙ୍କୁ ଡାକନ୍ତି, ଖାଇବାକୁ ଦିଅନ୍ତି, ତାପରେ ଦକ୍ଷିଣା 100, 200, 500, 1000 ଯାହାର ଯେତିକି ଶକ୍ତି ପାଇଲା ତାପରେ ଦିଅନ୍ତି। ଦାନ ଉପରେ ଦକ୍ଷିଣା ଦେଲେ ଠିକ ପୁଣ୍ୟ ମିଳେ, ତେଣୁ ଆମେ ଦାନ ଉପରେ ଦାନ ଦେଇକିରି କିଛି ଦକ୍ଷିଣା ଦେବାକୁ ଆମେ ବାଧ୍ୟ ହବା। ଆମ ଘରକୁ ଜଣେ ଆମର ଗୋଟେ ସମ୍ପର୍କୀୟ ଆସିଲେ।

ଆମେ ତାଙ୍କୁ ଖାଇବାକୁ ଦଉ, କିଛି ଗଲାବେଳକୁ କିଛି ବସ୍ତ୍ର ଦଉ, ତା ସାଙ୍ଗରେ ବି କିଛି ପଇସା ଦଉ ତାଙ୍କ ଖର୍ଚ୍ଚ ପାଇଁ, ତାଙ୍କ ମନ ଶାନ୍ତି ପାଇଁ। ଏଇଟାକୁ ବି କହନ୍ତି ଦାନ ଉପରେ ଦକ୍ଷିଣା। ଦାନ ଉପରେ ଦକ୍ଷିଣା ମାନେ ଆମର ସେଇଟା ମହାପୁଣ୍ୟ। ଆମେ ଯଦି ନିଷ୍ପଟ ଭାବରେ ଭାବିବା ଯେ ଆମେ ଗୋଟେ ମଣିଷକୁ ସ୍ୱଚ୍ଛତାରେ ଦାନ କଲେ, ଦକ୍ଷିଣା ଦେଲେ ଆମର ଲାଭ ଅଛି, ଆମକୁ ପୁଣ୍ୟ ମିଳିବ, ଆମ ସଂସ୍କୃତି ପରମ୍ପରାରେ ଅଛି। ସେ ଯୋଗୁଁ କହନ୍ତି ଦାନ ଉପରେ ଦକ୍ଷିଣା ଦବା ନିହାତି ଜରୁରୀ। କିଛି ଲୋକ ବି ଲୋଭ ବଶତଃ ମାଗନ୍ତି, ଆମର ପୂଜା ଫୁଜା କରିଦେଲେ, ତାକୁ ଆମେ ଖାଇବାକୁ ପିଇବାକୁ ଦେଲେ, ଭଲ ସନ୍ତୁଷ୍ଟ କଲେ, ଗାମୁଛା ଫାମୁଛା।

0: ଆମ ସଂସ୍କୃତି ପରମ୍ପରାରେ ଅଛି। ସେ ଯୋଗୁରୁ କହନ୍ତି ଦାନ ଉପରେ ଦକ୍ଷିଣା ଦବା ନିହାତି ଜରୁରୀ। କିଛି ଲୋକ ବି ଲୋଭ ବଶତ ମାଗନ୍ତି, ଆମର ପୂଜା ଫୁଜା କରିଦେଲେ, ତାକୁ ଆମେ ଖାଇବାକୁ ପିଇବାକୁ ଦେଲେ, ଭଲ ସନ୍ତୁଷ୍ଟ କଲେ, ଗାମୁଛା ଫାମୁଛା ଦେଲେ, କିନ୍ତୁ ସିଏ କହିବ ଆମକୁ ଦକ୍ଷିଣା ନ ଦେଲେ ଆମେ ଯିବୁନି। ସେ ବି ଗୋଟେ ବରସା ବଢି ଦକ୍ଷିଣା ପାଇଲେ ଯାଆନ୍ତି ଛାଡ଼ି, ସେଟା ବି ଗୋଟେ ଲୋଭ ବି ଥାଏ ଲୋକମାନଙ୍କର। ଆମେ ଏମିତି କିଛି କାମ କରିବାନି ଯୋଉଟା ଆମେ ସମ୍ପୂର୍ଣ୍ଣ ଦାନ ଭଳିଆ ଭାବୁଛେ, ଏଟାକୁ ଦାନ ଭଳିଆ ଭାବି ଦକ୍ଷିଣା ଦବା, ସନ୍ତୁଷ୍ଟରେ ଦକ୍ଷିଣା ଦବା। ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା କି ସହଯୋଗ କରିବା, ସେଇଟାକୁ ତାଙ୍କଠୁ ଆମେ କିଛି ଯୋଉଟା ସାହାଯ୍ୟ କଲେ ସେଇଟାକୁ କିଛି ଆଶା ରଖିବାନି। ଆଶା ରଖିଲେ ଭଗବାନ ଆମ ଉପରେ ସନ୍ତୁଷ୍ଟ ହେବେନି, ତେଣୁ ଆମେ ବୁଝି ସୁଝି କାର୍ଯ୍ୟ କରିବା, ଦାନ ଉପରେ ଦକ୍ଷିଣା ଦବା, ସନ୍ତୁଷ୍ଟ ହେଇକି ଦକ୍ଷିଣା ଦବା।
1: ଆଜିର ଏହି ସୁବିଧାବାଦୀ ଯୁଗରେ ସଭିଏଁ ନିଜର ସୁଖ ସୁବିଧା ଦେଖୁଛନ୍ତି। ଆଶା କରିବା ତ ଠିକ, ହେଲେ ଅଧିକ ଆଶା କରିବା ସତରେ ଖୁବ୍ ଖରାପ। ତେବେ ଏଇ ଥିଲା ସମ୍ଭାବନାର ବିଷୟ, ଦାନ ଉପରେ ଦକ୍ଷିଣା। ଯେଉଁ ଶ୍ରୋତାମାନେ ଏଥିରେ ଭାଗ ନେଇଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ଯିବା ପୂର୍ବରୁ ଆମେ ଶ୍ରୋତାଙ୍କୁ ଆସନ୍ତା ଶନିବାର ଅର୍ଥାତ୍ 20 ତାରିଖ ଶନିବାର ସମ୍ଭାବନାରେ କ'ଣ ବିଷୟ ରହିଛି କହିବା?
2: ଜୁନ୍ ମାସର 20 ତାରିଖ ଶନିବାର ସମ୍ଭାବନା ପାଇଁ ଆମର ବିଷୟ ରହିଛି ଯେତେ କହିଲେ ଭାଗବତ। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁନ୍ ମାସର 19 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 9438268568।
1: ଆଜି ତ ସମୟ ହୋଇଗଲାଣି, ସମ୍ଭାବନା ଅଗଣାରୁ ବିଦାୟ ନେଉଛୁ ଆମେ ଦୁହେଁ,
2: ମୁଁ ରଞ୍ଜନ,
1: ମୁଁ ସୁରଭି,
2: ନମସ୍କାର।

ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କଲୁ କାର୍ଯ୍ୟକ୍ରମ ସମ୍ଭାବନା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନାଟିଏ। ଆଜି ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ଆକାଶବାଣୀ କଟକ କେନ୍ଦ୍ର ତରଫରୁ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁଳା ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁନ୍ ମାସ 14 ତାରିଖ ଅର୍ଥାତ୍ କାଲି ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ରେଡ୍କ୍ରସ୍ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 14 ତାରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ରେଡ୍କ୍ରସ୍ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଲୋକନାଟ କର୍ତ୍ତା ବିଜୟ ବଦ୍ଧ ଶୁଣିବେ ଦିନ 11ଟାରେ, ରଚନା ରାମଚନ୍ଦ୍ର ଦେବ। ଦିନ 12:30ରେ ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50ରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲୋକେଶ ପ୍ରଧାନଙ୍କ ସହ ସାକ୍ଷାତକାର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କେମିତି ଜାଣିବା କଥା ରହିଛି ୟୁଏନ୍ଓ, ଡବ୍ଲ୍ୟୁଏଚ୍ଓ, ୟୁନେସ୍କୋ, ଫିଫା, ୟୁନିସେଫ୍ ଏବଂ ଓଏସ୍ଏସ୍ସି। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା, ଭେଟଘାଟରେ ରହିଛି ସ୍ୱତନ୍ତ୍ର ସଘନ ସଂଶୋଧନ ବୋଇଲେ କାଇଟା।

0: It's back to you, Sarabjeet.
1: Thank you, Shagun. And now, before we end the bulletin, the headlines once again. Prime Minister Narendra Modi to embark on six-day visit to France and Slovakia this morning. DRDO successfully conducts three consecutive flight tests to demonstrate multi-layered ballistic missile defense capability. External Affairs Minister Dr. S. Jaishankar lodges strong protest with U.S. Secretary of State Marco Rubio over U.S. strikes on oil ship that killed three Indian sailors. India and Bangladesh reaffirm their commitment to maintain peace and tranquility along the border. United States says it opened to civil nuclear program of Iran under proposed peace deal. In badminton, P.V. Sindhu to face world champion Akane Yamaguchi of Japan in women's single semi-finals of Australian Open today. And in FIFA World Cup, United States takes 3-1 lead. And with that, we end the morning news. Have a nice day.
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଏକ ବିଶେଷ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁଳା ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
6: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ମଧୁମିତା ମହାନ୍ତି, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ଗୀତରଚନା କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର।

0: ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ତାହେଲେ

ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତଧାରା କ୍ରମରେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ହମ୍ କିସି ସେ କମ୍ ନେହିଁ ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଅନୁ ମଲ୍ଲିକ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବେଟା ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଦିଲ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ, ସମୀରଙ୍କ ଗୀତ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କ୍ରିସ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଇବ୍ରାହିମ୍ ଅକ୍ସ, ସଙ୍ଗୀତ ରାଜେଶ ରୋଶନ।

ଗୀତିଧାରା କ୍ରମରେ ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସପ୍ତଧାରା କ୍ରମରେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବଜରଙ୍ଗୀ ଚଳଚ୍ଚିତ୍ରରୁ, ଶିଳ୍ପୀ ହିମାନ ସାଗର ଏବଂ ଦୀପ୍ତି ରେଖା, ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଅଗସ୍ତ୍ୟ ଚଳଚ୍ଚିତ୍ରରୁ, ଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ, ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଖିରେ ଆଖିରେ ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମଳୟ ମିଶ୍ର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
2: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
3: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
3: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଶିଳ୍ପୀ ସତ୍ୟଜିତ ଏବଂ ଅସୀମା, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ସପ୍ତଧାରା କ୍ରମରେ ପ୍ରଚାର କରୁ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର। ଏହି ପ୍ରଯୁକ୍ତି ବିଦ୍ୟାର ଯୁଗରେ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ଆମ ଜୀବନକୁ ସହଜ କରିଛି, କିନ୍ତୁ ଆମକୁ ପ୍ରତି ବଦଳରେ ମାନସିକ ଅବସାଦ, ବିଭିନ୍ନ ରୋଗ ବି ଦେଇଛି। ସୁସ୍ଥ ଶରୀର, ସ୍ଥିର ମନ, ନିରାମୟ ଜୀବନ ପାଇଁ ଯୋଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ କେବଳ ମ୍ୟାଟ୍ ଉପରେ ସୀମିତ ନୁହେଁ, ଆମର ଚିନ୍ତା, କଥାବାର୍ତ୍ତା, ବ୍ୟବହାରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ତେବେ ଏ ସମ୍ପର୍କରେ ତ ଆମ ଗହଣରେ ଉପସ୍ଥିତ ବିଶେଷଜ୍ଞ ମହାଶୟମାନେ ଯିଏ ଅଛନ୍ତି ସେମାନେ ଅଧିକ କହିପାରିବେ। ଯିଏ ଆମ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ବିଶେଷଜ୍ଞ ଭାବେ, ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର ମହାଶୟ ଏବଂ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡାମ, ଆପଣ ଦୁଇ ଜଣଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
2: ନମସ୍କାର।
0: ତେବେ ବିଷୟ ତ ଏଇ ଟିକିଏ ପୂର୍ବରୁ ଆମର ଯେ ଉଦ୍ଘୋଷକ ମହାଶୟ କହିସାରିଛନ୍ତି, ଆଉ ଥରେ କହି ରଖୁଛୁ, ଆମର ବିଷୟ ରହିଛି ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏବଂ ଆପଣମାନଙ୍କୁ କହି ରଖୁଛୁ ଆମର ଯେଉଁ ଟେଲିଫୋନ୍ ନମ୍ବର ଦୁଇଟି ରହିଛି 0671-230-3146 ଏବଂ 0671-230-3149, ଆପଣ ଏହି ଦୁଇଟି ଫୋନ୍ ନମ୍ବର ମାଧ୍ୟମରେ ଆମ ସହ ଯୋଗାଯୋଗ କରିପାରିବେ। ବିଶେଷଜ୍ଞ ମହାଶୟ ଦୁଇ ଜଣ ଯେଉଁମାନେ ରହିଛନ୍ତି ଷ୍ଟୁଡିଓରେ ଉପସ୍ଥିତ, ତାଙ୍କୁ ପ୍ରଶ୍ନ ପଚାରିପାରିବେ। ଆମର ଯେଉଁ ବିଷୟ ରହିଲା ବୟୋବୃଦ୍ଧି ସହ ଯୋଗାଭ୍ୟାସ, ତେବେ ବୟୋବୃଦ୍ଧି ସହ ଯୋଗାଭ୍ୟାସ କିପରି ଶରୀରକୁ ସୁସ୍ଥ ରଖିପାରେ ଆମେ ମହାଶୟ ସୁରେଶ କୁମାର ମହାପାତ୍ରଙ୍କଠାରୁ ଜାଣିବା।
1: ହଁ, ନିଶ୍ଚିତ ଭାବରେ ମନୁଷ୍ୟ ଯେତେବେଳେ ଜନ୍ମ ନେଉଛି ତାର ଶୈଶବ ଅବସ୍ଥା, ଶିଶୁ ଅବସ୍ଥା, ତାପରେ ଯୁବକ ଅବସ୍ଥା ଏବଂ ଶେଷରେ ପୌଢ଼ ଏବଂ ବୃଦ୍ଧାବସ୍ଥା ଆସିଥାଏ। ଏ ଯେଉଁ ଚାରିଟି ଅବସ୍ଥା ଦେଇକି ମଣିଷ ଗତି କରେ ସେଥିରେ ବିଶେଷ ଭାବରେ ଆପଣ ଦେଖିବେ ଛୋଟ ପିଲା ତାଙ୍କର ବଡିଟା ପୁରା ଫ୍ଲେକ୍ସିବୁଲ ଥିବ। ବୟସ୍କ ଲୋକମାନଙ୍କର ଯେତେବେଳେ ଯୁବକମାନଙ୍କର ପ୍ରୋବ୍ଲେମ ପ୍ରାୟ ବିଶେଷ ନଥାଏ ଶାରୀରିକ ସ୍ତରରେ, କିନ୍ତୁ ଯେତେବେଳେ ଆମର ଏଜ୍ ଅଧିକ ହୋଇଯାଏ 50-60 ବର୍ଷ ପରେ ଯେଉଁମାନେ ଆମର ସିନିୟର ସିଟିଜେନ୍ ହୋଇଯାଆନ୍ତି ସେତେବେଳେ ଆମର ଶରୀର ତ ପରିବର୍ତ୍ତନ ନିଶ୍ଚୟ ହେବ, ଚୁଟି ପାଚିଯିବ ବା ଝଡ଼ିଯିବ, ଦାନ୍ତ ପଡ଼ିଯିବ ବା ଚମ ଝୁଡ଼ୁଡ଼ ହୋଇଯିବ, କିନ୍ତୁ ଇଣ୍ଟରନାଲ୍ ପାର୍ଟସ୍ ଗୁଡ଼ା ଆମର ଅଛି, ଆମର ଅନ୍ତର୍ନିହିତ ଯେଉଁ ଶକ୍ତିଟା ସେଇଟା କେତେବେଳେ ପରିବର୍ତ୍ତନ ହୋଇଥାଏ। ଯେମିତିକି ଆମର ଯେଉଁ ଗ୍ଲାଣ୍ଡ ଗୁଡ଼ା ଅଛି, ଗ୍ରନ୍ଥି ପ୍ରଣାଳୀ, ତାର ଯେଉଁ କ୍ଷରଣଟା ହୁଏ, ଯିଏକି ଆମକୁ ଡାଇଜେସନ୍ ଠିକ୍ କରାଏ, ଆମର ଏକ୍ଜିଲିନ୍ ସିଷ୍ଟମ୍ଟା ନିଷ୍କାସନ କ୍ରିୟା ଠିକ୍ କରାଇଥାଏ, ଏଇ ଜିନିଷଗୁଡ଼ାକ ବହୁତ ଅସୁବିଧା ସେତେବେଳେ ହୋଇଥାଏ। ତେଣୁ ଆମେ ଯଦି ଯୋଗ ନିୟମିତ ଭାବେ କରିବା ତାହେଲେ ଆମର ଏଇ ଯେଉଁ ଇଣ୍ଟରନାଲ୍ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ, ଅନ୍ତ ଯେତେ ଦିନ ଆମେ ବଞ୍ଚିବା ଈଶ୍ୱରଙ୍କ ଦୟାରୁ ସେ ଯାଏ ଆମର ସବୁ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ। ଆମର ଏଜ୍ ବଢ଼ିଗଲେ ମଧ୍ୟ, ଆମ ଜଣେ ବୟସ୍କ ହୋଇଗଲେ ମଧ୍ୟ ଆମର ସମସ୍ତ କାର୍ଯ୍ୟକୁ ଆମେ ଜଣେ ୟଙ୍ଗ ଭଳିଆ ସୁଚାରୁ ରୂପେ ସମ୍ପାଦନ କରିପାରିବା।
0: ତେବେ ମ୍ୟାଡାମ, ମଞ୍ଜୁ ମ୍ୟାଡାମ, ଜୀବନଶୈଳୀ ଜନିତ ଯେଉଁ ରୋଗ ରହିଛି ତାକୁ ନିୟନ୍ତ୍ରଣରେ ଯୋଗ କେମିତି ଉପକାରୀ?
2: ଦେଖନ୍ତୁ, ଭଲ ପ୍ରଶ୍ନଟିଏ ପଚାରିଲେ। ଯେତେବେଳେ ଯେମିତି ସାର୍ ଆମର କହିଲେ ଯେ ଯେତେବେଳେ ଆମେ ଶୈଶବ କିମ୍ବା କୈଶୋର ଅବସ୍ଥାରେ ଥାନ୍ତି, ଯୁବକ ଅବସ୍ଥା ପର୍ଯ୍ୟନ୍ତ ଆମର ସବୁ ଯେତିକ ଆମର ପ୍ରଣାଳୀ ଅଛନ୍ତି, ଗ୍ରନ୍ଥି ଅଛନ୍ତି, ସେମାନଙ୍କର କାମ ସୁଚାରୁ ରୂପେ ଚାଲିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେତେବେଳେ ଆମେ 40-50 ବର୍ଷକୁ ଆସିଯାଆନ୍ତି ତ ଧୀରେ ଧୀରେ ଆମର ଶରୀରରେ ଅବନତି ଦେଖାଯାଏ। ଆଉ ଆଜିକାଲି ଯେଉଁ ଲାଇଫ୍ ଷ୍ଟାଇଲ୍ ଜନିତ ଯେଉଁ ସବୁ ଆପଣଙ୍କର ହାଇ ବିପି ହେଲା, ଡାଇବେଟିସ୍ ହେଲା, ଥାଇରଏଡ୍ ହେଲା, ଏସବୁ ବହୁଳ ମାତ୍ରାରେ ଆମେ ଆଜିକାଲି ଦେଖିବାକୁ ପାଉଛେ। କାରଣ ହେଲା ଯେ ଆମେ ବହୁତ ନିଷ୍କ୍ରିୟ ଜୀବନ ଆଜିକାଲି ଯାପନ କରୁଛେ। ତ ସେଇ ଅନୁସାରେ ମଣିଷ ତ ପରିବର୍ତ୍ତନଶୀଳ, କାରଣ ମଣିଷ ହେଉଛି ପ୍ରକୃତିର ପରିଣାମ। ପ୍ରକୃତି ଯେମିତି କ୍ଷଣ କ୍ଷଣକୁ ଧୀରେ ଧୀରେ ବଦଳି ଚାଲେ, ମଣିଷ ମଧ୍ୟ, ଆମର ଶରୀର ମଧ୍ୟ ସେଇ ଅନୁସାରେ ବଦଳିବାରେ ଲାଗିଥାଏ। ଯେତେବେଳେ ଆମେ ଯୋଗାଭ୍ୟାସ କରୁଥାନ୍ତି, ଯଦି ଆମେ ନିୟମିତ ଯୋଗାଭ୍ୟାସ କରୁଥାନ୍ତି, ଦେଖନ୍ତୁ ଏ ଯେଉଁ ପରିବର୍ତ୍ତନ ହେଉଛି ତାକୁ ତ ଆମେ ରୋକିପାରିବା ନାହିଁ, କିନ୍ତୁ ଏହାର ଗତିକୁ ଆମେ ଯୋଗାଭ୍ୟାସ ଦ୍ୱାରା ନିଶ୍ଚିତ ଭାବରେ କମେଇ ଦେଇପାରିବେ। ମାନେ ଆମେ କିଛି ବର୍ଷ ଅଧିକା ସମୟ ଆମେ ସୁସ୍ଥ ଶାରୀରିକ, ମାନସିକ ଏବଂ ସାମାଜିକ ଭାବରେ ସକ୍ରିୟ ଏବଂ ସ୍ୱାବଲମ୍ବୀ ଜୀବନ ବ୍ୟତୀତ କରିବାରେ ସକ୍ଷମ ହୋଇପାରିବା।
0: ତେବେ ମହାଶୟ ସୁରେଶ ସାର୍, ଆଜିର ବ୍ୟସ୍ତ ଜୀବନରେ ଯେଉଁ ଯୁବପିଢ଼ି କାହିଁକି ଯୋଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବେ, ଯୋଗାଭ୍ୟାସ କାହିଁକି କରିବେ, ତାଙ୍କର କ'ଣ ଲାଭପ୍ରଦ?
1: ମୁଁ ଆପଣଙ୍କୁ ଏଥିରେ ଗୋଟେ ଉଦାହରଣ ଦେଇପାରିବି। ଆମର ଯେତେବେଳେ ଟେକ୍ନିକାଲ ଅର୍ଗାନାଇଜେସନ ବା ଯେଉଁଟା ITI ସିଷ୍ଟମରେ ପିଲାମାନେ କାମ କରୁଛନ୍ତି

0: ଦେଇ ବେଶୀ ୟଙ୍ଗ ପିଲାମାନେ କାମ କରୁଛନ୍ତି। ସେମାନଙ୍କର କାମ ହେଉଛି ସକାଳ 9ଟାରୁ ରାତି 9ଟା ପାଖାପାଖି 12 ଘଣ୍ଟା ସମୟ ସେମାନେ ଗୋଟିଏ ଜାଗାରେ ଗୋଟିଏ ସିଟ୍ରେ ବସି କମ୍ପ୍ୟୁଟର କାମ କଲା ଫଳରେ ସେମାନଙ୍କର ଯେଉଁ ବ୍ୟାକ୍ବୋନ୍ ଅଛି, ସ୍ପାଇନ୍ ଅଛି ବା ଆମେ ଯାକୁ ମେରୁଦଣ୍ଡ କହୁଛେ, ମେରୁଦଣ୍ଡ ଜନିତ ବହୁତ ପ୍ରୋବ୍ଲେମ୍ ସେମାନେ ଫେସ୍ କରୁଛନ୍ତି। ତା ସହିତ ସେମାନେ ଯେହେତୁ 12 ଘଣ୍ଟା ସମୟ ଦିନ ଯାକ ବସି ରହିଲେ ତେଣୁ ସେମାନଙ୍କର ଯେଉଁ ସିଷ୍ଟମ ଗୁଡ଼ାକ ଠିକ୍ ଭାବେ ଫଙ୍କସନ୍ କରିପାରୁନାହିଁ। ତେଣୁ ଯଦି ଆମେ ସେମାନଙ୍କୁ ଯୋଗାଭ୍ୟାସ କରାଇବା, ୟଙ୍ଗ ପିଲାମାନେ ଯେଉଁମାନେ ଅଛନ୍ତି ଯୁବକ ପିଢ଼ି ଯଦି ସେମାନେ ଯୋଗାଭ୍ୟାସ କରିବେ ତାଙ୍କ ଦୁଇଟା ଲାଭ ପାଇପାରିବେ। ଏକରେ ଶାରୀରିକ ସ୍ତରରେ ସେମାନେ ସକ୍ଷମ ହୋଇପାରିବେ, ଯେଉଁ କଥା ଏବେ ଟିକେ ଆଗରୁ ମଞ୍ଜୁ ମ୍ୟାଡମ୍ କହୁଥିଲେ ଯେ ଆମର ଶରୀରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଜଣେ ସ୍ଥୂଳ ଶରୀର ଅଛି ଏକ୍ସଟର୍ନାଲ ବଡିଟାକୁ, ତ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା ତାହେଲେ ସେଟା ଏକଦମ ପରଫେକ୍ଟ ରହିବ। ଏବଂ ତା ସହିତ ମଧ୍ୟ ଆଜିକାଲି ଦେଖିବେ ମନର ବହୁତ ପରିବର୍ତ୍ତନ ହେଉଛି। ଏ ଯେଉଁ ଇଣ୍ଟରନେଟ୍ ଯୁଗ ଆସିଲା, ମୋବାଇଲ ଯୁଗ ଆସିଲା, କମ୍ପ୍ୟୁଟର ଯୁଗ ଆସିଲା, ନେଟ୍ ଆସିଲା, ସେଥିରେ ସବୁ ବିଭିନ୍ନ ପ୍ରକାର ଯେଉଁ କାର୍ଯ୍ୟକ୍ରମ ରହୁଛି ତାହା ସମାଜର ବହୁତ ଅବକ୍ଷୟ ପ୍ରକାର ଜିନିଷ ରହିଯାଉଛି ତା ଭିତରେ, ଯେଉଁଟାକି ସେମାନେ ଭଲ ଜିନିଷଟାକୁ ଆକ୍ସେପ୍ଟ କରୁନାହାନ୍ତି, ଅଥଚ ଯେଉଁଗୁଡ଼ାକ ଖରାପ ଜିନିଷକୁ ବେଶୀ ସେମାନେ ଆକ୍ସେପ୍ଟ କରି ନେଉଛନ୍ତି। ତାହାଫଳରେ ବର୍ତ୍ତମାନ ଯୁବପିଢ଼ି ବର୍ତ୍ତମାନେ ଅବକ୍ଷୟ ପ୍ରାପ୍ତ ହେବାକୁ ଯାଉଛନ୍ତି ବା ସେମାନେ ସମାଜକୁ ବିଶୃଙ୍ଖଳିତ କରିବାକୁ ଯାଉଛନ୍ତି। କିନ୍ତୁ ଯଦି ଆମେ ସେମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇବା, ପ୍ରାଣାୟମ କରାଇବା, ତାହେଲେ ତାଙ୍କର ମନର ପରିବର୍ତ୍ତନ ଆସିବ, ତାଙ୍କ ଇନ୍ଦ୍ରିୟମାନଙ୍କ ଉପରେ କଣ୍ଟ୍ରୋଲ ଆସିବ, ସେମାନେ ଯେଉଁ ନେଟ୍ ହେଉ ବା ମୋବାଇଲ ହେଉ ସେଥିରୁ ଭଲ ଜିନିଷଟାକୁ ଆକ୍ସେପ୍ଟ କରିବେ ଦେନ୍ ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଅପେକ୍ଷା। ଏବଂ ତା ସହିତ ମଧ୍ୟ ଯଦି ମେଡିଟେସନ କରିବେ ତାଙ୍କ ମନ ନକାରାତ୍ମକ ଚିନ୍ତାଧାରା ଆସୁଛି, ଗୋଟେ ନେଗେଟିଭନେସ୍ ଆସୁଛି, ଯାହାଫଳରେ କି ସମାଜକୁ ସେମାନେ ବେଶୀ ଡିଷ୍ଟର୍ବାନ୍ସ କରୁଛନ୍ତି। କିନ୍ତୁ ଯଦି ଆମେ ତାଙ୍କୁ ଧ୍ୟାନ ଡେଲି କରାଇବା, ମେଡିଟେସନ କରାଇବା, ତାଙ୍କ ମନରେ ପଜିଟିଭନେସ୍ ଆସିବ, ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ, କିଛି ଗୋଟେ ଆମେ କରିବୁ ସମାଜ ପାଇଁ, ଦେଶ ପାଇଁ, ନିଜ ପାଇଁ, ସେମାନଙ୍କ ମଧ୍ୟରେ ଏହି ଧାରଣାଟା ଆସିବ। ତେଣୁ ସେଥିପାଇଁ ଯୁବପିଢ଼ିମାନେ ବର୍ତ୍ତମାନ ନିହାତି ଭାବରେ ଯୋଗାସନ ଏବଂ ପ୍ରାଣାୟମ ତା ସହିତ ଧ୍ୟାନ ବା ମେଡିଟେସନ କରିବା ଜରୁରୀ ଅଟେ।
1: ତେବେ ଆମକୁ ଏକ ଟେଲିଫୋନ୍ ଆସିଯାଇଛି, ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହେବା ଆରମ୍ଭ କଲେଣି, ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ମୁଁ ନିୟମିତ ଶ୍ରୋତା, ଆଜ୍ଞା ନମସ୍କାର, ମୁଁ ନମସ୍କାର ନରେନ୍ଦ୍ର କୁମାର ସାହୁ, ଅରଖପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
1: ଆଜ୍ଞା ଆଜ୍ଞା,
2: ହେଲା ମୋର ବୟସ 60 ଉପରେ ହେଲାଣି, ମୁଁ ଡେଲି ଚାଲିବା ଆଉ ସାଇକେଲ ଚଲେଇବା, ଏହା ଯୋଗ ଭିତରେ ଅନ୍ତର୍ଭୁକ୍ତ କି?
1: ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆଜ୍ଞା ନମସ୍କାର, ମୁଁ ଆପଣଙ୍କୁ କହି ରଖୁଛି ସାଇକେଲ ଚଲେଇବା ଏବଂ ଚାଲିବା ବହୁତ ଭଲ ଅଭ୍ୟାସ, କିନ୍ତୁ ଏହାଦ୍ୱାରା ଆପଣଙ୍କର କ'ଣ ହେଉଛି, ଏକ୍ସଟର୍ନାଲ ବଡି, ଆପଣଙ୍କର ଗୋଡ଼ ହାତ ଏସବୁ ସକ୍ଷମ ହେଉଛନ୍ତି ଏବଂ ସଶକ୍ତ ହେଉଛନ୍ତି, କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ଯୋଗ ଏଟା କେବେ ବି ଆମେ କହିପାରିବାନି, କାରଣ ଯୋଗ ଆମର ଇଣ୍ଟର୍ନାଲ ସିଷ୍ଟମକୁ, ଆମର ଯେମିତି ପ୍ରଣାଳୀ ସବୁ ଅଛନ୍ତି, ଗ୍ରନ୍ଥି ପ୍ରଣାଳୀ, ଡାଇଜେଷ୍ଟିଭ ପ୍ରଣାଳୀ, ଶ୍ୱସନ ପ୍ରଣାଳୀ, ସେହିସବୁ ପ୍ରଣାଳୀକୁ ଆମେ ଯେତେବେଳେ ଯୋଗାଭ୍ୟାସ କରନ୍ତି ସେତେବେଳେ ସେହିସବୁ ପ୍ରଣାଳୀ ଏବଂ ଗ୍ରନ୍ଥି ପ୍ରଣାଳୀ, ରକ୍ତ ଭ୍ରମଣ ପ୍ରଣାଳୀ, ରକ୍ତ ଶୋଧନ ପ୍ରଣାଳୀ, ତା ଉପରେ ସମଭାବରେ ପ୍ରଭାବ ପଡ଼ିଥାଏ। ତେଣୁ ସେମାନେ ସବୁ ଇଣ୍ଟର୍ନାଲି ଯେତେବେଳେ ଆପଣଙ୍କୁ ସୁସ୍ଥ ରଖନ୍ତି ସେତେବେଳେ ଆପଣ ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି ସମାଜରେ ବୋଲେଇ ପାରିବେ, କିନ୍ତୁ ଖାଲି ଚାଲିବା କିମ୍ବା ସାଇକେଲ ଚଲେଇବା ଏଇଟା କେବେ ବି ଆମେ ଯୋଗର ଅନ୍ତର୍ଭୁକ୍ତ କରିପାରିବା ନାହିଁ।
1: ତେବେ ଆଉ ଜଣେ ଶ୍ରୋତା ମଧ୍ୟ ଯୋଡ଼ି ହେଇଛନ୍ତି, ଆପଣଙ୍କର ନାଁ କୁହନ୍ତୁ।
4: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର,
4: ଜୟ ଜଗନ୍ନାଥ ନମସ୍କାର। ମୋ ନାଁ ହେଲା ସାର ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକରୁ କହୁଥିଲେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
4: ମୋର ପ୍ରଶ୍ନ ଅଛି ଯୋଗାସନ ଉପରେ, ଧର ଯେଉଁମାନେ ଯୋଗାସନ କରୁନାହାନ୍ତି ତାଙ୍କ ପାଇଁ କଣ ବ୍ୟବସ୍ଥା ଅଛି, କିନ୍ତୁ ମୁଁ ଜାଣିବାରେ ଯୋଗାସନ ଯେଉଁମାନେ କରୁନାହାନ୍ତି ଯଦି ସେମାନେ ମର୍ଣ୍ଣିଂ ୱାର୍କ କରୁଛନ୍ତି କିମ୍ବା ଡେଲି 5-10 କିଲୋମିଟର ସାଇକ୍ଲିଂ କରୁଛନ୍ତି, କିମ୍ବା ଧର ତମର ଘର 3-4 ତାଲା ବିଲ୍ଡିଂ ଅଛି, ସେଠିରୁ ମର୍ଣ୍ଣିଂରୁ ଥରେ 2-3 ଥର ଅପ୍ ଡାଉନ୍ ହେଇଗଲେ, ସେ ତା ଉପରେ କିଛି ଆଉ ଯୋଉ ମାନେ ଶରୀର ପାଇଁ ଉପକାର ରହୁଛି ଏ ଜିନିଷ ବିନା ଯୋଗାସନରେ, ମୁଁ ଯୋଉଟା କହିଲି ଯୋଉ 3ଟା ଆସନ ପ୍ରଶ୍ନ।
1: ତେବେ ମହାଶୟ ସୁରେଶ ସାର କୁହନ୍ତୁ।
0: ହଁ ଦେଖନ୍ତୁ, ଏ ଟିକେ ଆଗରୁ ତ ମଞ୍ଜୁଳା ମିଶ୍ର ମ୍ୟାଡମ୍ ଆଉ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର ଦେଇଥିଲେ ଏକ୍ଜାକ୍ଟଲି ସେ ଜିନିଷ, ଯେ ଆମେ ଯେତେବେଳେ ସାଇକେଲିଂ କରୁଛେ, ସିଡ଼ିରେ ତଳ ଉପରକୁ ଯିବା ଆସିବା କରୁଛେ, ବା ଆମେ ସକାଳୁ ୱାକିଂ କରୁଛେ, ସେଇଟା ଭଲ ସିଷ୍ଟମ, କିନ୍ତୁ ସେଇଟା ଆମର ଏକ୍ସଟର୍ନାଲ ବଡି ଯେଉଁଟା ସ୍ଥୂଳ ଶରୀରକୁ ଠିକ୍ କରିଥାଏ, ହାତ ଗୋଡ଼ ଅଣ୍ଟା ପିଠିକୁ ଠିକ୍ ରଖିଥାଏ, କିନ୍ତୁ ଆମର ଯେଉଁ ଭିତରେ ଯେଉଁ ପାର୍ଟସ୍ ଗୁଡ଼ା ଅଛି ନା, ତା ଭିତରେ ଯେମିତି ଆମର ଲଙ୍ଗସ୍ କୁହନ୍ତୁ, ହାର୍ଟ କୁହନ୍ତୁ, ପାନକ୍ରିଆସ୍, କିଡ଼ନି, ଲିଭର, ଏଗୁଡ଼ାକ ଉପରେ ତାର ବେଶୀ ପ୍ରଭାବ ପଡ଼ିପାରିନଥାଏ, ତେଣୁ ତାପରେ ମନ ଉପରେ ବି ପ୍ରଭାବ ବିଶେଷ ପଡ଼ିନଥାଏ, କିନ୍ତୁ ଆପଣ ଯଦି ଯୋଗାଭ୍ୟାସ କରିବେ

0: କାରଣ ଆପଣ ଯେଉଁ କହିଲେ ଆସନର ଗୋଟେ ପ୍ରକାର ଏକ୍ସରସାଇଜ ଟାଇପ୍ର ରହିଲା, କିନ୍ତୁ ଯେଉଁ ପ୍ରାଣାୟାମ କଲେ କ'ଣ ହବ ନା ଆମର ପ୍ରାଣ ଶକ୍ତି ଯେଉଁଟା ଅଛି, ଜୀବନ ଶକ୍ତି ସେଟା ବଢ଼ିବ, ଆମେ ଲଙ୍ଗ ଲିଭ୍ ହେବା, ଏବଂ ଯେଉଁ ବ୍ରିଦିଂ ଏକ୍ସରସାଇଜଟା ଆମେ କରିବା ପ୍ରାଣାୟାମ ଦ୍ୱାରା, ସେଥିରେ ଆମର ଇଣ୍ଟରନାଲ ପାର୍ଟସ୍ଟା ମ୍ୟାକ୍ସିମମ୍ ଆକ୍ଟିଭ୍ ହେବ, ଏବଂ ଯୋଗରେ ଆଉ ଗୋଟେ ଅଛି ଧ୍ୟାନ କରିବା ପାଇଁ, ମେଡିଟେସନ କରିବା ପାଇଁ, ଆଖି ବନ୍ଦ କରିକି ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣ ଦେଖିବେ ଯେ ଆପଣ ମନରେ ପଜିଟିଭନେସ୍ ଆସିବ, ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ, ଯାହାଫଳରେ କି ଆପଣ ସାଇମଲଟେନିୟସଲି ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ଆଧ୍ୟାତ୍ମିକ ସ୍ତରରେ ଏବଂ ସାମାଜିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବେ।
1: ସେଇଟା ହଁ ମୁଁ ଧ୍ୟାନ କରେ ସେଇଟା, ଆଜ୍ଞା ବହୁତ ସମୟରେ ପ୍ରାୟ 24 ଘଣ୍ଟା ଭିତରେ କଣ୍ଟିନ୍ୟୁ ଯେତେବେଳେ ମୁଁ ପିଏ ସେଇଟା ମୁଁ ଧ୍ୟାନ କରିଥାଏ ସାର।
0: ବହୁତ ବଢିଆ, ବହୁତ ବଢିଆ ଧ୍ୟାନ କରିବେ, କିନ୍ତୁ ଧ୍ୟାନର କେତେଟା ଟେକ୍ନିକ ଅଛି, ଯିଏକି ଆମର ଏ ଯୋଉ ମଞ୍ଜୁ ମ୍ୟାଡମ୍ ଆଜି ଆସିଛନ୍ତି, ସେ ଆମର ଧ୍ୟାନର ଜଣେ ଏକ୍ସପର୍ଟ ଅଛନ୍ତି, ମୁଁ ମ୍ୟାଡମ୍ କହିବି ଆପଣ ଧ୍ୟାନ କେମିତି କରିବେ ଟିକେ ଆପଣ ସଟଲି ବତେଇଦେବେ। ମଞ୍ଜୁଜୀ ପ୍ଲିଜ।
2: ଆଜ୍ଞା ନମସ୍କାର, ଶୁଣନ୍ତୁ ଆପଣ କେମିତି ଧ୍ୟାନ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ଟିକେ କହି ରଖୁଛି ଯେ ଧ୍ୟାନ କରିବା ଦ୍ୱାରା ଆମର କ'ଣ ଉପକାର ହୁଏ। ଆମର ବହୁତ ରିସର୍ଚ୍ଚ ଚାଲିଛି ଧ୍ୟାନ ଉପରେ, ତ ରିସର୍ଚ୍ଚରୁ ଆମେ ଜାଣିବାକୁ ପାଉଛେ ଯେ ଆମ ବ୍ରେନ୍ରେ ଆମିଗ୍ଡାଲା ବୋଲି ଗୋଟିଏ ଜିନିଷ ଅଛି ଆଲମଣ୍ଡ ସେପ୍ର, ସିଏ ଆମ ବ୍ରେନ୍ର ସେଟା ହେଉଛି ଆମର ଷ୍ଟ୍ରେସ୍ ସେଣ୍ଟର, ତ ତାର ସାଇଜ ଏବଂ ସେପ୍ ସମୟ ଅନୁସାରେ ବଦଳେ, ବଡ଼ ହୁଏ, ସାନ ହୁଏ। ଯେତେବେଳେ ଆମେ ଧ୍ୟାନ କରନ୍ତି ତାର ସାଇଜ ଡିକ୍ରିଜ ହୁଏ, ଯଦି ତାର ସାଇଜ ବଢ଼ି ଚାଲେ ତାହେଲେ ଆମର ଶରୀରରେ ଯେଉଁ କର୍ଟିସୋଲ ଲେଭଲ ଅଛି ସେଇଟା ଯେତେବେଳେ ଆମର ବଢ଼ି ଚାଲେ, କର୍ଟିସୋଲ ଯଦି ବଢ଼ି ଚାଲିବ ଆପଣଙ୍କୁ ଷ୍ଟ୍ରେସ୍ ଆସିବ, ଆଙ୍ଗଜାଇଟି ଆସିବ, ଏବଂ ଫଳରେ ଦିନେ ନା ଦିନେ ଆପଣ ହାର୍ଟ ପ୍ରୋବ୍ଲେମର ଶିକାର ହେବେ। ତ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ସଠିକ ଉପାୟରେ, ତାହେଲେ ସରଳ ଉପାୟ ହେଲା ଯେ ଆପଣ 6 ମିନିଟ୍, କେବଳ ସବୁଦିନ 6 ମିନିଟ୍, 3 ମାସ ଯଦି ଆପଣ ଓମ୍ ଚାଣ୍ଟିଂ କରିବେ ତାହେଲେ ଆପଣଙ୍କର ଶରୀରରେ ବହୁତ ପରିବର୍ତ୍ତନ ଆସିବ, ଏବଂ ଆପଣଙ୍କର ମାନସିକ ଶାନ୍ତି ତ ବଜାୟ ରହିବ ହିଁ ରହିବ। ତା ଛଡ଼ା ଆମିଗ୍ଡାଲାର ସାଇଜ ଡିକ୍ରିଜ ହେବ, ଏବଂ ହିପୋକ୍ୟାମ୍ପସ କରିକି ଆମ ବ୍ରେନ୍ରେ ଯେଉଁ ଗୋଟିଏ ଜିନିଷ ଅଛି ସେଥିରେ ଗ୍ରେ ମ୍ୟାଟର ରହୁଛି, ଗ୍ରେ ମ୍ୟାଟର ବି ଆମର ବୟସାଧିକ ଯେମିତି ବୟସ ବଢ଼ି ଚାଲେ ଗ୍ରେ ମ୍ୟାଟର ବି ଧୀରେ ଧୀରେ କମି ଚାଲେ, ସେଇଥିରୁ କ'ଣ ହୁଏ ନା ଆମର ଆମେ ଭୁଲିବାକୁ ଆରମ୍ଭ କରେ। ଆଉ ଯେତେବେଳେ ଆପଣ ଧ୍ୟାନ କରିବେ ଏଇଟା ଯେତେବେଳେ ଗ୍ରେ ମ୍ୟାଟର ବଢ଼ିବ ସେତେବେଳେ ଏଇଟା ଆଉ ହେବ।
1: ଠାକୁର ପୂଜା ସମୟରେ କଲେ ବି ହେଇପାରିବ?
2: ହଁ, ଯେକୌଣସି ସମୟରେ ଆପଣ କରୁଛନ୍ତି ସେଇ ସମୟ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ କରନ୍ତୁ। କୋଉଠି ବି କରିପାରିବେ, ନିର୍ଦ୍ଦିଷ୍ଟ ସମୟ ରଖିଲେ ସେଇଟା ଭଲ।
1: ମର୍ଣ୍ଣିଂଟା ହବ,
2: ବଢିଆ ହବ, ଗୋଟେ ଏକାନ୍ତ ଜାଗାରେ ବସିକିରି।
3: ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହେଇଛନ୍ତି, ପ୍ରଥମେ ପରିଚୟ ଦିଅନ୍ତୁ ଏବଂ ଆପଣ ପ୍ରଶ୍ନ ପଚାରନ୍ତୁ।
4: ଆଜ୍ଞା ନମସ୍କାର।
3: ନମସ୍କାର,
4: କଟକରୁ ଦୀପକ ଦାସ କହୁଥିଲି।
3: ଆଜ୍ଞା
4: ଆଜ୍ଞା, ଆମର ମୋ ବୋଉର ବୟସ ହେଉଛି 69 ବର୍ଷ ବୟସ, ତେବେ ସେ ଦୀର୍ଘ ପ୍ରାୟ 12-14 ବର୍ଷ ହେବ ସେ ସ୍ନାୟୁଜନିତ ରୋଗରେ ଚିକିତ୍ସିତ ହେଉଛି ଏବଂ ଔଷଧ ମଧ୍ୟ ସେବନ କରୁଛି, କିନ୍ତୁ ତାପରେ ଏବେ ଏଇ ଗତ କିଛି ଦିନ ହେବ ତାର ଅଷ୍ଟିଓ ଆର୍ଥାଇଟିସ୍ ବାହାରିଛି ଏବଂ ନିଦରେ ମଧ୍ୟ ସମସ୍ୟା ହେଉଛି। ସେ ପ୍ରତ୍ୟେକ ଦିନ କପାଲଭାତି ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରେ, ପ୍ରାୟ ବର୍ଷ ବର୍ଷ ଧରି କରେ। ଆଉ ତା ସହିତ ଆଉ କ'ଣ କରିପାରିବ ଯୋଗ ଯାହାଦ୍ୱାରା କି ତାକୁ ନିଦ୍ରା ଜନିତ ସମସ୍ୟା ଏବଂ ଅଷ୍ଟିଓ ଆର୍ଥାଇଟିସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ, ଟିକେ ଦୟାକରି କହିଲେ ଭଲ ହୁଅନ୍ତା।
0: ଦେଖ, 88 ଯୋଉଟା ହଉଛି ସେଇଟା କେବଳ ଫିଜିକାଲ ପ୍ରୋବ୍ଲେମ ପାଇଁ ହଉଛି, ତେଣୁ ସେ କେତେବେଳେ କ୍ରିୟା କରନ୍ତୁ ସୂକ୍ଷ୍ମ କ୍ରିୟା, ମାନେ ଦିଗଡ଼ୁକୁ ଲମ୍ବେଇକି ଟିକେ ହଲେଇବା, ଆଣ୍ଠୁଟାକୁ ଭାଙ୍ଗିକିରି ଟିକେ ଛୁଆକୁ ଯେମିତି କୋଳରେ ଖେଳାନ୍ତି ମା ଧରିକିରି ସେମିତି ଏପଟ ସେପଟ ଗୋଡ଼କୁ କରିବା, ବଟରଫ୍ଲାଏ ଯୋଉଟା ପ୍ରଜାପତି ଭଳି ଦି ପାଦକୁ ମିଶେଇକି ଦିଗଡ଼କୁ ହଲେଇବା, ଏଇ ଜିନିଷ ଗୁଡ଼ାକ ସେ କଲେ ତାଙ୍କର ଜଏଣ୍ଟ ଗୁଡ଼ାକ ଫ୍ରି ହେବ। ଏମିତି ହାତର ଆଙ୍ଗୁଠି ଗୁଡ଼ା ଖୋଲିବା, ପୁଣି ମୁଠା କରିବା, କହୁଣୀଟାକୁ କାନ୍ଧକୁ ଟଚ୍ କରିବା, ପୁଣି ସିଧା କରିବା ହାତକୁ, ଏଭଳି କଲେ କ'ଣ ହବ ତାଙ୍କର ଯେଉଁ ଜଏଣ୍ଟ ଗୁଡ଼ାକ ଟାଇଟ୍ ଧୀରେ ଧୀରେ ହେଇଯାଉଛି ସେଇଟା ଠିକ୍ ରହିବ। ଏବଂ ତା ସହିତ ମଧ୍ୟ ସେ ଶୋଇକି ଗୋଟେ ତାଡ଼ାସନ କରିବେ, ସିଧା ଶୋଇପଡ଼ିବେ, ଯେହେତୁ ଏଜେଡ୍ ଲୋକ ଅଛନ୍ତି ସେ ସିଧା ଶୋଇପଡ଼ିବେ, ଗୋଡ଼କୁ ତଳକୁ ହାତକୁ ଉପରକୁ ଶ୍ୱାସ କରିକି ଟାଣିବେ, ଏକଦମ ଟାଣିବେ ଜୋରରେ, ତାଡ଼ ମାନେ ତାଳ ଗଛ ପାମ୍ପଟି ଯେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏଣ୍ଟାୟାର ବଡିଟାକୁ ସେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ କରିବା ଦରକାର, ଏହାଫଳରେ ତାଙ୍କ 88 ଯେଉଁ ଜଏଣ୍ଟଗୁଡ଼ା ଟାଇଟ୍ ହେଇଯାଉଛି ସେଟା ସବୁ ଫ୍ରି ହେବ। ନମ୍ବର 2 ହେଲା, ସେ ଯେଉଁ ପ୍ରାଣାୟାମ କରୁଛନ୍ତି କପାଲଭାତି କରନ୍ତୁନି ଏତେ ଏଜ୍ରେ, ଏବଂ ଏଇଭଳି ପ୍ରୋବ୍ଲେମ୍ ଥିଲାବେଳେ ସେ

0: ଅନୁଲୋମ ବିଲୋମ କରନ୍ତୁ, ତାକୁ ଆପଣ ଓଲମ ବିଲୋମ କହିଲେ ଓଲମ ବିଲୋମ ଅନୁଲୋମ ବିଲୋମ, ବାଁ ପଟେ ଧୀରେ ଧୀରେ ଶ୍ୱାସକୁ ଭରିବେ, ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଛାଡ଼ିବେ, ପୁଣି ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଭରିବେ, ବାଁ ପଟେ ଛାଡ଼ିବେ, ଏଟା ଅନୁଲୋମ ବିଲୋମ ପ୍ରାଣାୟାମ। ଏଟା ମିନିମମ 20 ରାଉଣ୍ଡ 30 ରାଉଣ୍ଡ ଡେଲି ସକାଳୁ ଖାଲି ପେଟରେ କରନ୍ତୁ। ଏଗୁଡ଼ା କଲେ କ'ଣ ହେବ, ପ୍ରାଣାୟାମ କଲେ ଆମର ଯେଉଁ ନର୍ଭ ସିଷ୍ଟମଟା, ଯେଉଁ ସ୍ନାୟୁବିକ ଦୁର୍ବଳତା ଅଛି, ସେଟା ଦୂର ହେବ। ଆମର ମେନଲି ନର୍ଭ ସିଷ୍ଟମରେ, ସ୍ନାୟୁଗୁଡ଼ିକରେ ରକ୍ତ ସଞ୍ଚାର ହୋଇଥାଏ ଏବଂ ଅକ୍ସିଜେନ୍ ଯାଇଥାଏ, ତେଣୁ ସେଗୁଡ଼ିକ ରୁକାବଟ ହେଲେ, ବନ୍ଦ ବାନ୍ଧ ହୋଇଗଲେ ବା କୌଣସି କାରଣରୁ ସେଟା ସଙ୍କୁଚିତ ହୋଇଗଲେ, ସେଟା ଯାଏନି ଆମର ସେଲ୍ ଗୁଡ଼ାକ ପାଖକୁ, ଜୀବକୋଷମାନଙ୍କ ପାଖକୁ ପ୍ରାଣ ଶକ୍ତିଟା ବା ଆମର ଜୀବନ ଶକ୍ତି ଯାଇପାରେନି, ଥ୍ରୁ ବ୍ଲଡ୍ ଆଣ୍ଡ ଅକ୍ସିଜେନ୍। ତେଣୁ ଆମେ ଯଦି ତାଙ୍କୁ ପ୍ରାଣାୟାମଟା କରେଇବା, ଯେଉଁଟା ଆପଣ କହିଲେ ଅନୁଲୋମ ବିଲୋମ ପ୍ରାଣାୟାମ, ସେ ଅଧିକ ସମୟ କରନ୍ତୁ, କପାଲ ଭାତି କରନ୍ତୁନି ଏତେ ଏଜରେ, ଅନୁଲୋମ ବିଲୋମ କରନ୍ତୁ ଆଉ ଗୋଟେ ଗହିରା ଲମ୍ବା ଶ୍ୱାସ କରନ୍ତୁ, ଲଙ୍ଗ ଡିପ୍ ବ୍ରିଦିଂ, ଆଖି ବନ୍ଦ କରିକି ଧୀରେ ଧୀରେ ଶ୍ୱାସକୁ ଲମ୍ବା ବାହାର କରିବେ ଆଉ ଧୀରେ ଧୀରେ ଶ୍ୱାସକୁ ଲମ୍ବା ଭରିବେ। ଅତି ସିମ୍ପୁଲ ପ୍ରାଣାୟାମ ତାଙ୍କୁ ଦିଅନ୍ତୁ କରିବା ପାଇଁ, ତାହେଲେ ଦେଖିବେ ତାଙ୍କ ଶକ୍ତି ଆସିଯିବ, ପୁଣି ସ୍ନାୟୁବିକ ଦୁର୍ବଳତା ଦୂର ହେବ ଏବଂ ଅର୍ଥଆଟାଷ୍ଟିକ ଯୋଉ ଅଛି ସେଟା ମଧ୍ୟ ଦୂର ହୋଇଯାଇପାରିବ। ନିଦ୍ରାଜନିତ ସମାଜ ପାଇଁ ସେ ଶବାସନ କରନ୍ତୁ, ସେ ପୁରା ଫ୍ଲାଟ ହେଇକି ଶୋଇବେ, ନିଜର ଡାହାଣ ଗୋଡ଼ ପାଦର ଆଙ୍ଗୁଠିରୁ ଗୋଟିଏ ଗୋଟିଏ ପାର୍ଟସ୍କୁ, ତାର ବଳାଗଣ୍ଠି, ଆଣ୍ଠୁ, ଜଙ୍ଘ, ପେଟ, ଛାତି, କାନ୍ଧ, ବେକ, ମୁଣ୍ଡ, ଆଖି, ନାକ, କାନ, ମୁଣ୍ଡ ଯାଇଯିବେ, ପୁଣି ଲେଫ୍ଟ ସାଇଡ୍କୁ ଯେମିତି ଆସିବେ ଦେଖି ଦେଖିକି ପାଦ ଯାଏ, ତେଣୁ ଡାହାଣ ଗୋଡ଼ ପାଦରୁ ମୁଣ୍ଡ ଯାଏ, ପୁଣି ମୁଣ୍ଡରୁ ବାଁ ଗୋଡ଼ ପାଦ ଯାଏ, ଆଖି ବନ୍ଦ କରିକି ନିଜେ ନିଜେ ଦେଖନ୍ତୁ ଶବାସନରେ। ତେଣୁ ତାଙ୍କୁ ଏଇ ଟ୍ରିଟମେଣ୍ଟଟା କରାନ୍ତୁ, ଦେଖିବେ ତାଙ୍କର ନିଦ ହେଇଯିବ ଆଉ ସେ ବହୁତ ଭଲରେ ଆରାମରେ ରହିପାରିବେ। ଆଉ ଗୋଟେ ଆମର ମୁଦ୍ରା ଅଛି ମଧ୍ୟ, ସେଟା ହେଉଛି ଅପାନ ବାୟୁ ମୁଦ୍ରା, ଯେଉଁଟା ଅନିଦ୍ରା ରୋଗକୁ ଦୂର କରିଥାଏ। ତାଙ୍କର କ'ଣ କରିବେ, ଏପଟେ ଆପଣ ଭଲ ଭାବେ ମନେ ରଖନ୍ତୁ, ଯେଉଁ ବୁଢା ଆଙ୍ଗୁଠି ପାଖ ଯେଉଁ ଆଙ୍ଗୁଠି, ତର୍ଜନୀ ଆଙ୍ଗୁଠି, ଯାହାକୁ ବିଶି ଆଙ୍ଗୁଠି ଆମେ କହୁଛେ, ଇଣ୍ଡେକ୍ସ ଫିଙ୍ଗର, ସେଟାକୁ ବୁଢ଼ାଙ୍ଗୁଳି ମୂଳରେ ଲଗେଇବେ, ବୁଢ଼ାଙ୍ଗୁଳି ମୂଳରେ ଲଗେଇଲେ, ଏବଂ ବୃଦ୍ଧାଙ୍ଗୁଳି ଅଗ୍ରଭାଗକୁ ମିଡିଲ ଫିଙ୍ଗର, ରିଙ୍ଗ ଫିଙ୍ଗର, ମଝି ଆଙ୍ଗୁଠି ଆଉ ଯେଉଁ ଆମର ଅନାମିକା ଆଙ୍ଗୁଠି, ରିଙ୍ଗ ଫିଙ୍ଗରକୁ ଟଚ୍ କରିବେ। କାଣି ଆଙ୍ଗୁଠି ବା ଛୋଟ ଆଙ୍ଗୁଠି, ଲିଟିଲ ଫିଙ୍ଗର ଆପାର୍ଟ, ଅଲଗା ରହିବ, ସିଧା ରହିବ। ଏଇଟା ହେଲା ଅପାନ ବାୟୁ ମୁଦ୍ରା, ଏଇଟା କରିବେ। ଯେତେବେଳେ ନିଦ ହଉନି ସେ ମୁଦ୍ରାଟା କରନ୍ତୁ, ପ୍ରତିଦିନ ଅଭ୍ୟାସ କରନ୍ତୁ, ମିନିମମ 10-15 ମିନିଟ ଆପଣ ଦେଖିବେ, ତାପରେ ତମ ବଢିଆ ନିଦ ହେଇପାରିବ। ଓଲମ ବିଲୋମ ନୁହଁ, ଅନୁଲୋମ ବିଲୋମ, ଅନୁଲୋମ ବିଲୋମ ଦିନକୁ 2 ଥର କରିବେ, ସକାଳ ଆଉ ସନ୍ଧ୍ୟାବେଳେ ଖାଲି ପେଟରେ କରିବେ, ବହୁତ ଲାଭକାରୀ ହେବ।
1: ଆଉ ମଧ୍ୟ ଆପଣ ତାଙ୍କୁ ଭ୍ରାମରୀ ପ୍ରାଣାୟାମ କରେଇ ପାରିବେ, ଶୋଇବା ପୂର୍ବରୁ ଭ୍ରାମରୀ ପ୍ରାଣାୟାମ କଲେ ତାଙ୍କର ନିଦଟା ଭଲ ହେବ ଏବଂ ସାଙ୍ଗେ ସାଙ୍ଗେ ନିଦ ଆସିଯିବ। ତ ଭ୍ରାମରୀ ପ୍ରାଣାୟାମ କରିବାକୁ ହେଲେ ଆପଣ ବୁଢା ଆଙ୍ଗୁଠିରେ କାନକୁ ବନ୍ଦ କରିବେ, ଆଖି ଉପରେ ହାଲକା ଭାବରେ ଆପଣଙ୍କର ବିଶି ଆଙ୍ଗୁଠିକୁ ରଖେଇଦେବେ ତାଙ୍କର, ଏବଂ ମଝି ଆଙ୍ଗୁଠିକୁ ନାକପୋଡ଼ା ଉପରେ ହାଲକା ଭାବେ ରଖିବେ, ବାକି ଯେଉଁ 2 ଆଙ୍ଗୁଳି ବଞ୍ଚିଲା ଓଠର ଉପର ଆଉ ତଳେ ରଖିବେ, ଧୀରେ ଧୀରେ ଶ୍ୱାସକୁ ଭରିବେ ଏବଂ ଛାଡ଼ିବେ ଧୀରେ ଧୀରେ। ଯେତେବେଳେ ଆପଣ ଏଇ ପ୍ରାଣାୟାମରେ ଯେତେବେଳେ ଆପଣ ଛାଡୁଛନ୍ତି, ସେତେବେଳେ ଯେମିତି ଭ୍ରମର ଯୋଉ ଶବ୍ଦ ବାହାର କରେ, ଯୋଉଟା ଆମେ ହମିଂ ସାଉଣ୍ଡ କହୁଛେ, ସେଇ ସାଉଣ୍ଡ କରିକିରି ସେ ଯେତେବେଳେ ଶ୍ୱାସକୁ ଧୀରେ ଧୀରେ ଛାଡ଼ିବେ, ଏମିତି 4-5 ରାଉଣ୍ଡ କରିକି ଶୋଇବା ପୂର୍ବରୁ ସେ ଯଦି ଏହାର ଅଭ୍ୟାସ କରିକି ଶୁଅନ୍ତି, ତାହେଲେ ସୁନିଦ୍ରା ହେବ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ଆସିଯିବ, ସ୍ଲିପ୍ କ୍ୱାଲିଟି ମଧ୍ୟ ବଢ଼ିବ।
2: ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଧନ୍ୟବାଦ ଆପଣଙ୍କୁ। ହ୍ୟାଲୋ, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
3: ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡମ ଓ ଯୋଗ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ମହାଶୟ ଏବଂ ଆକାଶବାଣୀ କଟକ କେନ୍ଦ୍ରର ଅଫିସର ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ପ୍ରଜ୍ଞା ପରିମିତା ସାହୁ ମ୍ୟାଡମଙ୍କୁ ମୁଁ ପ୍ରଥମେ ପ୍ରୀତିଭରା ନମସ୍କାର କରୁଛି। ଏହା ସହିତ ଅନ୍ୟାନ୍ୟ ଅଫିସର କର୍ମଚାରୀଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି। ମୋର ପ୍ରଶ୍ନ ରହିଛି ମ୍ୟାଡମ।
2: ଆଜ୍ଞା, ଆପଣ ପ୍ରଶ୍ନ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ।
3: ଆଜ୍ଞା, ମୋର ପ୍ରଶ୍ନ ରହିଛି, ଯୋଗ ଦ୍ୱାରା କ୍ୟାନ୍ସର ରୋଗ ଭଲ ହୋଇପାରିବ କି? ଯଦି ଭଲ ହୋଇପାରିବ, କେଉଁ ସମୟରେ କିପରି ଯୋଗାଭ୍ୟାସ କରିବାକୁ ପଡିବ?
2: ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ହଁ ସାର୍, ଠିକ କହିଛନ୍ତି ଆପଣ। ଯୋଗ ମାଧ୍ୟମରେ ଯେକୌଣସି ରୋଗ ହଉ ପଛକେ କଣ୍ଟ୍ରୋଲ ହୋଇପାରିବ, ପୁରା ତ ଭଲ ହୋଇପାରିବନି କିନ୍ତୁ କଣ୍ଟ୍ରୋଲ ହୋଇପାରିବ, ଶାରୀରିକ ସ୍ତରରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ତେଣୁ ନିୟମିତ ଭାବରେ ଯଦି ସେ ଯୋଗାସନ କରିବେ, ପ୍ରାଣାୟାମ କରିବେ, ଗୋଟେ ଖୋଲା ଜାଗାରେ କରିବେ ଯେଉଁଠି ସଫିସିଏଣ୍ଟ ଅକ୍ସିଜେନ୍ ମିଳିବ, ଘର ଭିତରେ କରିପାରିବେନି। ହଁ, ଯଦି ବେଡ୍ ରେଡି ହେଇଯାଇଛନ୍ତି, ତାଙ୍କ ପାଖରେ ଗାଙ୍ଗୁଲାରେ 2-4 ଗଛ ତାଙ୍କ ପାଖାପାଖି ରଖିଦେବେ।

0: ସେ ସଫିସିଏଣ୍ଟ ଅକ୍ସିଜେନ୍ ପାଇପାରିବେ ଏବଂ ଯେଉଁ ସହଜ ସହଜ ଆସନ, ଭିଡ଼ ଆସନ କରିବେନି, ସହଜ ଯୋଗାସନ ସହିତ ସହଜ ପ୍ରାଣାୟାମ କରିବେ, ଯେମିତିକି କପାଳଭାତି, ଭସ୍ତ୍ରିକା ଏସବୁ ଆଦୌ କରିବେନି, ଅନୁଲୋମ ବିଲୋମ କରିବେ, ଲମ୍ବା ଶ୍ୱାସ ଭରିବେ, ଲମ୍ବା ଶ୍ୱାସ ଛାଡ଼ିବେ, ଭ୍ରାମରୀ ପ୍ରାଣାୟାମ କରିବେ, ଏସବୁ କଲେ ତାହେଲେ ତାଙ୍କର ଯେଉଁ ସେଲ୍ ଗୁଡ଼ାକ ଇନାକ୍ଟିଭ ହୋଇଯାଉଛି ବା କ୍ଷୟ ହୋଇଯାଉଛି, ସେ ସେଲ୍ ଗୁଡ଼ାକ ଆଉ କ୍ଷୟ ହେବନି ଏବଂ ନୂଆ ସେଲ୍ ଅଟୋମେଟିକ ତିଆରି ହୋଇଯିବ ସେ ପାଖରେ, ଯାହାଫଳରେ କି କ୍ୟାନ୍ସରରେ କ'ଣ ହୁଏ, ଆମର ସେଲ୍ ଗୁଡ଼ାକ ଡ୍ୟାମେଜ୍ ହୋଇଯାଏ, ଯାହାଫଳରେ କି ଅତି ଜଲ୍ଦି ଜଲ୍ଦି ସେ ଲୋକଟାର ପୁରା ଡିଷ୍ଟର୍ବ ହୋଇଯାଏ। ତେଣୁ ସେଥିପାଇଁ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା, ଅର୍ଥାତ୍ ଆସନ, ପ୍ରାଣାୟାମ ଓ ଧ୍ୟାନ, ଏହି ତିନୋଟି ଯାକ ସାଇମଲ୍ଟେନିୟସ୍ଲି ପ୍ରତ୍ୟେକ ଦିନ ଖାଲି ପେଟରେ ଅଧଘଣ୍ଟାରୁ ଗୋଟେ ଘଣ୍ଟା କରିବା, ତାହେଲେ ଦେଖିବେ ତାଙ୍କର ଲଙ୍ଗ୍ ଲିଭ୍ ହେବ ଏବଂ ତାଙ୍କୁ ଯେଉଁ ପ୍ରୋବ୍ଲେମ୍ଟା ଆସୁଛି କ୍ୟାନ୍ସରରେ ସେଇଟା ରହିବନି, ସେତିକି ରହିଯିବ ଆଉ ଆଗକୁ ବଢ଼ିବନି ଏବଂ ଧୀରେ ଧୀରେ ତାଙ୍କର ଡେଭଲପମେଣ୍ଟ ହେବ। କାରଣ ଆମେ କେତେକ ଜାଗାରେ କ୍ୟାନ୍ସର ପେସେଣ୍ଟ ମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇକି ଦେଖିଛୁ, ସେମାନଙ୍କୁ ଯଦି ଡକ୍ଟର କହୁଛନ୍ତି ଆପଣ 6 ମାସ କି ବର୍ଷେ କି 2 ବର୍ଷ ଭିତରେ ତାଙ୍କ ଲାଇଫ୍ ସ୍ପାନ୍ ଅଛି, କିନ୍ତୁ ଆମେ ଦେଖୁଛୁ ସେମାନେ ଆମ ସହିତ 5 ବର୍ଷ 7 ବର୍ଷ ଆରାମରେ ଅଛନ୍ତି, ଏବେ ବି ଅଛନ୍ତି ନିୟମିତ ସେମାନଙ୍କ ଯୋଗାଭ୍ୟାସ କରିକରି। ତେଣୁ ସେମାନେ ନିୟମିତ ଯୋଗାଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଯେଉଁ କ୍ୟାନ୍ସର ଭଳି ଗୋଟେ ମହାମାରୀକୁ ସେମାନେ ପ୍ରୋଟେକ୍ଟ କରିକି ଆନନ୍ଦରେ ତାଙ୍କର ବଡିର କାପାସିଟିକୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ ଏବଂ ଭଲରେ ରୁହନ୍ତୁ।
1: ବିଶେଷ କରି ଯେଉଁ କେମୋଥେରାପି ନିଆ ହୁଏ କ୍ୟାନ୍ସର ସମୟରେ, ସେତିକିବେଳେ ବହୁତ କଷ୍ଟ ହୁଏ, ଯେତେବେଳେ ସେମାନେ ପ୍ରାଣାୟାମର ଅଭ୍ୟାସ କରୁଛନ୍ତି ସେତେବେଳେ ଯଦି କିଛି ଆସନ କରିବାକୁ ସେମାନେ ସକ୍ଷମ ହୋଇପାରିବେନି, କାରଣ ସେତେବେଳେ ଶରୀରକୁ ବହୁତ କଷ୍ଟ ହୁଏ, ସେହି ସମୟରେ ଆପଣ ତାଙ୍କୁ କେବଳ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ ଏବଂ ଲମ୍ବା ଗେହରା ଶ୍ୱାସ ନେବାକୁ କୁହନ୍ତୁ ଏବଂ ଛାଡ଼ିବାକୁ କୁହନ୍ତୁ। ତାଦ୍ୱାରା କ'ଣ ହେବ, ସେମାନଙ୍କୁ ଯେଉଁ କଷ୍ଟ ହେଉଛି ସେ କଷ୍ଟରୁ ସେ ଅନେକ ପରିମାଣରେ ମୁକ୍ତି ପାଇପାରିବେ, କିନ୍ତୁ କ୍ୟାନ୍ସରକୁ ପୁରା ଭଲ ହୋଇପାରିବ ଯୋଗରେ ବୋଲି ସେଟା କେହି ଆମେ କହିପାରିବୁନି, କିନ୍ତୁ କଲେ ତାକୁ ଆପଣ ସେ କଷ୍ଟରୁ ଧୀରେ ଧୀରେ ମୁକ୍ତି ପାଇବେ ଏବଂ ଆପଣ ଟିକେ ସୁସ୍ଥ ଭାବରେ କିଛି ଦିନ ଆପଣଙ୍କର ଜୀବନ ଆଗକୁ ନେଇପାରିବେ।
2: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
3: ଜୟ ଜଗନ୍ନାଥ।
2: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ କ'ଣ।
3: ଜଗନ୍ନାଥ ସମସ୍ତଙ୍କୁ ପ୍ରଣାମ, ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
2: ଆଜ୍ଞା ଆପଣଙ୍କର କ'ଣ ପ୍ରଶ୍ନ ରହିଛି, ଆପଣଙ୍କର କ'ଣ ପ୍ରଶ୍ନ
3: ହେଉଛି? ମୋର ବୟସ 75 ବର୍ଷ।
2: ଆଜ୍ଞା
3: ମୋର ଡାଇବେଟିସ ଅଛି, ବ୍ଲଡ ପ୍ରେସର ଅଛି ଏବଂ ଗ୍ୟାଷ୍ଟ୍ରିକ ଅଛି, କଣ କଲେ ଭଲ ହବ?
2: ଠିକ ଅଛି, ମୁଁ ଏ ସମ୍ପର୍କରେ ମଞ୍ଜୁ ମ୍ୟାଡାମଙ୍କୁ ପ୍ରଶ୍ନ କରୁଛି, ଆମର ଶ୍ରୋତା ବନ୍ଧୁ ଯାହା ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ଉତ୍ତର ପ୍ରଦାନ କରନ୍ତୁ।
1: ଆଜ୍ଞା ନମସ୍କାର, ଆପଣଙ୍କୁ ଯାହା କହିଲେ ଯଦି ଆପଣ ସେଥିପାଇଁ କିଛି ଆସନ ଆମେ ଆପଣଙ୍କୁ କହିବୁ ଏବଂ ଆପଣ ପ୍ରାଣାୟାମ କରିବେ, ତାହେଲେ ଆପଣ ଧୀରେ ଧୀରେ ଏହି ରୋଗ ଭଲ ନହେଲେ ଡାଇବେଟିସ ରୋଗ 3 ମାସ ଯଦି ଆପଣ ଯୋଗାଭ୍ୟାସ କରନ୍ତି ତାହେଲେ ନିଶ୍ଚିତ ଭାବରେ କଣ୍ଟ୍ରୋଲରେ ଆସିଯିବ, କାରଣ ଏହା ବହୁ ପରୀକ୍ଷିତ। ଆମ ପାଖରେ ବହୁତ ଡାଇବେଟିସ ପେସେଣ୍ଟ ଆସନ୍ତି ଏବଂ ଲଗାତାର ୱିଦାଉଟ୍ ଫେଲ୍ ଯଦି ଆପଣ ସବୁଦିନ ଆସନ, ପ୍ରାଣାୟାମ ଆଉ ଧ୍ୟାନର ଅଭ୍ୟାସ କରନ୍ତି ତାହେଲେ 3 ମାସ ଭିତରେ ଆପଣଙ୍କର ସେ ଡାଇବେଟିସ କଣ୍ଟ୍ରୋଲରେ ଆସିବ। ଆଉ ଗୋଟିଏ କ'ଣ କହିଲେ, ଆପଣଙ୍କର ବ୍ଲଡ୍ ପ୍ରେସର ଅଛି, ଆଉ ଆପଣ ଯେତେବେଳେ ମୁଦ୍ରା କରିବେ ଏବଂ ପ୍ରାଣାୟାମ କରିବେ ସେତେବେଳେ ଆପଣଙ୍କର ବ୍ଲଡ୍ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ଆସିଯିବ। ତ ସେଇ ଆସନ ଗୁଡ଼ିକୁ ଆମେ ଆପଣଙ୍କୁ ବର୍ତ୍ତମାନ ମୁଁ କହୁଛି, ଆପଣ ଯଦି ଆପଣଙ୍କ ପାଖରେ କିଛି କେନ୍ଦ୍ର ଥିବ ସେଇଠି ଯାଇକି ଆପଣ ଅଭ୍ୟାସ କରିପାରିବେ। ଯଦି କୌଣସି କେନ୍ଦ୍ର, ଯୋଗ କେନ୍ଦ୍ର ଆପଣଙ୍କ ପାଖରେ ନାହିଁ ତାହେଲେ ୟୁଟ୍ୟୁବରେ ଆଜିକାଲି ବହୁତ ଆସୁଛି, ଆପଣ କିଛି ବି ଫଲୋ କରିକି ତାକୁ ଅଭ୍ୟାସ କରନ୍ତୁ ସଠିକ୍ ଭାବରେ, ସଠିକ୍ ଗୁରୁଙ୍କ ପାଖରୁ। ତ ଆପଣଙ୍କର ଡାଇବେଟିସ ପାଇଁ ଆପଣ ମଣ୍ଡୁକାସନ ନିହାତି ଭାବରେ କରିବେ, ଆପଣ ଯଦି ତଳେ ବସିବାକୁ ଅସମର୍ଥ ତାହେଲେ ଆପଣ ଚେୟାର ଉପରେ ବସିକରି ମଧ୍ୟ ଏହାର ଅଭ୍ୟାସ କରିପାରିବେ। ମଣ୍ଡୁକାସନର 2ଟି ପୋଜ୍ ଅଛି, ତାକୁ ଆପଣ କରିବେ ଏବଂ ଯଦି ଆପଣ ରେଗୁଲାର 10 ମିନିଟ୍, ସକାଳେ 10 ମିନିଟ୍ ଏବଂ ସନ୍ଧ୍ୟାବେଳେ 10 ମିନିଟ୍ ଅନୁଲୋମ ବିଲୋମ ପ୍ରାଣାୟାମ, ବହୁତ ହି ସହଜ ପ୍ରାଣାୟାମ, ତାକୁ ଆମେ ସଞ୍ଜୀବନୀ ପ୍ରାଣାୟାମ କହୁଥାଉ, ତ ତାକୁ କରିବା ଦ୍ୱାରା ଆମ ଆପଣଙ୍କ ଶରୀରର ସମାନ ମାତ୍ରାରେ ଥଣ୍ଡା ଆଉ ଗରମ ଯେତେବେଳେ ଆପଣଙ୍କ ଶରୀରରେ ପହଞ୍ଚିବ ସେତେବେଳେ ଆପଣଙ୍କର ତାପମାତ୍ରା ସମାନ ରହିବ ଏବଂ ଧୀରେ ଧୀରେ ଆପଣଙ୍କର ଉଚ୍ଚ ରକ୍ତଚାପ ମଧ୍ୟ କଣ୍ଟ୍ରୋଲରେ ଆସିବ। ସେଥିରେ କେବଳ ଆପଣ ବାଁ ନାକରେ ଭରିବେ ଶ୍ୱାସ, ଡାହାଣ ନାକରେ ଛାଡ଼ିବେ, ଡାହାଣ ନାକରେ ଭରିବେ ଏବଂ ବାଁ ନାକରେ ଛାଡ଼ିବେ।

0: ନୁଲୁମ ବିଲୁମ ଓଲଟା ସିଧା ଆମେ ଯାହାକୁ କହୁଛେ, ତ ଲମ୍ବା ଘେରା ଶ୍ୱାସ ଧୀରେ ଧୀରେ ଭରିବେ, ଧୀରେ ଧୀରେ ଛାଡ଼ିବେ, ଆଉ 10 ମିନିଟ୍ କରିବେ ସକାଳେ, ସନ୍ଧ୍ୟାବେଳେ ମଧ୍ୟ 10 ମିନିଟ୍ କରିବେ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ତାଙ୍କର ପରିଚୟ ପ୍ରଦାନ କରନ୍ତୁ। ଆପଣ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ।
2: ଆଜ୍ଞା,
1: ଆପଣଙ୍କର ପ୍ରଶ୍ନ କଣ ରହିଛି?
2: ମୋର ପ୍ରଶ୍ନ ଏହା ଯେ ମୋର ଜଣେ ଅପା ଅଛନ୍ତି, ତାଙ୍କ ଲାବଣ୍ୟ ଅପା, ତାଙ୍କ ଘର ବାଲେଶ୍ୱରରେ ତାଙ୍କର, ଆଉ ସେ ସବୁଦିନ ଯୋଗ ପ୍ରଣାମ ପ୍ରଣାମ ପ୍ରଣାମ ସବୁ କରନ୍ତି, ମର୍ଣ୍ଣିଂ ମଧ୍ୟ କରନ୍ତି, କିନ୍ତୁ ତାଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହଉଛି ଆଉ ଅଣ୍ଟା ପେନ୍ ହଉଛି, କିନ୍ତୁ ଯେତେ ଯୋଗ ବ୍ୟାୟାମ ମର୍ଣ୍ଣିଂ ୱାକ୍ ଯେତେ କଲେ ବି ତାପରେ ଏଇସବୁ ମାନେ ଡିଫେଣ୍ଟ ଦେଖାନ୍ତି ଆଉ ଜଣା କମୁନି।
3: ହଁ, ଠିକ କଥା କହିଛନ୍ତି। ଯଦି ସେ ମର୍ଣ୍ଣିଂ ୱାକ୍ କରନ୍ତି, ଆଣ୍ଠୁ ପ୍ରୋବ୍ଲେମ ଚାନ୍ସ ଅଛି ବଢ଼ିଯିବାର, ତେଣୁ ସେଥିପାଇଁ ସେମାନେ ବେଶୀ ୱାକ୍ କରିବା ଦରକାର ନାହିଁ। ଘରେ ବସିକିରି ଗୋଟେ ଆସନ ବିଛାଇକିରି ସେ ଧୀରେ ଧୀରେ ଯୋଗାଭ୍ୟାସ କରନ୍ତୁ, ଏବଂ ଜଣେ ଯଦି ଯୋଗ ପ୍ରଶିକ୍ଷକଙ୍କର ସହାୟତା ନେଇପାରିବେ ତାହେଲେ ବହୁତ ଭଲ ହେବ। କାରଣ ସେ କ'ଣ ଯୋଗ ପ୍ରାଣାୟାମ କରୁଛନ୍ତି ଆମେ ତ ଜାଣିପାରୁନେ, କିନ୍ତୁ ତାଙ୍କୁ କୁହନ୍ତୁ ଯେକୌଣସି ଜଣେ ଏକ୍ସପର୍ଟ ଯିଏ ଅଛନ୍ତି ଯୋଗରେ ତାଙ୍କଠୁ ନେବେ। ବିଶେଷ ଭାବରେ ଯୋଉଗୁଡାକ ଭିଡ଼ ଆସନ କରିବେନି, ଷ୍ଟ୍ରେସ୍ ଆସନ, ସିଧା ସିଧା ଗୋଡ଼ ହାତ ଲମ୍ବେଇକିରି ଯୋଉ ଆସନ ଗୁଡ଼ା କରିହେବ, ଯେମିତି ଗୋଟେ କୋଣାସନ ଅଛି, ଦି ଗୋଡ଼ ଲମ୍ବେଇବେ, ଦି ହାତ ପଛରେ ଆସନ ଉପରେ ରଖିକି ଶ୍ୱାସ ମାରି ଦେହଟା ଧୀରେ ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ମୁଁ ତାଳାସନ କହୁଥିଲି, ତାଳ ମାନେ ତାଳ ଗଛ ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏମିତି ଶୋଇକିରି ସିଏ ଦି ହାତ ମୁଣ୍ଡ ଆଡ଼କୁ ସିଧା ରଖିକିରି ଗୋଡ଼ ମିଶେଇକିରି ଗୋଡ଼ଟା ତଳକୁ ହାତଟା ଉପର ଆଡ଼କୁ ମାନେ ଶରୀରଟା ଉପର ଆଡ଼କୁ ଟାଣିବେ, ଅଣ୍ଟାଠୁ ତଳକୁ ଅଣ୍ଟାଠୁ ଉପରକୁ ବିପରୀତ ଦିଗରେ ଦେହଟାକୁ ଟାଣିବେ, ଶ୍ୱାସ ଭରିକିରି ଶ୍ୱାସ ଛାଡ଼ିକିରି ଢିଲା କରିବେ, ଟିକେ ରହିବେ, ପୁଣି ଆଉ ଥରେ କରିବେ, ଏମିତି 2-3 ଥର କରିବେ। ଏଇ ଯୋଉ ଆସନ ଗୁଡ଼ା କଲେ କ'ଣ ହବ ନା, ଆଣ୍ଠୁ ଗଣ୍ଠି ଜଏଣ୍ଟ ଯେତେଗୁଡ଼େ ଅଛି, ଆମର କହୁନି ଜଏଣ୍ଟ ଅଛି, ଜଙ୍ଘଭାଗ ଜଏଣ୍ଟ ଅଛି, ଏବଂ ଇଣ୍ଟର ମେରୁଦଣ୍ଡ ଯୋଉ ଗୋଟି ଗୁଡ଼ାକ ଅଛି ସେଗୁଡ଼ାକ ସବୁ ବାଲାନ୍ସ ହେଇଯିବ, ଯାହାଫଳରେ କି ତାଙ୍କର ଏଇ ଯୋଉ ଯନ୍ତ୍ରଣା ଅଛି ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିବା ସହିତ ତାଙ୍କର ମନ ସ୍ଥିର ହେବ, ଏବଂ ତାଙ୍କର ମନ ସ୍ଥିର ହେବା ସହିତ ତାଙ୍କ ଚିତ୍ତ ଶୁଦ୍ଧି ହେବ, ପରିଷ୍କାର ମନ ରହିବା ଫଳରେ ସେମାନେ ଆହୁରି ଆଗକୁ ଯାଇପାରିବେ, ସ୍ୱାସ୍ଥ୍ୟଜନିତ ଯେତେଗୁଡ଼ିଏ ପ୍ରୋବ୍ଲେମ ଅଛି ଦୂର ହୋଇପାରିବ। ତେଣୁ ତାଙ୍କୁ ଟିକେ କୁହନ୍ତୁ ସେ କୌଣସି ଜଣେ ଯୋଗ ପ୍ରଶିକ୍ଷକଙ୍କ ସାହାଯ୍ୟ ନେବେ, ଏବଂ ଯଦି ଯୋଗ କରୁଛନ୍ତି ବହୁତ ଭଲ କଥା, ତାଙ୍କୁ ଏଥିରେ ଧନ୍ୟବାଦ। କିନ୍ତୁ ସେ ଜଣଙ୍କ ସାହାଯ୍ୟ ନେଲେ କ'ଣ ହବ, କାଳେ ସେ କିଛି ଭୁଲଭାଲ କରୁଥିବେ, କାରଣ ଯୋଗରେ ଭୁଲଭାଲ ଯଦି କରିବେ, ଯେମିତିକି ଆପଣଙ୍କର ଯାହା ବ୍ୟାକ୍ ପେନ୍ ଥିବ ସେ ଆଗକୁ ଝୁକିବେନି, ଯଦି ସେ ଆଗକୁ ଝୁକିବା ଆଶଙ୍କା ବ୍ୟାକ୍ ପେନ୍ ବଢ଼ିଯିବ। ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ଥିବ କପାଳ ଭାତି କରିବେନି, ଯଦି ସେ କପାଳ ଭାତି କରିବେ ବ୍ଲଡ୍ ପ୍ରେସର ବଢ଼ିଯିବ। ତେଣୁ ସେଥିପାଇଁ ଜଣେ ପ୍ରଶିକ୍ଷକଙ୍କ ସହଯୋଗ କରିକି ଯଦି ସେ ନେଇପାରିବେ ତାହେଲେ ଦେଖିବେ ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବେ ଆଉ ଆରାମ ଜୀବନଯାପନ କରିପାରିବେ।
1: ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲାଣି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ଏବଂ ଆମର ବିଷୟ ଯାହା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରନ୍ତୁ।
4: ସ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞ ମହୋଦୟ ଓ ବିଶେଷଜ୍ଞ ମହୋଦୟାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଉଛି, ଏବଂ ଉପସ୍ଥାପିକା ମହାଶୟ ଆପଣଙ୍କୁ ମଧ୍ୟ ମୋର ନମସ୍କାର।
1: ଆଜ୍ଞା ନମସ୍କାର, ନମସ୍କାର, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
4: ମୁଁ କମଳାକାନ୍ତ ବେହେରା କହୁଥିଲି, ଜୟପୁର ଝୁମ୍ପୁରା କେନ୍ଦୁଝର ଜିଲ୍ଲାରୁ। ମୋର ପ୍ରଥମ ପ୍ରଶ୍ନ ହେଲା କି ବର୍ତ୍ତମାନ ସମୟରେ ଅନେକ ପରିମାଣରେ ପେଟ ରୋଗ ଦେଖା ଦେଉଛି, ଯେମିତିକି ଗ୍ୟାସ ପ୍ରୋବ୍ଲେମ, ଏସିଡିଟି ଏବଂ କନଷ୍ଟିପେସନ, ତ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ରେଗୁଲାର କି ପ୍ରକାର ଯୋଗ ଅଭ୍ୟାସ କରିବା ଉଚିତ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା ଅସ୍ଥିର ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକାଗ୍ରତା ଜାଗ୍ରତ କରିବା ପାଇଁ କି ପ୍ରକାର ଯୋଗକୁ ପିଲାମାନଙ୍କୁ ଆପଣେଇବା ପାଇଁ ଆମେ ବତେଇବା ଉଚିତ, ପ୍ରବର୍ତ୍ତେଇବା ଉଚିତ?
1: ଆପଣଙ୍କୁ ଧନ୍ୟବାଦ। ତେବେ ଏଇ ଯୋଉ ପ୍ରଥମ ପ୍ରଶ୍ନ ଆପଣ କହିଲେ ପେଟ ରୋଗ ସମସ୍ୟା ସମ୍ପର୍କରେ, ମୁଁ ମଞ୍ଜୁ ମ୍ୟାଡାମଙ୍କୁ କହୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ଦେଖନ୍ତୁ, ଆମର ଯାହା ବି ବେମାରୀ ଆରମ୍ଭ ହୁଏ ଶରୀରରେ ତ ପେଟରୁ ହିଁ ଆରମ୍ଭ ହୁଏ। ଯଦି ଆପଣଙ୍କର ପେଟ ଠିକ୍ ଅଛି, ଯଦି ଆପଣଙ୍କର ଡାଇଜେସନ୍ ଠିକ୍ ହେଉଛି, ତାହେଲେ ଆପଣଙ୍କର କନଷ୍ଟିପେସନ୍ ରହିବ ନାହିଁ, ପେଟ ସଫା ହୋଇଯିବ, ତାହେଲେ ଆପଣଙ୍କ ଶରୀରରେ ସେତେ ଦୋଷ ଦେଖାଯିବନି। ପେଟ ଯଦି ଠିକ୍ ନହେଲା, ଯଦି ଆପଣ ଅସମୟରେ ଖାଇବା ପିଇବା କରୁଛନ୍ତି, ଯଦି ଡେରି ରାତିରେ ଖାଉଛନ୍ତି, ତାହେଲେ ତାହା ହଜମ ହୋଇପାରୁନାହିଁ। ସବୁଠି ଆପଣମାନେ ଦେଖିବେ ଯେ ସୂର୍ଯ୍ୟାସ୍ତର ଗୋଟିଏ ଘଣ୍ଟା ଭିତରେ ଆପଣମାନଙ୍କୁ ଆପଣଙ୍କର ରାତ୍ରି ଭୋଜନ ସାରିଦେବାର ଅଛି, କାରଣ ଆପଣ

0: ଯଦି ଡେରିରେ ଖାଆନ୍ତି ତାହେଲେ ଆପଣଙ୍କର ଖାଦ୍ୟ ପାକସ୍ଥଳୀରେ ରହିଯିବ, ସେ ହଜମ ହେବନି ଏବଂ ସେ ପଚିବ ଏବଂ ସଢ଼ିବ, ପଚିବ, ଆପଣଙ୍କର କନଷ୍ଟିପେସନ ଦେଖାଯିବ, ନାନା ପ୍ରକାର ପେଟ ରୋଗ ଦେଖାଯିବ ଏବଂ ତା ସାଙ୍ଗରେ ଏସିଡିଟି, ଗ୍ୟାସ ଇତ୍ୟାଦି ନାନାଦି ରୋଗ ଆପଣ ସେଥିରେ ଗ୍ରସ୍ତ ରହିବେ। ତ ଏସିଡିଟି ଗ୍ୟାସ ପାଇଁ ପ୍ରଥମେ ଆପଣ କ'ଣ କରିବେ ଯେ ଆପଣଙ୍କର ଯେଉଁ ଖାଇବା ଷ୍ଟାଇଲ ଅଛି, ସାଦା ସୁପାଚ୍ୟ ଖାନା ଖାଇବେ ସବୁବେଳେ ଏବଂ ସକାଳର ବ୍ରେକଫାଷ୍ଟକୁ ଜଲ୍ଦି ଖାଇବେ, 9ଟା ଭିତରେ ଖାଇବେ, 12ଟାରୁ 1ଟା ଭିତରେ ଆପଣଙ୍କର ମେନ୍ ଖାଇବା ଯେଉଁଟା ଆମର ରହୁଛି। ସୂର୍ଯ୍ୟ ଯେତେବେଳେ ଆମର ମୁଣ୍ଡ ଉପରେ ଥାନ୍ତି ସେତେବେଳେ ଆମର ପାଚନ ପ୍ରକ୍ରିୟା ବହୁତ ପ୍ରଖର ଭାବରେ, ଆମର ଜଠରାଗ୍ନି ସେତେବେଳେ ବହୁତ ସୁନ୍ଦର ଭାବରେ କାମ କରେ। ତ ସେହି ସମୟରେ ଆପଣ ଆପଣଙ୍କର ମେନ୍ ମିଲ୍ ଖାଆନ୍ତୁ ଏବଂ ତା ମଝିରେ ଆଉ କିଛି ନ ଖାଇ ଯଦି କିଛି ପେୟ ପିଉଛନ୍ତି ତାହେଲେ 4ଟା ବେଳେ ପିଇପାରିବେ, କିନ୍ତୁ ସୂର୍ଯ୍ୟାସ୍ତର ଘଣ୍ଟେ ଭିତରେ। ତେଣୁ ଆପଣ ଯଦି ଆପଣଙ୍କର ରାତ୍ରି ଭୋଜନ ସାରିଦେବେ ତାହେଲେ ବହୁତ ପରିମାଣରେ ଆପଣଙ୍କର ପେଟ ରୋଗ ଯେଉଁ ଦେଖାଦେଉଛି ସିଏ ଠିକ୍ ହେଇଯିବ ଏବଂ ଆପଣଙ୍କର ଯେଉଁ ଗ୍ୟାସ ପାଇଁ ଯାହା ଆପଣଙ୍କୁ ଟ୍ରିଗର କରୁଛି, କେତେ ଗୁଡ଼ିଏ ଫଳ ଥାଏ ଯେଉଁଟା ଖାଇଲେ ପେଟରେ ଗ୍ୟାସ ହୁଏ, ସେଗୁଡ଼ିକୁ ଆପଣ ଆଭଏଡ୍ କରିବେ। ଆପଣଙ୍କର ଶରୀର ଆପଣ ଜାଣିଥିବେ କ'ଣ ଖାଇଲେ ଆପଣଙ୍କୁ ଗ୍ୟାସ ଟ୍ରିଗର କରୁଛି, କିନ୍ତୁ ମୁଁ ଯାହା କହିଲି ଯଦି ଆପଣ ଏଇ ଖାଇବାର ନିୟମ ଗୁଡ଼ିକ, ରିତ୍ବୁକ୍, ମିତ୍ବୁକ୍, ହିତ୍ବୁକ୍, ଆମର ଆୟୁର୍ବେଦର ତିନିଟି କଥା ଅଛି, ଋତୁ ଅନୁସାରେ ଖାଇବେ ଏବଂ ହିତ୍ବୁକ୍ ଆପଣଙ୍କ ଶରୀରକୁ ଯାହା ଉପଯୋଗୀ ତାହା ଖାଇବେ, ମିତ୍ବୁକ୍ ଖାଇବାର ଭୋକଠୁ କମ୍ ଯଦି ଖାଇବେ ତାହେଲେ ଆପଣ ସୁସ୍ଥ ରହିପାରିବେ।
1: ତାଙ୍କର ତୃତୀୟ ପ୍ରଶ୍ନ ରହିଛି ଏକାଗ୍ରତା ସମ୍ପର୍କରେ, ତେବେ ଏହି ପ୍ରଶ୍ନ
2: ଦେଖନ୍ତୁ, ପିଲାମାନଙ୍କର ଏକାଗ୍ରତା ଯେଉଁ ଭଙ୍ଗ ହେଉଛି ତାର ଗୋଟେ କାରଣ ହେଲା ସେମାନେ ଚଗଲା ହେଇଯାଉଛନ୍ତି, ତାଙ୍କ ମନ ସ୍ଥିର ରହୁନି। ମନକୁ ସ୍ଥିର କରିବା ପାଇଁ ଗୋଟେ ଜ୍ଞାନ ମୁଦ୍ରା ଅଛି, ଜ୍ଞାନ ମାନେ ନଲେଜ। ଆମର ଜ୍ଞାନକୁ ଠିକ ରଖିବା ପାଇଁ, ବୁଦ୍ଧିକୁ ଠିକ ସ୍ଥିର କରିବା ପାଇଁ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ପିଲାମାନଙ୍କୁ 5 ମିନିଟ୍ ଜ୍ଞାନ ମୁଦ୍ରାରେ ବତାନ୍ତୁ। ଜ୍ଞାନ ମୁଦ୍ରା ହେଲା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ, ବୃଦ୍ଧାଙ୍ଗୁଳି ହେଉଛି ବୁଦ୍ଧିର ପ୍ରତୀକ ଏବଂ ଆମର ତର୍ଜନୀ ଯେଉଁଟା ଅଛି ଇଣ୍ଡେକ୍ସ ବିଶି ଆଙ୍ଗୁଠି, ତାର ଏଇଟା ହେଉଛି ମନର ପ୍ରତୀକ। ଗୋଟେ ପିଲା ବୁଦ୍ଧି ବହୁତ ଅଛି, ମନ ଚଗଲା ଅଛି, ତାହେଲେ ତାର ଜ୍ଞାନ ଠିକ୍ ଭାବେ ଆସିପାରିବ ନାହିଁ। ଗୋଟେ ପିଲା ମନ ଅଛି ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ, ବୁଦ୍ଧି କମ୍ ଅଛି, ତାହେଲେ ବି ଜ୍ଞାନ ଠିକ୍ ଭାବେ ହେଇପାରିବ ନାହିଁ। ତେଣୁ ଜ୍ଞାନ ମୁଦ୍ରା ମାନେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ ତର୍ଜନୀ ଅଙ୍ଗୁଳିର ଅଗ୍ରଭାଗକୁ ଲଗେଇବେ, ଆର 3 ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତକୁ ରଖିବେ। 5 ମିନିଟ୍ ପିଲାକୁ କୁହନ୍ତୁ ଆଖି ବନ୍ଦ କରି ଓମ୍ ଚାଣ୍ଟିଂ କରୁ, ଆଖି ବନ୍ଦ କରି ଓମ୍ କରିବ, କିନ୍ତୁ ଜ୍ଞାନ ମୁଦ୍ରାରେ ହାତ ରହିବ। କିଛି ନହେଲେ ମଧ୍ୟ ଖାଲି ଆଖି ବନ୍ଦ କରି ବସୁ ଏବଂ ଜ୍ଞାନ ମୁଦ୍ରାରେ ବସୁ, ଏହାଫଳରେ କ'ଣ ହେବ ନା ଆମର ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ପିଚୁଟାରୀ ଆଉ ପିନିଆଲ ଦୁଇଟା ଗ୍ଲାଣ୍ଡ ଅଛି, ତାର କନେକ୍ସନଟା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ଅଛି, ଯାହାଫଳରେ କି ଆମେ ଯଦି ତର୍ଜନୀ ଅଙ୍ଗୁଠିରେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ଟଚ୍ କରିବା ତାହେଲେ ଆମର ପିନିଏଲ ପିଚୁଟାରୀ ଗ୍ଲାଣ୍ଡ ଦୁଇଟା ଆକ୍ଟିଭ ରହିବ ଏବଂ ତାର ବ୍ରେନ୍ ସହିତ ଆମର ମେମୋରି ସହିତ କନେକ୍ସନ୍ ଅଛି। ତେଣୁ ସେଥିପାଇଁ ଆମେ ଜ୍ଞାନ ମୁଦ୍ରା କରାନ୍ତୁ। ଆଉ ଗୋଟେ ପ୍ରାଣାୟାମ ହେଲା ଭ୍ରାମରୀ ପ୍ରାଣାୟାମ, ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ାମ କହୁଥିଲେ, ଆମର ଆଖି ଆଉ କାନ ଦୁଇଟା ଆମ ମନକୁ ଡିଷ୍ଟର୍ବ କରୁଛି। ଆଖି ଦେଖିଲେ ଭଲ ଦେଖିଲେ ଭଲ ଆସୁଛି, ଖରାପ ଦେଖିଲେ ଖରାପ ମନ ଆସୁଛି। ସେମିତି କାନରେ ଯଦି ଆମେ ଗୋଟେ ଭଲ ଜିନିଷ ଶୁଣିଲେ ଭଲ ଆସୁଛି, ଖରାପ ଜିନିଷ ଶୁଣିଲେ ଖରାପ ଆସୁଛି। ତେଣୁ କାନରେ ବୁଢ଼ା ଆଙ୍ଗୁଠି କାନକୁ ବନ୍ଦ କରିବେ, ତର୍ଜଣୀ ଆଙ୍ଗୁଠି ଆଖି ଉପରେ ରଖିବେ, ତଳଦୀ ଆଙ୍ଗୁଠି ପାଟି ଉପରେ ରଖିବେ, କହୁଣୀ କାନ୍ଧ ସିଧା ରଖିବେ, ଶ୍ୱାସ ପୁରା ଭରିବେ। ଭରିସାରିଲା ପରେ ଭ୍ରମରେ ଯେମିତି ଗୁଣୁଗୁଣୁ କରି ସାଉଣ୍ଡ କରେ, ସେମିତି ସାଉଣ୍ଡ କରିକିରି ପୁରା ଶ୍ୱାସଟାକୁ ବାହାର କରିବେ। ଏଭଳି ଗୋଟେ ରାଉଣ୍ଡ ହେଲା, ମିନିମମ 5 ରାଉଣ୍ଡ କରନ୍ତୁ। ରାଉଣ୍ଡ ସରିଲା ପରେ ଆଖି ବନ୍ଦ କରିକି 1 ମିନିଟ୍ ସ୍ଥିର ଭାବରେ ବସିବେ, ତାପରେ ଦେହାତକୁ ମାଲିସ କରିକି, ଆଖିକୁ ମାଲିସ କରିକି ଆଖି ଖୋଲିବେ, ତାହେଲେ ଦେଖିବେ ଯେ ଭ୍ରାମରୀ ପ୍ରାଣାୟାମ ସହିତ ଜ୍ଞାନ ମୁଦ୍ରାରେ ଡେଲି 5 ମିନିଟ୍ ଭ୍ରାମରୀ ପ୍ରାଣାୟାମ ଏବଂ 5 ମିନିଟ୍ ଜ୍ଞାନ ମୁଦ୍ରା କରାନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ସେ ପିଲା ରେଜଲ୍ଟ ଭଲ ଆସିବ, ତାର ଜ୍ଞାନ ବୃଦ୍ଧି ହେବ, ତାର ବୁଦ୍ଧି କୁଶାଗ୍ର ହେବ ଏବଂ ସେ ପିଲା ନିଶ୍ଚିତ ଭାବେ ଚଞ୍ଚଳ ମନରୁ ଅସ୍ଥିର ମନରୁ ସ୍ଥିର ହୋଇଯିବ ଏବଂ ବହୁତ ଭଲ ରେଜଲ୍ଟ କରିବ ଏବଂ ଭଲ ପିଲା ମଧ୍ୟ ସମାଜରେ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଗଲେଣି, ଆପଣଙ୍କ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
3: ଆଜ୍ଞା, ତୋଫାନ କୁମାର ମହାନ୍ତି, ନୟାଗଡ଼ ଜିଲ୍ଲା ଭାବୁର ବ୍ଲକ ରାମପଡ଼ା।
1: ଆଜ୍ଞା,
3: ବହୁତ ଦିନ ହେଲା ଅଣ୍ଟାଟା ମୋର ପେନ୍ ହଉଛି। ତାପରେ ଆମେ ତ ଚାଷୀ ଲୋକ ନା, ଆମର ଆଉ କିଛି ଯୋଗ କଣ ଦରକାର କୁହନ୍ତୁ। ଯେମିତି ଫର୍ମାଲି ଏମିତି ଯାହାକୁ ଯାହା ପଚାରିଲେ ଯାହା କହୁଛନ୍ତି ଯୋଗ କରୁଛି, କିନ୍ତୁ ଯୋଗ ବିଷୟରେ ଯେମିତି କିଛି ଜଣା ନାହିଁ।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ପାଇଁ। ତେବେ ମଞ୍ଜୁ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଆପଣ ଦିନସାରା ଖଟୁଛନ୍ତି ଏବଂ ଆପଣଙ୍କର ଯୋଗ ଦରକାର ନାହିଁ।

0: ଯେହେତୁ ଆପଣ ଯୋଉ ଖଟୁଛନ୍ତି ସେଟା ନିହାତି ଭାବରେ ଅଧିକ ହେଇଯାଉଛି ଆପଣଙ୍କ ଶରୀରକୁ, ଆପଣଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରର ସବୁର ଯୋଉ ଆପଣଙ୍କର ହାଡ଼ ଭିତରର ଯାହା ବି ଆମର ଅଙ୍ଗ ପ୍ରତ୍ୟଙ୍ଗ ଅଛି ଧୀରେ ଧୀରେ ତାଙ୍କର ଶକ୍ତି କମ୍ ହୋଇଯାଏ। ତ ଆପଣ ଗୋଟିଏ କାମ କରନ୍ତୁ, ଯେତେବେଳେ ବିଛଣାରୁ ଉଠୁଛନ୍ତି ସେତେବେଳେ ଯୋଉ ସାର୍ କିଛି ସମୟ ଆଗରୁ କହିଥିଲେ ତାଡ଼ାସନ, ବିଛଣାରୁ ଉଠିବା ବେଳେ ସେଇଠି ଶୋଇକିରି ଦି ହାତ ମୁଣ୍ଡ ଉପରକୁ ନେଇଯିବେ, ଦି ଗୋଡ ତଳ ଆଡ଼କୁ ମିଶେଇକିରି ଶ୍ୱାସ ଟିକେ ଭରିବେ ଏବଂ ଗୋଡଟା ଗୋଡ ପଟକୁ, ହାତ ଦିଟା ଉପର ପଟକୁ ବହୁତ ଶକ୍ତି ଲଗେଇକିରି ତାକୁ ଟାଣିବେ। ସେମିତି ଦୁଇ ତିନି ଥର ଟାଣନ୍ତୁ, ତାହେଲେ ଆପଣଙ୍କର ଯୋଉ ଅଣ୍ଟା ପ୍ରୋବ୍ଲେମ ରହୁଛି, ଅଣ୍ଟା ଦରଜ ହେଉଛି କିମ୍ବା ବିନ୍ଧୁଛି, ସେଇଟା ଧୀରେ ଧୀରେ ଭଲ ହେବ। ସେହି ସମୟରେ ଆପଣ ଯେତେବେଳେ ବିଲରେ କାମ କରୁଛନ୍ତି କହୁଛନ୍ତି, କେବେ ଆଗକୁ ଝୁଙ୍କିବେ ନାହିଁ, କାରଣ ଆଗକୁ ଝୁଙ୍କିବା ଦ୍ୱାରା ଆପଣଙ୍କର ଅଣ୍ଟାରେ ପ୍ରୋବ୍ଲେମଟା ବେଶୀ ଦେଖାଯିବ। ଆଉ ମଝିରେ ମଝିରେ ଠିଆ ହେଇକିରି ଆପଣ ଯେମିତି ଶୋଇକିରି ହାତକୁ ଗୋଡ଼କୁ ଟାଣିଲେ ଯେତେବେଳେ ବିଲରେ କାମ କରୁଛନ୍ତି ସେହି ସମୟରେ ଦୁଇ ହାତକୁ ଉପରକୁ ଟେକିକିରି ଦି ହାତର ଆଙ୍ଗୁଳି ଗୁଡ଼ିକୁ ମିଶେଇ ଦେଇକିରି ଉପରକୁ ଟାଣିବେ ହାତକୁ, ଆଉ ଯଦି ପାରୁଛନ୍ତି ଗୋଡ଼ର ପାଦ ଉପରେ ଛିଡ଼ା ହେଇଯିବେ, ଗୋଇଠିକୁ ଟିକେ ଟେକିଦେବେ। ଗୋଟିଏ ପାଞ୍ଚ ଛଅ ସେକେଣ୍ଡ ଯଦି ପ୍ରତି ଘଣ୍ଟାରେ ଆପଣ ଏମିତି ଦୁଇ ତିନି ଥର କରିଦେବେ ତାହେଲେ ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିବ। ଆଉ ଗୋଟିଏ ଯୋଗାସନ ହେଲା, ଏଇଟା ଆପଣଙ୍କୁ କୋଉଠି ଯାଇ କରିବାକୁ ପଡ଼ିବନି, ଆପଣ ଆପଣଙ୍କର ବିଲରେ କାମ କରୁଥିବା ଭିତରେ ମଧ୍ୟ ଏହି ଆସନ ଗୁଡ଼ିକ ଅଭ୍ୟାସ କରିପାରିବେ ଏବଂ ଅଣ୍ଟା କଷ୍ଟରୁ ମୁକ୍ତି ପାଇବେ। ସେଇଟା କ'ଣ କରିବେ, ସେଟାକୁ ଆମେ ଅର୍ଦ୍ଧ ଚକ୍ରାସନ କହୁଛୁ। ଦି ଅଣ୍ଟାର ସାଇଡ୍ରେ ହାତ ଦେଇଦେବେ, ବୁଢ଼ା ଆଙ୍ଗୁଟିକୁ ପଛରେ ଆପଣ ମେରୁଦଣ୍ଡ ଉପରେ ରଖିଦେବେ, ବେକଟିକୁ ଟିକେ ପଛକୁ କରିବେ, ତାପରେ ଶ୍ୱାସ ଭରିକି ଯୋଉଠି ଆପଣଙ୍କର ବୁଢ଼ା ଆଙ୍ଗୁଠି ଅଛି ସେଇ ଅଣ୍ଟା ପାଖରୁ ପଛକୁ ଧୀରେ ଧୀରେ ଝୁକିବେ। ତାଦ୍ୱାରା କ'ଣ ହେଲା, ଆପଣଙ୍କର ଯୋଉ ମେରୁଦଣ୍ଡରେ ଗୋଟି ଗୁଡ଼ିକ ଅଛି ସେମାନେ ତାଙ୍କର ଆଲାଇନମେଣ୍ଟ ହେଇଯିବ ଏବଂ ଆପଣଙ୍କର ଅଣ୍ଟା ଦୋଷରୁ ଆପଣ ଧୀରେ ଧୀରେ ମୁକ୍ତି ପାଇବେ। ଏଇ ଦୁଇଟି ଆସନ ଯଦି ଆପଣ ରେଗୁଲାର କରୁଛନ୍ତି, ଠିକ ଦୁଇ ଘଣ୍ଟା ଚାରି ଘଣ୍ଟାରେ ଆପଣ ଥରେ, ଯେତେବେଳେ ଆପଣଙ୍କୁ କାଟୁଛି ବହୁତ କଷ୍ଟ ହେଲା କାମ କରିକିରି, ସେତେବେଳେ ଏଇ ଆସନ ଦୁଇଟିକୁ ଆପଣ କରିଦେବେ ଏବଂ ବିଛଣାରୁ ଉଠିଲା ବେଳେ ଶୋଇକିରି କରିପାରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅଣ୍ଟା କଷ୍ଟରୁ ମୁକ୍ତି ମିଳିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେ, ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ। ଆଜ୍ଞା ନମସ୍କାର।
2: ବିଶେଷଜ୍ଞ ଆଶଙ୍କୁ ଆମର ମୋର ନମସ୍କାର।
1: ଆପଣଙ୍କର ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ ପ୍ରଥମେ।
2: ମୁଁ ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଡ଼େ ଗ୍ରାମରୁ କହୁଛି। ଡାଇବେଟିସରେ ଯୋଗ କରିସାରିଲା ପରେ ତାର ଖାଦ୍ୟ କଣ ସବୁ ଖାଇବା ଦରକାର?
1: ତେବେ ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଏଇ ପ୍ରଶ୍ନର ଉତ୍ତର ଦେବା
3: ପାଇଁ। ଆପଣ ତ ଡାଇବେଟିକ ପାଇଁ ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡମ୍ କହିଥିଲେ ଯେ ଆପଣ ଆଗକୁ ଝୁକିକିରି ଯୋଉ ଦୁଇଟା ଆସନ ଅଛି, ମଣ୍ଡୁକାସନ ଗୋଟେ ମୁଠା କରିକିରି ନାଭି ପାଖରେ ରଖି ଆଗକୁ ଝୁକିବେ ମଣ୍ଡୁକାସନ, ଆଉ ଗୋଟେ ଦୁଇ ପାପୁଲିକୁ କପ୍ ଭଳିଆ କରିକିରି ନାଭି ପାଖରେ ରଖିକିରି ମଧ୍ୟ ଶ୍ୱାସ ଛାଡ଼ିକି ଆଗକୁ ଝୁକିବେ। ଏଇଟା କଲେ ଆପଣ ଡାଇବେଟିକ କଣ୍ଟ୍ରୋଲ ହେବ। ଆଉ ଗୋଟେ ହେଲା ଅଗ୍ନିସାର ପ୍ରାଣାୟମ ଆପଣ କରନ୍ତୁ, ଯେଉଁଟାକି ଆପଣଙ୍କର ଶ୍ୱାସକୁ ଟିକେ ବାହାର କରିଦେଇକିରି ଖାଲି ପେଟକୁ ଭିତରକୁ ବାହାରକୁ କରିବେ 10-15 ଏଥର କରିବେ। ଏଇଟା ଅଗ୍ନିସାର ପ୍ରାଣାୟାମ। ଅଗ୍ନିସାର ପ୍ରାଣାୟାମ ଅଗ୍ନିସାର କ୍ରିୟା କଲେ ଆମର ପାନକ୍ରିଆସଟା ଆକ୍ଟିଭ ହେବ, ଯେଉଁ ପାନକ୍ରିଆସ ଇନ୍ସୁଲିନ୍ ଆସୁଛି ସେଟା ଯଦି ଇନ୍ସୁଲିନ୍ ସିକ୍ରେସନ୍ ଠିକ୍ ହେବ ତାହେଲେ ବଡିର ଗ୍ଲୁକୋଜଟାକୁ ସେ ବାଲାନ୍ସ କରିବ, ଆଉ ଗ୍ଲୁକୋଜ ବା ସୁଗାରଟାକୁ ବାଲାନ୍ସ କଲେ ଡାଇବେଟିକ କଣ୍ଟ୍ରୋଲ ହେବ। ଦ୍ୱିତୀୟ କଥା ଆପଣ ପଚାରୁଛନ୍ତି ଖାଦ୍ୟପେୟ ଉପରେ, ଆପଣ ଡକ୍ଟର ନିଶ୍ଚୟ କହିଥିବେ ମିଠା ଖାଇବେନି ଏବଂ ଆଳୁ କଖାରୁ ଏସବୁ ଖାଇବେନି ବୋଲି, ଆପଣ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଆଉ ସବୁଠୁ ଗୋଟେ ବେଟର ଆଡ଼ଭାଇସ୍ ଆପଣ କହୁଛି, ରାତିରେ ଆପଣ ଜଲ୍ଦି ଡିନରଟା କରିବେ, ରାତ୍ରି ଭୋଜନଟା ସୂର୍ଯ୍ୟାସ୍ତର 2 ଘଣ୍ଟା ଭିତରେ କରନ୍ତୁ।
2: ମୁଁ ମାଣ୍ଡିଆ ଯାଉ ସକାଳେ ଖାଉଛି।
3: ବହୁତ ବଢିଆ ମାଣ୍ଡିଆ ଯାଉଟା ବହୁତ ଭଲ ଜିନିଷ, କାରଣ ବର୍ତ୍ତମାନ ବି ସରକାର ମିଲେଟ୍ ଖାଇବା ପାଇଁ କହୁଛନ୍ତି, ସମସ୍ତେ ବି କହୁଛନ୍ତି ବିଶେଷଜ୍ଞମାନେ, ମାଣ୍ଡିଆଟା ଆମ ଶରୀର ଭିତରେ ଯେତେ ଦୂଷିତ ପଦାର୍ଥ ଥିବ ତାକୁ ବାହାର କରିଦେବ, ତେଣୁ ଭଲ ଜିନିଷ ଖାଦ୍ୟ ମାଣ୍ଡିଆ ଯାଉ ଖାଉଛନ୍ତି ଏବଂ ଘରୋଇ ଖାଦ୍ୟ ଖାଆନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି, ତେଲ ଛଣା ଜିନିଷ ଆଭଏଡ୍ କରନ୍ତୁ କମ୍ପ୍ଲିଟ୍ ଖାଆନ୍ତୁନି, ଆଉ ମିଠା ଜିନିଷ ବି ଆଭଏଡ୍ କରିବେ, ଚିକଣ ଜିନିଷ 3 ଧଳା ଜିନିଷ ଖାଇବେନି ଡାଇବେଟିକ ଲୋକମାନେ, ଗୋଟେ ହେଲା ମଇଦା ଜାତୀୟ ଖାଦ୍ୟ, ଗୋଟେ ହେଲା ଚିନି, ଆଉ ଗୋଟେ ହେଲା ଲୁଣ, ଲୁଣ ବି କମ୍ ଖାଆନ୍ତୁ, ଅଧିକ ଲୁଣ ଆଡ୍ କରିକି ଖାଦ୍ୟରେ ଖାଆନ୍ତୁ ନାହିଁ। ତେଣୁ ଏଇ 3 ଯୋଉ ଧଳା ଜିନିଷ କହିଲି, ମଇଦା ଚିନି ଲୁଣ, ଆକୁ ଯଦି କଣ୍ଟ୍ରୋଲ କରିଦେବେ ଆପଣ ଡାଇବେଟିକ ବି କଣ୍ଟ୍ରୋଲ ହେଇଯାଇପାରିବ। ଏବଂ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯୋଉଟା ହାଇ କ୍ୟାଲୋରି ଫୁଡ୍, ଯେତେ କମ୍ ଖାଇବେ ହେତେ ଭଲ, ସେଇଟାକୁ ଚେଷ୍ଟା କରିବେ ତାହେଲେ ବହୁତ ସୁନ୍ଦର।

0: ଭାବେ ଜୀବନଯାପନ କରିପାରିବେ ଏବଂ ଡାଇବେଟିକ ଆପଣ କଣ୍ଟ୍ରୋଲ ହୋଇପାରିବ।
1: ତେବେ ଏଠି ଗୋଟିଏ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହ ଯୋଗାଯୋଗ କରିଥିବାରୁ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁ ସୁସ୍ଥ ଜୀବନଯାପନ ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି, ଯୋଗନିଷ୍ଠ ସୁସ୍ଥ ଜୀବନଯାପନ ପାଇଁ ଆହାରର କ'ଣ କିଛି ଭୂମିକା ରହିଛି? ମଞ୍ଜୁ ମ୍ୟାଡମ୍ ଅନୁରୋଧ କରୁଛି।
2: ନିଶ୍ଚିତ ଭାବରେ ଆମର ଯୋଗ ଏବଂ ଆୟୁର୍ବେଦ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତ ଆମର ଗୀତାରେ ମଧ୍ୟ କୁହାଯାଇଛି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବୋଧସ୍ୟ ଯୋଗ ଭବତି ଦୁଃଖାହା। ତ ଆହାରର ସବୁ ସମୟରେ ନିଶ୍ଚିତ ଭାବରେ ଯୋଗାଭ୍ୟାସ ସହିତ ସମ୍ପର୍କ ଅଛି। ଆମେ ଯଦି ଯୋଗାଭ୍ୟାସ କରୁଛେ ତାହେଲେ ଆମର ଆହାର ମଧ୍ୟ ସେହି ଅନୁସାରେ ହେବା ଉଚିତ। ଯଦି ଆମେ ଘଣ୍ଟାଟେ ଯୋଗ କରିକି ଯୋଗ ସେଣ୍ଟରରୁ ବାହାରିକି କିମ୍ବା ଯୋଗ କରିସାରିକି ଯାଇକି ବରା ପିଆଜି ଖାଇବା, ତାହେଲେ ପୁଣି କହିବା ଯେ ମୁଁ ଏତେ ଦିନ ହେଲା ଯୋଗ କରୁଛି କିନ୍ତୁ ମୋର କିଛି ଲାଭ ହେଲା ନାହିଁ। ତେଣୁ ଆପଣଙ୍କୁ ସୁପାଚ୍ୟ ଭୋଜନ ଖାଇବାର ଅଛି। ସକାଳର ଯେଉଁ ଆମେ ଅଳ୍ପାହାର କରୁଛେ ସେଥିରେ ଆପଣ ସ୍ପ୍ରାଉଟ୍ ଖାଇବେ, ମାଣ୍ଡିଆ ଖାଇବେ, ଓଟ୍ସ ଖାଇବେ, ଫଳାହାର କରିପାରିବେ। ଏଇ ଭିତରେ ପୁଣି ଯେତେବେଳେ ଆପଣ ଦିନର ମେନ୍ ମିଲ୍କୁ ଆସୁଛନ୍ତି ସେତେବେଳେ ମଧ୍ୟ ଆପଣ ବାଲାନ୍ସ ଡାଏଟ୍ ଖାଇବାର ଅଛି। ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଖାଲି ଖାଇଲେ ହେବ ନାହିଁ, କାର୍ବୋହାଇଡ୍ରେଟ୍ ସାଙ୍ଗରେ କିଛି ପ୍ରୋଟିନ୍। ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆମର ମସଲ ଲସ୍ ହୋଇଯାଏ, ତ ସେଥିପାଇଁ ଆମକୁ ପ୍ରୋଟିନ୍ ଇନ୍ଟେକ୍ ବହୁତ ଜରୁରୀ। ତ ଆମେ ଖାଲି ଆଗରୁ ଆମର ପୂର୍ବପୁରୁଷମାନେ କାର୍ବୋହାଇଡ୍ରେଟ୍ ଉପରେ ବେଶୀ ଷ୍ଟ୍ରେସ୍ ଦେଉଥିଲେ କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ଅଧିକା କରିବାକୁ ପଡୁଥିଲା। ଆଜିକାଲି ଯୁଗରେ ଆମମାନଙ୍କର ଶାରୀରିକ ଶ୍ରମ ନିହାତି ଜିରୋ କହିଲେ ମଧ୍ୟ ଚଳିବ, ତେଣୁ ଆମକୁ କାର୍ବୋହାଇଡ୍ରେଟ୍ର ଦରକାର ବେଶୀ ନାହିଁ। ଆମେ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ ସବୁ ମିଶେଇକିରି ଆମେ ଗୋଟେ ବାଲାନ୍ସ ଡାଏଟ୍ ଖାଇବା ଏବଂ ରାତ୍ରି ଭୋଜନକୁ ଯେମିତି ମୁଁ ଆଗରୁ ମଧ୍ୟ କହିଛି ସୂର୍ଯ୍ୟାସ୍ତର ଘଣ୍ଟେ ମଧ୍ୟରେ ଆମେ ରାତ୍ରି ଭୋଜନ ସାଦା ସବୁଠୁ ଦିନର ଯେତିକ ମିଲ୍ ଅଛି ସବୁଠୁ ସରଳ ଭୋଜନ ରାତିରେ କରିବା ଏବଂ ତାହାଦ୍ୱାରା ଆପଣ ଭୋଜନ ଯେତେବେଳେ ଆପଣଙ୍କର ଠିକ ହେଇଯିବ ଆପଣଙ୍କର ଶରୀର ମଧ୍ୟ ଠିକ ହେଇଯିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ।
3: ହ୍ୟାଲୋ।
1: ଆଜ୍ଞା
3: ମ୍ୟାଡାମ ନମସ୍କାର।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
3: ଆସନ୍ତାକାଲି ରଜ ଉପଲକ୍ଷେ ଶୁଭେଚ୍ଛା ଆଉ ଶୁଭକାମନା। ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କାଟାଗୋରି କହୁଛି।
1: ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଶ୍ନ କଣ ରହିଛି ଆମର ଯାହା ବିଷୟ ରହିଛି?
3: ପ୍ରଶ୍ନ ରହିଛି ମାନେ ଅଧିକ ଏକ୍ସରସାଇଜ କି ବ୍ୟାୟାମ ଯୋଗ କରିବା ଦ୍ୱାରା ଆମ ଶରୀର ଉପରେ ଖରାପ ପଡିବାର ଚାନ୍ସ ଅଛି କି?
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ମୁଁ ସୁରେଶ ସାର୍ଙ୍କୁ କହିବା ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବେ।
0: ହଁ ଦେଖନ୍ତୁ ମ୍ୟାଡାମ, ଆମର ଯେଉଁମାନେ ଅଛନ୍ତି ଚାଳିଶ ବର୍ଷ ଭିତରେ, 35-40 ବର୍ଷ ଭିତରେ ଯେଉଁମାନେ, ସେମାନେ ଏକ୍ସରସାଇଜ କଲେ ବହୁତ ଭଲ। କାରଣ ଏକ୍ସରସାଇଜ ଏକ ଫିଜିକାଲ ବଡିଟା, ଏକ୍ସଟର୍ନାଲ ବଡି ଯେଉଁଟା ଆମେ କହୁଛେ ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା ଏକ୍ସରସାଇଜଟାରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ କରୁଛେ ସେତେବେଳେ ଯୋଗାସନ ସମୟରେ କଲାବେଳେ ଆମେ କହୁଛୁ ଯେତେବେଳେ ଆପଣ ଶରୀରଟା ଅପୱାର୍ଡ ହେଉଛି ମାନେ ଉପରକୁ ଉଠୁଛି, ତେବେ ଆପଣ ହାତଟା ଉପରକୁ ଉଠେଇଲେ ଶ୍ୱାସ ଭରିକି ଉଠେଇବେ ଏବଂ ଧୀରେ ଧୀରେ ନେବେ, ଏବଂ ଯେତେବେଳେ ହାତଟା ତଳକୁ ଆଣୁଛନ୍ତି ଶ୍ୱାସ ଛାଡ଼ିକି ଆଣିବେ ଆଉ ଧୀରେ ଧୀରେ ଆଣିବେ। ତେଣୁ ଏକ୍ସରସାଇଜ ଅପେକ୍ଷା ଯୋଗାଭ୍ୟାସରେ ଧୀରେ ଧୀରେ କରାଯାଏ ଏବଂ ଶ୍ୱାସକ୍ରିୟା ସହିତ କରାଯାଏ, ବ୍ରିଦିଂ ସହିତ କରାଯାଏ, ତାହାଫଳରେ କି ଆପଣଙ୍କର ସେଲ୍ ଗୁଡ଼ାକ ବେଶୀ ଆକ୍ଟିଭ ହେବ ଏବଂ ନର୍ଭ ସିଷ୍ଟମ ମଧ୍ୟ ଆକ୍ଟିଭ ରହିବ। ଯଦି ଆପଣ ଯୋଗାଭ୍ୟାସ କରିବେ ହାଲିଆ ହେବେନି। ଆପଣ ବୟସ୍କ ଲୋକମାନେ ଏକ୍ସରସାଇଜ ଜମା କରିପାରିବେନି, ଯେଉଁମାନଙ୍କୁ 40-50-60 ବର୍ଷ ହେଲାଣି, ସେମାନେ ଫିଜିକାଲ ଏକ୍ସରସାଇଜ ହାଲିଆ ହେଇଯିବେ ଏବଂ ତାଙ୍କ ଶରୀର ଆକ୍ଟିଭ ବେଶୀ ହେବନି, ବରଂ ସେମାନେ ବେଶୀ ହାଲିଆ ହେଇକିରି ତାଙ୍କୁ ଟାୟାର୍ଡନେସ୍ ଫିଲ୍ କରିବେ ଏବଂ ତାଙ୍କର ମସଲ ଗୁଡ଼ାକ ବେଶୀ ଡିଷ୍ଟର୍ବ କରିବ। ତେଣୁ ସେଥିପାଇଁ ବୟସ୍କ ଲୋକମାନେ ବିଶେଷ ଭାବେ, ଆଜି ଆମର ଏଜିଂ ଉପରେ ଚାଲିଛି ଆମର କାର୍ଯ୍ୟକ୍ରମ, ବୟବୃଦ୍ଧି ହେବା ସହିତ ଆପଣ ଫିଜିକାଲ ଏକ୍ସରସାଇଜକୁ କମାଇକି ଜଗିଂ, ରନିଂ, ୱାକିଂ ଆକୁ କମାଇକି, ସାଇକେଲିଂ ଆକୁ କମାଇକିରି ଆପଣ ଯୋଗାସନ କରନ୍ତୁ, ପ୍ରାଣାୟମ କରନ୍ତୁ, ଧ୍ୟାନ କରନ୍ତୁ, ତାପରେ ଆପଣଙ୍କ ଶରୀରର ଏକ୍ସଟର୍ନାଲ ପାର୍ଟ ଆକ୍ଟିଭ ହେବ, ଇଣ୍ଟର୍ନାଲ ପାର୍ଟ ଗୁଡ଼ା ବି ଆପଣଙ୍କର ଆକ୍ଟିଭ ରହିବ ଏବଂ ମନ ବି ସ୍ଥିର ରହିବ। କାରଣ ଆଜିକାଲି ସମସ୍ତ ମନ ଅସ୍ଥିର ହୋଇଯାଉଛି, କିନ୍ତୁ ଯୋଗାଭ୍ୟାସ କଲେ ମନ ସ୍ଥିର ହେବ। ବ୍ୟାୟାମ ସହିତ ମନର କିଛି ସମ୍ପର୍କ ନାହିଁ, ଶରୀର ସହିତ ସମ୍ପର୍କ ଅଛି, ଶରୀର ଆପଣ ଆକ୍ଟିଭ ରହିବ। କିନ୍ତୁ ଯୋଗାଭ୍ୟାସ କଲେ, ଆପଣଙ୍କର ପ୍ରାଣାୟମ କଲେ, ଧ୍ୟାନ କଲେ ଆପଣ ମନ ସ୍ଥିର ହେବ ଏବଂ ମନ ସ୍ଥିର ହେଲେ ଆପଣ ସମସ୍ତ କାମ ସୁଚାରୁରୂପେ ସମ୍ପାଦନ କରିପାରିବେ ଆଉ ଜଣେ ଉତ୍ତମ ନାଗରିକ ଭାବରେ

0: ଆପଣ ଜୀବନ ଅତିବାହିତ କରିପାରିବେ।
1: ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ
1: ଆଜ୍ଞା, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ, ସମସ୍ତ ଉପସ୍ଥାପନା କରୁଥିବା ଦାଦା ଅପା ମାନଙ୍କୁ ମୋର ନମସ୍କାର।
1: ଆପଣଙ୍କୁ ମଧ୍ୟ ନମସ୍କାର। ପ୍ରଶ୍ନ କଣ ରହିଛି ଆପଣଙ୍କ ମନରେ?
2: ମୁଁ ପରିଚୟ ଦଉଛି, ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି। ଅପା
1: ଆଜ୍ଞା, ଆପଣ ଆମର
2: ପ୍ରଶ୍ନ,
1: ହଁ କୁହନ୍ତୁ।
2: ମୋର ପ୍ରଶ୍ନ ହେଲା, ମାନେ ବିପି ସାଙ୍ଗକୁ ବିପି ହେଇଛି, ବିପି ତ ପୁରା କମୁଛି, କମିଗଲେ ପୁରା କମିଯାଉଛି ଆଉ ବଢିଗଲେ ପୁରା ବଢିଯାଉଛି। ଅପା ତାର କାରଣ କଣ, ମାନେ କେମିତି କଲେ ତୁଲରେ ରହିବ, ସେଇ କଥା ମୁଁ ଆପଣଙ୍କୁ ପ୍ରଶ୍ନ କଲି।
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି।
3: ଆପଣ ଶୁଣନ୍ତୁ, ଆପଣ ବିପି ଯୋଉ ବଢୁଛି କମୁଛି ତା ମାନେ ଷ୍ଟେବୁଲ ରହୁନାହିଁ, ସେଥିପାଇଁ ଆପଣ କଣ ମେଡିସିନର ସହାୟତା ନେଇଛନ୍ତି କି? ଆଉ ଏବଂ ଆପଣ କଣ କଲେ?
2: ମେଡିସିନ ଖାଇଲେ ମଧ୍ୟ ସେ ବିପିଟା, ମେଡିସିନ ଖାଇଲେ ମଧ୍ୟ ସେ କମିଗଲେ ପୁରା ବଢୁନି, ଆଉ ଯଦି ବଢିଗଲା ମାନେ ତାକୁ ଅସୁବିଧା କରୁଛି।
3: ଶୁଣନ୍ତୁ, ତାହେଲେ ଆପଣ ଯୋଗର ଅଭ୍ୟାସରେ ଆପଣଙ୍କୁ ଆପଣଙ୍କର ବିପିକୁ କଣ୍ଟ୍ରୋଲ କରିପାରିବେ। ଲୁଣ ଆପଣଙ୍କର ଖାଦ୍ୟରେ ମଧ୍ୟ ଲୁଣ ଏବଂ ମସଲା ଜାତୀୟ ତେଲ ଜାତୀୟ ଖାଦ୍ୟକୁ କମ୍ କରିବେ। ତା ଛଡ଼ା ଆପଣ ଅନୁଲୋମ ବିଲୋମ ପ୍ରାଣାୟମ ଏବଂ ସବାସନ, ସବାସନ ଯୋଉଠି ଆମେ ୟା ଆଗରୁ ଯଦି ଚର୍ଚ୍ଚା ଆପଣ ଶୁଣିଥିବେ ଆଜିର, ତାହେଲେ ସେଥିରେ ସବାସନ ବିଷୟରେ ସାର୍ କହିଥିଲେ ଏବଂ ଅନୁଲୋମ ବିଲୋମ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିଥିଲୁ। ତେବେ ଆଉ ଥରେ କହିଦଉଛି, ଗୋଟିଏ ଜାଗାରେ ସ୍ଥିର ହେଇକି ବସିବେ, ଅଣ୍ଟା ବେକ ସିଧା କରିକି ବସେଇବେ ଏବଂ ବା ନାକରେ ଶ୍ୱାସ ଭରିବେ, ଡାହାଣ ନାକରେ ଛାଡ଼ିବେ, ପୁଣି ଡାହାଣ ନାକରେ ଭରିକିରି ବା ନାକରେ ଛାଡ଼ିବେ। ଏମିତି ଆପଣ 10 ରାଉଣ୍ଡ ଖଣ୍ଡେ କରନ୍ତୁ, ସକାଳେ ଏବଂ ସନ୍ଧ୍ୟାବେଳେ। ଯଦି 10-10 ମିନିଟ୍ ସକାଳେ ଏବଂ 10 ମିନିଟ୍ ସନ୍ଧ୍ୟାରେ ଆପଣ ଏହି ପ୍ରାଣାୟାମକୁ ଅଭ୍ୟାସ କରୁଛନ୍ତି, ତାହେଲେ ଆପଣଙ୍କର ବିପି କଣ୍ଟ୍ରୋଲରେ ଆସିବ, ଅନଷ୍ଟେବୁଲ ହେବନି, ବଢ଼ିଯିବନି କିମ୍ବା କମିଯିବନି। ଯେତେବେଳେ ଆପଣଙ୍କର ବଢ଼ିଯାଉଛି କିମ୍ବା କମିଯାଉଛି, ତା ସହିତ ମଧ୍ୟ ଆପଣ ଟିକେ ଡକ୍ଟରଙ୍କୁ ପରାମର୍ଶ କରିବେ। ଯଦି ତାଙ୍କର ଅଲଗା କିଛି ଦୋଷ ଥାଏ ସେଥିପାଇଁ, ତାହେଲେ ଡକ୍ଟରଙ୍କର ମଧ୍ୟ ପରାମର୍ଶ ନେବେ। ଯଦି ଯୋଗ ପ୍ରଶିକ୍ଷକ କିଏ ଅଛନ୍ତି ସେଠି, ତାହେଲେ ତାଙ୍କର ମଧ୍ୟ ପରାମର୍ଶ ନେଲେ ସିଏ ଆପଣଙ୍କର ଦେଖିପାରିବେ ସଠିକ୍ ଭାବରେ, ଆପଣଙ୍କୁ ଅନୁଲୋମ ବିଲୋମ କିପରି କରିପାରିବେ ତାକୁ ମଧ୍ୟ ବତେଇଦେବେ।
1: ଆପଣଙ୍କୁ ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର କଣ ପ୍ରଶ୍ନ ରହିଛି?
4: ପ୍ରଶ୍ନ ଅଛି, ମୋର ଶ୍ୱାସ ରୋଗ ପାଇଁ ଯୋଗର କଣ ମାନେ କି ତାରିଖା ଅଛି?
1: ଧନ୍ୟବାଦ। ସୁରେଶ ସାର୍ଙ୍କୁ ଅନୁରୋଧ କରୁଛି।
0: ଆପଣଙ୍କର ବିପି ଅଛି ନା ନାହିଁ କୁହନ୍ତୁ, ବ୍ଲଡ ପ୍ରେସର ଅଛି?
4: ନାଇଁ,
0: ବ୍ଲଡ ପ୍ରେସର ଯଦି ନାହିଁ, ଆପଣ କପାଲ ଭାତି ଭସ୍ତ୍ରିକା ଭଳି ପ୍ରାଣାୟାମ କଲେ ଆପଣଙ୍କର ଶ୍ୱାସ ରୋଗ ଉପରେ ଠିକ ଆସର ଆସିବ। ଗୋଟେ ଅତି ସହଜ ଉପାୟ ଆପଣ ବତେଇ ଦେଉଛି, ଆପଣ ତେଲ ନେତି କରନ୍ତୁ। ନେତି ଗୋଟେ କ୍ରିୟା ଅଛି, ସେଥିରେ ଆପଣ ପ୍ରଥମେ ତୈଳ ନେତି କରନ୍ତୁ। ତୈଳ ନେତି ହେଲା, ଗୋଟେ ଛୋଟ ଡ୍ରପରଟେ ନେଇ ଆସିବେ, ଟିକେ ସୋରିଷ ତେଲ ଆପଣ ସେଥିରେ ଡ୍ରପରେ ନେଇକି ନାକର ବାଁ ପଟେ ଡାହାଣ ପଟେ ଟିକେ ଭିତରକୁ ପୁରେଇବେ, ଛାଡ଼ିଦେଲା ପରେ ତାପରେ ତାକୁ ଖ ଖ କରିକି ପାଟି ବାଡ଼େ ବାହାର କରିଦେବେ। ଏଇଟା କିଛି ଦିନ କଲା ପରେ ଆପଣ ଗୋଟେ ରବର ନେତି ଆମର ଅଛି, ଯେଉଁଟାକି କମ୍ପ୍ଲିଟଲି ସେଇଟା ଭଲ ହେଇପାରିବ। ଯଦି କିଏ ଯୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ କହୁଛୁ ସେ ଆପଣ ନେତି କ୍ରିୟାରେ ସହଯୋଗ କରିବେ, କାରଣ ଶ୍ୱାସ ଗୋଟେ ରୋଗ ଯେଉଁଟାକି କେବଳ ପ୍ରାଣାୟାମ ଦ୍ୱାରା ଭଲ ହେବ, ଏଠି କିଛି ଆସନ କରିପାରିବେନି। ଶ୍ୱାସ ରୋଗୀମାନେ ଯଦି ଆସନ କରିବେ ସେମାନେ ଜଲ୍ଦି ଥକା ହେଇଯିବେ, ତାଙ୍କୁ ଜଲ୍ଦି ହାଲିଆ ହେଇଯିବେ ଏବଂ ଶ୍ୱାସ ନେବା ତାଙ୍କୁ କଷ୍ଟ ହେବ। ତେଣୁ ସେଥିପାଇଁ ସେମାନେ ତାଙ୍କର ନୋଜାଲ ସିଷ୍ଟମକୁ ଠିକ୍ ରଖିବା ପାଇଁ ତେଲ ନେତି କରନ୍ତୁ, ନାକରେ ଟିକେ ତେଲ ପକାନ୍ତୁ, ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ଦୁଇପଟ ନାକରେ ତେଲ ପକାଇବେ, ତାହେଲେ ଦେଖିବେ ଆପଣଙ୍କ ନାକଟା ନୋଜାଲ ସିଷ୍ଟମଟା ଠିକ୍ ରହିବ ଏବଂ ସେଇଟା କ୍ଲିନ୍ ହେଇଯିବ। ଆଉ ଯଦି ତାକୁ ପୁରା କମ୍ପ୍ଲିଟ୍ ଭଲ ହେବା ପାଇଁ ଚାହୁଁଛନ୍ତି, ଆପଣ ଯେକୌଣସି ଯୋଗ ବିଶେଷଜ୍ଞ ସହିତ ପରାମର୍ଶ କରିକି ନେତି କ୍ରିୟା କରନ୍ତୁ। ଆପଣ ରବର ନେତି, ଜଲ ନେତି ସବୁ ନେତି କ୍ରିୟା କଲେ ଆପଣ ଜଲ୍ଦି ଭଲ ହେଇଯାଇପାରିବେ, ଏଇଟା ଆମର ଅନୁରୋଧ। ନୋଜାଲ ସିଷ୍ଟମକୁ ଠିକ୍ ରଖିଲେ ଆପଣ ଭଲ ହେଇପାରିବେ। ପ୍ରାଣାୟାମ ଡେଲି କରନ୍ତୁ, ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ, କପାଲ ଭାତି ପ୍ରାଣାୟାମ, ଭସ୍ତ୍ରିକା ପ୍ରାଣାୟାମ, ଏସବୁ କଲେ କ'ଣ ହେବ, ନାକ ଭିତରେ ଯେତେବେଳେ ମଇଳା ଥିବ, ଯେଉଁ ବାଟଟା ଥିବ ସେଇଟା ଫ୍ରି

0: କଟିବ, ଆଉ ଫ୍ରି ହେଲେ ତାଙ୍କୁ ଆଉ କଷ୍ଟ ହେବନି ଏବଂ ତାଙ୍କୁ ଯେଉଁ ସାଇନସ୍ ସିଷ୍ଟମଟା ତାଙ୍କର ଠିକ୍ ରହିବ, ସାଇନସ୍ ସିଷ୍ଟମ ଠିକ୍ ହେଇଗଲେ ସେ ଶ୍ୱାସ ରୋଗରୁ ଭଲ ହେଇପାରିବେ।
1: श्रोता बंधु ये कही रखु जो मैंने योगाभ्यास करने चाहते आसन प्राणायाम करने चाहते योग प्रशिक्षकों तत्वावधान करेंगे आपण जदि योग प्रशिक्षकों प्रत्यक्ष भाव तत्वावधान करेंगे तेज कौन असुविधा हे ना। धन्यवाद। तेज आउ जे आम सह जोड़ी श्रोता बंधु फोन मध्यम कहतु आपण परिचय प्रदान करतु।
2: आज्ञा नमस्कार। जय जगन्नाथ।
1: नमस्कार।
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି?
2: ବହୁତ କିଛି କ୍ୱେଶ୍ଚିନ୍ ତ ମୋ ମନକୁ ଆସୁଛି, କିନ୍ତୁ ମୁଁ ତିନୋଟି କ୍ୱେଶ୍ଚିନ୍ ପଚାରୁଛି ସାର୍ଙ୍କୁ ମ୍ୟାଡାମଙ୍କୁ।
1: ଆଜ୍ଞା,
2: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡ଼େ ନିଶା ସେବନ କରୁଥିବେ, ଡ୍ରିଙ୍କିଙ୍ଗ କରୁଥିବେ, ସିଗାରେଟ୍ ଖାଉଥିବେ, ତା ସହିତ ଫାଷ୍ଟଫୁଡ୍ ଖାଉଥିବେ, ଚିକେନ ମଟନ ବିରିୟାନୀ ଖାଉଥିବେ, ସେଆଡ଼େ ଯୋଗ କରୁଥିବେ, ଏଇଟା ଫଳପ୍ରଦ ହବ କି ନାହିଁ? ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଜିମ୍ ଯାଉଛନ୍ତି, ଜିମ୍ରେ ଏକ୍ସରସାଇଜ୍ କରୁଛନ୍ତି, ସେମାନଙ୍କ ପାଇଁ ଯୋଗ ଦରକାର କି ନାହିଁ? ଯେଉଁମାନେ ଫିଜିକାଲ ଫିଟନେସ୍ ଠିକ୍ ଅଛି, ଯେଉଁମାନେ ସାଇକ୍ଲିଂ କରୁଛନ୍ତି, ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର କି ନାହିଁ? ଆଉ ଥାର୍ଡ କ୍ୱେଶ୍ଚିନ୍, ଯେଉଁମାନଙ୍କ ଚର୍ବି ହେଇଯାଇଛି, ମେଦବହୁଳ ହେଇଯାଇଛି, ବେଙ୍ଗ ଫୁଲା ଭଳିଆ ଫୁଲି ଯାଇଛନ୍ତି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ଯୋଗ କଲେ ସେମାନଙ୍କ ପାଇଁ ଫଳପ୍ରଦ ହବ କି ନାହିଁ? ଆଉ ପିଲା ବୁଢା ଏମାନଙ୍କ ପାଇଁ କି ଏ ବିଷୟରେ ଟିକେ ସାର୍ ଆଉ ମ୍ୟାଡାମ୍ କିଛି କୁହନ୍ତୁ। ଆଉ
1: ଆହାର ସମ୍ପର୍କରେ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ତ ଆମେ ଟିକିଏ ପୂର୍ବରୁ କହିସାରିଲୁଣୁ। ତେବେ ଜିମ୍ ସମ୍ପର୍କରେ ଯାହା କହିଛନ୍ତି ବା ମେଦବହୁଳତା, ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କ ରହିଛି ମେଦବହୁଳତା ସମ୍ପର୍କରେ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କ ଅନୁରୋଧ କରୁଛି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
0: ଆପଣ ଯାହା ହେଉ ବହୁତ ତିନୋଟି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି, ଯାହାକି ଯେଉଁମାନେ ଯୋଗ କରିବେ ତାଙ୍କ ପାଇଁ ନିହାତି ଆବଶ୍ୟକତା ଅଛି। ଯେଉଁମାନେ ନିଶା ସେବନ କରୁଛନ୍ତି ବା ଡ୍ରିଙ୍କିଙ୍ଗ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଆଗ ଯୋଗରେ ଜଡ଼ିତ କରିଦିଅନ୍ତୁ। ସେମାନେ ଯୋଗରେ ଜଏନ୍ କଲା ପରେ ଯେ ବାୟୋଲୋଜିକାଲି ଚେଞ୍ଜ ହେବ, ଅଟୋମେଟିକାଲି ସେ ତାଙ୍କ ଚେଞ୍ଜ ହେଇଯିବ। କାରଣ ଆମେ ଦେଖୁଛୁ ଯେଉଁମାନେ ନିଶା ସେବନ କରୁଛନ୍ତି ବା ନନ୍ଭେଜ୍ ନ ଖାଇଲେ କେବେ ବି ରହିପାରୁନାହାନ୍ତି, ପ୍ରତ୍ୟେକ ଦିନ ନନ୍ଭେଜ୍ ପ୍ରାୟ ନିଶ୍ଚିତ ତାଙ୍କ ଫୁଡ୍ ରହୁଛି, ସେମାନେ ଆମ ସହିତ ଯୋଗାଭ୍ୟାସ କଲା ପରେ ତାଙ୍କର କଣ୍ଟ୍ରୋଲ ହେଇଯାଉଛି ଅଟୋମେଟିକ। ସେମାନେ ନା ନା ମୁଁ ଯୋଗ କରିନି, ମୋତେ ଆଉ ଭଲ ଲାଗୁନି, ମୁଁ ଆଉ ନିଶା ସେବନ କରିବିନି, ବିଡ଼ି ସିଗାରେଟ୍ ଖାଇବିନି, ମାଛ ମାଂସ ମଦ ମାଂସ ଖାଇବିନି, ଏସବୁ ସେ ଅଟୋମେଟିକ ତାଙ୍କ ମନରେ ଗୋଟେ ଧାରଣା ଆସୁଛି, ସେମାନେ ଛାଡ଼ି ଦେଉଛନ୍ତି। ବହୁତ ଜାଗାକୁ ଆମେ ଲୋକଙ୍କୁ ଦେଖିଲୁଣି। ଦ୍ୱିତୀୟ କଥା ହେଲା ଯେ ଆପଣ ଯେଉଁ ମେଦବହୁଳତା କଥା କହିଲେ, ଯେଉଁମାନଙ୍କର ମୋଟା ହେଇଯାଉଛନ୍ତି ସେମାନଙ୍କୁ କେତୋଟି ଆଡ଼ଭାଇସ୍, ସେମାନେ ପ୍ରଥମ ଆଡ଼ଭାଇସ୍ ହେଲା ସେମାନେ ସୂର୍ଯ୍ୟାସ୍ତର ଯେତେ ଜଲ୍ଦି ଖାଇବେ ସେତେ ଭଲ। ମ୍ୟାଡାମ୍ ତ କହୁଥିଲେ ମଞ୍ଜୁଆଣ ଟିକେ ଆଗକୁ ଏକ ଘଣ୍ଟା ଭିତରେ ବା ମ୍ୟାକ୍ସିମମ୍ ଦୁଇ ଘଣ୍ଟା ଭିତରେ ଯଦି ସେ ଖାଇବେ, ଆଠଟା ଭିତରେ ଖାଇବେ, ତାହେଲେ ଦେଖିବେ ତାଙ୍କର ଗୋଟେ ବାୟୋଲୋଜିକାଲି ବଡିରେ ଚେଞ୍ଜ ଆସିବ, ତାଙ୍କ ଚର୍ବିଗୁଡ଼ା କମିବ। ଆଉ ଗୋଟେ ଜିନିଷ ହେଲା ଯେ ସେମାନେ ଖାଇବା ଆଗରୁ ସାଲାଡ଼ ଖାଆନ୍ତୁ। ତାଙ୍କର ପ୍ରିନ୍ସିପାଲ ଫୁଡ୍ ଯେତେବେଳେ ଖାଉଛନ୍ତି ଡିନର ବା ଲଞ୍ଚ କଲା ଆଗରୁ, ପ୍ରଥମେ ସାଲାଡ଼ ଖାଆନ୍ତୁ, ଖଣ୍ଡେ କାକୁଡ଼ି, ଖଣ୍ଡେ ଗାଜର, ଟିକେ ଟମାଟୋ, ତାକୁ ଟିକେ ପିସ୍ ପିସ୍ କାଟିଦେବେ, ଆଗ ସେଇଟା ଖାଇବେ, ତାପରେ ଏଇଟା ଖାଇବେ। ଖାଇଲାବେଳେ ପାଣି ପିଅନ୍ତୁନି, ଖାଇଲାବେଳେ ପାଣି ପିଇଲେ ମୋଟା ହେଇଯିବାର ଚାନ୍ସ ଅଛି। ଖାଇଲାବେଳେ ଟିଭି ଦେଖିଲେ ମଧ୍ୟ ଆପଣ ଚାନ୍ସ ଅଛି, ବା ମୋବାଇଲ ଦେଖିଲେ ଚାନ୍ସ। ଆଜିକାଲି ତ ମାଆମାନେ ପିଲାଙ୍କୁ ମୋବାଇଲ ଧରି ଦେଉଛନ୍ତି, ତୁ ଖାଉନୁ ମୋବାଇଲ ଦେଖିକି ଖା, ତାପରେ କ'ଣ ହେଉଛି ନା ସେମାନଙ୍କର ଅଟୋମେଟିକାଲି ଯେଉଁ ଖାଦ୍ୟଟା ସେଇଟା ଠିକ୍ ଭାବରେ ବଡି ଭିତରେ ଡାଇଲେସିସ୍ ନ ହେଇକିରି, ଡାଇଜେସନ୍ ନ ହେଇକିରି ସବୁ ଜଏଣ୍ଟ ଗୁଡ଼ାକ ଜାଗାରେ, ସବୁ ନର୍ଭ ଗୁଡ଼ାକରେ, ସବୁ ମସଲରେ ସେଟା ଜମା ହେଇ ରହିଯାଉଛି କ୍ୟାଲୋରି ଗୁଡ଼ା, ତାପରେ ସେମାନେ ମୋଟା ହେଇଯାଉଛି, ଚର୍ବି ହେଇଯାଉଛି ଆପଣଙ୍କର ଯେଉଁ କଥା କହିଲେ। ତେଣୁ ଖାଇଲାବେଳେ ଟିକେ କଣ୍ଟ୍ରୋଲ କରିବେ, ଖାଇଲାବେଳେ ପାଣି ପିଇବେନି, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବେନି, ଏବଂ ଆପଣଙ୍କର ଯେଉଁ କଥା କହିଲି ଖାଇଲେ ଆଉ ଗୋଟିଏ ସାଲାଡ଼ ଖାଇବେ। ଦ୍ୱିତୀୟ କଥା ହେଲା ସେମାନେ ଗୋଟେ ସୂର୍ଯ୍ୟମୁଦ୍ରା କରନ୍ତୁ, ଯେଉଁମାନେ ବେଶୀ ଚର୍ବି ହେଇଯାଇଛି ସୂର୍ଯ୍ୟମୁଦ୍ରା କରନ୍ତୁ। ସୂର୍ଯ୍ୟମୁଦ୍ରା ହେଲା ଆପଣ ଯେଉଁ ରିଙ୍ଗ ଫିଙ୍ଗରଟା ଅଛି ନା, ଅନାମିକା ଆଙ୍ଗୁଠିକୁ ମୋଡ଼ିଦେବେ, ଟିକେ ମୋଡ଼ିକି ରଖିବେ, ଏବଂ ତା ଉପରେ ଚାପ ଦେବେ ବୃଦ୍ଧା ଆଙ୍ଗୁଳିରେ, ସେଟା ସୂର୍ଯ୍ୟମୁଦ୍ରା। ଡେଲି 5 ମିନିଟ୍ ସୂର୍ଯ୍ୟମୁଦ୍ରା କରନ୍ତୁ। ଯେମିତି ସୂର୍ଯ୍ୟ ଆପଣ ପାଣିଟାକୁ ଟାଣିକି ନେଇଯାଆନ୍ତି, ଶୁଖେଇ ଦିଅନ୍ତି, ସେମିତି ଚର୍ବିଟାକୁ ଶୁଖେଇ ଦେବା ପାଇଁ ବା ମୋଟାପା କମାଇବା ପାଇଁ ବହୁତ ସୁନ୍ଦର ସିଷ୍ଟମ ହେଲା ସୂର୍ଯ୍ୟମୁଦ୍ରା। କେବଳ ରିଙ୍ଗ ଫିଙ୍ଗରଟା ମୋଡ଼ିକି ରଖିବେ, ତାକୁ ବୁଢ଼ାଙ୍ଗୁଳି ଚାପିବେ, ଆର ତିନି ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତ ରଖିବେ, ଖାଲି ପେଟରେ ଡେଲି 5 ମିନିଟ୍ ସକାଳ ଆଉ ଡେଲି 5 ମିନିଟ୍ ସନ୍ଧ୍ୟାରେ କରନ୍ତୁ, ଆପଣ ଦେଖିବେ ଅଟୋମେଟିକ ତାଙ୍କର ମଦବହୁଳତା କମିବ, ଚର୍ବି କମିବ, ଏବଂ ସେ ଜଣେ ଆମ ଆଦମୀ ଭଳିଆ, ଆମ ଭଳିଆ ସାଧାରଣ ଲୋକ ହେଇକି ରହିପାରିବେ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
3: ଆଜ୍ଞା ନମସ୍କାର। ପରେଶ କୁମାର କେଉଁଝରର ମଦନପୁରରୁ କହୁଛି।
1: ଆଜ୍ଞା ନମସ୍କାର, ପ୍ରଶ୍ନ କଣ ରହିଛି ଆପଣଙ୍କର?
3: ଆଜ୍ଞା ମୋର ଆକ୍ଚୁଆଲି ପ୍ରୋଷ୍ଟେଟ, ମୋର ବୟସ 68 ବର୍ଷ, ମୋର ପ୍ରୋଷ୍ଟେଟ ସମସ୍ୟା ଅଛି, ତା ସହିତ ମୋର

0: ଅର୍ଶ ବି ଅଛି ଆଜ୍ଞା, ଇଣ୍ଟରନାଲ ଫାଇଲ୍ସ ଅଛି ଟିକେ, ଅଳ୍ପ ସାମାନ୍ୟ ଅଛି ଆଜ୍ଞା। ଆଉ ସାମାନ୍ୟ ବିପି ପାଇଁ ମୁଁ 10 mg ର ଗୋଟେ ବିପି ଟାବଲେଟ୍ ଖାଉଛି, ବ୍ଲଡ୍ ପ୍ରେସର ଟାବଲେଟ୍, ଡାଇବେଟିସ୍ ନାହିଁ। ତ ମୁଁ ସୂର୍ଯ୍ୟ ନମସ୍କାର କରିପାରିବି କି ନାହିଁ? ଆଉ ସବୁଦିନ ସକାଳେ ଆଜ୍ଞା। ତାପରେ ଆଜ୍ଞା ଅନ୍ୟାନ୍ୟ ଏକ୍ସରସାଇଜ୍ ମୁଁ କରୁଛି, ଭୁଜଙ୍ଗାସନ କରୁଛି, ଇତ୍ୟାଦି ଯୁଆଡ଼େ ତଳି ପେଟ ସମସ୍ୟା ତ ଅଛି, ଏଇଆ ସମସ୍ୟା ଅଛି, କରିପାରିବି କି ନାହିଁ ଆଜ୍ଞା? ମୁଁ ଏଇ କଥା ମୋର ପ୍ରଶ୍ନ ଥିଲା ଆଜ୍ଞା। ଆଉ ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ, ନାହିଁ ମୁଣ୍ଡରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
2: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି ହାର୍ନିଆ ଯାହା

0: ଏହା ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ ନାହିଁ, ମୁଣ୍ଡରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
2: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି, ହାର୍ନିଆ ଯାହାର ଥିବ ସେ ଭୁଜଙ୍ଗାସନ ପେଟ ଉପରେ ଶୋଇକି କିଛି ବି ଆସନ କରିବେନି, ବିଲକୁଲ ଆସନ କରନ୍ତୁନି। ଆପଣ ସେ ଭୁଜଙ୍ଗାସନ କରିବା ଫଳରେ ହାର୍ନିଆ ବଢ଼ିଯିବାର ବି ଚାନ୍ସ ଅଛି। ତ ହାର୍ନିଆ ରୋଗୀମାନଙ୍କୁ ଆମେ ବାରବାର ମନା କରୁଛୁ, ସେମାନେ କୌଣସି ପେଟ ଉପରେ ଆସନ କରିବେ ନାହିଁ, କିନ୍ତୁ ପିଠି ଉପରେ ଆସନ କରନ୍ତୁ। ଆପଣ ପିଠି ଉପରେ ନୌକାସନ କରନ୍ତୁ, ଡଙ୍ଗାରେ ଯେମିତି ଥାଏ ନା ସେ ନୌକାସନ କରନ୍ତୁ, ମାନେ ଆପଣ ଶ୍ୱାସ ଭରିକି ଗୋଡ ଉପରକୁ ଉଠେଇବେ, ହାତ ବି ଉଠେଇବେ, ଆଉ ପିଠିଟା ବି ଉଠେଇବେ, ପିଠି ମୁଣ୍ଡ ଉଠେଇବେ, ସାରା ଭାରଟା ହିପ୍ସ ଉପରେ ରହିବ। ଆପଣ ନିତମ୍ବ ଉପରେ ସାରା ଭାରଟା ରଖି ନୌକା ଭଳିଆ ଶ୍ୱାସ ଭରିକି ଉପରକୁ ଉଠିବେ, ଟିକେ ରହିବେ, ଶ୍ୱାସକୁ ନର୍ମାଲ କରିବେ, ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ିକି ଫେରି ଆସିବେ। ଏଇଟା ଆପଣ କରନ୍ତୁ, ଦେଖ ହାର୍ନିଆ ପାଇଁ ବହୁତ ଲାଭକାରୀ ହେବ ହେଲା। ଆଉ ଦ୍ୱିତୀୟ କଥା ହେଲା, ଆପଣ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣ ଥିଲା, ସୂର୍ଯ୍ୟ ନମସ୍କାର ଆପଣ କରନ୍ତୁ, କିଛି ଅସୁବିଧା ନାହିଁ। ସୂର୍ଯ୍ୟ ନମସ୍କାରରେ କୌଣସି ପ୍ରୋବ୍ଲେମ ନାହିଁ କରିବାରେ, ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ ହାର୍ନିଆ ପାଇଁ, କିନ୍ତୁ ପେଟ ଉପରେ ଆଜିଠୁ କେବେ ଆସନ କରିବେ ନାହିଁ, ମନେ ରଖନ୍ତୁ, ପେଟ ଉପରେ ଆସନ କରିବେନି, ପିଠି ଉପରେ ଆସନ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କିଛି ଅସୁବିଧା ନାହିଁ।
1: ତେବେ ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ। ଏଇଠି ବୋଧେ ଆମର ଶେଷ କଲ୍ ଆମର କାର୍ଯ୍ୟକ୍ରମରେ, ତେଣୁ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ।
3: ନମସ୍କାର।
1: ନମସ୍କାର ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ ପ୍ରଥମେ।
3: ମୁଁ ଦେବଜାନୀ କୁମାର, ସୋମପୁର ବେଣାର ବୋରିଗିନା ଜଗତସିଂହପୁର।
1: ଆଜ୍ଞା ଆଜ୍ଞା, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ।
3: ଆଜ୍ଞା,
1: ଆପଣଙ୍କର କଣ ପ୍ରଶ୍ନ ରହିଛି
3: ମ୍ୟାଡମ? ଆମର କିଡ୍ସ ରୋଗ ପାଇଁ କୋଉ କୋଉ ଯୋଗ କରିବା ଆବଶ୍ୟକ?
1: ଧନ୍ୟବାଦ। ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
4: ନମସ୍କାର। ଫିଟ୍ସ ରୋଗ ଯାହାକୁ ହଉଛି, କେତେ ବୟସର ସେ ଅଛନ୍ତି କହିପାରିବେ କି? କେତେ ବୟସ ତାଙ୍କୁ? କାରଣ
3: ଅଠତିରିଶ
4: ବର୍ଷ। ଆଚ୍ଛା, ଏତେ ବୟସରେ ତ ଫିଟ୍ ସାଧାରଣ ହୁଏ ନାହିଁ, ଛୋଟ ପିଲାମାନଙ୍କୁ ହୁଏ ଏବଂ ବୟସ କ୍ରମେ ତାହା ଭଲ ହେଇଯାଏ। ତ ଯଦି ଫିଟ୍ସ ହଉଛି, ତାର ନ୍ୟୁରୋଜନିତ କିଛି ପ୍ରୋବ୍ଲେମ ଥିବ, ଆପଣ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।
3: ମ୍ୟାଡାମ କହିବି, ଛୋଟବେଳେ ହେଇଥିଲା,
4: ହଁ
3: ହେଇଥିଲା, ପନ୍ଦର କୋଡ଼ିଏ ବର୍ଷ ଭିତରେ ହେଇଥିଲା, କିନ୍ତୁ ମେଡିସିନ ଡେଲି ବ୍ୟବହାର ହଉଥିଲା ଆଉ ହଉନଥିଲା। ଏବେ ହଠାତ୍ ଟିକେ ବାହାରିଲା ଅଳ୍ପ ଅଂଶରେ।
4: ଦେଖନ୍ତୁ, ଆମେ ତାକୁ ନ ଦେଖିକି ଆଉ ଏତେ ବର୍ଷରେ ଆମେ କହିପାରିବୁନି, କାରଣ ଆପଣ ଦୂରରେ ଅଛନ୍ତି, ଆପଣଙ୍କର କଣ ପ୍ରୋବ୍ଲେମ, ଆପଣ ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କଲେ ନିଶ୍ଚିତ ଭାବରେ ଭଲ ହେବ, ଆପଣ ଡକ୍ଟର ପରାମର୍ଶ କରନ୍ତୁ।
1: ଧନ୍ୟବାଦ ମ୍ୟାଡାମ ଆପଣଙ୍କୁ, ଆମକୁ ସମୟ ଇସାରା ଦେଲାଣି, ସମୟ ସରି ସରି ଆସୁଛି। ଆମର ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାଉ ଏଇ ଜୁନ୍ ମାସର 21 ତାରିଖରେ। ଏ ବର୍ଷର ପ୍ରତ୍ୟେକ ବର୍ଷ ବିଷୟ ମଧ୍ୟ ରହିଥାଏ, ଏଥିରେ ଯେଉଁ ଏ ବର୍ଷର ଚଳିତ ବର୍ଷର ଯେଉଁ ବିଷୟ ରହିଛି ଆମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଯେଉଁ ବିଷୟ ସମ୍ପର୍କରେ ଆମେ ଏତେ ସମୟ ଧରି ଆଲୋଚନା କରି ଆସିଛେ। ବହୁତ ଗୁଡ଼ିଏ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଥିଲେ ଏତେ ସମୟ ଧରି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ, କେତେ ସୁନ୍ଦର ପ୍ରଶ୍ନ ପଚାରିଲେ। ଏବଂ ଯେଉଁ ବିଶେଷଜ୍ଞ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ରହିଥିଲେ, ମହାଶୟ ସୁରେଶ କୁମାର ମହାପାତ୍ର ଏବଂ ମଞ୍ଜୁ ମିଶ୍ର ମ୍ୟାଡାମ ଯୋଗ ପ୍ରଶିକ୍ଷକ ଭାବରେ ସେମାନେ କାର୍ଯ୍ୟରତ, ବିଭିନ୍ନ କଥା ଆଲୋଚନା କଲେ, ଉପାଦେୟ ତଥ୍ୟ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏବଂ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛୁ। ତେବେ କାର୍ଯ୍ୟକ୍ରମ ଶେଷ କରିବାର ସମୟ ଆସିଯାଇଛି। ପ୍ରଥମେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଜଣାଉଛୁ, ବହୁତ ବହୁତ ଧନ୍ୟବାଦ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆମେ ଆମର ଉଦ୍ଘୋଷକ ମହାଶୟଙ୍କ ପାଖକୁ, ମାନେ ପ୍ଲେବ୍ୟାକ୍ ଷ୍ଟୁଡିଓକୁ ନେଇ ଦେଉଛୁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
5: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଲୋକନାଟ କର୍ତ୍ତା ବିଜୟ ବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ବେତାର ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଏହି କାର୍ଯ୍ୟକ୍ରମ ଶୁଣିପାରିବେ ସୂଚନା ବିରତି ପରେ।
6: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ?
7: ଅଂଶୁଘାତ ନ ହେବା ପାଇଁ ଦିନ

ଚାଲିଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ହେ ମୁନି ଶ୍ରେଷ୍ଠ, ଆମ୍ଭ ମନରେ ସଂଶୟ ଜାତ ହେଉଛି ଯେ ଆମ୍ଭର ସୈନ୍ୟ ସାମନ୍ତଙ୍କ ନିମନ୍ତେ ଆପଣ କିପରି ଏତେ ଖାଦ୍ୟ ଯୋଗାଡ଼ କଲେ।
1: ହେ ରାଜନ, ମୋ ଆଶ୍ରମରେ ଗୋମାତା ସୁରଭି ଅଛନ୍ତି, ତାଙ୍କ ଦୟାରୁ ମୋର କିଛି ହେଲା ଅଭାବ ନାହିଁ।
0: ତାହେଲେ ଆପଣ ଦୟାକରି ଗୋମାତା ସୁରଭିଙ୍କୁ ମୋତେ ପ୍ରଦାନ କରନ୍ତୁ।
1: ଏହା ତ ଅସମ୍ଭବ ରାଜା, ଗୋମାତାଙ୍କୁ କେବେ ହେଲେ ଦେଇ ନପାରେ।
0: ଏପରି କଥା, ଆପଣ ଯଦି ସୁରଭିକୁ ମୋତେ ନ ଦିଅନ୍ତି ତାହେଲେ ମୁଁ ବଳାତ୍କାରରେ ଆଶ୍ରମରୁ ଘେନିଯିବି।
1: ହେ ରାଜା, ଏ କଥା ଉଚିତ ନୁହେଁ, ବ୍ରହ୍ମାସ୍ତ୍ର ହରଣ କଲେ ମହାପାତକ ହେବ।
0: ମୁଁ ଏହି ରାଜ୍ୟର ରାଜା, ଏହି ରାଜ୍ୟରେ ଯାହା ଅଛି ସେ ସବୁରେ ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି। ମହାମନ୍ତ୍ରୀ,
2: ଆଜ୍ଞା ଛାମୁ,
0: ତୁମେ ସୁରଭି ଗାଈକୁ ସଙ୍ଗରେ ନେଇ ସୈନ୍ୟ ସାମନ୍ତ ସହିତ ଆମ୍ଭ ନଗରକୁ ଗମନ କର, ଦେଖିବା ଏ ବାବାଜୀ ଆମ୍ଭର କଣ କରିବ।
2: ଯଥା ଆଜ୍ଞା ପ୍ରଭୁ।
3: ରେ କାର୍ତ୍ତବୀର୍ଯ୍ୟ, ତୁ ରାଜା ହୋଇ ଅନିତ କରୁଛୁ, ପରଦ୍ରବ୍ୟ ହରଣରେ ତୋ ମନରେ ଭୟ ତିଳେ ନାହିଁ? ମୁଁ ମଧ୍ୟ ଧନୁର୍ବିଦ୍ୟାରେ ପାରଙ୍ଗମ, ଦେଖିବା ଦେଖିବା ତୁ କିପରି ସୁରଭି ମାତାଙ୍କୁ ନେଇ ଏ ଆଶ୍ରମରୁ ଯିବୁ।

0: ମହାପରାକ୍ରମୀ ଧନୁର୍ଦ୍ଧାରୀ ଶ୍ରୀ ପରଶୁରାମ ଦେବଙ୍କର ଜୟ ହେଉ।
1: କହ ଦୂତ, ଆଶ୍ରମରୁ କି ସମ୍ବାଦ ନେଇ ଆସିଛ? ଶୀଘ୍ର ପ୍ରକାଶ କର। ପିତା ମାତା ଭ୍ରାତା ମାନେ ସର୍ବକୁଶଳରେ ଅଛନ୍ତି ତ?
0: ଅତି ଦୁଃସମ୍ବାଦ ପ୍ରଭୁ।
1: କଣ ଘଟିଛି ଚଞ୍ଚଳ କୁହ।
0: କଣ କହିବି, ରାଜା କର୍ତ୍ତବୀର୍ଯ୍ୟ ସୈନ୍ୟ ସାମନ୍ତ ନେଇ ଆଶ୍ରମକୁ ଆସିଥିଲେ। ଗୁରୁଦେବ ଅତିଥି ସତ୍କାର କରି ତାଙ୍କୁ ଆଉ ତାଙ୍କ ସାଥିରେ ଥିବା ସୈନ୍ୟମାନଙ୍କୁ ଉତ୍ତମ ଭୋଜନ ଦେଲେ। ରାଜା ଜାଣିବାକୁ ପାଇଲେ ଯେ ଗୋମାତା ସୁରଭିଙ୍କ ଯୋଗୁଁ ଆଶ୍ରମରେ ସବୁକିଛି ପ୍ରାପ୍ତ ହେଉଛି, ଏଣୁ ସେ ଗୁରୁଦେବଙ୍କୁ ତାହା ମାଗିଲେ। ଗୁରୁଦେବ ମନା କରିବାରୁ ରାଜା ବଳତ୍କାରରେ ଗୋମାତାଙ୍କୁ ନେବା ପାଇଁ ବାହାରନ୍ତେ, ଆପଣଙ୍କ ପିତାଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ଯୁଦ୍ଧରେ ରାଜା ସହସ୍ରାର୍ଜୁନ ତାଙ୍କୁ ବଦ୍ଧ କଲେ ହେ ଦେବ।
1: କାର୍ତ୍ତବୀର୍ଯ୍ୟ ରାଜା ପରମ ବିଷ୍ଣୁ ଭକ୍ତ ହୋଇ ଏପରି ଅନ୍ୟାୟ କଲା, ମୋର ପିତାଙ୍କ ମୃତ୍ୟୁର ନିଶ୍ଚୟ ପ୍ରତିଶୋଧ ନେବି। ଏଇ ପରଶୁରେ ତାର ମସ୍ତକ ଛେଦନ କରି ଜମପୁରା ପଠାଇବି। ଦେଖିବି ଦେଖିବି କିଏ ତାକୁ ରକ୍ଷା କରିବ। ଆଜି ଆଜି ମୁଁ ପ୍ରତିଜ୍ଞା କରୁଛି, ଏ ପୃଥିବୀରେ ଏକୋଇଶି ବାର ଭ୍ରମଣ କରି ଅତ୍ୟାଚାରୀ ରାଜାମାନଙ୍କୁ ବିନାଶ କରିବି, ସଂସାରରେ ନ୍ୟାୟ ଧର୍ମ ଶାନ୍ତି ସ୍ଥାପନ କରିବି। ଯାଅ ଦୂତ, ଶୀଘ୍ର ତୁମ୍ଭେ ଯାଇ କାର୍ତ୍ତବୀର୍ଯ୍ୟ ରାଜାଙ୍କୁ ସମ୍ବାଦ ଦିଅ ଯେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉ। ମୁଁ ରେବା ନଦୀ ତଟରେ ତାହାକୁ ଅପେକ୍ଷା କରିଥିବି।
0: ଯଥା ଆଜ୍ଞା ପ୍ରଭୁ।

0: ମହାରାଜା କାର୍ତ୍ତବୀର୍ଯ୍ୟଙ୍କର ଜୟ ହେଉ।
1: କୁହ ଦୂତ, କି ନିମନ୍ତେ ତୁମେ ଏ ରାଜସଭାକୁ ଆସିଅଛ?
0: ମୁଁ ହେଉଛି ଋଷି ଶ୍ରେଷ୍ଠ ପରଶୁରାମଙ୍କର ଦୂତ। ସେ ଆପଣଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି ହେ ଦେବ।
1: କୁହ, କି ବାର୍ତ୍ତା ପଠାଇଛନ୍ତି?

0: ଶୁଣିଲ ତ ମହାମନ୍ତ୍ରୀ, ପର୍ଶୁରାମଙ୍କର ଯୁଦ୍ଧଂ ଦେହି ଡାକରା?
1: ହଁ ଦେବ, ଆପଣଙ୍କର କ୍ଷତ୍ରିପଣକୁ ସେ କଣ ସରିହେବେ? ସ୍ୱୟଂ ଲଙ୍କା ରାଜନ ରାବଣ ଯେତେବେଳେ ଆପଣଙ୍କ ହସ୍ତରେ ପରାସ୍ତ ହୋଇଛନ୍ତି, ଏଇ ଛାର ପର୍ଶୁରାମ କଣ ଆପଣଙ୍କର ସମକକ୍ଷ ହେବେ?
0: ନା, ସେପରି କୁହ ନା, ସେ ଯେପରି ତପସ୍ୱୀ ସେହିପରି ଧନୁର୍ଦ୍ଧର ମଧ୍ୟ। ତାଙ୍କର ବୀରତ୍ୱ ବିଷୟରେ ମୁଁ ସମ୍ବାଦ ପାଇଛି, ହେଲେ ମୁଁ କି ତାଙ୍କ ପାଖରେ ମୁଣ୍ଡ ନୁଆଇବି? ଶୁଣ ଦୂତ, ତୁମେ ଯାଇ ପର୍ଶୁରାମଙ୍କୁ କୁହ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।
2: ହେ ରାଜନ, ମୁଁ ଏ ସମ୍ବାଦ ମୁନିଶ୍ରେଷ୍ଠଙ୍କୁ ଜଣାଇ ଦେଉଛି, ଯିବା ପାଇଁ ମୋତେ ଆଜ୍ଞା ହେଉ।
0: ଯାଅ ଦୂତ। ମହାମନ୍ତ୍ରୀ,
3: ଆଦେଶ କରନ୍ତୁ ମଣିମା।
0: ମୋର ଅଶ୍ୱ ରହି, ଗଜା ରହି, ରଥ ରହି ଆଉ ସମସ୍ତ ସୈନ୍ୟଗଣଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଜ୍ଞା ଦିଅ। ମୁଁ ବର୍ତ୍ତମାନ ରାଣୀ ହଂସପୁରକୁ ଗମନ କରୁଛି।
3: ଯଥା ଆଜ୍ଞା ହେ ରାଜାଧିରାଜ।
4: ଏପରି ନିଜର ସୈନ୍ୟ

ପ୍ରାଣେଶ୍ୱର, ଋଷି କୁମାର ପରଶୁରାମଙ୍କ ବିଷୟରେ ମୁଁ ଏଥିପୂର୍ବରୁ ଶୁଣିଛି। ଘୋର ତପସ୍ୟା କରି ସେ ଦେବଦେବ ମହାଦେବଙ୍କ ଠାରୁ ବରପ୍ରାପ୍ତ ହୋଇଛନ୍ତି। ଏହି କାରଣରୁ ଆପଣ ଏ ଅଭାଗିନୀ ପ୍ରତି ସଦୟ ହୋଇ ପରଶୁରାମଙ୍କ ସହ ଯୁଦ୍ଧ କରନ୍ତୁ ନାହିଁ।

0: ମହାରାଜାଙ୍କର ଜୟ ହେଉ।
1: କହଦୁତ, ମୋର ସୈନ୍ୟ ସାମନ୍ତ ମାନେ ନଗ୍ର ବାହାରରେ ଠୁଳ ହେଲେ ନା?
0: ଚିତ୍ତ ମହାପ୍ରଭୁ,
1: ତୁ ଯାଇ ସେନାପତିଙ୍କୁ କହ, ରାଜପୁରୋହିତଙ୍କୁ ଶୁଭ ମୁହୂର୍ତ୍ତ ପଚାରି ବୁଝିବେ, ଆମ୍ଭେ ଶୁଭ ଲଗ୍ନରେ ଯୁଦ୍ଧ ଯାତ୍ରା କରିବା।
0: ଯଥା ଆଜ୍ଞା ମଣିମା।

0: ସାହା ନହେଲେ ଆପଣଙ୍କ ବର ପ୍ରଦାନ ବୃଥା ହେଇଯିବ।
1: ଶୁଣ ପରଶୁରାମ, ରାଜାର ଅଙ୍ଗରେ ବିଷ୍ଣୁଙ୍କ କବଚ ରହିଛି, ସେଥି ନିମନ୍ତେ ତାହାର ମୃତ୍ୟୁ ହେଉନାହିଁ। ତୁମେ ଧୈର୍ଯ୍ୟ ଧର, ତାହାର ଅଙ୍ଗରୁ ମୁଁ ସେ କବଚ ବାହାର କରି ଆଣୁଛି।

0: ମଲ୍ଲିକାର୍ଜୁନ, ଏଥର ତୋର ମରଣ ନିଶ୍ଚୟ ହେବ। ବଡ଼ ପରାକ୍ରମୀ ବୋଲି କହୁଥିଲୁ ପରା, ତୋର ଅହଙ୍କାରକୁ ଚୂର୍ଣ୍ଣ କରିଦେବି।
1: ମୋ ଅସ୍ତ୍ର ପ୍ରହାରରେ ଦୁଇଥର ଅଚେତ ହୋଇ ପଡ଼ିଲାଣି, ବ୍ରାହ୍ମଣ ବୋଲି ବଦ୍ଧ କଲି ନାହିଁ, ପୁଣି ବଡ଼ିବା ବଳ ଦେଖାଉଛ, ଦେଖିବା ତୁମର କେତେ ଶକ୍ତି ଅଛି।

ଶୁଣିଲେ ଲୋକନାଟ କାର୍ତ୍ତବୀର୍ଯ୍ୟବଧ। ମୂଳ ରଚନା କରିଥିଲେ ରାମଚନ୍ଦ୍ର ଦେବ। ବେତାର ରୂପାନ୍ତର କରିଥିଲେ ରାମେଶ୍ୱର ପ୍ରଧାନ। ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ପ୍ରଥମ ଗୀତ ନେଇଛୁ ସୌଦାଗର ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ମନୋହର, ସୁଖବିନ୍ଦର ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଦେଶରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନେଇଛୁ ସୋଲା ଅର୍ ସବନମ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟଗ୍ନିକ, ଦେବାଶିଷ ଏବଂ ଶୈଳେନ୍ଦ୍ର ସିଂ। ଅଞ୍ଜାନଙ୍କ ଗୀତ, ସଙ୍ଗୀତ ବାପି ଲେହରୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏଥର ଶୁଣିବା ବିଶ୍ୱତମା ଚଳଚ୍ଚିତ୍ରରୁ ଏହି ଗୀତ। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିଜୁ ଶାହ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଇଲା ଅରୁଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଶୁଣିବେ ଦିନ 2:15। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କନ୍ଧବାସାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଆୟା ବା ତାଇତାଙ୍ଗି ସବୁତିର ଜହରା ନାତ ଏଲିନା ମାଣ୍ଡିଙ୍ଗା ଓଡ଼େ ଇଞ୍ଜୁ ନାତ ଲେ ଷ୍ଟୁଡ଼ିଓ ତାମାନି ଶ୍ୟାମଚନ୍ଦ୍ର ପୂଜାରୀ ଜୁହାର ଦାଦା
1: ଜହରା ଏଲିନା ଆତି ନିଜୁ ତ ମାର ଜଲକି ପେଲକି ହାଡ଼ା କଥା ଆନ ଆଜିକାଲି ତ ମାର ମେସିନ ନାଇ ନେଟ ରଣ୍ଡି ରଣ୍ଡି ପିଇବା ହାତ ଛିମନ
0: ହଁ ଦାଦା ବା ହିଁ ପିଇବ
1: ନାଇ ତ କାରାମେଡ଼ା ଇଚ୍ଛାରେ ନେଟେ ଚାଷବାସ କିନି ସମବା ହେନେ ଏଚେ ବେଲେ ତାଡୁ ନାଇ ଲଟା ବୁଟା ଏର୍ଗି ନାଇ ଆମେ କାଣ୍ଡା ଏନା ଉହିନ ଆମେ କାଣ୍ଡା ଏନା ଉହିତ ସାରା ଅଜିନେ ଇଲେ ତାହେଲେ ମାର ନେଟେ ରଚା କଣ ପାନା ମାର କାମା ଲଡ଼ା କିଛି ସାରା ହାରେକା ଅଜିନେ ହାଏ ହଁ
0: ଅଜିନେ ନେଟ ପିଉ ଆରମ୍ଭ ହେଇନେ କି ଆଏ ମାର ଯଦି ନେଟ ଏ ବାଡି ବୁଡ଼ା ଆଡୁ ଆଶାରେ କି ଲାଟା ବୁଟା ଏଦାଣି ଯଦି କାତା ଆଶାରେ ହୁଡ଼ା ଆଶାରେ ଉଡ଼ା ଆନେ
1: ଏଦା ତାକେ ଜିତାଇ ଭାଇ ନେଟେ ମାର ଚାଷ କେ ହେଲି ତାକେ ଇଚ୍ଛାରେ ଜାଗା ବାଡ଼ିତି ବାରିତି ମାର ନେଟେ ପ୍ରସ୍ତୁତ କିନାଦି ମାନେ ଗୋଟେ ନିଞ୍ଜୁ ଇଲା ହେଁ ମାରର ଚାଷ ତି କଥା ହାଡ଼ାନ ଆମେ ନେଟା କିରଣ୍ଡି ଅର୍ଥକାରୀ ଫସଲ ଇଞ୍ଜିନରେ ଏଦିଆତେ ବାଦାମ ଚାଷ ଇଞ୍ଜିନରେ ସାଣା ଇନା ମାକୁ ହିତଲେ ସାଣାନ୍ତି ଚାଷ ଏନିକିନା ଇ ବାଦାମ ସାଣାନ୍ତି ଏ କଥା ଗାଡ଼ାକା ମୋର ହାଡ଼ା କଥା ଆନ
0: ହାଡ଼ାନ ବାଦାମ ଚାଷ ଏନିକି ବି ଆହିନେ ଇସ୍ରାଏ କି ବାଦାମ ଚାଷ କିସରେ ନିହେଁ
1: ଚିଚି ସାରସ୍ କେ ନେ ହେଁ ଗୋଟେ ପାର୍ଚାଲ ତା କିସ୍କା ଆନୁ ଏଦା ତାକି ଏଦି ଡାବୁ ମେଡ଼ାନି ଚାଷ ଏନି କଥା
0: ହାନା ଏଇ ବାଦାମ ମାର ଯଦି ତିନ ଇଚ୍ଛେ ମାଙ୍ଗ ତାକି ଦେହ ତାକି ଜାକା ନିହେଁ ପ୍ରୋଟିନ ଜାକା ମେଡ଼ାନେ
1: ମେଡ଼ାନେ ଆଙ୍ଗା ତାକି ନେହେଁ ଦେହ ତାକି ନେହେଁ ଏଲେ ଏନୁ ବାଦାମ ତଲେ ନିଉସ୍ କେ ଆହିନେ ଏ ବାଦାମ ନିଉତି ତାରୁନ୍ତା ମିଥ ସାରେ ତାରୁନ୍ତି ସ୍କେ ହାଲେ ଏ ଓଡ଼େ ଦି ନିହିକି ବାଡ଼ିବା ହାଡ଼ୁଇନେ ତାରିଉସ୍ କେ ଓଡ଼େ
0: ହଁ
1: ତାରକା ବାଣାଇଆ
0: ହଁ ଓଡ଼େ ମାନ ରହିକି ଏ ବାଦାମ ନିଉ ଜାଗା ଚିଞ୍ଜି ହିନ
1: ଏ ଦାଣ୍ଡ ସ୍କେ ତିନାଇସ୍ କେ ହେମାଟା ମଞ୍ଜା ମିନାଇ ମିନି ନିଉସ୍ କେ ତିଆରି ଆହିନେ ତ ଇ ଦାଣ୍ଡ ତ ମାର ସାତା କଥା ଏ ଦାଣ୍ଡ ତାକି ମାର ଏନିକି ବାଦାମ ଚାଷ କି ନାଇ ଏ କଥା ତ ମାର ହାଡ଼ାନ ବାଦାମ ଚାଷ କି ହାଲ ତାକି ଇଚ୍ଛାରେ ତାଇ ଭାଇ ଗୋଟେ ପିଉ ତା ହିନ ଲୋକ ସାର ପିଉ ନକେ ନିହିନିକି ସେବା ସୁତରା କିନାଦି ମାନେ ହେମାଟେ ମଞ୍ଜା ଆଜିକାଲି ଏନ୍ତା କିଛାରେ ଆଜିକାଲି ଆତେ ମାର ରୁନାଦି ମାନେ ଲାଟା ବୁଟା ସଫା ସୁତରା କିହାନା ହେମ୍ବା ତାକି ଗାତା ଏନା ହେଲେ ବାରେ ପାରୋଇନାଦି ମାନେ ଏ ଜାଗାତେ ମାର ନିହିକି ରିହେତିନ ଦେବା ରୁନାଏ ମାନେ ହେମାଟେ ମଞ୍ଜା ହାଁ ଆମେ କାଣ୍ଡା ବିଚାରଧାରା ତିସ୍କେ ମାର ନିହିକି ସେବା ସୁତରା ଖାଇ ଇଟା ନାଦି ମାନେ ଗୋଟେ ଆମ୍ବା ଯଦି ବିଚାରଧାର କିହାଲା ଅଛାରେ ହାଜାନ ଦୋକାନ ସ୍କେ କଡ଼ାଲି ଆଡ଼ି ନାଇଁ ଗାତା
0: ବାଦାମ ଚାଷ କି ନଇସରେ ଆଇକି ଏନିକି ନ ଏ ବାଦାମ ଯୋଉ ମାନେ ଆଇକି ଏ ସାହାଲି ପଣା ଆଚା ନା ଏ ଆଣ୍ଟିକେ ବାଇ ଖାନା ଅଜିକି ମାନେ ଆଇକି ଏ ଆଟ ବି କାତା ନା ଏ ମାନେ ଏମ୍ବେ ମେଥା ନା ଅଜିକି ଭିର ଆପଡ଼ି ଖି ନ ଓଡ଼େ ଏ ଉହିନି ପୁଟା ଆଇକି ଦଶରୁ ପନ୍ଦର ମିଟର ଦୂର ତାହେଲେ ଉହି ତାର ଆଇକି ଏକତାର ଉହିସରେ ଅଜିନେ ଓଡ଼େ ତାଙ୍କ ଜୈବିକ ସାର ଜାକା ହିପକି ଆନେ ଆଠାନା ଉହିସରେ ଅଜିନୁ
1: ଡାପି ଗାତା ୱାଇ ତାଣି କିଛି ସାର ନାଇଁ ଜୈବିକ ସାର ହେଲା ହିଁ କିଏ ଆନେ ଉହି ନାହିଁ ଓଡ଼େ ମାର ଏଚଲା ଉହିନ ଅଛି ସାର ଜୁନ ଜୁଲାଇ ମାସ ନାଇଁ ତ ଜୁନ ମାସ ଭାତେ ଇ ମାସଟେ ମାର ଉହିନ ଏନା କି ସାର ଇ ବାଦାମ ଚାଷ କରି ଋତୁ ନେରି ଦେଣ୍ଟି ଏଦା ତାକି ଇ ମାସ ତା ଉହିସାରେ ହାରେକା ନାହିଁ ଓଡ଼େ ଇ ଅମଲା ହିନ ମାଙ୍ଗେ ଅକ୍ଟୋବର ନଭେମ୍ବର ଇଞ୍ଜି ନାହିଁ ଦିବେଲେସ୍କା ବାକି ମାଙ୍ଗେ ଏ ବାଦାମ ଚାଷ ଆୟାନ ଏଚେ ବେଲା ଥାକି ସମାନ ପେନି ବାହାଡ଼ୁଇନେ ଏ ସମୟ ତା ଦାରାସ କେ ଆନେ
0: ଇ ଟାଇମ୍ ତ ଉହି ସାରେ ନେହେ ପିଉ ଆରମ୍ଭ ହେଇନି କି ଆଏ ତ ଏଇ ଟାଇମ୍ ତା ଯଦି ମାର ଉହି ନଇଛି ସାରେ ଅଜେଇ ମାଙ୍ଗ ମେଳା ନୁ ଅଡ଼େଇବା ଆଇକି ଉହାନା ମାନା ତିରିଶ ଚାଳିଶ ଦିନ ଭିତରେ ଆଇକି ତାନା ଫୁଲ ଆନୁ ଫଳ ଯାକା ବାନୁ ଅଡ଼େଇଲେ ହିଁ ବାତି ପରେ ଆଇକି ଫୁଲ ଝଡ଼ ଯଦି ବାତି ସାରାଇକି ଇମାନା ଧୀରେ ଧୀରେ ତାନା ପଳ ଆସିଲି ଆରମ୍ଭ ଆନେ
1: ବାଦାମ ଚାଷ ମାର କିତି ସାରେ ହାରକା ନାହିଁ ଗୋଟେ ଡାବୁକା ସୁସ୍କେ ରୋଚକ ଲାଭବାନ ଆନାଇ ଗୋଟେ ନିହି ଯଦି ଆହାନ୍ ସାରେ ଏନ୍ତା କି ସାରେ ରଣ୍ଡି ଡାକିତା ଏ ରଣ୍ଡି ଏ ପେଡ଼ ନୁ ଏ ମଞ୍ଜିତା ଏକି ଏମ୍ବା ଦଶ ବାର ଗୋଟା ପନ୍ଦର ଗୋଟା ଇଲା ହିଁ ଆହତାନୁ ଗୋଟେ ଗାଡ଼ୁସ୍କେ ଆନୁ ଗୋଟେ ନିହିକି ଯଦି ମାର ଏଦା ସେବା ସୁତରା କି ନାଇଁ ଗାତା ହି ନାଇଁ ଗୋଟେ ହୁଡ଼ା କଷା ଯଦି ମାର କିନ ଅଛରେ ଅଡ଼େ ସ୍କେ ଗାଡ଼ି ଆନୁ ଏନିକି ସେବା କିନା ଏଲା ହିଁ ବେଟା ନାହିଁ ଏଦା ପାଇଁ ଇ ବାଦାମ ଚାଷ ଇଦରଣ୍ଡି ଅର୍ଥକାରୀ ଫସଲ ଇ ଚାଷ କିତି

0: नाने माया करो तकले चमाई दे
1: रजी बना माया।

0: ମେମ୍ବସ୍କେ ଚିଠି ପତ୍ର ହାସ୍କେ ମାଗେ ଜଣା ଖାଲା ଆଡ଼ା ଦେରେ
1: ଆତେ ଦାଦା ନେ ମାର ଅର୍ କଥା ହାଡ଼ାନ
0: ହଁ ଏଲି ନା ନେ ମାର ଅରଣ୍ଡାଣି ହାଡ଼ାନ ଅଡ଼େ ଏନି କଥା ହାଡ଼ାନେ ଅର୍ଡ଼ର କଥା ଅତି ଏନ୍ତା କି ସାର୍ ମାର ତାଇ ଭାଇ ନେ ରୋଗ ଦୁଃଖାତି କଥା ମାର ହାଡ଼ା କଥା ଆହିନମି ଏଦାମ ପାଇଁ ଝି ନିଜୁ ମାର ଚର୍ମ ରୋଗତି କଥା ହାଡ଼ା ଆନ
1: ଚର୍ମ ରୋଗତି କଥା ହାଡ଼ା ଆନ ଏ ଚର୍ମ ରୋଗ ଏନେ ଆହି ନେଇଛି ସାର୍ ଆଇକି ମାନେ ମା ଆଙ୍ଗାତା ଧଳା ଅଡ଼େ ଲାଲ ରଙ୍ଗ ଆନେ ଘାଲେ ଆନେ ଏଦି
0: ଏ ଚର୍ମ ରୋଗ ତାକିଥରେ ତାଇ ଭାଇ ରଚକ ସତର କାଢ଼ୁନି ଗୋଟେ ସବୁବେଳେ ଆମର ଆଙ୍ଗାଡ଼ୁ ଲେତି ନିହି ନିହି ସଫା ସୁତୁରା ଇଟ ନାଦୀମାନେ ସାବୁ ମିନାଦୀମାନେ ଆମଟେ ମଧ୍ୟ ନ୍ୟୁଜ୍କେ ମିନାଦୀମାନେ ଗୋଟେ ସବୁବେଳେ ଯତ୍ନ ଖାନ ଯଦି ଇଟା ଇଚ୍ଛାରେ ଏ ଚର୍ମ ରୋଗ ଆୟାନେ ଗୋଟେ ଗାଡ଼ି ମାର ଏନା କିଛିରେ କାମ ଲଡ଼ାକି ନାଏ ଚାଷୀବାସ ଲୋକ ଇଚ୍ଛାରେ ଦୁଡ଼ି ତାଡ଼ୋଇ ନାହିଁ ଇରା ତଡ଼ୋଇ ନାହିଁ କି ସବାଲା ଦି ତାସ ଗଡ଼ୋଇ ନାହିଁ ଖରା ପେନି ତାସ ଗଡ଼ୋଇ ନାହିଁ ଏଦା ପାଇଁ ମାର ସବୁବେଳେ ମା ଦେହତି ନିହିକି ସଫା ସୁତୁରା ଏଠି ସାରେ ଗୋଟେ ସାବୁ ଫାବୁ ମିହି ନିୟୁ ମିନାଇ ଇଲା ହିଁ ରଚ ଯତ୍ନାକା କୋଟି ସାରେ ଚର୍ମ ରୋଗ ଟିକେ ଦୂର ଆନେ
1: ଗୋଟେ ଏଇ ଚର୍ମ ରୋଗ ଆଇକି ଭିଟାମିନ ଖାଦ୍ୟ ଯଦି ମାର କମ ଆହାଚି ସାର ଆଇକି ଯଦି ମାର ଅଜିକି ତିନା ପଇସାରେ ମାଙ୍କ ଏଇ ଚର୍ମ ରୋଗ ଆଇଆନେ ଏଦି ଆଇକି ଚକ୍ରଲେ ଆସ୍ତୁନେ ଲାଲ ଲାଲ ଆହାନା ହାନା ଆଇକି ବେଶୀ ମାନେ କୁଣ୍ଡକି ଆନେ ମାର ବେଶୀ ପାଚା କଡ଼ ନ ହାନା ବେଶୀ ମା ଦେହଟି ଆଇକି ଝାଳ ଆହିନେ କି ଆଏ ଏ ଝାଳଟି ଆକା ମାଙ୍କ ବେଶୀ କୁଣ୍ଡ କି ହିଁ ଆନେ କି ଆଏ
0: ହଁ ତାନେ ଲକ୍ଷଣ ଏନା ଇଚ୍ଛାରେ ଏ ଦିଲା ପୁଟା ହାରକା ହେଖାନେ ଏମାଟେ ମଜା ମା ବାସ୍କା ମାନୁ ଏ ବାସ୍କା ମାଝି ତାହେଲେ ଏଦି ମାସ୍କେ ରଚକା ଏ ଦାଗ ଦାଗ ଲେସ୍କାନେ ଏମାଟେ ମା ତୌଲୁ ହେଲେ ବାରେ ଧୀରେ ଧୀରେ ଏଦି ମାଞ୍ଜା ରଚକା ରହିଲେ ଚଞ୍ଜାନେ ଇଚ୍ଛାରେ ଏଦି ପାଟ ଆତିଲେ ଚଞ୍ଜାନେ କି ରହିଲା ହିଁ ଏଟା ତ କି ଚର୍ମ ରୋଗ ଯଦି ଚର୍ମ ରୋଗ ମାର ନିହି ଯତ୍ନ କିଆ ତା ଇଚ୍ଛାରେ ଏଲା ହିଁ ରଚକା ଲାଗେ ଏକା ଚଞ୍ଜାନେ ଗୋଟେ ଚର୍ମସ୍କେ ଇଚ୍ଛି ସାରେ ଏ ତୋଲୁ ହାଁ ଧୀରେ ଧୀରେ ନେଶ ଆହା ତାନେ ଏଦା ତାକି ମାର ଇଦାଣ ପାଇଁ ଯେ ଚିକିତ୍ସା ଆସିକି ମାର କିନାଦି ମାନେ
1: ହଁ ଚିକିତ୍ସା କିନ ମାନେ ଡାକି ତା ମାନେ ହସ୍ପିଟାଲ ତାହାନ ଡାକ୍ତର ପରାମର୍ଶ ଅନ ତାହାନ ଏନା ମେଡ଼ିସିନ ଆଚାରେ ଏଦାଣୀ ମାର ତିନ ହାନା ମା ଦେହ ଅଜିକି ସଫା ସୁତୁରା ଇଚ୍ଛା ମା ଇଟିନ
0: ପୁନେଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିଥିନା ମଙ୍ଗଳବାର ଅଡେ ଶନିବାର
1: ମାଦନାପୁଟା 12:30 ତା ବେସ୍ପି ଆହିନେ
0: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ଆତେ ପୁନେଲେଞ୍ଜ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
1: ଜିଲ୍ଲା ଆତେ କୋରାପୁଟ
0: ପିନକୋଡ଼ ନମ୍ବର 7640005
1: 12 ତାକି ଜହରା।

0: ଶୁଣିଲେ କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନାରେ ଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଆକାଶବାଣୀ ଜୟପୁର।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ଜୀବନାନନ୍ଦ ପାଣି, ଗୀତିକାର ଧ୍ରୁବଚରଣ ସାହୁ, ସଙ୍ଗୀତ ନିର୍ଦ୍ଦେଶନା ଭାନୁମତୀ ସାହୁ।

ଏଥର ଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଗୀତ ରଚନା ଶିବକୁମାର ରଥ, ସଙ୍ଗୀତରେ ସଜେଇଛନ୍ତି ଶାନ୍ତନୁ ଶତପଥୀ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଏଇଠି ଶେଷ ହେଲା ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ଏହି କ୍ରମରେ ଶୁଣିଲେ ହିମାଚଳ ପ୍ରଦେଶର ପାହାଡ଼ି ଲୋକଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଚାଷବାସ କଥାରେ ଜାଣିବା ମୁଗ ଚାଷ ବିଷୟରେ। ମୁଗ ଏକ ଗୁରୁତ୍ୱପୂର୍ଣ୍ଣ ଡାଲି ଜାତୀୟ ଫସଲ। ଏହାର ଦାନାରେ ପ୍ରଚୁର ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ରହିଥାଏ। ମୁଗ ଚାଷ କମ୍ ଖର୍ଚ୍ଚରେ ଭଲ ଲାଭ ଦେଇଥାଏ ଏବଂ ମାଟିର ଉର୍ବରତା ବଢ଼ାଇବାରେ ମଧ୍ୟ ସହାୟକ ହୁଏ। ମୁଗ ଚାଷ ପାଇଁ ଦରସା ଏବଂ ବାଲିଆ ଦରସା ମାଟି ଉପଯୁକ୍ତ। ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ଚାଷ ପୂର୍ବରୁ ଜମିକୁ 2-3 ଥର ହଳ କରି ଭଲ ଭାବରେ ପ୍ରସ୍ତୁତ କରିବା ଦରକାର। ଉନ୍ନତମାନର ବିହନ ବ୍ୟବହାର କଲେ ଏହି ଚାଷରେ ଭଲ ଅମଳ ମିଳେ। ବୁଣାବୁଣି ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ଧାଡ଼ିରୁ ଧାଡ଼ି ପ୍ରାୟ 30 ସେଣ୍ଟିମିଟର

0: ଏବଂ ଗଛରୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବିହନକୁ ବୁଣା ଯାଇଥାଏ। ମୁଗ ଫସଲରେ ଅଧିକ ସାରର ଆବଶ୍ୟକତା ନାହିଁ। ଗୋବର ଖତ ଏବଂ ସନ୍ତୁଳିତ ରାସାୟନିକ ସାର ବ୍ୟବହାର କଲେ ଭଲ ଫଳ ମିଳିଥାଏ। ନିୟମିତ ତୃଣ ନିୟନ୍ତ୍ରଣ କରିବା ଆବଶ୍ୟକ। ମୁଗ ଫସଲରେ ମାହୁ ପୋକ, ଶୁଣ୍ଢି ପୋକ ଏବଂ ପତ୍ରଦାଗ ରୋଗ ଦେଖାଯାଇପାରେ। ସମୟ ସମୟରେ ଫସଲ ନିରୀକ୍ଷଣ କରି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ। ବୁଣାବୁଣିର ପ୍ରାୟ 60ରୁ 70 ଦିନ ପରେ ମୁଗ ଫସଲ ଅମଳ ଯୋଗ୍ୟ ହୁଏ। ଠିକ୍ ଭାବରେ ସଂରକ୍ଷଣ କଲେ ଦାନା ଦୀର୍ଘ ସମୟ ଭଲ ରହିଥାଏ। ବୈଜ୍ଞାନିକ ପଦ୍ଧତିରେ ମୁଗ ଚାଷ କଲେ ଭଲ ଉତ୍ପାଦନ ସହିତ ଚାଷୀମାନେ ଅଧିକ ଲାଭ ପାଇପାରିବେ। ଏହା ମାଟିର ଉର୍ବରତା ବୃଦ୍ଧି କରିବା ସହିତ ଖାଦ୍ୟ ସୁରକ୍ଷାରେ ମଧ୍ୟ ସହାୟକ ହୁଏ। ମୁଗ ଚାଷ ପାଇଁ ଉଷ୍ଣ ଜଳବାୟୁ ଏବଂ ଭଲ ଜଳ ନିଷ୍କାସନ ରହିବା ଆବଶ୍ୟକ। ଚାଷ ପୂର୍ବରୁ ଜମିକୁ ଭଲ ଭାବରେ ଚାଷ କରି ସମତଳ କରାଯାଏ। ଏହାପରେ ଉନ୍ନତମାନର ବିହନ ବୁଣାଯାଏ। ମୁଗ ଫସଲରେ ଅଧିକ ସାର ଏବଂ ପାଣିର ଆବଶ୍ୟକତା ନଥାଏ, ଯାହା ଏହାକୁ କମ୍ ଖର୍ଚ୍ଚରେ ଚାଷ କରିବାର ସୁଯୋଗ ଦେଇଥାଏ। ମୁଗ ଗଛର ମୂଳରେ ଥିବା ଜୀବାଣୁ ବାୟୁମଣ୍ଡଳର ନାଇଟ୍ରୋଜେନ୍କୁ ମାଟିରେ ସ୍ଥିର କରିଥାଏ। ଏହାଦ୍ୱାରା ଜମିର ଉର୍ବରତା ବଢ଼େ ଏବଂ ପରବର୍ତ୍ତୀ ଫସଲ ଭଲ ହୋଇଥାଏ। ତେଣୁ ମୁଗକୁ ଏକ ମାଟି ଉନ୍ନତକାରୀ ଫସଲ ଭାବରେ ମଧ୍ୟ ଗଣାଯାଇଥାଏ। ମୁଗ ଡାଲିର ବଜାର ଚାହିଦା ଅଧିକ ଥିବାରୁ ଚାଷୀମାନେ ଏହା ବିକ୍ରି କରି ଭଲ ଆୟ କରିପାରନ୍ତି। ମୁଗ କେବଳ ଏକ ଖାଦ୍ୟ ଫସଲ ନୁହେଁ, ଏହା ପୋଷଣ, ମାଟିର ଉର୍ବରତା ଏବଂ ଚାଷୀଙ୍କ ଉନ୍ନତି, ଆର୍ଥିକ ଉନ୍ନତି ସହିତ ଜଡ଼ିତ। ବର୍ତ୍ତମାନ ସମୟରେ ବୈଜ୍ଞାନିକ ପଦ୍ଧତିରେ ମୁଗ ଚାଷ କରାଯାଇ ଉତ୍ପାଦନ ବୃଦ୍ଧି କରାଯାଉଛି। ମୁଗ ଚାଷ ଏକ ଲାଭଦାୟକ, ପୌଷ୍ଟିକ ଏବଂ ପରିବେଶ ବନ୍ଧୁ କୃଷି କାର୍ଯ୍ୟ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଦେଶର ପୋଷଣ ସୁରକ୍ଷା ଏବଂ କୃଷି ଉନ୍ନତିରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖେ। ମୁଗ ଓ ବିରି ପରି କୋଳଥ ହେଉଛି ଆମ ରାଜ୍ୟର ତୃତୀୟ ମୁଖ୍ୟ ଡାଲି ଫସଲ। ବର୍ଷା ଋତୁ ପରେ ଅଗଷ୍ଟ ମାସ ଶେଷ ବେଳକୁ ବିନା ସାରରେ ଏହା ଚାଷ କରାଯାଏ। ଏପରିକି ବିହନ ବୁଣା ପରେ ଅନ୍ୟ କୌଣସି ଯତ୍ନ ବିନା କୋଳଥ କେବଳ ଅମଳ କରାଯାଏ। ତେଣୁ ଅମଳ ଅଳ୍ପ ହୁଏ, ମାତ୍ର ଉନ୍ନତ ପ୍ରଣାଳୀରେ ଚାଷ କଲେ ଭଲ ଅମଳ ମିଳିପାରିବ। ଏଥିପାଇଁ ଜମି ପ୍ରସ୍ତୁତି ଦରକାର। କୋଳଥ ସବୁ ପ୍ରକାରର ଜମିରେ ଚାଷ କରାଯାଇପାରିବ। କେବଳ ପାଣି ଜମି ରହୁଥିବା ଜମି ଏହି ଚାଷ ପାଇଁ ଅନୁପଯୁକ୍ତ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ମିନତୀ ରାଣୀ ନନ୍ଦ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ପିଲାଏ, ବିଜ୍ଞାନ ହେଉଛି ମାନବ ସଭ୍ୟତାର ମୂଳ ଆଧାର। ମଣିଷର ଜିଜ୍ଞାସା, ଅନୁସନ୍ଧାନ ଓ ପରୀକ୍ଷା ନିରୀକ୍ଷାର ଫଳ ହେଉଛି ବିଜ୍ଞାନ। ଆଜିର ସମୟରେ ବିଜ୍ଞାନ ମଣିଷ ଜୀବନକୁ ସହଜ, ସୁବିଧାଜନକ ଓ ସମୃଦ୍ଧ କରିପାରିଛି। ସେ ଚିକିତ୍ସା କ୍ଷେତ୍ରରେ ହେଉ ବା ଯୋଗାଯୋଗ କ୍ଷେତ୍ରରେ, କୃଷି କ୍ଷେତ୍ରରେ ହେଉ ବା ପରିବହନ କ୍ଷେତ୍ରରେ, ଅବା ହେଉ ଶିକ୍ଷା, ଏହା ଆମ ପାଇଁ ବରଦାନଠାରୁ କମ୍ ନୁହେଁ। ଏହାକୁ ସତ୍ ଉପଯୋଗ କଲେ ମଣିଷ ସମାଜ ଉନ୍ନତିର ଚରମ ସୋପାନରେ ପହଞ୍ଚିପାରିବ। ବିଜ୍ଞାନ ବିନା ଚାରିଦିଗ ଅନ୍ଧକାର, ସେ ବିଷୟରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଅଧିକ ଜାଣିବା। କିନ୍ତୁ ପିଲାଏ, ଚାଲ କାର୍ଯ୍ୟକ୍ରମର ଆରମ୍ଭରେ ଗୀତଟିଏ ଶୁଣିବା।

0: ପିଲାଇ, ତୁମମାନଙ୍କ ମନରେ ଅନେକ କାହିଁକିର ପ୍ରଶ୍ନବାଚୀ ରହିଥିବ, ଯେମିତି ଦିନ ପରେ ରାତି ଆଉ ରାତି ପରେ ଦିନ କାହିଁକି ହୁଏ, ଖରା ବର୍ଷା ଶୀତ କାହିଁକି ହୁଏ, ଗଛରେ ବକଳା କାହିଁକି ଅଛି, ଗଛରେ ଫଳ କିପରି ହୁଏ, ଏମିତି ସବୁ ପ୍ରଶ୍ନର ଉତ୍ତର ରହିଛି ଏଇ ବିଜ୍ଞାନ ପାଖରେ। ଆଉ ବିଜ୍ଞାନ ଯୋଗୁଁ ହିଁ ଏସବୁ ସମ୍ଭବପର ହୋଇପାରୁଛି। ସେମିତି ଆଉ ଏକ କାହିଁକି ହେଉଛି, ପତ୍ରର ରଙ୍ଗ ସବୁଜ କାହିଁକି। ଆଜି ପିଲାଇ ଏ ବିଷୟରେ ଅଧିକ ଜାଣିବା ପାଇଁ ଚାଲ ଶୁଣିବା ଆଲୋଚନାଟିଏ। ତୁମକୁ କହୁଛନ୍ତି ରାକେଶ କୁମାର ପଟ୍ଟନାୟକ। ମନ ଦେଇ ଶୁଣ।
1: ଆଚ୍ଛା ପିଲେ, ତମେ ଜାଣିଛ ପତ୍ର ରଙ୍ଗ ସବୁଜ କାହିଁକି? ଏହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିନେବା ବିଜ୍ଞାନ କ'ଣ। ଦୈନନ୍ଦିନ ଜୀବନରେ ଆଗକୁ ବଢ଼ିବାକୁ ହେଲେ ବର୍ତ୍ତମାନ ଆମେ କ'ଣ କରୁଛେ ତାହା ଜାଣିବାକୁ ପଡ଼ିବ। ବିଜ୍ଞାନ ନଥିଲେ ଆମେ ଯେଉଁ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛେ ତାହା ଅସମ୍ଭବ ହୋଇଥାନ୍ତା। ବିଜ୍ଞାନର ଉଦ୍ଭାବନ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ମୁଖରୁ ବଞ୍ଚାଇ ପାରୁଛେ, ନୂଆ ଚିନ୍ତାଧାରା ଚେତନା ଜୀବନ ଅତିବାହିତ କରିପାରୁଛେ। ବିଜ୍ଞାନ ଯୋଗୁଁ ଆଜି ଆମେ ପୃଥିବୀରେ ଏକ ସୁନ୍ଦର ରୂପ ଦେଖିପାରୁଛେ ଏବଂ ତାହାକୁ ବର୍ତ୍ତମାନରେ କାର୍ଯ୍ୟ କରିପାରୁଛେ। ଏହା ଆମର ଖାଦ୍ୟ ଶକ୍ତି, ଔଷଧ, ଗମନାଗମନ ଓ ପରିବହନ ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସହାୟକ ହୋଇପାରିବ। ବୈଜ୍ଞାନିକମାନଙ୍କର ଉଦ୍ଭାବନ ଯୋଗୁଁ ଖାଦ୍ୟ ଉତ୍ପାଦନର ମାନ ବଢ଼ିଛି। ରାସାୟନିକ ସାର ଯୋଗୁଁ ଅଳ୍ପ ଜମିରେ ଅଧିକ ଅମଳ ଉତ୍ପାଦନ ସମ୍ଭବ ହୋଇପାରିଛି। ରୋଗ ନିବାରଣ ସମ୍ଭବ ହୋଇପାରିଛି ତଥା ମନୁଷ୍ୟ ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଆଣିପାରିଛି। ଯଦି ବେନ୍ ଫ୍ରାଙ୍କଲିନ୍ ଓ ଆଲେକ୍ସାଣ୍ଡର ଭୋଲ୍ଟା ନଥାନ୍ତେ, ତେବେ ବୈଦ୍ୟୁତିକ ବଲ୍ବ ଏବଂ ଟେଲିଫୋନ୍, ଟେଲିଭିଜନ, ଇଣ୍ଟରନେଟ୍ ଇତ୍ୟାଦିର ଆବିଷ୍କାର ସମ୍ଭବ ହୋଇନଥାନ୍ତା। ଶରୀରରେ ସମନ୍ୱିତ ଭାବେ ହେଉଥିବା ଜୈବ ରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନଧାରା ସୁନ୍ଦର ଓ ସହଜ ହୋଇପାରୁଛି। ଏହିସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ। ଏହି ଶକ୍ତି ଆମେ ସବୁଜ ଉଦ୍ଭିଦଙ୍କ ଠାରୁ ପାଇଥାଉ। ଏହି ସବୁଜ ଉଦ୍ଭିଦ ଆଲୋକ ଶୋଷଣ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ଏହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିବାକୁ ଚାହିଁବା, ପ୍ରାଣୀ ଓ ଅନ୍ୟ ସବୁ ଜୀବ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ। ଖାଦ୍ୟରୁ ଶରୀର ଗଠନ ଆଦି ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା ଏକ ଗଠନମୂଳକ ପ୍ରକ୍ରିୟା ଅଟେ। ଏହାକୁ ଚୟ ବା ଏନାବୋଲିଜମ୍ କୁହାଯାଏ। ଚୟ ଓ ଅପଚୟର ସମାହାର ହେଉଛି ଚୟାପଚୟ। ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ। ଏଥିରୁ ସ୍ପଷ୍ଟ ହୁଏ ଯେ ବଞ୍ଚି ରହିବା ପାଇଁ ଜୀବନ ଖାଦ୍ୟ ଆବଶ୍ୟକ ହୋଇଥାଏ। କହିଲା, ଏହା ଜାଣିବା ପୂର୍ବରୁ ଆମେ ଆଲୋକ

ଶୋଷଣ କ'ଣ ଏହା ଆମେ ଜାଣିବାକୁ ପଡ଼ିବ। ତୁମେ ଜାଣିଛ ଆଲୋକ ଶୋଷଣ ଏକ ରାସାୟନିକ ପ୍ରତିକ୍ରିୟା ଅଟେ। ଏହି ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ଆଲୋକ ରଶ୍ମିକୁ ଶୋଷଣ କରି ପତ୍ରହରିତର ଉପସ୍ଥିତିରେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଓ ଜଳକୁ ବିଘଟିତ କରି ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଅମ୍ଳଜାନ ତ୍ୟାଗ କରନ୍ତି। ଆଲୋକ ଶୋଷଣରେ ଆଲୋକ ଶକ୍ତି ଶୋଷଣଠାରୁ ଆରମ୍ଭ କରି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟା ଚାରିଟି ସୋପାନରେ ହୋଇଥାଏ, ଯଥା ଏକ ହରିତ୍ରବକରେ ଥିବା କ୍ଲୋରୋଫିଲ୍ ଦ୍ୱାରା ଆଲୋକ ଶୋଷଣ ଓ ଇଲେକ୍ଟ୍ରନ୍ ଉତ୍କ୍ଷେପଣ, ଦୁଇ ଇଲେକ୍ଟ୍ରନ୍ ପ୍ରବାହ ଦ୍ୱାରା ଆଲୋକ ଶକ୍ତିର ରାସାୟନିକ ଶକ୍ତିରେ ପରିବର୍ତ୍ତନ, ତିନି ଜଳ ଅଣୁର ବିଘଟନ ଘଟି ଉଜ୍ଜନ ଆୟନ ଓ ଅମ୍ଳଜାନ ସୃଷ୍ଟି, ଏବଂ ଚତୁର୍ଥ ହେଉଛି ରାସାୟନିକ ଶକ୍ତି ବ୍ୟବହୃତ ହୋଇ ଅଙ୍ଗାରକାମ୍ଳର ଶର୍କରାରେ ପରିବର୍ତ୍ତନ। ଏହା ଜାଣିବା ପୂର୍ବରୁ ଆମେ ଆଲୋକ କ'ଣ ଜାଣିବା। ତୁମେ ଜାଣିଛ ଆଲୋକ ଏକ ଶକ୍ତି, ଯେଉଁ ଶକ୍ତିକୁ ଉଦ୍ଭିଦ ପତ୍ର ମାଧ୍ୟମ ଶୋଷଣ କରିଥାଏ। ଏହି ଶକ୍ତିକୁ ଆମେ ଦୃଶ୍ୟମାନ ଆଲୋକ କହିଥାଉ। ଏହି ଆଲୋକ ସାତଟି ରଙ୍ଗର ସମାହାରରେ ଗଠିତ, ସେହିଗୁଡ଼ିକୁ ଆମେ ଓଡ଼ିଆରେ ବାଘ ନିଶ ହଲାନା କହୁଛେ, ଯଥା ବାରେ ବାଇଗଣୀ, ହରେ ହଳଦିଆ, ଘରେ ଘନ ନୀଳ, ଲାଲ ନାରଙ୍ଗୀ ସବୁଜ। ଏଗୁଡ଼ିକୁ ଆମେ ଭଲ ଭାବରେ ଜାଣିଛେ ଯେ ଆମର ସାତଟି ରଙ୍ଗ ଅଛି, କିନ୍ତୁ ଆମର ଏହି ସାତଟି ରଙ୍ଗ ମଧ୍ୟରୁ ଆଲୋକ ଶୋଷଣ ପାଇଁ ଆମକୁ ଦୁଇଟି ରଙ୍ଗର ଆବଶ୍ୟକ ପଡ଼ିଥାଏ। ସେହି ଦୁଇଟି ରଙ୍ଗ ହେଲା ନୀଳ ଏବଂ ଲାଲ। ତେବେ ଏହି ନୀଳ ଓ ରଙ୍ଗ କିପରି ଉଦ୍ଭିଦର ପତ୍ରକୁ ସବୁଜ କରେ ତାହା ଜାଣିବା ପୂର୍ବରୁ ପିଲେ ଆସ ଆମେ ଜାଣିବା ଉଦ୍ଭିଦର ପତ୍ର ଦେଖିବାକୁ ସବୁଜ କାହିଁକି। ସବୁଜ ଉଦ୍ଭିଦର ପତ୍ରରେ ଥିବା କ୍ଲୋରୋପ୍ଲାଷ୍ଟ ଭିତରେ ଛୋଟ ଛୋଟ ଥାଇଲାକଏଡ୍ ମଧ୍ୟରେ କ୍ଲୋରୋଫିଲ୍ ନାମକ ଅଣୁ ରହିଥାଏ, ତେଣୁ ପତ୍ର ଦେଖିବାକୁ ସବୁଜ। ଏବେ ତୁମମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କ୍ଲୋରୋପ୍ଲାଷ୍ଟ କାହିଁକି ସବୁଜ। ଏହା ଜାଣିବା ପୂର୍ବରୁ କ୍ଲୋରୋପ୍ଲାଷ୍ଟ ମଧ୍ୟରେ ସବୁଜ କଣିକା ରହିଛି ଏବଂ ସେହି ସବୁଜ କଣିକାକୁ ଆମେ କ୍ଲୋରୋଫିଲ୍ କହିଥାଉ, ଯାହା ଥାଇଲାକଏଡ୍ ଆବରଣ ମଧ୍ୟରେ ରହିଛି। ଏହି କ୍ଲୋରୋଫିଲ୍ ଅଣୁ ଆଲୋକର ନୀଳ ଓ ଲାଲ ରଙ୍ଗକୁ ଅବଶୋଷଣ କରିଥାଏ। ଜାଣିବା ଯେ କଣିକା ଉପରେ ଆଲୋଚନା କରିବାକୁ ପଡ଼ିବ, ସେହି କଣିକା ଯାହା ଆଲୋକକୁ ଅବଶୋଷଣ କରିଥାଏ। ଏବଂ ଆଗରୁ ଆମେ ଜାଣିଛେ ଯେ କ୍ଲୋରୋଫିଲ୍ ଏକ କଣିକା ଯାହା ଆଲୋକ ରଶ୍ମିର ନୀଳ ଓ ଲାଲ ରଙ୍ଗକୁ ଅବଶୋଷଣ କରିଥାଏ, ତେଣୁ କ୍ଲୋରୋଫିଲ୍ର ରଙ୍ଗ ସବୁଜ ଅଟେ। ଏଥିରୁ ଆମେ ସ୍ପଷ୍ଟ ଜାଣିପାରିଲେ କଣିକା ଆଲୋକର ତରଙ୍ଗର ଦୈର୍ଘ୍ୟକୁ ଗ୍ରହଣ କରେ ଏବଂ ଏହାକୁ ପ୍ରତିଫଳିତ କରିଥାଏ। ତେଣୁ ହଳଦିଆ କଣିକା ଯାହା ସମସ୍ତ ତରଙ୍ଗର ଦୈର୍ଘ୍ୟକୁ ଗ୍ରହଣ କରିଥାଏ କେବଳ ହଳଦିଆ ଛଡ଼ା, ତେଣୁ ଯେକୌଣସି କଣିକା ତରଙ୍ଗର ଦୈର୍ଘ୍ୟକୁ ପ୍ରତିଫଳିତ କରେ ତେବେ ତାହା ଆମ ଆଖିକୁ ଧଳା ଦେଖାଯାଏ। ଅର୍ଥାତ୍ ଗଛର ପତ୍ର ସବୁଜ କାରଣ ଏହା ଭିତରେ ଥିବା କ୍ଲୋରୋଫିଲ୍ କେବଳ ସବୁଜ କଣିକାକୁ ପ୍ରତିଫଳିତ କରିଥାଏ ଏବଂ ଏହି କଣିକା ପତ୍ରରେ ଥିବା ହେତୁ ସୂର୍ଯ୍ୟର ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ପରିଣତ କରିଥାଏ ଏବଂ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ଯେଉଁ ଶର୍କରା ସମସ୍ତ ଜୀବଜଗତ ଅର୍ଥାତ୍ ପ୍ରାଣୀମାନଙ୍କର ପୁଷ୍ଟି ସାଧନରେ କାର୍ଯ୍ୟ କରିଥାଏ। ସବୁଜ ଉଦ୍ଭିଦମାନେ ଆଲୋକ ଶୋଷଣ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହି ପ୍ରକ୍ରିୟା ଦ୍ୱାରା ସେମାନେ ବାୟୁମଣ୍ଡଳକୁ ଅମ୍ଳଜାନ ମଧ୍ୟ ନିର୍ଗତ କରନ୍ତି। ରବର୍ଟ ହିଲ୍ 1937 ମସିହାରେ ଗବେଷଣାକରି ଦେଖାଇଥିଲେ ଯେ ଆଲୋକ ଶୋଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବା ପାଇଁ ହେଲେ 6 ଅଙ୍ଗାରକାମ୍ଳ ଓ 12 ଜଳ ଅଣୁ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଶେଷରେ ଶର୍କରା ଅଣୁର 6 ଜଳ ଅଣୁ ଓ 6 ଅମ୍ଳଜାନ ଅଣୁ ପ୍ରସ୍ତୁତ କରିଥାଏ। 1905 ଇଂଲଣ୍ଡର ବୈଜ୍ଞାନିକ ବ୍ଲାକମେନ୍ ଆଲୋକ ଶୋଷଣକୁ ମୁଖ୍ୟତଃ 2 ପ୍ରକ୍ରିୟାରେ ସେ ବିଭକ୍ତ କରିଥିଲେ, ଯଥା ଆଲୋକ ପ୍ରକ୍ରିୟା, 2 ଅନ୍ଧକାର ପ୍ରକ୍ରିୟା। ଏହି 2 ପ୍ରକ୍ରିୟା ପତ୍ରରେ ଥିବା ହରିତ୍ରବକରେ ହୋଇଥାଏ। ଜାଣିବା ଆଲୋକ ପ୍ରକ୍ରିୟା କାହାକୁ କୁହାଯାଏ। ଏହି ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍ ଜଳ ଓ ଆଲୋକ ଆବଶ୍ୟକ। କ୍ଲୋରୋଫିଲ୍ ଅଣୁ ଗୁଡ଼ିକ ଦୃଶ୍ୟମାନ ଆଲୋକ ରଶ୍ମିକୁ ଶୋଷଣ କରି ଶକ୍ତି ପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧିକ ଶକ୍ତି

ଉତ୍ପନ୍ନ କରି ଏଥିରେ ଅଧିକ ଶକ୍ତି ସୃଷ୍ଟି କରିଥାନ୍ତି। ଏହି ଉତ୍ତେଜିତ କ୍ଲୋରୋଫିଲ୍ରୁ ଏକ ଇଲେକ୍ଟ୍ରନ୍ ବାହାରି ଥାଇଲାକଏଡ୍ ଝିଲ୍ଲିରେ ପ୍ରବାହ କରିବା ଦ୍ୱାରା ଥାଇଲାକଏଡ୍ ଭିତରକୁ ଉଜାନ ଆୟନ ପ୍ରବାହିତ ହୋଇଥାଏ। ଶେଷରେ ଏହା ଏକ ନିମ୍ନ ଶକ୍ତି ସମ୍ପନ୍ନ ଜାରିତ ନିକୋଟିନାମାଇଡ୍ ଏଡିନାଇଡ୍ ଡାଇକ୍ଲୋରାଇଡ୍ ଫସ୍ଫେଟ୍, ଯାହାକୁ ଆମେ ଇଂରାଜୀରେ ଏନ୍ଏଡିପି ନାମକ ର ସହକାର ପରେ ଏହା ପହଞ୍ଚି ଏହାକୁ ବିଜାରିତ କରିଥାଏ। ଫଳରେ ନିମ୍ନ ଶକ୍ତି ସମ୍ପନ୍ନ ଏନ୍ଏଡିପି ପ୍ଲସ୍ ଉଚ୍ଚ ଶକ୍ତି ସମ୍ପନ୍ନ ଏନ୍ଏଡିପିଏଚ୍ ରୂପକ ରାସାୟନିକ ଶକ୍ତିରେ ପରିଣତ ହୋଇଥାଏ। ସେହିପରି ଇଲେକ୍ଟ୍ରନ୍ ପ୍ରବାହ ସମୟରେ ଥାଇଲାକଏଡ୍ ଭିତରକୁ ପ୍ରବାହିତ ଉଜ୍ଜାନ ଥାଇଲାକଏଡ୍ରୁ ବାହାରିଥାଏ। ଫଳରେ ଥାଇଲାକଏଡ୍ ଝିଲ୍ଲିରେ ଥିବା ଏନ୍ଜାଇମ୍ ଦ୍ୱାରା ଏକ ନିମ୍ନ ଶକ୍ତି ସମ୍ପନ୍ନ ଏଡିନୋସାଇନ୍ ଡାଇଫସ୍ଫେଟ୍ ଅର୍ଥାତ୍ ଏଡିପି ଏକ ଉଚ୍ଚ ଶକ୍ତି ସମ୍ପନ୍ନ ଏଟିପିରେ ପରିଣତ ହୋଇଥାଏ। ଉଭୟ ଏଟିପି ଓ ଏନ୍ଏଡିପିଏଚ୍ ମିଶି ଆଲୋକ ଶ୍ଲେଷଣ ଶକ୍ତି ସଂଗଠିତ ଗଠନ କରନ୍ତି। ଏହା ଅନ୍ଧକାର ପ୍ରକ୍ରିୟାରେ ସଂଗଠିତ ରାସାୟନିକ ପ୍ରକ୍ରିୟାରେ ବ୍ୟବସ୍ଥା ହୋଇ ପୁଣି ଏନ୍ଏଡିପି ପ୍ଲସ୍ ଓ ଏଡିପିରେ ପରିଣତ ହୁଏ। ଅନ୍ଧକାର ପ୍ରକ୍ରିୟା କାହାକୁ କହିବା? ଅନ୍ଧକାର ପ୍ରକ୍ରିୟାକୁ ଏନ୍ଜାଇମ୍ ପ୍ରକ୍ରିୟା ମଧ୍ୟ କୁହାଯାଏ। ମେଲଭିନ୍ କେଲଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଲଭିନ୍ ଚକ୍ର ମଧ୍ୟ କୁହାଯାଏ। ଆଲୋକ ପ୍ରକ୍ରିୟାରେ ଗଠିତ ଆଲୋକଶ୍ଳେଷଣ ଶକ୍ତି ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ ଅଙ୍ଗାରକାମ୍ଳକୁ ଗ୍ଲୁକୋଜ୍ ରୂପକ ଶର୍କରାରେ ପରିଣତ କରେ। ଏଥିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାରେ କିଛି ସମୟ ପରେ ଆରମ୍ଭ ହୋଇଥାଏ, ତାପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ। ଏହି ପ୍ରକ୍ରିୟାରେ ଅନେକ ଗୁଡ଼ିଏ ଏନ୍ଜାଇମ୍ ଅଂଶଗ୍ରହଣ କରିଥାନ୍ତି। ଏହି ଏନ୍ଜାଇମ୍ ଗୁଡ଼ିକୁ ଆମେ ବିପାଚକ ମଧ୍ୟ କହୁ। ଏହା ଏକ ଜୈବ ତୁରକ। ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ। ଏହି ଏନ୍ଜାଇମ୍ ବା ବିପାଚକ ଅନ୍ଧକାର ପ୍ରକ୍ରିୟା ପାଇଁ ଶକ୍ତିର ଆବଶ୍ୟକତା ଥିବାରୁ ଏହା ଆଲୋକ ପ୍ରକ୍ରିୟା ସହିତ ପ୍ରାୟତଃ ସମଗତିରେ ଚାଲିଥାଏ।

ଏଲାଇ ଆଜିର ଜାଣିବା କଥାରେ ସେମିତି ରହିଛି ଅନେକ କାହିଁକିର ଉତ୍ତର, ମନ ଦେଇ ଶୁଣିବା। ପିଲାଇ ଆଜି ଜାଣିବା କଥାରେ ପ୍ରଥମେ ଶୁଣିବା ଚୁମ୍ବକର ଶକ୍ତି ବିଷୟରେ। ଚୁମ୍ବକ ପ୍ରକୃତିର ଏକ ଅଦ୍ଭୁତ ବସ୍ତୁ। ଏହାର ଏମିତି ଏକ ବିଶେଷ ଶକ୍ତି ଅଛି ଯାହା ଲୁହା, ନିକେଲ ଓ କୋବାଲ୍ଟ ପରି ଧାତୁକୁ ନିଜ ଆଡ଼କୁ ଆକର୍ଷିତ କରେ। ଏହି ବିଶେଷ ଗୁଣକୁ ଚୁମ୍ବକତ୍ୱ ଏବଂ ଏହାର କ୍ଷମତାକୁ ଚୁମ୍ବକର ଶକ୍ତି ବୋଲି କୁହାଯାଏ। ଚୁମ୍ବକର ଦୁଇଟି ଧ୍ରୁବ ଥାଏ, ଉତ୍ତର ଧ୍ରୁବ ଓ ଦକ୍ଷିଣ ଧ୍ରୁବ। ସମାନ ଧ୍ରୁବ ପରସ୍ପରକୁ ବିକର୍ଷଣ କରୁଥିବା ବେଳେ ବିପରୀତ ଧ୍ରୁବ ପରସ୍ପରକୁ ଆକର୍ଷଣ କରନ୍ତି। ଚୁମ୍ବକର ଶକ୍ତି ଆମ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ହୋଇଥାଏ। କମ୍ପାସରେ ଚୁମ୍ବକ ବ୍ୟବହାର କରାଯାଇ ଦିଗ ନିର୍ଣ୍ଣୟ କରାଯାଏ। ବିଦ୍ୟୁତ୍ ମୋଟର

ଜେନେରେଟର, ଲାଉଡସ୍ପିକର, ଟେଲିଫୋନ୍ ଏବଂ କମ୍ପ୍ୟୁଟର ପରି ଯନ୍ତ୍ରଗୁଡ଼ିକରେ ମଧ୍ୟ ଚୁମ୍ବକର ବ୍ୟବହାର ହୁଏ। ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶରେ ଚୁମ୍ବକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୁମ୍ବକର ଶକ୍ତି ଅଦୃଶ୍ୟ ହେଲେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଏ। ଏହି ଶକ୍ତି ପ୍ରାକୃତିକ ଓ କୃତ୍ରିମ ଉଭୟ ପ୍ରକାରର ଚୁମ୍ବକରେ ଥାଏ। ବିଜ୍ଞାନୀମାନେ ଏହି ଶକ୍ତିକୁ ବ୍ୟବହାର କରି ଅନେକ ଉପଯୋଗୀ ଉପକରଣ ଉଦ୍ଭାବନ କରିଛନ୍ତି। ଚୁମ୍ବକର ଶକ୍ତି ବିଜ୍ଞାନର ଏକ ମହାନ ଉପହାର। ଏହା ମାନବ ଜୀବନକୁ ସହଜ, ସୁବିଧାଜନକ ଏବଂ ଉନ୍ନତ କରିବାରେ ବିଶେଷ ସହାୟକ ହେଉଛି। ତେଣୁ ଚୁମ୍ବକର ଶକ୍ତି ବିଷୟରେ ଜ୍ଞାନ ଅର୍ଜନ କରିବା ଆମ ପାଇଁ ବହୁତ ଜରୁରୀ ହୋଇଥାଏ।

ଏବେ ଜାଣିବା ଡିଏନ୍ଏର ଗୁରୁତ୍ୱ। ଡି ଅକ୍ସିରାଇବୋ ନ୍ୟୁକ୍ଲିକ୍ ଅମ୍ଳ ସମସ୍ତ ଜୀବର ବଂଶଗତ ଗୁଣର ବାହକ ଅଟେ। ଏହା ଜୀବ ଦେହର କୋଷ ମଧ୍ୟରେ ରହିଥାଏ ଏବଂ ପିତାମାତାଙ୍କର ଗୁଣ ସନ୍ତାନମାନଙ୍କ ନିକଟକୁ ପହଞ୍ଚାଇଥାଏ। ଡିଏନ୍ଏକୁ ଜୀବନର ନକ୍ସା ବା ବ୍ଲୁ ପ୍ରିଣ୍ଟ ବୋଲି ମଧ୍ୟ କୁହାଯାଏ। ଡିଏନ୍ଏର ପ୍ରମୁଖ ଗୁରୁତ୍ୱ ହେଲା ଏହା ଜୀବର ବୃଦ୍ଧି ବିକାଶ ଓ ଶରୀରର ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଆଖିର ରଙ୍ଗ ଉଚ୍ଚତା ଚର୍ମର ରଙ୍ଗ ପରି ବଂଶଗତ ଲକ୍ଷଣ ଡିଏନ୍ଏ ଦ୍ୱାରା ନିର୍ଦ୍ଧାରିତ ହୁଏ। ଡିଏନ୍ଏ ଶରୀରରେ ପ୍ରୋଟିନ୍ ତିଆରି ପାଇଁ ଆବଶ୍ୟକ ସୂଚନା ସଂରକ୍ଷଣ କରିଥାଏ। ଚିକିତ୍ସା ବିଜ୍ଞାନରେ ଡିଏନ୍ଏର ବହୁତ ଗୁରୁତ୍ୱ ରହିଛି। ଏହା ମାଧ୍ୟମରେ ବିଭିନ୍ନ ବଂଶଗତ ରୋଗର କାରଣ ଜାଣିହେବା ସହ ସେଗୁଡ଼ିକର ଚିକିତ୍ସା ପାଇଁ ଗବେଷଣା କରାଯାଏ। ଅପରାଧ ତଦନ୍ତରେ ଡିଏନ୍ଏ ପରୀକ୍ଷା ଦ୍ୱାରା ବ୍ୟକ୍ତିଙ୍କର ପରିଚୟ ନିର୍ଣ୍ଣୟ କରାଯାଏ। ପିତୃତ୍ୱ ପରୀକ୍ଷାରେ ମଧ୍ୟ ଡିଏନ୍ଏ ବ୍ୟବହୃତ ହୁଏ। କୃଷି କ୍ଷେତ୍ରରେ ଡିଏନ୍ଏ ଗବେଷଣା ଦ୍ୱାରା ଉନ୍ନତମାନର ଫସଲ ଓ ରୋଗ ପ୍ରତିରୋଧୀ ବିହନ ଉତ୍ପାଦନ କରାଯାଉଛି। ଡିଏନ୍ଏ ଜୀବନର ମୂଳ ଆଧାର। ବଂଶାନୁକ୍ରମ ଚିକିତ୍ସା ଅପରାଧ ତଦନ୍ତ ଓ କୃଷି କ୍ଷେତ୍ରରେ ଏହାର ଅବଦାନ ଅତୁଳନୀୟ। ତେଣୁ ଡିଏନ୍ଏ ଆଧୁନିକ ଜୀବବିଜ୍ଞାନର ଏକ ଅମୂଲ୍ୟ ସମ୍ପଦ।

ପିଲା ଏବେ ଜାଣିବା ମାନବର ମସ୍ତିଷ୍କ ବିଷୟରେ। ମାନବ ମସ୍ତିଷ୍କ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ଅଙ୍ଗ ଅଟେ। ଏହା ମାନବ ଶରୀରର ନିୟନ୍ତ୍ରଣ କେନ୍ଦ୍ର ଭାବରେ କାର୍ଯ୍ୟ କରେ। ଚିନ୍ତା କରିବା, ଶିଖିବା, ସ୍ମରଣ କରିବା, ନିଷ୍ପତ୍ତି ନେବା, ଅନୁଭବ କରିବା ଏବଂ ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟକୁ ପରିଚାଳନା କରିବା ମସ୍ତିଷ୍କର ପ୍ରମୁଖ କାର୍ଯ୍ୟ ଅଟେ। ମସ୍ତିଷ୍କ କୋଟି କୋଟି ସ୍ନାୟୁକୋଷ ବା ନ୍ୟୁରନ୍ରେ ଗଠିତ। ଏହି ନ୍ୟୁରନ୍ଗୁଡ଼ିକ ପରସ୍ପର ସହ ସଙ୍କେତ ଆଦାନ ପ୍ରଦାନ କରି ଶରୀରର ସମସ୍ତ କାର୍ଯ୍ୟକୁ ସମନ୍ୱୟ କରନ୍ତି। ଏକ ସାଧାରଣ ବୟସ୍କ ମଣିଷର ମସ୍ତିଷ୍କର ଓଜନ ପ୍ରାୟ 1.3 ରୁ 1.4 କିଲୋଗ୍ରାମ ହୋଇଥାଏ। ମାନବ ମସ୍ତିଷ୍କର 3 ମୁଖ୍ୟ ଅଂଶ ରହିଛି, ବୃହତ୍ ମସ୍ତିଷ୍କ, କ୍ଷୁଦ୍ର ମସ୍ତିଷ୍କ ଏବଂ ମସ୍ତିଷ୍କ କଣ୍ଡ। ବୃହତ୍ ମସ୍ତିଷ୍କ ଚିନ୍ତା, ସ୍ମୃତି ଓ ବୁଦ୍ଧି ସହ ସମ୍ପୃକ୍ତ ଥିଲାବେଳେ କ୍ଷୁଦ୍ର ମସ୍ତିଷ୍କ ଶରୀରର ସନ୍ତୁଳନ ରକ୍ଷା କରିଥାଏ। ମସ୍ତିଷ୍କ କଣ୍ଡ ଶ୍ୱାସକ୍ରିୟା, ହୃତ୍ସ୍ପନ୍ଦନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ନିୟନ୍ତ୍ରଣ କରେ। ମାନବ ସମାଜର ବିକାଶରେ ମସ୍ତିଷ୍କର ଅବଦାନ ଅପରିସୀମ। ବିଜ୍ଞାନ, ସାହିତ୍ୟ, କଳା ଓ ପ୍ରଯୁକ୍ତିର ସମସ୍ତ ଉନ୍ନତି ମାନବ ମସ୍ତିଷ୍କର ସୃଜନଶୀଳତା ଓ ବୁଦ୍ଧିମତାର ଫଳ। ମାନବ ମସ୍ତିଷ୍କ ପ୍ରକୃତିର ଏକ ଅଦ୍ଭୁତ ସୃଷ୍ଟି। ଏହା ଆମର ଚିନ୍ତା, ଜ୍ଞାନ ଓ ବ୍ୟକ୍ତିତ୍ୱର ମୂଳ ଆଧାର। ତେଣୁ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ସୁଷମ ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା ଓ ନିୟମିତ ବ୍ୟାୟାମ ଆବଶ୍ୟକ।

ପିଲାଏ ଏବେ ଜାଣିବା ଭୂମିକମ୍ପ କାହିଁକି ହୁଏ। ଭୂମିକମ୍ପ ହେଉଛି ପୃଥିବୀର ଭୂପୃଷ୍ଠର ହଠାତ୍ କମ୍ପନ। ପୃଥିବୀର ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକ ବା ବିଶାଳ ଶିଳାଖଣ୍ଡଗୁଡ଼ିକ ନିରନ୍ତର ଗତି କରୁଥାଏ। ଯେତେବେଳେ ଏହି ପ୍ଲେଟ୍ଗୁଡ଼ିକ ପରସ୍ପର ସହିତ ଧକ୍କା ଖାଏ ଅଲଗା

ହୁଏ କିମ୍ବା ଘଷାଘଷି ହୁଏ ସେତେବେଳେ ଭୂଗର୍ଭରେ ବହୁତ ଶକ୍ତି ସଞ୍ଚିତ ହୋଇଯାଏ। ଏହି ସଞ୍ଚିତ ଶକ୍ତି ହଠାତ୍ ମୁକ୍ତ ହେଲେ ଭୂକମ୍ପୀୟ ତରଙ୍ଗ ସୃଷ୍ଟି ହୁଏ ଏବଂ ଭୂମିକମ୍ପିତ ହୁଏ। ଏହାକୁ କୁହାଯାଏ ଭୂମିକମ୍ପ। ଭୂମିକମ୍ପର ମୁଖ୍ୟ କାରଣଗୁଡ଼ିକ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ର ଗତି ଭୂମିକମ୍ପର ସବୁଠାରୁ ବଡ଼ କାରଣ। ଆଗ୍ନେୟଗିରିର ଉଦ୍ଗୀରଣ ବା ଲାଭା ଓ ଗ୍ୟାସ୍ର ଚାପ ଯୋଗୁଁ ଭୂମିକମ୍ପ ହୋଇପାରେ। ଭୂଗର୍ଭ ଖଣି ଖନନ କେତେକ ମାନବୀୟ କାର୍ଯ୍ୟକଳାପ ମଧ୍ୟ ଛୋଟ ଭୂମିକମ୍ପର କାରଣ ହୁଏ। ବଡ଼ ବନ୍ଧ ଓ ଜଳାଶୟ ଖନନ କେତେକ କ୍ଷେତ୍ରରେ ଏହା ଭୂଗର୍ଭ ଚାପକୁ ପ୍ରଭାବିତ କରିପାରେ। ଭୂମିକମ୍ପ ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହା ଜୀବନ ଓ ସମ୍ପତ୍ତିର ବହୁତ କ୍ଷତି କରିପାରେ। ଏହାର ସଠିକ୍ ପୂର୍ବାନୁମାନ କଷ୍ଟକର ହେଲେ ମଧ୍ୟ ସଚେତନତା ଓ ଭୂମିକମ୍ପ ପ୍ରତିରୋଧୀ ନିର୍ମାଣ ଦ୍ୱାରା ଏହି କ୍ଷତିକୁ କମେଇ ଦିଆଯାଇପାରେ।

0: ପିଲାଏ ଆଜି ତ ସମୟ ହେଇଗଲାଣି, ଚାଲ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।
1: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ମିନତୀ ରାଣୀ ନନ୍ଦ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ଫ୍ରାନ୍ସ ଓ ସ୍ଲୋଭାକିଆକୁ ଛଅ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି. ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ. ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2 ଦିନିଆ ଗସ୍ତରେ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024ରେ ଦ୍ୱିପାକ୍ଷିକ ବାଣିଜ୍ୟ ଏଲିବିନିୟନ୍ ଆମେରିକା ଡଲାର

ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପଭି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟାସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51% ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ୍ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି।

ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲା ଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବନ୍ଧନ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ, ଗୀତିକାର ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ତରାଜ ଆନନ୍ଦ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ର।

0: ଉଦ୍ୟମତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିଭିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100ଟି ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4ଟି ପ୍ରକଳ୍ପର ଉଦ୍ଘାଟନ ଓ 2ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟା ବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତୀ ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତ୍ରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ, ଷଷ୍ଠୀର ଏଟା ହଉଛେ ମାତା ପାର୍ବତୀଙ୍କର ପତ୍ରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲା, ପରଦିନ ହଉଛେ ନୃସିଂହନେଉତା। ନୃସିଂହନେଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିର କେ ଯାଇକିରି ନେଉତା ଦିଆହେସି, ଯେ ସମସ୍ତ

0: ଘର ଯାଇ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ ଗାଁରୁ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣନ୍ତୁ କିଛି ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲୋକେଶ ପ୍ରଧାନଙ୍କ ସହ ସାକ୍ଷାତକାର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କେମିତି। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଚହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା, ଭେଟଘାଟରେ ରହିଛି ସ୍ୱତନ୍ତ୍ର ସଘନ ସଂଶୋଧନ ବୋଇଲେ କାଇଟା। ଶେଷରେ ଶୁଣିବେ ସାକ୍ଷାତକାର, ଘର ବାନ୍ଧିବା କାଜେ ରିନ୍ କେନ୍ତାର ମିଲ୍ସି। ସନ୍ଧ୍ୟା 6:45ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ, ଏଥିରେ ଡକ୍ଟର ମହେନ୍ଦ୍ର ପ୍ରସାଦ ଦାସଙ୍କ ସହ ଶୁଣିବେ ଏକ ସାକ୍ଷାତକାର, ବଂଶଗତ ରୋଗ କ'ଣ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30ରେ, ଏଥିରେ ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ। ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ, ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏ ଆପଣମାନେ ଆମର ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ହାଏ ନରେନ, କ'ଣ କରୁଛୁ?
1: ହେଇଟି ଟିକେ ଆମର ପୁରୁଣା ନୋଟ୍ ସବୁ ଦେଖୁଥିଲି ଟିକେ, ଆକୁ ପରୀକ୍ଷା ଅଛି ତ?
0: ଓହୋ, କି ପରୀକ୍ଷା
1: ଅଛି ଆମର? ଏଇଟି ନେଟ୍ ଏକ୍ସାମ୍।
0: ଓହୋ, କ'ଣ ଏତେ ଟେନସନ୍ ଟେନସନ୍ ଲାଗୁଛୁ?
1: ଆଉ କ'ଣ କରିବି, ଟେନସନ୍ ହେବି ନାହିଁ କି, ସିଲାବସ୍ ସବୁ କିଛି କଭର ହେଇନାହିଁ, ଡର ଟିକେ ଲାଗୁଛି ଆକା।
0: ତୁ ପଢିନୁ?
1: ପଢିଥିଲେ ମିଶା, କୋଉଟା ଆଇବ କ୍ୱେଶ୍ଚିନ୍ କେମିତି ଆଇବ ସେଟା ଜାଣିଛୁ କି ଆମେ?
0: ଓହୋ, ତୁ ଏତେ ଟେନସନ୍ ହେଇଯାଉଛୁ କି? ତ ଫାର୍ଷ୍ଟ ସିଲାବସ୍ ଦେଖିବୁ, ସେଇ ହିସାବରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କ'ଣ, ଭେରାଇଟି ପୁରା ବିଭିନ୍ନ ପ୍ରକାର କୁଆଡୁ କୁଆଡୁ କ୍ୱେଶ୍ଚିନ୍ ଆସୁଛି, ତାପରେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍, ଯୋଉ ପୂର୍ବ ବର୍ଷ ଆସିଥିବ ସେ କ୍ୱେଶ୍ଚିନ୍, ସେଗୁଡ଼ିକୁ ତ ଦେଖିକି ତୁ ତୋର ମାଇଣ୍ଡ ମ୍ୟାପ୍ ହିସାବରେ ତୁ ତୋର ପାଠ ପଢି ପାରିବୁ ନା। ତଥାପି ତୁ ସିଲାବସ୍ କଭର୍ ନ କରିପାରିଲେ ବି ଇମ୍ପୋର୍ଟାଣ୍ଟ ଟପିକ୍ ଯାକ ତୁ କଭର୍ କରିପାରିବୁ, ତା ଦ୍ଵାରା ତତେ ନେଇକି ଟିକେ ହେଲ୍ପ ହେଇପାରିବ, ଯୋଉଟାକି ତତେ ଏକ୍ସାମରେ ନେଇକି ଆତ୍ମବିଶ୍ୱାସ ଆଇବ।
1: ହଇ ଠିକ କଥା ଆକା କହିଲୁ ଯେ ପୁଷ୍ପା, ହେଲେ ଏବେ କିସ କରିବି, ସେତିକି ବେଳେ ତ ପଢିଲି ନାହିଁ ନା, ଏବେ ଆହୁରି ବେଶୀ ଟାଇମ୍ ନାହିଁ, ଆରି ପରୀକ୍ଷା ପାଖେ ଆସିଲାଣି, ଗୋଟେ ସପ୍ତାହ ଖଣ୍ଡେ ଅଛି, ଭାରି ଡର ଲାଗୁଛି ମତେ।
0: ଏବେ ବି କିଛି ଡରିବାର ଆବଶ୍ୟକତା ନାହିଁ ତତେ, ହେଲା, ତୁ ନେଇକି ଏବେ ଇମ୍ପୋର୍ଟାଣ୍ଟ ଟପିକ ଯାକ ପଢିକି ଯାଇପାରିବୁ, ଯୋଉଟାକି ତତେ ହେଲ୍ପ ହେଇପାରିବ, ତୁ କିଛି ଡର ନା, ହେଲା, ଗୋଟେ ଏକ୍ସାମ ଦେଲେ କ'ଣ ତତେ ଫାର୍ଷ୍ଟ ଆଟେମ୍ପ୍ଟରେ ହିଁ ମିଳିଯିବ ନା କ'ଣ, ସେମିତି କିଛି ନାହିଁ, ଡରିବାର ନାହିଁ, ଗୋଟେ ଏକ୍ସାମ ଦେଲେ ହଉ କି ନ ହଉ ତୁ ଫାର୍ଷ୍ଟ ନେଇକି ସେ ଏକ୍ସାମ ବିଷୟରେ ଜାଣେ କେମିତି କ'ଣ କ୍ୱେଶ୍ଚିନ୍ ଆସୁଛି, ସେ ଗୋଟେ ଏକ୍ସାମ ଦେଲା ପରେ ନେଇକି ତତେ କନଫିଡେନ୍ସ ଆଇବ କି ହଁ ମୁଁ ଆଉ ଥରେ ଆଉ ଟିକେ ବେଶୀ ଭଲ ଭାବରେ ନେଇକି ପ୍ରିପେୟାର ହେଇପାରିବି ଏ ଜିନିଷରେ। ଏବେ ଏବେ ଆଉ ତୁ ବେଶୀ ଡର ନା, ହେଲା, ଆରାମରେ ଯାଇକି ଟିକେ ପଢେ, ଆରାମରେ ତୁ ପଢେ, କିଛି ହବ ନାହିଁ, ଟେନସନ୍ ନେ ନା, ଏକ୍ସାମ ତୋର ଭଲ ହିଁ ହବ, ହେଲା। ତୁ ଜାଣିଛୁ ନା ଗୋଟେ କଥା, ବିଫଳତା ହିଁ ସଫଳତାର ଚାବିକାଠି।
1: ହଁ ହଁ ଠିକ ଠିକ,
0: ହେଲେ ଆଉ ଡେରି କାହିଁକି, ଚାଲ ତୋର ଟିକେ ମାଇଣ୍ଡ ଫ୍ରେଶ କରିଦବା, ଆଉ ଆମର ଭାଇ ଭଉଣୀ ମାନେ ସହିତ ଟିକେ କଥା ହବା, ତତେ ବେଶୀ ଭଲ ଲାଗିବ, କ'ଣ କହୁଛୁ?
1: ହଁ ହଁ ଚାଲେ ଚାଲେ,
0: ହେଲେ ପ୍ରୋଗ୍ରାମକୁ ଆଗକୁ ବଢେଇବା ନା।
1: ବଢେଇବା ନା, ଆରି ଏବେ ଯେମିତି କହିଲୁ ନାଇଁ କି ମତେ, ଏବେ ଟିକେ ମତେ ଫ୍ରେଶ ଲାଗିଲା, ହେଲା, ମତେ ଏବେ ଟିକେ ଭଲ ଲାଗୁଛି, ନହେଲେ ପୁରା ଟେନସନ୍ ହେଇଯାଇଥିଲି ଯେ।
0: ତୁ ଆଉ ଟେନସନ୍ ହେ ନା କି ଡିମ୍ ରନା, ଚାଲେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା, ହେଲା। ହେଲେ ଭାଇ ଭଉଣୀ ମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁଇଟା, ମୁଇଁ ପୁଷ୍ପାଞ୍ଜଳି,
1: ଆରେ ମୁଇଁ ନରେନ,
0: ଜୁହାର।

0: ହେଲେ ନରେନ, ତୁ କାହା ସହିତ ଗୋଟେ କଥା ହେବି କହୁଥିଲୁ ପରା?
1: ହଇ ହଇ,
0: କାହା ସହିତ କି
1: କଥା ହେଇଛି? ଜଣେ ଆମର ସାର୍ଙ୍କ ସହ ଜଣେ କଥା ହେଇଛି ଯେ, ବହୁତ ସୁନ୍ଦର ଭାବରେ କହିଛନ୍ତି।
0: ଓହୋ, ହେଲେ ତୋର ଆଗକୁ ଯୋଉ ଏକ୍ସାମ ଅଛି, ତତେ ଟିକେ ହେଲ୍ପ ହେଇଯିବ। କେମିତି କଣ ପ୍ରିପେୟାର ହବୁ, କେମିତି ଟାଇମ ମ୍ୟାନେଜମେଣ୍ଟ କରିବୁ, ଆଉ କେମିତି ଏକ୍ସାମକୁ ଡରିବୁ ନାହିଁ କି?
1: ହଁ, ତୁଇ ମତେ ଟିକେ ଆଗରୁ କହିଲୁ ନାଇଁ କି ଡରବୁ ନାହିଁ, ପଢ଼ବୁ, ଯାହା ହେଲେ ସେ ପଢ଼ବୁ, ଟିକେ ପରୀକ୍ଷା ଦେବୁ, ତତେ ଟିକେ ଆତ୍ମବିଶ୍ୱାସ ଆଇବ। ତାରପରେ ଆଙ୍କର ସହିତ କଥା ହେଲା ପରେ ମତେ ଆହୁରି କିଛି ଶିଖିବା ପାଇଁ ମିଳିଲା।
0: ହେଲେ ଚାଲ ଶୁଣବା ଗୋଟେ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା କେମିତି।
2: ଆଜ୍ଞା ଜୁହାର,
3: ନମସ୍କାର।
2: ଆମର କାର୍ଯ୍ୟକ୍ରମ ଯୁବ ବାଣୀକୁ ଆପଣଙ୍କୁ ସ୍ୱାଗତ।
3: ଧନ୍ୟବାଦ।
2: କୁହନ୍ତୁ ସାର, କେମିତି ଅଛନ୍ତି?
3: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଆମେ ମିଶା ଭଲରେ ଏକା ଅଛୁ। ଆଜିକାଲି ଯେମିତି ପ୍ରତିଯୋଗିତା ମୂଳକ ପରୀକ୍ଷା ବୋଲି ବେଶୀ ଚର୍ଚ୍ଚା ଚାଲିଛି।
3: ଆଜ୍ଞା,
2: ସମସ୍ତେ ଯାହାକୁ ପଚାରିଲେ କଣ କରୁଛୁ ନା ମୁଁ କମ୍ପିଟିଟିଭ ପାଇଁ ପ୍ରିପେୟାର କରୁଛି, ତ ସାର୍ ଆଜିର ସେମିତି ଆମର କାର୍ଯ୍ୟକ୍ରମର ବିଷୟ ହେଉଛି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କେମିତି।
3: ଆଚ୍ଛା ଆଚ୍ଛା,
2: ହେଲେ ଏଇ ପ୍ରତିଯୋଗିତା ମୂଳକ ପରୀକ୍ଷା ବୋଲେ କିଟା ସାର୍?
3: ପ୍ରତିଯୋଗିତା ମୂଳକ ପରୀକ୍ଷା ମାନେ ଆଜିକାଲି ଆପଣ ଯେକୌଣସି କଲେଜରେ ଆଡମିସନ ଚାହିଁବେ, ଯେକୌଣସି ସ୍କୁଲ ଆଡମିସନ ଚାହିଁବେ, ବା ଯେକୌଣସି ଚାକିରି ଆପଣ ଚାହିଁବେ, ସେଟା ଗଭର୍ଣ୍ଣମେଣ୍ଟ ଅଫିସରେ ହଉ, ଆଇଏଏସ୍ ରୁ ଆରମ୍ଭ କରି ଯେକୌଣସି ଗଭର୍ଣ୍ଣମେଣ୍ଟ ଅଫିସରେ ହଉ କିମ୍ବା ଯେକୌଣସି କମ୍ପାନୀରେ ହଉ, ପୋଷ୍ଟ ଯେତିକି ଅଛି, ଯେତିକି ପିଲା ରହିପାରିବେ ସେଠି, ତାଠୁ ଅଧିକ ସଂଖ୍ୟାରେ ପିଲା ରହିଛନ୍ତି। ଯେହେତୁ ଆମର ଜନସଂଖ୍ୟା ଅଧିକ, ସପୋଜ ଦିଟା ପୋଷ୍ଟ ଅଛି, 100 ପିଲା ଆପ୍ଲାଏ କରୁଛନ୍ତି, ତ ଆମେ ଦୁଇଜଣଙ୍କୁ କେମିତି ସିଲେକ୍ସନ କରିବା? ତ ସେଥିପାଇଁ ଆମେ କଣ କରିବା, ଗୋଟେ ପରୀକ୍ଷା କରି ସେମାନଙ୍କୁ ଆଣିବା। ସେଇ ତାକୁ ଯୋଉ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଯାଉଛି, ସେଇଟା ହଉଛି ସେ ପ୍ରତିଯୋଗିତା ମୂଳକ ପରୀକ୍ଷା।
2: ହେଲେ ଏଇଟା ପ୍ରସ୍ତୁତି ଆମେ କେବେଠୁ ଆରମ୍ଭ କରିବା ଦରକାର?
3: ଆଜିକାଲି ତ ଭାରତରେ, ଆମ ଓଡ଼ିଶାରେ ମଧ୍ୟ ବା ଭାରତର ସବୁ ରାଜ୍ୟରେ ଯେହେତୁ ଜନସଂଖ୍ୟା ଅଧିକ, ସେପାଇଁ ଆପ୍ଲିକେସନ ସଂଖ୍ୟା ଅଧିକ, ତ ବହୁତ ପିଲା ଯେହେତୁ ଆପ୍ଲାଏ କରୁଛନ୍ତି, ତ କମ୍ପିଟିସନ ବି ସେ ଅନୁସାରେ ବଢି ବଢି ଚାଲିଛି। ଯଦି କମ୍ପିଟିସନ ବଢି ବଢି ଚାଲିଛି, ତାହେଲେ ସେଇ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବା ପାଇଁ ଆମକୁ ବହୁତ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡିବ। ଯେମିତି ସପୋଜ ଆପଣ +3 ପରେ ବା BA ପରେ କୌଣସି ବା BSc ପରେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣ ଅଂଶଗ୍ରହଣ କରିବା ପାଇଁ ଚାହୁଁଛନ୍ତି, ତ ମୋ ମତରେ ତାର ପୂର୍ବ ପ୍ରସ୍ତୁତି ଆପଣ +3 ଫାଷ୍ଟରୁ ଆରମ୍ଭ କରିବା ଦରକାର। +3 ଫାଷ୍ଟରୁ ଆରମ୍ଭ କରିବେ, 3 ଧରି ସିଲାବସ ଟାକୁ ଧୀରେ ଧୀରେ ଧୀରେ ଧୀରେ ବୁଝିବେ, ତାକୁ ବେସ୍ ବନେଇବେ, ତାପରେ 3 ପରେ ତାର ଆକ୍ଚୁଆଲ ପ୍ରସ୍ତୁତି କରି ଆପଣ ପରୀକ୍ଷା ଦେବେ, ଯାହାଫଳରେ ଶୀଘ୍ର ସଫଳ ହେବାର ଚାନ୍ସେସ୍ ରହିଛି। ତେଣୁ ଯେବେ ଆପଣ ଗୋଟେ ପରୀକ୍ଷା ଦଉଛନ୍ତି, ତାର 1-2 ଆଗରୁ ଯଦି ଆମେ ପ୍ରସ୍ତୁତି ହେବା ବା 3 ଆଗରୁ ଯଦି ଆମେ ପ୍ରସ୍ତୁତ ହେବା, ତାପରେ ଆମକୁ କଷ୍ଟ ବି ଲାଗିବନି, ବଢିଆ ବେସ୍ ବନେଇ ପରୀକ୍ଷାରେ ଶୀଘ୍ର ଉତ୍ତୀର୍ଣ୍ଣ ହେଇପାରିବା। ଏବେ ଏବେ ତ ଯୋଉ +2 ପରେ ନିଟ୍ ବା ଯୋଉ ପ୍ରତିଯୋଗିତାମୂଳକ ପରୀକ୍ଷା ହଉଛି ନିଟ୍, ଆମର ମେଡିକାଲ ଆଡମିସନ ପାଇଁ ବା JEE ଯୋଉ ପରୀକ୍ଷା ହଉଛି, ତାର ପ୍ରସ୍ତୁତି ପିଲାମାନେ 6 ଆରମ୍ଭ କରୁଛନ୍ତି। ତା ମାନେ +2 ପରେ ଯୋଉ ପରୀକ୍ଷା ଦେବେ ସେମାନେ ତାର ପ୍ରସ୍ତୁତି 6 ଆରମ୍ଭ କରୁଛନ୍ତି, 6 ପୂର୍ବରୁ, ଏତେ ପ୍ରତିଯୋଗିତାମୂଳକ ହେଇଗଲାଣି।
2: ସମାନ ଟାଇମରେ ତାଙ୍କୁ ବେଶୀ ଚାପ ଆରେ ପଡ଼ିବ ନାହିଁ।
3: ଏକ୍ଜାକ୍ଟଲି,
2: ଗୋଟେ ସଫଳ ପ୍ରସ୍ତୁତି ପାଇଁ କେମିତି କେମିତି ପଦକ୍ଷେପ ସବୁ ନେବା ଦରକାର, ଯେମିତିକି ଆମେ ବହୁତ ଜଲ୍ଦି ଆମେ ସେଠି ସକ୍ସେସ ହେଇପାରିବା?
3: ଠିକ, ଦେଖନ୍ତୁ, ପ୍ରଥମରେ ଆପଣ ଠିକ କରିବା ଦରକାର ଯେ ମୁଁ ବହୁତ ପୂର୍ବରୁ ଠିକ କରିବା ଦରକାର ଯେ ମୁଁ କୋଉ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ଚାହୁଁଛି, ମୁଁ କଣ କରିବା ପାଇଁ ଚାହୁଁଛି ଲାଇଫରେ, ଆପଣ ପ୍ରଥମେ ସେଇଟା ଠିକ କରିବେ। ଦ୍ୱିତୀୟରେ ଆମେ ଠିକ କରିବା ଦରକାର ଯେ ମୁଁ ଯୋଉ ଗୋଲ୍ଟା ଠିକ କଲି, ସେ ଗୋଲ୍କୁ ଏଚିଭ୍ କରିବା ପାଇଁ ମୁଁ ପ୍ଲାନ କରିବି, ଷ୍ଟେପ ବାଇ ଷ୍ଟେପ ପ୍ଲାନ କରିବି। ସପୋଜ ଆପଣ ଚିନ୍ତା କଲେ ଯେ ନା ମୁଁ ମେଡିକାଲ କରିବି, ଆପଣ 6 କିମ୍ବା 6 ପୂର୍ବରୁ ପ୍ଲାନ କରିବା ଦରକାର ଯେ ମୁଁ +2 ପରେ ମେଡିକାଲ କରିବି। ଯଦି 6 ପୂର୍ବରୁ ଆପଣ ଠିକ କରିଦେଲେ ପ୍ଲାନଟା, ଆପଣ ସେ ଅନୁସାରେ କରିବେ ଯେ ମୁଁ 8ମ ଶ୍ରେଣୀ ପର୍ଯ୍ୟନ୍ତ କେମିତି ପ୍ରିପାରେସନ ନେବି, 10ମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କେମିତି ପ୍ରିପାରେସନ ନେବି, 10ମ ଶ୍ରେଣୀ ପରେ ସିରିୟସ ପ୍ରିପାରେସନ ମୋର କେମିତି ରହିବ, ଯାହାଫଳରେ ଆପଣ ପ୍ରଥମ ଥରରେ ଉତ୍ତର ପ୍ରିପାରେସନରେ ଆପଣ ନିଟ୍ ପାସ୍ କରି ମେଡିକାଲ ପାଇଯିବେ। ତେଣୁ ଆମର ଷ୍ଟେପ ବାଇ ଷ୍ଟେପ ପ୍ରିପାରେସନ ସେମିତି ହେବା ଦରକାର, ପ୍ଲାନ ସେମିତି ହେବା ଦରକାର, ଯାହାଫଳରେ ଆମକୁ ସଫଳତା ମିଳିବ। ଆପଣ ଫାଷ୍ଟରେ ଯିଏ ବି ପ୍ରିପାରେସନ କରିବେ, ପ୍ରଥମରେ ପିଲାମାନେ ନିଜର ଗୋଲ୍ ସେଟ୍ କରନ୍ତୁ, ତାପରେ ସେ ଗୋଲ୍କୁ କେମିତି ଏଚିଭ୍ କରିଦେବୁ ପ୍ଲାନ କରନ୍ତୁ।

0: ତାପରେ ତାକୁ ଟାଇମ ଦେଇକି ଲେବର ଦେଇକି ଏକ୍ଜିକ୍ୟୁଟ କରନ୍ତୁ, ତାପରେ ବିଭିନ୍ନ ରିସୋର୍ସ ସହିତ ଏକ୍ଜିକ୍ୟୁଟ କରନ୍ତୁ, ଆଉ ତାପରେ ତାକୁ ବିଭିନ୍ନ ବିଭିନ୍ନ ଯୋଉ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ଭଳିଆ ଆମର ଯୋଉ ମକ୍ ଟେଷ୍ଟ ଦିଆହଉଛି, ସେ ମକ୍ ଟେଷ୍ଟ ଦେଇକି ତାପରେ ଆପଣ ପରୀକ୍ଷାକୁ ଯାଆନ୍ତୁ, ଯାହାଫଳରେ ସଫଳ ହେବାର ଚାନ୍ସେସ ବେଶୀ ରହିବ।
1: ମକ୍ ଟେଷ୍ଟ ବୋଲି ଯୋଉଟା କହିଲେ ସାର୍, ସେଟା କିଟା?
0: ସାର୍ ମକ୍ ଟେଷ୍ଟ ମାନେ ହଉଛି ଯୋଉ ପରୀକ୍ଷାଟା ଆମେ ଦେବା, ପ୍ରତିଯୋଗିତାମୂଳକ ପରୀକ୍ଷା ଯୋଉ ଦେବା, ସେ ପରୀକ୍ଷା ପାସ୍ ହେବା ପାଇଁ ସେଇ ପରୀକ୍ଷା ଭଳିଆ ପାରାଲାଲ କ୍ୱେଶ୍ଚନ ସେଟ୍ ବନେଇ ବିଭିନ୍ନ ସଂସ୍ଥା ଆମକୁ ତା ପୂର୍ବରୁ ପରୀକ୍ଷା କରିଥାନ୍ତି, ଯାହାଫଳରେ ଆମକୁ ସେ ପରୀକ୍ଷାଟା ଆଉ ନୂଆ ଲାଗିବନି। ଆମେ ତାକୁ ବାରମ୍ବାର ବାରମ୍ବାର ପ୍ରାକ୍ଟିସ କରି ସେଇ ପରୀକ୍ଷା ଭଳିଆ ପରୀକ୍ଷା ଆମେ ଆଗରୁ 100 ଥର ଦେଇଦେବା ବା 10 ଥର ଦେଇଦେବା, ଯାହାଫଳରେ ଆମକୁ ସେ ପରୀକ୍ଷାଟା ଅଭ୍ୟାସ ପୂର୍ଣ୍ଣ ହେଇଯିବ। ତାପରେ ଆମକୁ ଡର ଲାଗିବନି, ଆମକୁ ଯୋଉ ନର୍ଭସ ଲାଗେ ନର୍ଭସ ଲାଗିବନି, ଆମେ କ୍ୱେଶ୍ଚନ ପ୍ୟାଟର୍ନ ଜାଣିଯିବା, ଟାଇମ ଆମର ଠିକ ରହିବ। ତ ଏମିତି ବହୁତ ଗୁଡ଼ିଏ ଫାଇଦା ସେଠି ମିଳେ, ତାକୁ ମକ୍ ଟେଷ୍ଟ ବୋଲି କୁହାଯାଏ। ମାନେ ଯୋଉ ପରୀକ୍ଷା ଆମେ ଦେବା ସେ ପରୀକ୍ଷାର ପାରାଲାଲ ସେଟ୍ ଆମକୁ ପୂର୍ବରୁ ଦେଇ ଦିଆଯାଏ, ପରୀକ୍ଷା ପୂର୍ବରୁ
1: ନୂଆ ଲାଗିବ ନାହିଁ ଆରି ଆମକୁ ଭୟ ମିଶା ଲାଗିବ ନାହିଁ।
0: ଏକ୍ଜାକ୍ଟଲି, ଆଉ ଟାଇମ ମେକଅପ ହବ, ସେଭଳିଆ କ୍ୱେଶ୍ଚନ ପ୍ୟାଟର୍ନ ଆମେ ଜାଣିଯିବା।
1: ହେଲେ ଆମର ପରୀକ୍ଷାର ସିଲାବସ୍ କୁ ଆମେ କେମିତି ବୁଝିବା ଦରକାର?
0: ଏକ୍ଜାକ୍ଟଲି, ଏଇଟା ଗୋଟେ ଜିନିଷ ଆମକୁ ପ୍ରଥମେ ଜାଣିବା ଦରକାର, ବା ଠିକ ସମୟରେ ପିଲାମାନେ ଯେତେବେଳେ ପ୍ଲାନ କରୁଛନ୍ତି ପ୍ରଥମରେ ସିଲାବସ୍ କୁ ବୁଝନ୍ତୁ। ଦେଖନ୍ତୁ, ଆମେ ସିଲାବସ୍ କହିଲେ କଣ କହୁ ନା, ଗୋଟେ ପରୀକ୍ଷା ଆମେ ଦେବାକୁ ଯାଉଛନ୍ତି, ତ ସେ ପରୀକ୍ଷାରେ ଯୋଉ ଲେଖା ହେଇଛି ପେଜ୍ ବା 2 ପେଜ୍, ତାକୁ ଆମେ ସିଲାବସ୍ ବୋଲି କହୁ। କିନ୍ତୁ ସିଲାବସ୍ ଟା ସେଇଟା ହିଁ ସିଲାବସ୍ ହେଇନଥାଏ, ଗୋଟେ ଲୁକାୟିତ ସିଲାବସ୍ ବି ଥାଏ। ସେଇ ସିଲାବସ୍ କୁ ପଢିକି ଆମେ କେବେ ପାସ୍ କରିପାରିବାନି। ଆକ୍ଚୁଆଲ ସିଲାବସ୍ କୁ ବୁଝିବାକୁ ପଡିବ, ଯିଏ ସିଲାବସ୍ ବନେଇଛନ୍ତି ବା ସେ ସିଲାବସ୍ କୁ ନେଇ ଯିଏ କ୍ୱେଶ୍ଚନ ବନେଇବେ, ତାଙ୍କ ମାଇଣ୍ଡରେ କଣ ଚାଲିଛି, ସେମାନେ ଆମଠୁ କଣ ଚାହୁଁଛନ୍ତି, ସେଇ ଜିନିଷ ଅନୁସାରେ ପରୀକ୍ଷାରେ ପକେଇବେ ନା। ତ ତାକୁ ଆମକୁ ବୁଝିବାକୁ ପଡିବ। ତ ସେପାଇଁ ଆମକୁ ସିଲାବସ୍ ବୁଝିବାଟା ନିହାତି ଦରକାର। ସିଲାବସ୍ ଆମେ କେମିତି ବୁଝିବା? ସିଲାବସ୍ ବୁଝିବା ପାଇଁ ହେଲେ ଆମକୁ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ପେପର ବିଷୟରେ ଜାଣିବାକୁ ପଡିବ। ତ ଆମେ କଣ କରିବା, ପ୍ରଥମେ ସିଲାବସ୍ ଟାକୁ ପଢିବା ନା କୋଉ ସବୁ ଜିନିଷ କୋଉ କୋଉ ପଏଣ୍ଟ ସବୁ ଆସିବ। ତାପରେ ସେକେଣ୍ଡ ପଏଣ୍ଟ କଣ କରିବା ନା, ପ୍ରିଭିୟସ୍ ଇୟର ମାନଙ୍କରେ ଯୋଉ ପରୀକ୍ଷା ହେଇଛି ଏଇ ସେକ୍ସନରୁ କୋଉ କୋଉ ସବୁ କ୍ୱେଶ୍ଚନ ଆସିଛି, ସେଇ ଅନୁସାରେ ଆମେ ଜାଣିଯିବା ଯେ ସିଲାବସ୍ର ଡେପ୍ଥ କେତେ। କାହିଁକି ନା ଦେଖନ୍ତୁ, ଯେମିତି ଯଦି ଗୋଟେ 6 କ୍ଲାସର ପିଲା ବି ପଢୁଛି କଳିଙ୍ଗ ଯୁଦ୍ଧ, 8 କ୍ଲାସର ପିଲା ପଢୁଛି କଳିଙ୍ଗ ଯୁଦ୍ଧ, +2ର ପିଲା ବି ପଢୁଛି କଳିଙ୍ଗ ଯୁଦ୍ଧ, +3 ପିଲା ବି ପଢୁଛି କଳିଙ୍ଗ ଯୁଦ୍ଧ, PhD ପିଲା ବି ପଢୁଛି କଳିଙ୍ଗ ଯୁଦ୍ଧ, କିନ୍ତୁ ସମସ୍ତଙ୍କର ଡେପ୍ଥ ଅଲଗା ଅଲଗା। ତେଣୁ ସିଲାବସ୍ରେ ଆମକୁ ସେ ଡେପ୍ଥ ବୁଝିବାକୁ ପଡିବ, ଆଉ ସେ ଡେପ୍ଥ ନ ବୁଝିଲେ ଯଦି ଆମେ ପଢିଦେବା ଉପରୁ ଉପରୁ, ତାହେଲେ ଆମେ ପରୀକ୍ଷାରେ ଫେଲ ହେଇଯିବା। ଏଇଟା ମେନ୍ ପ୍ରୋବ୍ଲେମ ଆମର ଗ୍ରାମାଞ୍ଚଳର ପିଲାମାନେ ଫେଲ ହେବା ପାଇଁ, ସେମାନେ ସିଲାବସ୍ର ଡେପ୍ଥ ବୁଝୁନାହାନ୍ତି, କେତେ ଡେପ୍ଥ ପର୍ଯ୍ୟନ୍ତ ପଢିବା ସେଟା ବୁଝୁନାହାନ୍ତି। ଆଉ ସେ ଡେପ୍ଥକୁ ଜାଣିବା ପାଇଁ ହେଲେ ଆମକୁ କଣ କରିବାକୁ ପଡିବ ନା, ପ୍ରିଭିୟସ୍ ର କ୍ୱେଶ୍ଚନ ଦେଖିବାକୁ ପଡିବ, ସେ କ୍ୱେଶ୍ଚନ ଯୋଉ ଆସିଥିବ, ଯୋଉ ଲେବେଲର କ୍ୱେଶ୍ଚନ ଆସିଥିବ, ସେ ଲେବେଲକୁ ଦେଖି ଆମେ ଡେପ୍ଥ ନିର୍ଣ୍ଣୟ କରିବା। ଆଉ ଡେପ୍ଥ ନିର୍ଣ୍ଣୟ କରିସାରିଲା ପରେ ତାପରେ ଆମେ ଆମର ସିଲାବସ୍ ଗୋଟେ ନିଜେ ଚିନ୍ତା କରିବା, ବନେଇବା ସିଲାବସ୍, ଦେଖିବା ନିଜେ ନିଜର ସିଲାବସ୍ ବନେଇବା, ତା ଅନୁସାରେ ଆମେ ନିଜକୁ ପ୍ରିପେୟାର କରିବା, ଯାହାଫଳରେ ସଫଳତା ବେଶୀ ହେବାର ଚାନ୍ସେସ ରହିବ।
1: ବଢିଆ ସାର। ହେଲେ ପିଲାମାନେ ସମୟର ପରିଚାଳନା କେମିତି କରିବା ଦରକାର?
0: ଠିକ କଥାରେ ପଚାରିଲେ, ସମୟ ବହୁତ ଇମ୍ପୋର୍ଟାଣ୍ଟ। ଜଣେ ମହାନ ବ୍ୟକ୍ତି କହିଛନ୍ତି ଯେ ସମୟ ମାଗୁଛି ସମୟ ଆଜି। ସଫଳତାର ଚାବିକାଠି ଯଦି କୁହାଯାଏ ସେଟା ହଉଛି ସମୟ। ଆପଣ କେତେ କ୍ୱାଲିଟି ଟାଇମ୍ ଇନଭେଷ୍ଟ କରୁଛନ୍ତି ଆପଣ ପ୍ରିପାରେସନ ପାଇଁ, ତା ଉପରେ ଡିପେଣ୍ଡ କରେ ଆପଣ ସଫଳ ହେବେ କି ନାହିଁ। ଯେମିତି ମୁଁ କହିଲି ଆଜି ମୁଁ ଦିନରେ 12 ଘଣ୍ଟା ପଢିବି, କିନ୍ତୁ ସେ 12 ଘଣ୍ଟା ଯୋଉ ପଢିଲେ 12 ଘଣ୍ଟା ପୁରା ଫୋକସ ଭାବରେ ପଢିଥିଲେ ତ? ଯେମିତି ମୁଁ ସପୋଜ ମୁଁ କହିଲି ମୁଁ ଯିବାର ଅଛି, ଜୟପୁର ଯିବାର ଅଛି, ସପୋଜ ବରିଗୁମାରୁ, କିଏ ଚାଲି ଚାଲି ଯାଇପାରିବ, କିଏ ଦୌଡ଼ଦୌଡ଼ି ବି ଯାଇପାରିବ, କିଏ ଶୁଇ ଉଠିକି ବି ଯାଇପାରିବ? ତେଣୁ ଯଦିଓ ସେ ଗଲା, ଯଦି ମୁଁ କହିବି ନା ମୁଁ ତ 12 ଘଣ୍ଟା ପରିଶ୍ରମ କରି ଯାଇଛି ବରିଗୁମାରୁ ଜୟପୁର, ଆଉ କିଏ ଗଲା ନା ମୁଁ ତ ଘଣ୍ଟାରେ ପହଞ୍ଚିଗଲି। ତେଣୁ ଏଇଟା ହେଉଛି କ୍ୱାଲିଟି ଟାଇମ୍। ଆପଣ ଯୋଉ ପଢୁଛନ୍ତି, ଆପଣ କେବଳ ପଢୁଛନ୍ତି ତ, ଆଉ ପୁରା ମନୋଯୋଗ ସହକାରେ ପଢୁଛନ୍ତି ତ, ସେଇ କ୍ୱାଲିଟି ଟାଇମ୍ ଆପଣ କେତେ ଇନଭେଷ୍ଟ କରୁଛନ୍ତି ଆପଣ ପଢାପଢିରେ, ତା ଉପରେ ଡିପେଣ୍ଡ କରିବ ଆପଣ କେତେ ସଫଳ ହେବେ। ତେଣୁ ପିଲାମାନେ ଯେତେବେଳେ ବି ଦିନରେ ପଢୁଛନ୍ତି, କେତେ ସମୟ ଆପଣ ପଢିବେ ଇମ୍ପୋର୍ଟାଣ୍ଟ ନାହିଁ, ଆପଣ ପ୍ରଥମେ ଯୋଉ ସିଲାବସ୍ ଟା ବନେଇଲେ ଯେ ମତେ ଏଇସବୁ ଜିନିଷ ଏତେ ଡେପ୍ଥ ପର୍ଯ୍ୟନ୍ତ ପଢିବାର ଅଛି, ଏଟା ପଏଣ୍ଟ ନମ୍ବର 1। ଆମେ କଣ କରିବାକୁ ପଡିବ ନା, କୋଉ ମାସରେ ମୁଁ କେତେ ସିଲାବସ୍ କମ୍ପ୍ଲିଟ କରିବି? ଯଦି ମତେ ମାସରେ ଏତେ ସିଲାବସ୍ କମ୍ପ୍ଲିଟ କରିବାର ଅଛି, ପୁଣି ତାକୁ ରିଭିଜନ କରିବାର ଅଛି, ତ ଗୋଟିଏ ସପ୍ତାହରେ ମତେ କେତେ କମ୍ପ୍ଲିଟ କରିବାକୁ ପଡିବ, ଗୋଟେ ଦିନରେ କେତେ କମ୍ପ୍ଲିଟ କରିବାକୁ ପଡିବ? ତ ଗୋଟେ ଦିନରେ ଏତେ କମ୍ପ୍ଲିଟ କରିବା ପାଇଁ ମୁଁ ରେଡି କଲି, ଆଜି ଦିନରେ ମୁଁ ଏତିକି ଜିନିଷ କମ୍ପ୍ଲିଟ କରିବି। ଇତିହାସରେ ଏଇଟା ପଢିବି, ଭୂଗୋଳରେ ଏଇଟା ପଢିବି, ଗଣିତରେ ଏଇଟା ପଢିବି, ରିଜନରେ ଏଇଟା ପଢିବି, ଇଂଲିଶରେ ଏଇଟା ପଢିବି, ତ ଏତିକି ଜିନିଷ ମତେ ଆଜି ଗୋଟେ ଦିନ ପଢିବାର ଅଛି, ତ ସେତିକି ପଢିବା ପାଇଁ ମତେ ଆଜି ଦିନରେ ଯେତେ କ୍ୱାଲିଟି ଟାଇମ୍ ମତେ ଇନଭେଷ୍ଟ କରିବାକୁ ପଡିବ ମୁଁ କରିବି। ସେ 4 ଘଣ୍ଟା ହେଇପାରେ, 5 ଘଣ୍ଟା ହେଇପାରେ, 3 ଘଣ୍ଟା ହେଇପାରେ, ସେଟା ଆମେ ସମୟ ମାନେ ମୁଁ ଦିନକୁ 10 ଘଣ୍ଟା ପଢିବି ସେମିତି ନାହିଁ, ମୁଁ ଏତିକି ଜିନିଷ ପଢିବି ଯେତେ ସମୟ ଲାଗୁ, କାରଣ ମୁଁ ନିଜେ ପ୍ଲାନ କରିଛି ତାକୁ ନେଇକି। ଯାହାଫଳରେ ଆମେ କଣ କରିବା, କ୍ୱାଲିଟି ଟାଇମ୍ ଆମେ ଇନଭେଷ୍ଟ କରିପାରିବା। ଯଦି ଆମେ ଟାଇମ୍କୁ ଘଣ୍ଟା ହିସାବରେ ଗଣିବା ତାହେଲେ ସେଟା ଆମର ଅପଚୟ ହେଇଯିବ। ଯଦି ଆମେ ଟାଇମ୍ଟାକୁ ଯଦି ସିଲାବସ୍ ଅନୁସାରେ ଟାର୍ଗେଟ୍ ଅନୁସାରେ ଯଦି ଆମେ ଗଣିବା ତାହେଲେ ଆମେ ସଫଳ ହେବାର ଚାନ୍ସେସ୍ ବେଶୀ ରହିବ। ତେଣୁ ଟାଇମ୍ଟାକୁ ଆମେ ସିଲାବସ୍ ଅନୁସାରେ ସବୁବେଳେ କାଉଣ୍ଟ କରିବା ଦରକାର।
1: ଆଜିକାଲି ତ ଗାଁ ଗହଳିରେ ମିଶା ପିଲାମାନେ ସବୁ ଫୋନ୍ ୟୁଜ୍ କଲେ ମିଶା, ଗୋଟେ ପ୍ରୋବ୍ଲେମ୍ ରହିଛି ଯେ ନେଟୱର୍କ ଟିକେ ବେଶୀ ସ୍ଲୋ ଚାଲିଥାଉଛି।
0: ଆଚ୍ଛା,
1: ହେଲେ ସେମାନେ କେମିତି ସେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନା ଆହୁରି କଣ ଅସୁବିଧା ହଉଛି ତାଙ୍କୁ?
0: ହଁ ଦେଖନ୍ତୁ, ଯୋଉ ଅନଲାଇନ୍ ଶିକ୍ଷାରେ ଏଇଟା ଗୋଟେ ପ୍ରୋବ୍ଲେମ ଯେ ସବୁ, ଯଦିଓ ପ୍ରାୟ ସବୁ ଗାଁରେ ପହଞ୍ଚିଗଲାଣି ଇଣ୍ଟରନେଟ, କିନ୍ତୁ କିଛି ଗାଁରେ ଯେ ପହଞ୍ଚି ପାରିନାହିଁ ବା ନେଟ୍ ସ୍ଲୋ ଅଛି, ତ ସେଇଠି ବି ଆମ ପାଖରେ ଉପାୟ ଅଛି ଯେ ଆମେ PDF ଗୁଡାକୁ ଡାଉନଲୋଡ ଫର୍ମ ରଖିପାରିବା।

0: ବା ଆମେ ଭିଡିଓ ଗୁଡାକୁ ଡାଉନଲୋଡ ଫୋନ ରଖିପାରିବା ଆଉ ତାକୁ ଆମେ ଗାଁରେ ଗଲେ ଆମ ଘରେ ଦେଖିପାରିବା, ଆମେ ନେଟୱର୍କ ଆସି ଡାଉନଲୋଡ କରିଦେବା PDF ଆଉ ଭିଡିଓ, ତାପରେ ଗାଁକୁ ଗଲେ ଆମେ ଆରାମସେ ଘରେ ଦେଖିପାରିବା, ତେଣୁ ଏମିତି ସୁବିଧା ନେଇ ହବ, ବା ପ୍ରିଣ୍ଟେଡ ମେଟେରିଆଲ୍ସ ଆମେ ପ୍ରିଣ୍ଟ କରି ନେଇକି ପଢିପାରିବା।
1: ହେଲେ ଗୋଟେ ପରୀକ୍ଷାରେ ସଫଳ ହେବା ପାଇଁ, ଆମର ଯେକୌଣସି ପରୀକ୍ଷାରେ ପ୍ରସ୍ତୁତ କରିବା ପାଇଁ ସଫଳ ହେବା ପାଇଁ ଆମର ପରିବାର କେମିତି ଆମକୁ ସାହାଯ୍ୟ କରିବା ଦରକାର?
0: ପରିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ଯେକୌଣସି ସଫଳ ପ୍ରତିଯୋଗୀଙ୍କୁ ଦେଖିବେ, ତାଙ୍କ ପଛରେ ଜଣେ ପରିବାର ଲୋକ ଶକ୍ତ ଭାବରେ ଠିଆ ହୋଇଥାନ୍ତି। କାହିଁକି ଆପଣ ଯୋଉ ଟିକେ ଆଗରୁ ପଚାରୁଥିଲେ ଷ୍ଟ୍ରେସ୍ କଥା ପଚାରୁଥିଲେ, ବିଭିନ୍ନ ସପୋର୍ଟ କଥା ପଚାରୁଥିଲେ, ସେ ସପୋର୍ଟ କିଏ ପ୍ରଦାନ କରିବ? ଆମ ଫ୍ୟାମିଲି ପ୍ରଦାନ କରିବ। ଯେତେବେଳେ ଗୋଟେ ପିଲାଟେ କୌଣସି ପରୀକ୍ଷାରେ ଫେଲ ହେଇଯାଉଛନ୍ତି, ଫେଲ ହେବା ପରେ ଘରକୁ ଆସୁଛନ୍ତି, ଘର ଲୋକ ଫ୍ୟାମିଲି ଲୋକଙ୍କର ମୁହଁ ଦେଖି ତାର ଆଗାମୀ ପ୍ରିପାରେସନ ସେ ତିଆରି କରେ। ଫ୍ୟାମିଲି ଲୋକ ହସି ଦେଇକି ପଦେ କଥା କହିଦିଅନ୍ତି ନା କିଛି ନାହିଁ କିଛି ନାହିଁ ବାବୁ ଠିକ ଅଛି, ପୁଣି ଦେଖିବା ଆଗାମୀ ପରୀକ୍ଷାରେ, ଏଇଟା ତ ଶେଷ ପରୀକ୍ଷା ନଥିଲା, ହେଲେ ଏତିକି କହିଦେବେ ତାହେଲେ ସେ ପିଲାର ମନୋବଳ ବହୁତ ଆଗକୁ ବଢିବ ଆଉ ସେ ଆହୁରି ଆଗ୍ରହୀ ହେଇକି ପାଠ ପଢିବ। ତେଣୁ ପିଲାର ଷ୍ଟ୍ରେସ୍ ବା ପିଲାର ମନୋବଳ ବଢେଇବା ପାଇଁ ପରିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆଉ ଗୋଟେ ପରିବାରର ସଦସ୍ୟ ଯଦି ପିଲା ପଛରେ ଠିଆ ହୁଏ ତାହେଲେ ସେ ଜଲ୍ଦି ସଫଳତା ପାଇବାର ଚାନ୍ସେସ ରହିବେ।
1: ଏ ପରୀକ୍ଷା ପ୍ରସ୍ତୁତି ବିଷୟରେ ଆପଣ କେତେ ଗୁଡ଼ିଏ ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ହେଲେ ଆପଣ ଆମର ରେଡିଓ ଶୁଣିବା ଶ୍ରୋତା ବନ୍ଧୁ ଭାଇ ଭଉଣୀ ଆରି ଆମର ଯୁବପିଢି ମାନଙ୍କୁ କି କି ଉପଦେଶ ଦେବେ ସେମାନେ ସଫଳ ହେବେ?
0: ଦେଖନ୍ତୁ, ମୁଁ ମୋର ଗୋଟେ ପର୍ସନାଲ ଏକ୍ସପିରିଏନ୍ସ କହୁଛି, ଯେକୌଣସି ବି ପ୍ରତିଯୋଗିତାମୂଳକ ପରୀକ୍ଷା ହୁଏ ସେମାନେ କଣ ପାଇଁ ପରୀକ୍ଷା କରନ୍ତି ନା, ସେମାନଙ୍କୁ ସେଇଭଳିଆ ବଞ୍ଚି ପାରୁଥିବା ଗୋଟେ ଲୋକ ଦରକାର। ଯେମିତି IAS ପରୀକ୍ଷା ଯୋଉ କରନ୍ତି, IAS ପରୀକ୍ଷା କଣ ପାଇଁ କରନ୍ତି ନା, IAS ଯଦି ଜଣେ ହବ ତାର ଜୀବନ କେମିତି, ସେଇଭଳିଆ ଜୀବନ ଏଇ ଯିଏ ପ୍ରତିଯୋଗୀ ଅଛି ସେ ବଞ୍ଚୁଛି ତ ସେୟା ଚାହାନ୍ତି। ତେଣୁ ମୁଁ ଯାହା ହେବା ପାଇଁ ଚାହୁଁଛି ମୁଁ ସେଇଭଳିଆ ବଞ୍ଚିବାକୁ ଚେଷ୍ଟା କରିବି। ସପୋଜ୍ ମୁଁ ଟିଚର ହେବା ପାଇଁ ଚାହୁଁଛି, ମୁଁ ଆଜି ଶିକ୍ଷକ ଭଳିଆ ବଞ୍ଚୁଛି ତ ମୁଁ IAS ହେବା ପାଇଁ ଚାହୁଁଛି, ମୁଁ ଆଜି ଜଣେ IAS ଭଳିଆ ଜୀବନ ବଞ୍ଚୁଛି। IAS ଭଳିଆ ଜୀବନ ବଞ୍ଚିବାର ଅର୍ଥ କଣ, ଖାଲି ଗାଡ଼ିରେ ଯିବା ଆସିବା ବା ହାଇଫାଇ ରହିବା ସେୟା ନୁହେଁ ନା, ମୁଁ ଆଖପାଖର ସବୁ ଜିନିଷକୁ ଧ୍ୟାନ ଦେବି, ସମୟାନୁବର୍ତ୍ତୀ ହେବି, ସବୁ ଜିନିଷକୁ ସିରିୟସଲି ନେବି, ସବୁ ପଢାପଢି ଠିକରେ କରିବି, ତେମିତି ଜୀବନ ବଞ୍ଚୁଛି ତ ସେଟା ସେମାନେ ସବୁବେଳେ ଚାହାନ୍ତି। ତେଣୁ ଆପଣ ଯାହା ହେବାକୁ ଚାହୁଁଛନ୍ତି ସେଇଭଳିଆ ଆଜିଠୁ ହେବାକୁ ରେଡି ହୁଅନ୍ତୁ, ଦେଖିବେ ସଫଳତା ନିଶ୍ଚିତ ଆପଣଙ୍କ ପାଦ ଛୁଇଁବ।
1: ଧନ୍ୟବାଦ ସାର୍, ବହୁତ ସୁନ୍ଦର କହିଲେ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ମତେ ଏଇ କାର୍ଯ୍ୟକ୍ରମକୁ ଡାକିଥିବାରୁ,
1: ଧନ୍ୟବାଦ।
2: ହେଲେ ଭାଇ ଭଉଣୀ ମାନେ, ତମକୁ କେମ୍ ଲାଗିଲା ଆମର ସୁନ୍ଦର ସାକ୍ଷାତକାର? ଯାହାକୁ ନେଇ ଆସିଥିଲେ ଆମର ନରେନ ଭାଇ, ଆଉ ଯାହା ସହିତ କଥା ହେଇଥିଲେ ତାଙ୍କ ନାଁ ହେଉଛି ଲୋକେଶ ପ୍ରଧାନ। ହେଲେ ନରେନ, ଏବେ ଟିକେ ଜାଣିବା କଥା ବିଷୟରେ କଥାବାର୍ତ୍ତା ହେବା ନା?
3: କଥା ହେବା ନା,
2: ଚାଲ ହେଲେ କଥା ହେବା। ଗୋଟେ ଆନ୍ତଃରାଷ୍ଟ୍ରୀୟ ସଂଗଠନ ଯୋଡ଼ା ନେଇକି ଦେଶମାନଙ୍କ ମଧ୍ୟରେ ଶାନ୍ତି, ସହଯୋଗ ଆହୁରି ସୁସ୍ଥ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରେ। ଏଇଟା ନେଇକି 24 ଅକ୍ଟୋବର 1945 ଆରମ୍ଭ ହୋଇଥିଲା। ଏହି ତାରିଖକୁ ନେଇକି ପ୍ରତିବର୍ଷ ୟୁନାଇଟେଡ୍ ନେସନ ଡେ ଭାବରେ ମଧ୍ୟ ପାଳନ କରାଯାଏ, ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଏହାକୁ ନେଇକି ଗଠନ କରାଯାଇଥିଲା।
3: ହେଲେ ଆର ଉଦ୍ଦେଶ୍ୟ ସମସ୍ତ ଥିବ ନା?
2: ତାର ଉଦ୍ଦେଶ୍ୟ ଯାକ ମଧ୍ୟ ଅଛି ଶୁଣେ, ଦେଶମାନଙ୍କ ମଧ୍ୟରେ ଯୋଉ ଶାନ୍ତି ଆଉ ସୁରକ୍ଷା ରକ୍ଷା କରିବା, ଆନ୍ତଃରାଷ୍ଟ୍ର ସମ୍ମତି ଓ ସହଯୋଗକୁ ଉତ୍ସାହିତ କରିବା, ସାମାଜିକ ଆର୍ଥିକ ଓ ସାଂସ୍କୃତିକ ବିକାଶକୁ ନେଇକି ପ୍ରୋତ୍ସାହିତ କରିବା। ହେଲେ ନେଇକି ଆର ଗୁରୁତ୍ୱ ଯାକ ମଧ୍ୟ ଅଛି, ଆର ଗୁରୁତ୍ୱ ଯାକ ହଉଛି ଯେମିତିକି ଆମର ଦେଶମାନଙ୍କରେ ଯୁଦ୍ଧ ରୋକିବାରେ ସାହାଯ୍ୟ କରିବ ହେଲା, ତାପରେ ଗ୍ରହଣ କରାଯାଇଥିବା ନୀତିମାନ୍ୟ ଆହୁରି ସନ୍ଧି ମଧ୍ୟରେ ବିଶ୍ୱରେ ସମାଧାନ ଆଣିଥାଏ, ଆହୁରି ଆର୍ଥିକ ସାମାଜିକ ଓ ପରିବେଶ ସମସ୍ୟାରେ ଆନ୍ତଃରାଷ୍ଟ୍ରୀୟ ସହଯୋଗକୁ ସୁନିଶ୍ଚିତ କରିଥାଏ।
3: ଆରେ ପୁଷ୍ପା, ହୁ
2: ହଁ କଣ ହୁ?
3: ଆରେ ହୁ WHO,
2: ଓ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ।
3: ହଁ
2: ଦେଖିଲୁ ନା, ଇଂଲିଶ କହିଦେଲି ଆଉ ଟିକେ ଭଲସେ ତତେ।
3: ହଉ ହଉ ର, ମୁଁ ତତେ କହିଦଉଛି ହେଲା।
2: ହଉ କହ।
3: ଏଇ WHO ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଯାହା ସମସ୍ତ ଦେଶର ସ୍ୱାସ୍ଥ୍ୟ ସୁରକ୍ଷା, ସଂରକ୍ଷଣ ଓ ସମୃଦ୍ଧିକୁ ବୃଦ୍ଧି କରିବା ପାଇଁ ଏଇଟା କାର୍ଯ୍ୟ କରେ।
2: ହେଲେ ଏଇଟା କେବେ ଆରମ୍ଭ ହୋଇଥିଲା?
3: ଏଇଟା ନାଇଁ କି 7 ଏପ୍ରିଲ 1948 ସ୍ଥାପନ କରାଯାଇଥିଲା।
2: ଓହୋ, ହେଲେ ଆର ହେଡକ୍ୱାର୍ଟର କୋଉଠି ଅଛି?
3: ହଁ ଠିକ କଥା, ଆର ହେଡକ୍ୱାର୍ଟର ଅଛି ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ।
2: ଓହୋ ବଢିଆ ବଢିଆ। ହେଲେ ଆର ଉଦ୍ଦେଶ୍ୟ ଯାକ କଣ କଣ ଅଛି?
3: ଅଛି ନା ଉଦ୍ଦେଶ୍ୟ, ଆରି ସବୁ ଲୋକଙ୍କର ପାଇଁ ନାଇଁ କି।

0: ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ସାରା ବିଶ୍ୱରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା। ଆର୍ ନାଗି କେତେ ଗୁରୁତ୍ୱ ମିଶା ଅଛି, ଯେମିତିକି ବିଶ୍ୱ ସ୍ୱାସ୍ଥ୍ୟ ନୀତି ଓ ମାନକ ନିର୍ଦ୍ଦେଶ କରେ, ମହାମାରୀ ଆହୁରି ରୋଗ ପ୍ରତିରୋଧରେ ସାହାଯ୍ୟ କରେ, ଯେମିତିକି ଏହି କରୋନା ଭାଇରସ, ମ୍ୟାଲେରିଆ ଆହୁରି ପୋଲିଓ। ଦେଶମାନଙ୍କୁ ସ୍ୱାସ୍ଥ୍ୟ ସେବା, ରୋଗ ନିରାକରଣ ଆହୁରି ପ୍ରଶିକ୍ଷଣ ପ୍ରଦାନ କରେ, ଆହୁରି ବିଶ୍ୱ ସ୍ୱାସ୍ଥ୍ୟ ଉନ୍ନତିରେ ସଂଯୋଗ କାର୍ଯ୍ୟ କରେ।
1: ଓହୋ, ବଢିଆ କହିଲୁ ତ ନେଇକି ହେଲେ।
0: ହଁ ହଁ,
1: ଏବେ ମୁଁ ଆଉ ଗୋଟେ ବିଷୟରେ ଜାଣିଛି, କହୁଛି ହେଲା, ୟୁନେସ୍କୋ।
0: ୟୁନେସ୍କୋ ଏଇଟା ପୁଣି କିଟା?
1: ଆର ଫୁଲ୍ ଫର୍ମ ହଉଛି ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ। ଏଇଟା ନେଇକି ଗୋଟେ ଆନ୍ତଃରାଷ୍ଟ୍ରୀୟ ସଂଗଠନ ଯାହା ଶିକ୍ଷା, ବିଜ୍ଞାନ ଆଉ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦ୍ୱାରା ନେଇକି ଶାନ୍ତି ଆହୁରି ସହଯୋଗ ପାଇଁ କାର୍ଯ୍ୟ କରିବ।
0: ଆର ମୁଖ୍ୟ କାର୍ଯ୍ୟାଳୟ ମିଶ୍ର ଥିବ ନା?
1: ଅଛି ନା, ଆର ମୁଖ୍ୟ କାର୍ଯ୍ୟାଳୟ ହଉଛି ପ୍ୟାରିସ ଫ୍ରାନ୍ସରେ ଅଛି। ହେଲେ ଆର ଉଦ୍ଦେଶ୍ୟ ଯାକ ମଧ୍ୟ ଅଛି, ଜାଣିଛୁ ନା, ଶିକ୍ଷା ସୁବିଧା ଓ ସମାନତାକୁ ପ୍ରୋତ୍ସାହିତ କରିବା, ପ୍ରାଚୀନ ଆହୁରି ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷା ଦେବା, ଦେଶମାନଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତି ସୁନିଶ୍ଚିତ କରିବା ହେଲା। ତାପରେ ଆର ଗୁରୁତ୍ୱ ଯାକ ମଧ୍ୟ ଅଛି, ଯେମିତିକି ଶିକ୍ଷା, ସାହିତ୍ୟ, ଶିଳ୍ପ, ସଂସ୍କୃତି ଆଉ ବିଜ୍ଞାନରେ ଆନ୍ତଃରାଷ୍ଟ୍ରୀୟ ସହଯୋଗ କରିବା, ୱାର୍ଲଡ ହେରିଟେଜ ସାଇଟ୍ରେ ନେଇକି ସାଂସ୍କୃତିକ ଆଉ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଆର ମୁଖ୍ୟ କାର୍ଯ୍ୟ, ଦେଶମାନଙ୍କ ମଧ୍ୟରେ ଶାନ୍ତି ଆହୁରି ସହଯୋଗ ପ୍ରୋତ୍ସାହିତ କରିବା। ଆରେ ନରେନ, ଫିଫା
0: ଫିଫା କଣ ଫିଫା? ହଁ ହଁ, ର ମୁଇଁ କହିଦଉଛି, ଏଇଟା ହେଲା, ମୋର ଏବେ ମନେ ପଡ଼ିଲା ହେଲା।
1: ବାପରେ, ତତେ ଗୋଟେ ହିଣ୍ଟ ଦେଲେ ହିଁ ମନେ ପଡ଼ୁଛି, ନହେଲେ କିଛି ମନେ ପଡ଼ୁ ନାହିଁ ତତେ।
0: କଣ କରବା, ତୁ ସବୁ ଇଂଲିଶରେ କହିଥାଉଛୁ। ଆରି
1: ହଉ ଛାଡ଼େ, ତୁ କହ ଏଇଟା।
0: ଏଇ ଫିଫା ହେଉଛି ଫେଡେରେସନ ଇଣ୍ଟରନ୍ୟାସନାଲ ଡି ଫୁଟବଲ ଆସୋସିଏସନ। ଏଇଟା ହେଉଛି ଗୋଟେ ଆନ୍ତଃରାଷ୍ଟ୍ରୀୟ ସଂଗଠନ ଯାହା ବିଶ୍ୱର ସବୁ ଫୁଟବଲ କ୍ରୀଡ଼ାକୁ ନିୟନ୍ତ୍ରଣ, ବ୍ୟବସ୍ଥାପନା ଓ ପ୍ରଚାର କରାଯାଇଥାଏ।
1: ଓହୋ, ବଢିଆ, ନେଇକି ଏଇ ସବୁ ଫୁଟବଲ ଖେଳକୁ କଣ୍ଟ୍ରୋଲ କରୁଛି ନେଇକି ହେଲେ। ହେଲେ ଏଇଟା କେବେ ଆରମ୍ଭ ହେଇଥିଲା?
0: ହଁ ଶୁଣେ, 1904 ମେ 21ରେ।
1: ଓହୋ, ହେଲେ ଆର ମୁଖ୍ୟ କାର୍ଯ୍ୟାଳୟ କୋଉଠି?
0: ଏହାର ମୁଖ୍ୟ କାର୍ଯ୍ୟାଳୟ ହେଉଛି ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ।
1: ଓହୋ, ହେଲେ ଆର ଉଦ୍ଦେଶ୍ୟ ଯାକ ତ ଥିବ ନେଇକି?
0: ହଁ ଅଛି ନା, ଶୁଣେ, ସମସ୍ତ ଦେଶରେ ଫୁଟବଲ ଖେଳକୁ ବିକାଶ କରିବା, ଆନ୍ତଃରାଷ୍ଟ୍ରୀୟ ଫୁଟବଲ ପ୍ରତିଯୋଗିତା ବା ଫିଫା ୱାର୍ଲଡ କପ୍ ଆୟୋଜନ କରିବା, ଫୁଟବଲର ନିୟମ ଓ ମାନକ ସମନ୍ୱୟ କରିବା, ଫୁଟବଲ ମାଧ୍ୟମରେ ସହଯୋଗ, ସମ୍ମାନ ଆହୁରି ଶାନ୍ତି ପ୍ରୋତ୍ସାହିତ କରିଥାନ୍ତି। ଏହାର ଗୁରୁତ୍ୱ ହେଉଛି ଦେଶମାନଙ୍କ ମଧ୍ୟରେ ଖେଳ, ସମ୍ମାନ ଓ ସହଯୋଗ ପ୍ରୋତ୍ସାହିତ କରିବା, ଫୁଟବଲ ମାଧ୍ୟମରେ ସ୍ୱାସ୍ଥ୍ୟ, ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ସମର୍ଥନ କରିବା।
1: ବଢିଆ କଥା ହେଲେ ନେଇକି, ଭଲ କଥା କହିଲୁ ମାତ୍ର ନରେନ।
0: ହଁ ହଁ, ହେଲେ ପୁଷ୍ପା, ତୁ ୟୁନିସେଫ ମାନେ ଜାଣିଛୁ କି?
1: ଟିକେ ଟିକେ ମନେ ପଡ଼ୁଛି ଯେ, ଟିକେ ଥା ମନେ ପକଉଛି।
0: ଆରେ ପୁଷ୍ପା, ୟୁନିସେଫ?
1: ହଁ ହଁ ହଁ, ମତେ ମନେ ପଡ଼ିଲା, ର କହୁଛି। ୟୁନାଇଟେଡ୍ ନେସନ୍ସ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ, ଏବେ ମନେ ପଡ଼ିଲା।
0: ହଁ,
1: ଏଇଟା ନେଇକି ଗୋଟେ ଆନ୍ତଃରାଷ୍ଟ୍ରୀୟ ସଂଗଠନ ଯୋଉଟାକି ବିଶ୍ୱର ସବୁ ଶିଶୁଙ୍କ ପାଇଁ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଆହୁରି ପରିବେଶ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ହେଲା।
0: ହେଲେ ଏଇଟା କେବେ ଆରମ୍ଭ ହୋଇଥିଲା?
1: ଏଇଟା ନେଇକି 11 ଡିସେମ୍ବର 1946ରେ ଆରମ୍ଭ ହୋଇଥିଲା।
0: ଆର ମୁଖ୍ୟ କାର୍ଯ୍ୟାଳୟ କୋଉଠି ଅଛି କହିଲୁ?
1: ଆର ଯୋଉ ମୁଖ୍ୟ କାର୍ଯ୍ୟାଳୟଟା ନେଇକି ନ୍ୟୁୟର୍କର ୟୁଏସ୍ଏରେ ଅଛି। ଏଇଟା ନେଇକି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶିଶୁଙ୍କର ଆହାର, ସ୍ୱାସ୍ଥ୍ୟ ଆହୁରି ସୁରକ୍ଷା କରିବା ପାଇଁ ଆରମ୍ଭ କରାଯାଇଥିଲା ଏଇଟା। ଆର ଗୁରୁତ୍ୱ ଯାକ ମଧ୍ୟ ଅଛି, ଯେମିତିକି ଆମର ମହାମାରୀ, ଯୁଦ୍ଧ ପରିସ୍ଥିତିରେ ସାହାଯ୍ୟ କରିଥାଏ, ଶିଶୁଙ୍କ ସମ୍ପୂର୍ଣ୍ଣ ବିକାଶକୁ ବୃଦ୍ଧି ଆହୁରି ସୁରକ୍ଷିତ କରେ, ଦେଶମାନଙ୍କ ମଧ୍ୟରେ ନେଇକି ଶିଶୁ କୈନ୍ଦ୍ରିକ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ ଏଇଟା। ହେଲେ ନରେନ, ତୁ ଆରେ ଏକ୍ସାମ ଦେଇଥିଲୁ ପରା?
0: ହଁ ଦେଇଥିଲି,
1: ସେ OSSC ର ଆରେ ଏକ୍ସାମ।
0: ହଁ ହଁ,
1: କେମିତି କଣ ଗଲା, ଭଲ ଗଲା ନା?
0: କୋଉଠି ଭଲ ଗଲା, ଭଲ ଯାଇ ନାଇଁ ବୋଲି ତତେ ଟେନସନ ଆରି।
1: ଓହୋ, ହେଲେ OSSC ବିଷୟରେ ଟିକେ ପରା ଶୁଣିବା।
0: OSSC OSSC ର ପୁରା ନାମ ହେଉଛି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ। ଏଇଟା ଓଡ଼ିଶାର ସରକାରୀ କ୍ଷେତ୍ରରେ କ୍ଷୁଦ୍ର ଆରି ସହାୟକ କର୍ମଚାରୀଙ୍କୁ ନିଯୁକ୍ତି କରିବା ପାଇଁ ଏକ ସଂଗଠନ। ଏଇଟା ନାଇକି ସହାୟକ, ଅନୁପାଦେଶୀ ଓ ସ୍ଥାନୀୟ ସରକାରୀ କର୍ମଚାରୀଙ୍କୁ ପରୀକ୍ଷା ଓ ନିଯୁକ୍ତି କରେ।
1: ଓହୋ, ହେଲେ ଏଇଟା କେବେ ଆରମ୍ଭ ହୋଇଥିଲା?
0: ଏଇଟା ଆରମ୍ଭ ହୋଇଥିଲା 1994 ମସିହାରେ ଆମ ଓଡ଼ିଶା ରାଜଧାନୀ ଭୁବନେଶ୍ୱର ଠାରେ। ଆର ଉଦ୍ଦେଶ୍ୟ ହେଉଛି ସମସ୍ତ ଶ୍ରେଣୀର ସହାୟକ ଓ ସବ୍ ଅଫିସିଆଲ ପଦ ନିମନ୍ତେ ପରୀକ୍ଷା ଆୟୋଜନ କରାଯାଇଥାଏ, ନିୟମିତ ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟା ସୁନିଶ୍ଚିତ କରିବା, ଓଡ଼ିଶାର ସରକାରୀ କାର୍ଯ୍ୟକୁ ସମର୍ଥନ ଦେବା। ଏହାର ଗୁରୁତ୍ୱ ହେଉଛି

0: ରାଜ୍ୟର ସରକାରୀ କାର୍ଯ୍ୟକୁ ସଞ୍ଚାଳନା ଓ ସୁଦୃଢ଼ତା କରିବା। ହେଲେ ପୁଷ୍ପା, ୟୁପିଏସସି ଜାଣିଛୁ ନା?
1: ଏବେ କିଛି ଦିନ ତଳେ ହିଁ ଆର ଏକ୍ସାମ।
0: ହଁ, ଆର ବିଷୟରେ କଣ ଜାଣିଛୁ କହ ତ?
1: ଆର ଫୁଲ ଫର୍ମ ହଉଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ। ଏଇଟା ନେଇକି ଗୋଟେ ଭାରତ ସରକାରର ମୁଖ୍ୟ ସେବା ଆୟୋଗ ଓ ପରୀକ୍ଷା ସଂଗଠନ। ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଆଉ ହାଇଏଷ୍ଟ ଲେଭେଲର ଗୋଟେ ଏକ୍ସାମ, ଯୋଉଟାକି ଏହି ଏକ୍ସାମକୁ କ୍ରାକ୍ କଲେ ସମସ୍ତେ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଏସବୁ ପ୍ରକାରର ବଡ଼ ବଡ଼ କାର୍ଯ୍ୟାଧିକାରୀ ହୋଇପାରିବେ। ଆର ଲକ୍ଷ୍ୟ ହେଉଛି ସରକାରୀ ସେବା ପାଇଁ ପ୍ରତିଭାଶାଳୀ ପ୍ରାର୍ଥୀଙ୍କୁ ନିଯୁକ୍ତି କରିବା। ଏଇଟା ନେଇକି 1 ଅଗଷ୍ଟ 1926 ଆରମ୍ଭ କରାଯାଇଥିଲା। ଆର ହେଡକ୍ୱାର୍ଟର ମଧ୍ୟ ନେଇକି ଆମର ଭାରତର ନ୍ୟୁ ଦିଲ୍ଲୀରେ ଅଛି। ହେଲେ ଆର ଉଦ୍ଦେଶ୍ୟ ଯାକ ମଧ୍ୟ ଅଛି, ଜାଣିଛୁ ନା? ସେନା, ସରକାରୀ ସେବା ଓ ସହାୟକ ପଦ ପାଇଁ ପରୀକ୍ଷା ଆୟୋଜନ କରିବା, ପ୍ରାର୍ଥୀଙ୍କର ମୂଲ୍ୟାଙ୍କନ ଏବଂ ନିଯୁକ୍ତିକୁ ଆଗକୁ ବଢ଼ାଇବା, ଏମିତି ସବୁ କାର୍ଯ୍ୟ ଯାକ କରାଯାଏ ଏଠାରେ। ଆଉ ଆର ପ୍ରଧାନ କାର୍ଯ୍ୟ ହେଉଛି ସରକାରୀ ପଦ ପାଇଁ ପରୀକ୍ଷା, ମୂଲ୍ୟାଙ୍କନ ଓ ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା। ଆଉ ଗୋଟେ ମୁଖ୍ୟ କାର୍ଯ୍ୟ ହେଉଛି ଭାରତର ସରକାରୀ କାର୍ଯ୍ୟକୁ ପରିଚାଳିତ ଆହୁରି ସୁଦୃଢ଼ କରିବାରେ ଏହା ସାହାଯ୍ୟ କରିଥାଏ। ହେଲେ ନରେନ, ବିସିସିଆଇ ବିଷୟରେ ଜାଣିଛୁ କି ନାହିଁ ତୁ?
0: ଆରେ କେମିତି ଜାଣିବି ନାହିଁ ଯେ ମୁଇଁ, ଆମେ ତ ସବୁ ସେ ବିସିସିଆଇ କ୍ରିକେଟରେ ସବୁ ତ ବାୟା ଆହୁରି
1: ଯେତେବେଳେ ତ କ୍ରିକେଟ ଦେଖୁଥୁ।
0: ହଁ ଶୁଣେ, ବିସିସିଆଇର ପୁରା ନାମ ହେଉଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ। ଏଇଟା ନାଇଁ କି ଭାରତର କ୍ରିକେଟ ଖେଳାଳିଙ୍କୁ ନିମନ୍ତ୍ରଣ, ସଂଗଠନ ଓ ପ୍ରଚାର କରୁଥିବା ମୁଖ୍ୟ ସଂଗଠନ।
1: କେବେ ଆରମ୍ଭ ହେଲା?
0: ହଁ, ଏଇଟା 1928 ଆରମ୍ଭ କରାଯାଇଥିଲା ଆମ ଭାରତର ମୁମ୍ବାଇ ଠାରେ।
1: ହେଲେ ଉଦ୍ଦେଶ୍ୟ ଯାକ କଣ କଣ ରହିଛି?
0: ହଁ ଅଛି ନା, ଭାରତର ସମସ୍ତ କ୍ରିକେଟ ପ୍ରତିଯୋଗିତାଙ୍କୁ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲରେ ଖେଳାଇବା, ଭାରତୀୟ କ୍ରିକେଟ ଦଳ ଓ ଖେଳାଳିମାନଙ୍କର ପ୍ରଶିକ୍ଷଣ ବିକାଶରେ ସହାୟତା କରିବା। ହଁ, ଆହୁରି ଆର କେତେଟା ଗୁରୁତ୍ୱ ମିଶା ଅଛି, ଯେମିତିକି ଭାରତର କ୍ରିକେଟ ପ୍ରତିଯୋଗିତାର ସଂଗଠନ ଓ ତାର ନିୟନ୍ତ୍ରଣ କରିବା, ଯେମିତିକି ଆଇପିଏଲ, ରଣଜୀ ଟ୍ରଫି ଓ ଅନ୍ୟାନ୍ୟ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ସବୁ ଆୟୋଜନ କରିବା।
1: ଖେଳ ବିଷୟରେ ତ ପୁରା ଜାଣିଦେଇଛୁ ନରେନ।
0: ଆରେ ଏବେ ଏବେ ତ ଆଇପିଏଲ ସରିଲା, ଆର ଏବେ ମଧ୍ୟ ଚାଲିଛି ଟେଷ୍ଟ ମ୍ୟାଚ,
1: ସେଥିପାଇଁ ବେଶୀ କହିଦେଲୁ ନେଇ କି।
0: ହଁ
1: ଆଇପିଏଲ ତ ଏବେ କହିଲୁ, ଆଇପିଏଲ ର ପୁରା ନାମ ଟିକେ କହ ତ ଦେଖିବା।
0: ହଁ ଶୁଣେ, ଇଣ୍ଡିଆନ ପ୍ରିମିୟର ଲିଗ।
1: ଆଇପିଏଲ ବିଷୟରେ ବେଶୀ ଜାଣିଛୁ ନେଇ କି। ହଉ, ଆଇପିଏଲ ହେଉଛି ନେଇକି ଗୋଟେ ଭାରତର ସର୍ବୋଚ୍ଚ ଫ୍ରାଞ୍ଚାଇଜି T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯାହା ବିସିସିଆଇ ଦ୍ୱାରା ଆୟୋଜିତ କରାଯାଏ। ଯାହାକି ତୁ ଏବେ କହିଲୁ ଯୋଉ ବିସିସିଆଇ ବିଷୟରେ, ସିଏ ଏକା ନେଇକି ଏଇଟାକୁ ଆୟୋଜିତ କରେ। ଏଇଟା ନେଇକି 2008 ଆରମ୍ଭ ହୋଇଥିଲା। ଆର ଉଦ୍ଦେଶ୍ୟ ଯାକ ହେଉଛି ଭାରତ କ୍ରିକେଟ ପ୍ରତିଯୋଗିତାକୁ ପ୍ରମୋଟ କରିବା, ଖେଳାଳିଙ୍କ ବିକାଶ ଆଉ ନୂତନ ପ୍ରତିଭାକୁ ଅବସର ଦେବା, ଦର୍ଶକ ଓ ରିଟେଲ ମାନଦଣ୍ଡ ସହିତ ଟୁର୍ଣ୍ଣାମେଣ୍ଟ ପ୍ରଦାନ କରିବା, ଭାରତୀୟ କ୍ରିକେଟ ଅନୁଷ୍ଠାନର ଆର୍ଥିକକୁ ସୁଦୃଢ଼ତା କରିବା। ଆଉ ଆର ଗୁରୁତ୍ୱ ମଧ୍ୟ ବହୁତ ଅଛି, ଯେମିତିକି ଆମର ଭାରତର T20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ସର୍ବୋଚ୍ଚ ମଞ୍ଚ ଯୋଉଟା ତୁ ଦେଖୁଛୁ ସବୁବେଳେ, ହେଲା, ଆର ହେଡକ୍ୱାର୍ଟରଟା ନେଇ ଭାରତର ମୁମ୍ବାଇରେ ଅଛି। ହେଲେ ନରେନ, କେତେ କଣ କଥା ହେଇଗଲୁ ନେଇକି, ତୋର ଏକ୍ସାମର ଟେନସନ ମଧ୍ୟ ଉଡି ଯାଇଥିବ କୁଆଡେ।
0: ହଁ ପଳେଇଲା, ଆର ମତେ ଏତେ ଟେନସନ ପଳେଇଲା ଯେ ମତେ ଅଳସ ମାଡି ଆଇଲାଣି।
1: ଏବେ ଯୋଉ ବିଷୟରେ ଯୋଉଟା ଆମେ କଥା ହେଲୁ, ଆରେ ଦେଖିନା କଣ ନହେଲେ କଣ ତୋର ଏକ୍ସାମରେ ପଡିବ ଏକା ଏଇ ସଂଗଠନ ବିଷୟରେ।
0: ହଁ କି
1: ତୋର ରିଭାଇଜ ବି ହେଇଗଲା କି ନାଇଁ? ଏବେ ଟେନସନ ଫ୍ରି ତ?
0: ପୁରା ଫ୍ରି।
1: ଦେଖ ତୋର ଏକ୍ସାମରେ ତୋର ଭୟ ଏକା ପୁରା ଦୂର କରିଦେଲି, ଦେଖିଲୁ ନା?
0: ପୁରା ପୁରୀ ବିନ୍ଦାସ, ଏବେ ଯୋଉଟା ହବ ଦେଖାଯିବ
1: ନେଇକି। ହେଲେ ଆମେ କେତେ କଥାବାର୍ତ୍ତା ହେଇଗଲୁ, ଟାଇମ ମିଶା ହେଇଗଲାଣି, ତୁ ବି ପାଠ ପଢିବୁ ନା ଘରେ ଗଲେ? ହେଲେ କାର୍ଯ୍ୟକ୍ରମଟାକୁ ଶେଷ କରିବାକୁ ପଡିବ କି ନାଇଁ?
0: ହଁ ପଡିବ ନା, ଶେଷ କରବା ଯେ, ଆହୁରି କିଛି କହିବାର ନାହିଁ ଗିଆରି।
1: ହେଲେ ନରେନ, ଆଗାମୀକାଲିର ଆକର୍ଷଣ ସମ୍ପର୍କରେ କହିଦେବା ଚାଲେ। ଆଗାମୀକାଲି ହେଉଛି ରବିବାର। ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟେ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ରକ୍ତଦାନ ଜୀବନଦାନ। ତାପରେ ପରେ ଶୁଣିବେ ମେସେଜ ମାଧ୍ୟମରେ ପ୍ରତ୍ୟୁତ୍ତର ଏବଂ ଶେଷରେ ଜାଣିବେ କିଛି ଜାଣିବା କଥା ସମ୍ପର୍କରେ। ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ତାହାର ମତାମତ ଦେବାକୁ ଯେମିତି ଭୁଲିବେନି। ଆପଣମାନେ ଆମ ନିକଟକୁ SMS, ଭଏସ୍ SMS କିମ୍ବା ଇମେଲ ମାଧ୍ୟମରେ ମତାମତ ଦେଇପାରିବେ। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବା ପାଇଁ ଆମ ନମ୍ବରଟି ହେଉଛି
0: 9438268568।
1: ଆହୁରି ଆମର ଇମେଲ ଆଇଡି ହେଉଛି
0: airjaipur@gmail.com।
1: ହେଲେ ଭାଇ ଭଉଣୀମାନେ, ଆପଣମାନଙ୍କ ସହ ପୁଣି ଭେଟିବାର ଆଶା ରଖି ରହୁଛୁ। ଆଜିର ଜୁଆନ କଥା କାର୍ଯ୍ୟକ୍ରମର ଉପସ୍ଥାପନ ଦାୟିତ୍ୱରେ ଥିଲୁ ଆମେ ଦୁଇଟା, ମୁଇଁ ପୁଷ୍ପାଞ୍ଜଳି,
0: ଆରି ମୁଇଁ ନରେନ
1: ଜୁଆର।

ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଚୈତିଜହ୍ନ କାର୍ଯ୍ୟକ୍ରମ।

0: ଭୋଟର୍ସ ଯେତିକି ଅଛନ୍ତି ସବୁ ଏରିଆରେ, ସେମାନେ ଅଛନ୍ତି କି ନାହିଁ ସେ ଲିଷ୍ଟରେ ସେମାନେ ଦେଖିବେ। ସେ ଲିଷ୍ଟରେ ଯଦି କାହାର ନାଁ କଟି ଯାଇଥିବ କିମ୍ବା କୌଣସି ଯଦି ଅସୁବିଧା ହେଇଥିବ, ତାହେଲେ ସମସ୍ତଙ୍କର ଅବଜେକ୍ସନ୍ ମଧ୍ୟ, ମାନେ ଯଦି ସେମାନେ କହିବେ ନାହିଁ ଆମର ନାଁ କଟି ଯାଇଛି କି କିଛି ଅସୁବିଧା ହେଇଛି, ସେମାନେ ଆଉ ଥରେ ଜଣେଇ ପାରିବେ। ଜଣେଇଲା ପରେ ତାଙ୍କୁ ପୁଣି ଆଉ ଥରେ ସେ ଭୋଟର ତାଲିକାରେ ତାଙ୍କୁ ଆଉ ଥରେ ରଖାଯିବେ।
1: ଆଲେ ଆଲେ ବାବୁ, ହେଲେ ଏଇଟା ତ ଭୁଲ ବାଲେଇ ରହିଛି, ନହେଲେ କାର ନାଁ କଟି ଯାଇ ରହିଛି ବୋଲେ ସେମାନେ ମିଶା ଏଇ ଭିତରେ
0: ହେଇଛି। ବିଏଲଓ ମାନେ ସମସ୍ତେ ଦେଖୁଛନ୍ତି ସେ ବିଷୟରେ, କିଏ ଯେମିତି ନ କଟନ୍ତୁ, କିଛି ଯଦି ଅସୁବିଧା ଥିବ ତାକୁ ମଧ୍ୟ ଆମର ଉପରିସ୍ଥ ଅଧିକାରୀ ମାନଙ୍କର ମାନେ ନୋଟିସ କୁ ଆଣୁଛନ୍ତି। ହେଲା, ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। କେବଳ ଲୋକ ସଚେତନ ହେଇକି ସେ ଯୋଉ ଫର୍ମ ଗୁଡିକ ତ ଆମର ଡିଷ୍ଟ୍ରିବ୍ୟୁସନ ହେଇସାରିଛି, ଏବେ ଆମେ ଖାଲି ଅନଲାଇନରେ ତାଙ୍କର ମ୍ୟାପିଂ ଅପଲୋଡିଂ କାମଟା ଚାଲିଛି।
1: ଆଲେ ଆଲେ ବାବୁ, ହେଲେ ଏଇଟା ଖାଲି କାଇଁ ଲୋକ ଗଣବାଟା ନାହିଁ, ଏଇଟା ଖାଲି ଆମର ଗରୁ ଲୋକେ ତାଙ୍କର ସବୁ ଜାଣବାଟା ବାବୁ। ହେଲେ ଏଇଟା
0: ଆଜ୍ଞା ଆଜ୍ଞା ଆଜ୍ଞା
1: ହେଲେ ଯୋଉ ନୂଆ ପିଲାମାନେ ଏବେ ଯୋଉ 18 ବର୍ଷ ହେଲା ସେମାନଙ୍କର କାର୍ଯ୍ୟ ମିଶା ଏଇଟା ଆସିବ କି ବାବୁ?
0: ସେମାନଙ୍କର ମଧ୍ୟ ହବ, ସେମାନେ ଫର୍ମ 6ରେ ଆବେଦନ କରିବେ। ହେଲା, ଫର୍ମ 6ରେ ସେମାନେ ଯାହାର ବି 18 ବର୍ଷ ପୂରଣ ହେଇଯାଇଛି, ଫର୍ମ 6ରେ ଆବେଦନ କରିକି ବିଏଲଓଙ୍କୁ ଦେବେ, ବିଏଲଓ ସେଇଟାକୁ ସେମାନେ କରିବେ। କିନ୍ତୁ ବର୍ତ୍ତମାନ ଯେହେତୁ ଏସ୍ଆଇଆର୍ କାମ ଚାଲିଛି, ଆଉ ଗୋଟେ 28 ତାରିଖ ପରେ ସେମାନଙ୍କୁ ସେଇ ଭୋଟର ଲିଷ୍ଟରେ ରଖାଯିବ।
1: ଓ ବୋଲେ ସେଟା ଆରି ଗୋଟେ ବୋଲା ବୋଲେ ଏବେ 25ଟା ହେଇଛି,
0: ସେମାନେ ନୂଆରେ, ସେମାନେ ନୂଆରେ ଭୋଟର ତାଲିକା ଭିତରେ ଆସିବେ, ତ ତାଙ୍କ ମାନଙ୍କ ପାଇଁ ଏବେ ସମୟ ନାହିଁ, ଅନଲାଇନରେ ସେସବୁ ଏବେ ହେଇପାରୁନି, ସେଟାକୁ ଫ୍ରିଜ କରିକି ରଖା ହେଇଛି।
1: ହେଲେ ଆରେ ତମେ ଏଜନ ବି ହେଲ ମାନେ ଗୋରୁ କେମାନଙ୍କ ଆଇଲାଇନି ଯେ ସେମାନଙ୍କ କାଇ କାଇ କାଗଜ ପତ୍ର ଆମେ ଦେଖାଇବାର ଅଛି ବାବୁ?
0: କିଛି କାଗଜ ପତ୍ର ଆବଶ୍ୟକ ନାହିଁ, ସେମାନେ ପୂର୍ବରୁ ଆମର ଯାହା ନିର୍ବାଚନ କମିଶନ ଓଡ଼ିଶା କହିଛନ୍ତି, ସେମାନଙ୍କର ଗୋଟେ ଫଟୋଟେ ଦରକାର, ଆବଶ୍ୟକ ହେଲେ ଫଟୋଟେ ଦରକାର, ନହେଲେ କିଛି ଦରକାର ନାହିଁ। ଆଉ ପୂର୍ବରୁ ଆମର ଆଧାର କାର୍ଡ ମାଗୁଥିଲେ, ଏବେ ସେଇଟା ମଧ୍ୟ ବାଧ୍ୟ ନୁହଁ, ସେମାନଙ୍କର ଖାଲି ଫର୍ମଟା ଫିଲଅପ୍ ହବ, ବିଏଲଓଙ୍କ ପାଖରେ ସବୁ ପ୍ରକାର ସୂଚନା ରହିଛି, ସେମାନେ ସେଗୁଡ଼ିକ ଫିଲଅପ୍ କରିକି ସେମାନଙ୍କୁ ଦେଇଦେବେ, ସେମାନେ ସେଗୁଡ଼ିକ ଦେଖିବେ ଠିକ ଅଛି କି ନାହିଁ, ତଳେ ସିଗ୍ନେଚର କରିକି ଫର୍ମଟିକୁ ଗୋଟେ ରିଟର୍ନ କରିବେ ତାଙ୍କୁ ବିଏଲଓଙ୍କୁ।
1: ଏଲେ ବାବୁ, ଆମର ଆଦିବାସୀ ଲୋକ ଦେଖା ଜଗର ପାଠ ନ ପଢିଲା ତ ସେମାନେ କାଇ ବୁଝି ମିଶା ନ ପାର। ହେଲେ ଏବେ ମନେ କର ମୋକେ ନା ବୁଝିଲାନି, ପଢି ନା ବୁଝିଲାନି, ମୋକେ ଲେଖି ନା ବୁଝିଲାନି, ହେଲେ ସେଥିପାଇଁ ଆମକେ କେ ସାଇଡ କରସି ବାବୁ? ହେଲେ
0: ଏଇ ବିଷୟରେ ନେଇକି ପୂର୍ବରୁ ଆମର ସେ ଯୋଗାଣ ସହାୟକ, ସରପଞ୍ଚ, ସମିତି ସଭ୍ୟ ଆଉ ଯୋଉ ପଞ୍ଚାୟତ ଲେବଲରେ ପିଓ ମାନେ ଅଛନ୍ତି, ତାଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାହେଇଛି। ସେମାନେ ମଧ୍ୟ ଗ୍ରାମସଭା ମାଧ୍ୟମରେ ଲୋକମାନଙ୍କୁ ଏ ବିଷୟରେ ଜଣେଇଛନ୍ତି। ଆଉ ଟାଉନ ଏରିଆରେ ମଧ୍ୟ ଆମର ସେ ଯୋଉ ଗାଡି ବୁଲୁଛି ମ୍ୟୁନିସିପାଲିଟି ମଧ୍ୟ ସେ ବିଷୟରେ ସଚେତନ କରୁଛନ୍ତି। ଯେତେବେଳେ ବିଏଲଓ ଯାଉଛନ୍ତି ତାଙ୍କୁ ମଧ୍ୟ ବୁଝାଉଛନ୍ତି ଯେ ଏଇଟା କଣ, କୋଉ ବିଷୟରେ କରାଯାଉଛି, ଫର୍ମଟା କୋଉ ବିଷୟରେ, ସବୁଗୁଡିକ ବୁଝା ହେଲା ପରେ ସେମାନଙ୍କର ସିଗ୍ନେଚର ନିଆ ହେଇକି ତାପରେ ଯାଇକି ଆମର ଅନଲାଇନ କାମ କରାଯାଉଛି।
1: ବୋଲେ ଏବେ ଜନ ବାବୁ ଆଇବା ବାବୁ ଏଇଟା ଲେଖି ଦିଆ ବୋଲିକିରି ବୋଲେ ଆମେ ଆମର କାଇ ହେଲେ ପଚାରିଲାଇନି, ଯୋଉଟା ଆମେ କହିଦେଲେ ସେ ବାବୁ ଲେଖା ଲେଖି କରିକିରି
0: ସେମାନେ କହିବେ, ହଁ ସେମାନେ କହିଦେବେ, ମାନେ ସଠିକ ସୂଚନା ଦେଲେ ସେମାନେ ସେଗୁଡିକ ପୂରଣ କରିକି ତାଙ୍କୁ ଦେଇଦେବେ।
1: ଆଲେ ଭଲ କଥା ବାବୁ, ଆରି ଏବେ ଏଇ କାମ କାର୍ଯ୍ୟ ବୋଲିକିରି କୌଣସି ଡାବୁଡୁବା ମିଶା ଲାଗିଛି କି ବାବୁ, ଦେବାକୁ ପଡୁଛି କି?
0: କିଛି କୌଣସି ଟଙ୍କା ପଇସାର କୌଣସି ଏଠି ଇଏ ନାହିଁ, ସୂଚନା ନାହିଁ, କିଏ କୌଣସି ଟଙ୍କା ପଇସା ଦେବେ ନାହିଁ। ଏଇଟା ଗୋଟେ ସରକାରଙ୍କର କାମ, ଗୋଟେ ଜାତୀୟ କାମ, ଏଇଟା ସମସ୍ତ ଭୋଟର ମାନଙ୍କୁ ଆମର ଭୋଟର ତାଲିକାରେ ମାନେ ତାଲିକାରେ ରଖିବା ପାଇଁ ସେଇ ପ୍ରକାର ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏସ୍ଆଇଆର୍ ଟା ସରିଗଲା ପରେ ଆମର ଭୋଟର ତାଲିକା ବାହାରିବ, ସେପ୍ଟେମ୍ବର 6 ତାରିଖ ଦିନ ଫାଇନାଲ ଭୋଟର ତାଲିକା ବାହାରିବ, ସେଥିରେ ସମସ୍ତଙ୍କୁ ରଖାଯାଇଥିବା ପାଇଁ ସୁନିଶ୍ଚିତ କରୁଛନ୍ତି ଆମର ଓଡ଼ିଶା ନିର୍ବାଚନ କମିଶନ।
1: ଆଲେ ବାବୁ ଭଲ କଥା, ଏଲେ ବାବୁ କାଇଟା ବୋଲେ ତମର କାଇ ଆମର ଦାଦିଆନି ଜନ୍ମ ନାଚ ବୋଲେ ଆମର ବୁଆର ଆରେ ବୁଆ ଅଛେ କି ନାଇଁ ଏବେ କାଇ ବୋଲେ ତମର ଜେଜେ ବାପା ଆଇ କାଇଟା ମନ ପଚାରିଲାଇନି ଯେ ସେଟା ମନ କାଇ କାଜେ ପଚାରିଲାଇନି ବାବୁ?
0: ସେଇଟା ହଉଛି ଆମର 2002ରେ ଲାଷ୍ଟ ଆମର ଏଇ ଯୋଉ ସଘନ ସଂଶୋଧନ ହେଇଥିଲା ଏସ୍ଆଇଆର୍, ତାପରେ ଆଉଥରେ ଏବେ 2026ରେ ହଉଛି, ତ ସେଇ ଲୋକମାନେ ବର୍ତ୍ତମାନ ଅଛନ୍ତି କି ନାହିଁ ସେ ବିଷୟରେ ଆମେ ସୁନିଶ୍ଚିତ କରୁଛୁ। ତାଙ୍କର ବାପା ଆଉ ଜେଜେବାପା, ଜେଜେମା ଆଉ ମାଙ୍କ ସହିତ ସେଟା ଲିଙ୍କ କରାଯାଉଛି, ତ ଯଦି ନଥିବ ତାଙ୍କର କିଏ ଯଦି ରିଲେଟିଭ ଥିବେ ତାଙ୍କ ସହିତ ମଧ୍ୟ ଲିଙ୍କ କରିକି ଏଇ ସ୍ୱତନ୍ତ୍ର ସଂଶୋଧନକୁ ଆଗକୁ ବଢେଇଛନ୍ତି ଏବେ ବିଏଲଓ ମାନେ, ସମସ୍ତଙ୍କୁ ଇନକ୍ଲୁଡ କରାଯାଉଛି।
1: ଆଲେ ଆଲେ ବାବୁ, ହେଲେ ଆରି ଏବେ ତମେ ତ ବୁଝାଇ ଦେଲା ନିକ କରି ବାବୁ, ଆରି କାଇ କାଇ ଆମେ ଆମର ଘରକେ ଯଦି ବିଏଲ ବାବୁ ଆଇବା ବୋଲେ ସେ କାଇ କାଇ ପର୍ସନ ପଚାରବା, ଆରେ ଆମେ କାଇ କାଇଟା ଆମର ତଥ୍ୟ ପରାଟା ଯେନ୍ ତମ କହିଲା ସୂଚନା ସେଟା ଆମେ ଦେବାର ଅଛେ ବାବୁ, ବୋଲେ ବୁଝାଇ ଦିଅ।
0: ସେମାନେ କିଛି କିଛି ନାହିଁ, ଆପଣଙ୍କର ଏଥର ଫର୍ମ ଯୋଉ ଦେଇଛନ୍ତି ସରକାରଙ୍କ ତରଫରୁ ଆସିଛି ନିର୍ବାଚନ କମିଶନଙ୍କ ତରଫରୁ, ସେଥିରେ ସମସ୍ତ ତଥ୍ୟ ଅଛି ମାନେ ସୂଚନା ରହିଛି, ତାଙ୍କର ଫଟୋ ସୂଚନା ପୁରା, ତାଙ୍କର ବାପା, ତାଙ୍କର

0: କୋଉ ବୁଥରେ ସେମାନେ ଅଛନ୍ତି, କେତେ ସିରିଏଲ ନମ୍ବର, ସବୁ ଗୁଡିକ ତଥ୍ୟ ସେଗୁଡିକ ଦିଆଯାଇଛି। କେବଳ ସେମାନେ ଖାଲି ମାଆଙ୍କ ନାଁଟା ପଚାରିବେ, ଆଉ ଫୋନ ନମ୍ବର ଯଦି ଆବଶ୍ୟକ ପଡେ ସେତିକି ଖାଲି, ଆଉ ବାପାଙ୍କ ନାଁଟା ଯଦି ଦରକାର ପଡେ ସେମାନେ ସେଠି ଲେଖିକି ତାଙ୍କର ସିଗ୍ନେଚର କରିକି ତାଙ୍କୁ ଦେଇଦେବେ, ଆଉ ଅନ୍ୟ ଫର୍ମରେ ତାଙ୍କେ ନିଜେ ନେଇକି ଆସିବେ ବିଏଲ ମାନେ, ସେତିକି ଆଉ କିଛି ନାହିଁ।
1: ଆଲେ ବାବୁ ବୋଲ କଥା ବୁଝେଇ ଦେଲେ ଆର
0: ସେତିକି ହିଁ ସୂଚନା ଅଛି। ଏବେ ଯୋଉ ଏସ୍ଆଇଆର କାମ ଚାଲିଛି ତାକୁ ଏତିକି ଦୁଇଟା ଫର୍ମ ନେଇକି ବିଏଲ ଆସିଲେ ସେମାନେ ସେଗୁଡିକ ଫିଲଅପ୍ କରିବେ, ପୂରଣ କରିବେ, ସେମାନଙ୍କୁ ପଚାରିକି ତାଙ୍କର ତଥ୍ୟ ପୂରଣ କରିବେ। ଦୁଇ ତିନିଟା ଜିନିଷ ହିଁ ମାଗୁଛନ୍ତି, ସେଥିରେ ଫିଲଅପ୍ କଲା ପରେ ସେମାନେ ସିଗ୍ନେଚର କରିବେ, ଆଉ ଏମାନେ ଆଉ ଗୋଟେ ଫର୍ମ ନେଇକି ଆସିବେ, ଏତିକି ହିଁ ସୂଚନା, ଆଉ କିଛି ନାହିଁ। ଏଥିରେ ଡରିବାର କୌଣସି କାରଣ ମଧ୍ୟ ନାହିଁ, ସମସ୍ତେ ସହଯୋଗ କଲେ କାମ ମଧ୍ୟ ଆମର ସୁରୁଖୁରୁରେ ସରିଯିବ।
1: ଭଲ କଥା ବୁଝାଇ ଦେଲା ବାବୁ, ଆମର ଆଦିବାସୀ ଲୋକ ଭାଇ ଭାଇ ମଞ୍ଜନା ଛକ ସେମାନେଟା ଶୁଣିକରି ଜାଣିରେ ଭାଇ ଯେ ଏସ୍ଆଇଆର ପରାଟା ଖାଇଟା ବୋଲିକିନା ଆର କାଇକା ଚାଲାନି ସେଟା ଭଲ ଭାବରେ ବୁଝିଯାଏ ଭାଇ। ତମେ ଆମକେ ଏତିକି କଥା ବୁଝେଇ ଦେଲା ବାବୁ, ତମକେ ଜବର ଧନ୍ୟବାଦ ଲାଗ, ଜୁହାର ଲାଗ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣଙ୍କ ମାଧ୍ୟମରେ ବି ସମସ୍ତେ ସଚେତନ ହୁଅନ୍ତୁ, ଲୋକ ଯଦି ସହଯୋଗ କଲେ ଏ କାମ ଆମର ବହୁତ ସୁବିଧାରେ ସରିଯିବ। ବହୁତ ବହୁତ ଧନ୍ୟବାଦ।
2: ବଡ ନିମାନ କରି ବାବୁ କହିଲା ଅଛେ
3: କହିଲା ଖାଇ ଖାଇ ଡାବୁ ନ ଲାଗେ, ଆମେ କାଇ କହିଦେଲେ ଆମେ ଯଦି ଲେଖି ନ ପାରୁ ବୋଲେ ମିଶା ସେମାନେ ଲେଖିକିରି ମିଶା ସତ କି ନାଇଁ
2: ହେଲେ ତାର ଲାଗି ବାପା ବାଛି ଅଛି। ବଡ ନିମାନ କଥା କହିଲା, ଗୋଟେ ଗୀତ ଶୁଣା ଦେବି
3: ବାବୁକେ।

0: ଆସିପାରିବେ, ସାଙ୍ଗେ ସାଙ୍ଗେ ଖାତା ଖୋଲିକିନା ବି ନେଇପାରିବେ।
1: ଏବେ ଦେଖା ଇନକମ ଟା ଯେତେ ଇନକମ ହେଲେ ମିଶା ସେ ଆମକେ ଗର ଲୋନ ମିଳୁଛି।
0: ନାଇଁ ନାଇଁ ନାଇଁ ସେମିତି ନାଇଁ, ଧର ଇନକମ ଜଣଙ୍କର ଅଛି ଲକ୍ଷେ ଟଙ୍କା, ହେଲା ତ ଲକ୍ଷେ ଟଙ୍କା ହେଲେ ତାର ମାସକୁ ଇନକମ ହେଲା ପାଖାପାଖି 8000 ସମଥିଙ୍ଗ, ସେଥିରୁ 25% କାଟି ଦିଅନ୍ତୁ। 25% କାଟିକିନା ବାକି ତକରେ ଆପଣଙ୍କର ଟୋଟାଲ ସବୁ ଇନଷ୍ଟଲମେଣ୍ଟ ଆସିବାର ଅଛି। ଧର ବଡ ଲୋନ ଜଣେ ଆପ୍ଲାଏ କରୁଛି, ମୁଁ କହୁଛି ଠିକ ଅଛି, ଧର 2,00,000 ଜଣେ ଆପ୍ଲାଏ କରୁଛି, 2,00,000 ସେ 20 ବର୍ଷ ପାଇଁ ଧର ନବ, ତାଙ୍କର ଇଏମଆଇ ଆସିଯିବ 12,000 ଲେଖେ, ହେଲା। ତ 2,00,000 ଇନକମ ପାଇଁ ମିନିମମ ଯଦି ତାର 5,00,000 ଇନକମ ଥିବ, 5,00,000 ଇନକମ ଥିଲେ ମାସକୁ ହେଲା 40,000, 40,000 ରୁ 25% କାଟିଦିବ କେତେ ହେଲା, ଆଉ ବଳିଲା 30,000। ସେଇ 30,000 ରେ ତାର ସବୁ ଇନଷ୍ଟଲମେଣ୍ଟ ଆସିବାର ଅଛି। ଧର ତାର ଗୋଟେ ଗାଡି ଲୋନ ଅଛି ଅଲରେଡି, ସେଥିରେ ସେ 15,000 ଦଉଛି, 15,000 ଗଲା ପରେ ବି ଆଉ 15,000 ବଳିଲା, ତାକୁ 2,00,000 ପାଇଁ ଇନଷ୍ଟଲମେଣ୍ଟ ପାଇଁ ଦରକାର 12,000 ଟଙ୍କା। ତ ତାର ଯେହେତୁ 15,000 ଗାଡି ଲୋନ କଟୁଛି, ତା ବାହାରେ ବି 15,000 ବଳୁଛି, ତ ତାକୁ ହାଉସିଂ ଲୋନ 2,00,000 ମିଳିଯିବ। ତାକୁ ଧର ମିଳନ୍ତାନି ତାହେଲେ ସେ ଗାଡି ଲୋନ ଟା ବନ୍ଦ କରନ୍ତା, ତାହେଲେ ପୁଣି ଘର ଲୋନ ଟା 2,00,000 ମିଳନ୍ତା।
1: ହେଲେ ଘର ଲୋନ କରିବାକେ ଇନକମ ସାର୍ଟିଫିକେଟ ନିଆ ଦରକାର,
0: ଇନକମ ସାର୍ଟିଫିକେଟ କିମ୍ବା ଇନକମ ଟ୍ୟାକ୍ସ ଯୋଉ ଫାଇଲ ହେଇଥିବ ସେ ଇନକମ ଟ୍ୟାକ୍ସ ଏକ୍ନୋଲେଜମେଣ୍ଟ ଟା ଦରକାର 3 ବର୍ଷର।
1: ଏବେ ଆରେ କାଇ କାଇ କାଗଜ ପତ୍ର ଲାଗସି ବାବୁ?
0: ଆଉ କାଗଜ ପତ୍ର କିଛି ନାହିଁ, ସେଇ ସେଲ ଡିଡ୍ ପଟ୍ଟ ଆଉ ଏ ଯୋଉ ପ୍ଲାନ ଆପ୍ରୁଭାଲ ଆଉ ଇନକମ ରିଲେଟେଡ ଡକ୍ୟୁମେଣ୍ଟ ବାସ ସେତିକି, ଆଉ ଆଧାର କାର୍ଡ ଜେରକ୍ସ ପ୍ୟାନ କାର୍ଡ ଜେରକ୍ସ ଏଗୁଡା ତ ଲାଗିବ ଆଉ,
1: ସେଟା
0: ତ ଅରିଜିନାଲ ପଟ୍ଟା ସେଲ ଡିଡ୍ ରହିବ ବ୍ୟାଙ୍କ ରେ, ଲୋନ ହେଲା ପରେ ବ୍ୟାଙ୍କ ରେ ଜମା କରିବାକୁ ପଡିବ।
1: ଅରିଜିନାଲ ପଟା ଦେବାର ପଡୁଛି?
0: ହଁ ଅରିଜିନାଲ ପଟା ବ୍ୟାଙ୍କ ରେ ରହିବ ଯେପର୍ଯ୍ୟନ୍ତ ଲୋନ ଚାଲିଛି, ଲୋନ ବନ୍ଦ ହେଲେ ପୁଣି ପଟା ଆଉ ସେଲ ଡିଡ୍ ସେ ଦେଇଦେବେ।
1: ଏବେ ତ ଗୋଲ୍ଡ ଲୋନ ବିଷୟରେ, ଏବେ ସୁନା ଲୋନ ମାନେ କେମିତି କରବାର କଲେ?
0: ସୁନା ଲୋନ ମାନେ ଯଦି ସୁନା ଧର 10 ଗ୍ରାମ ଅଛି ଠିକ, ସେ 10 ଗ୍ରାମ ରୁ ଯଦି ହଲମାର୍କ ଅଛି ସେଟା, ତାହେଲେ ବ୍ୟାଙ୍କ 9 ଗ୍ରାମ ଉପରେ ଲୋନ ଦବ, ହେଲା। ଗ୍ରାମ ପିଛା କେତେ ଦିଆ ହଉଛି, ପ୍ରତିଦିନ ବ୍ୟାଙ୍କ ର ରେଟ ଚେଞ୍ଜ ହୁଏ ମାର୍କେଟ ରେଟ ଦେଖିକିନା। ଏବେ ଧର ଆମ ବ୍ୟାଙ୍କ ରେ କେନ୍ଦ୍ର ବ୍ୟାଙ୍କ ରେ ଚାଲିଛି ଗ୍ରାମ ପିଛା 9,000 ଟଙ୍କା, ତ ଯଦି ଜଣେ 10 ଗ୍ରାମ ଆଣିକିନା ଦେଲା, ସେଥିରେ ଷ୍ଟୋନ୍ ଫୋନ୍ କିଛି ଲାଗିନି ପ୍ଲସ ସେଟା ହଲମାର୍କ ଅଛି, ତାହେଲେ ଆମେ 9 ଗ୍ରାମକୁ ଦେଇପାରିବୁ, ଗୋଟେ ଗ୍ରାମକୁ 9,000 ଲେଖେ, ମାନେ 81,000 ମିଳିବ। ଆଉ ନୂଆ ଖାତା ସାଙ୍ଗେ ସାଙ୍ଗେ ଖୋଲିକିନା ବି ମିଳିବ, ମାନେ ଧର ଜଣଙ୍କର ଖାତା ନାହିଁ କାନାଡା ବ୍ୟାଙ୍କ ରେ, ସେ ଆସିଲା କହିଲା ଯେ ମୋର ସୁନା ଲୋନ ଦରକାର, ଏମର୍ଜେନ୍ସି ମେଡିକାଲ ପ୍ରୋବ୍ଲେମ ଅଛି ଯାହା ବି, ସାଙ୍ଗେ ସାଙ୍ଗେ ଖାତା ଖୋଲିକିନା ବି ନୂଆ ସୁନା ଲୋନ ସାଙ୍ଗେ ସାଙ୍ଗେ ଦେଇଯାଉ।
1: ହେଲେ ମନେକର ସୁନା ଲୋନ ପକାଇଦେଲା, ସେମାନଙ୍କର ସୁଜି ନା ପାରିଲା ବୋଲେ ସେ
0: ସୁଜି ପାରିଲାନି ମାନେ, ହଁ ସୁନାଟା ସେମାନେ ବିକି ଦେବେ, ଅକ୍ସନ କରିକିନା ନିଲାମ କରିବା ପାଇଁ ବିକ୍ରି ହୁଏ। ଯଦି ବର୍ଷେ ପରେ ଟାଇମ ଥାଏ, ବର୍ଷେ ତକ ବ୍ୟାଙ୍କ ଗୁଡାରେ ବର୍ଷେ ତକ ଟାଇମ ଥାଏ, ପ୍ରାଇଭେଟ ଗୁଡାରେ ପ୍ରତି ମାସକୁ ମାସ ଦିଅନ୍ତି ଇନଷ୍ଟଲମେଣ୍ଟ, ବଟ ବ୍ୟାଙ୍କରେ କଣ ପୁରା ବର୍ଷେ ଟାଇମ ଥାଏ। ବର୍ଷେ ପରେ ଆଇଦର ତମେ ଖାଲି ସୁଧଟା ଦେଇକିନା ରିନୁଆଲ କରିଦେବ, ଠିକ, କିମ୍ବା ଯଦି ସୁନା ରେଟ ଧର ବର୍ଷେ ପରେ ବଢିଯାଇଛି, ତାହେଲେ ଇଣ୍ଟରେଷ୍ଟ ଟାକୁ ମୂଳରେ ମିଶେଇକିନା ତାକୁ ପୁଣି ବଢେଇକିନା ଲୋନ କରିଦେବ, ସେ ଅପସନ ଅଛି, କିମ୍ବା ଆପଣ ଖାଲି ସୁଧଟା ଦେଇକିନା ମୂଳଟା ରଖିକିନା ରିନୁଆଲ କରିଦେବେ। ଯଦି ସେଟା ବି କରି ନ ପାରିଲେ, ତାପରେ ବ୍ୟାଙ୍କ ନିଲାମ କରିବାକୁ ଯିବ, ନିଲାମ କଲାବେଳେ ଧର ଅଧିକା ପଇସା ମିଳିଲା, ତାହେଲେ ବ୍ୟାଙ୍କ ନିଜ ପଇସା ରଖିକିନା ବାକି ପଇସା ତମ ଖାତାରେ ବି ପକେଇଦେବ।
1: ହଁ
0: ନର୍ମାଲି ନିଲାମ ହୁଏନି, କଣ ପାଇଁ ନା ସୁନା ରେଟ ବଢି ବଢି ଚାଲୁଛି, ନୂଆ ଲୋନ ହେଇଯାଏ।
1: ନିମାନ କଥା କହିଲା ଲୋନ ମୋନ ବିଷୟରେ, ଲାଗି ବାବୁ ବେଶୀ ବେଶୀ ଧନ୍ୟବାଦ ଦେଲେନି, ରହିଲି ତେବେ ଜୁହାର।
2: ନାଇଁ ସବୁ ଲାଗି ସରିଲା ଯେ ଏନ୍ତା କାଗଜ ପତ୍ର ନିମାନ ରହିଲେ ସବୁଟା ମିଳିଛି ଆପା।
3: ଓଇ ଓଇ ଓଇ ନାଇଁ ସେମନ ସବୁ ସେଟ କରିବି ଆରି ଯିବି ତା
2: ହେ ଆଇ ଯା କାଇ
3: ଏଲେ ଆଜି ତ ବେଲ ବୁଲା ନାଇଁ ନିଆରି ଆରି ବେନ ଆସୁ ଆରି ବେଟ ଗଟ କରୁ ଭାଇ ବନି ମନ ସଙ୍ଗେ ଜୁ ତେବେ
2: ଦୁଃଖ ସୁଖ ଆରି ଆଲେ ଜୁ ତେବେ
3: ଗଲୁ ନି ଭାଇ ବନି ମନ ଜୁ।

0: ఏతంలే శ్రోతలే, చైతీజన కార్యక్రమ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6 ପାଇଁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁନିଷ ଶର୍ମା। प्रधानमंत्री नरेंद्र मोदी फ्रांस और स्लोवाकिया की 6 दिन की यात्रा पर रवाना।

0: ଉପରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ଜୁନ୍ ମାସର 14 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ରେଡ୍କ୍ରସ୍ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଆସନ୍ତାକାଲି ଅର୍ଥାତ୍ ରବିବାର 14 ତାରିଖ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ ରେଡ୍କ୍ରସ୍ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଅନ୍ୟ ଏକ ଘୋଷଣା। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ। ଏହି ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ଅଗଷ୍ଟ ମାସର 21, 22 ଏବଂ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟଙ୍କ ପକ୍ଷ ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏହି ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ, ଧନାଦେଶ ଅଗ୍ରହ ବା ଚେକ୍ ବାଉନ୍ସ, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଏବଂ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯାଇପାରିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କ ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କ ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ବା ନୋଟିସ୍ ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତିକ୍ରମେ ମାମଲାଗୁଡ଼ିକର ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯିବାର ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାଲିପ୍ତ ଆଗ୍ରହୀ ପକ୍ଷମାନେ www.sci.gov.in ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷଙ୍କୁ ଅନୁରୋଧ କରାଯାଉଛି। ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର 1500 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରିପାରନ୍ତି। ଶୁଣିଲେ ଗୋଟିଏ ଘୋଷଣା। ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7 ଏବଂ ରାତି 8। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ।

ସାର ଶୁଣିବେ ରାତି 8:10 ଏଥିରେ ଡକ୍ଟର ମହେନ୍ଦ୍ର ପ୍ରସାଦ ଦାସଙ୍କ ସହ ସାକ୍ଷାତକାର ବଂଶଗତ ରୋଗ କ'ଣ ପରେ ପରେ ରହିଛି ହେଲ୍ଥ ଟିପ୍ସ ସ୍ୱାସ୍ଥ୍ୟ ସଂଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:30 ଏଥିରେ ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଂଗୀତ ସଭା ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଥମେ କୁରୁକ୍ଷେତ୍ର ଏହି ଚଳଚ୍ଚିତ୍ରର ଶିଳ୍ପୀ ଆଣିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ।

ବିଜୟ କହିଲେ ଯେ ଅଙ୍ଗକ ବନଗମନ ପରେ ରାଜ୍ୟ ଅରାଜକ ହେବାରୁ ପାତ୍ରମନ୍ତ୍ରୀ ଓ ଋଷିମାନେ ବିଚାର କରି ବେଣୁଙ୍କୁ ସିଂହାସନରେ ବସାଇଲେ। ବେଣୁ ରାଜା ହେବାରୁ ପ୍ରଜାମାନେ ହାହାକାର କଲେ। ବେଣୁ ଋଷିମାନଙ୍କୁ କହିଲେ ଯେ ସେ ପରମ ବିଷ୍ଣୁ, ତେଣୁ ସମସ୍ତ ଦେବତାଙ୍କ ପୂଜା ଛାଡ଼ି ତାଙ୍କର ପୂଜା କରିବାକୁ ହେବ, ଯଜ୍ଞ ମଧ୍ୟ ବନ୍ଦ କରିବାକୁ ହେବ। ବେଣୁଙ୍କ ଆଦେଶ ସର୍ବତ୍ର ଘୋଷିତ ହେଲା। ଋଷିମାନେ ତାଙ୍କ ନିକଟକୁ ଆସି ବୁଝାଇଲେ, ମାତ୍ର ବେଣ କାହାରି କଥା ଶୁଣିଲେ ନାହିଁ।

0: अष्टादशोऽध्यायः।
1: ଏତେବେଳେ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତେଟି ହିନ୍ଦୀ ଭଜନ। ପ୍ରଥମ ଶିଳ୍ପୀରେ ଲତା ମଙ୍ଗେସ୍କର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା

0: ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ମସିହା ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ତାରିଖରେ ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ ଡିଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ 2 ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ, ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଙ୍ଗ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ।
0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

0: କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚ ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ।

0: ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ, ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନ ଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ୍ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ୍ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇପାରିଛି। ତହସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ଏପର୍ଯ୍ୟନ୍ତ 6 କୋଟି 12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581.54 କୋଟି ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇପାରିଛି। ଏ ବାବଦରେ ଏପର୍ଯ୍ୟନ୍ତ 4,893.3 କୋଟି ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ 15,555.53 କୋଟି ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,012.17 କୋଟି ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 102ତମ ସମ୍ଭିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆବର୍ଗ କମିଶନକୁ ସାୟିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ ତଥା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ, ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ବର୍ଷ ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଏବଂ ବିଦ୍ୟୁତ୍ ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର, ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।

0: ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଆରମ୍ଭ କରୁଛୁ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ତୋ ଆଖି ମୋ ଆଇନା, ଶିଳ୍ପୀ ହେଲେ ପାମେଲା ଜୈନ ଏବଂ ସୋନୁ ନିଗମ।

ଶେଷରେ ମୁଁ ଦିୱାନା ତୋ ପାଇଁ ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅନ୍ତରା।

ସୁନୀଲ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:15 ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଟ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ

ବିଶ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ୍ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସ ସକୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 5 ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟ୍ୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ

0: ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ, ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନ ମାନଙ୍କରେ ଉଦ୍ୟୋଗପତି ଏବଂ ଶିଳ୍ପପତି ଆମ ଜିଲ୍ଲା ପାଇଁ ହୋଇପାରିବେ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ବେହେରା କହିଛନ୍ତି।
2: ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି, ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ ଯେ ଆପଣ 14 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ନିଜ ଘରେ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ କରନ୍ତୁ ନାହିଁ। ସେଥିପାଇଁ ଏଠି ଗୋଟେ ଆମର ମିଟିଂ ବି ଚାଲିଛି, ଯୋଉ ମିଟିଂରେ ଯୋଉମାନେ ଶିଶୁ ଶ୍ରମିକ ପାଇଁ କାମ କରୁଛନ୍ତି ପ୍ରତି ଦିଗରୁ ଲୋକମାନେ ଆସିଛନ୍ତି, ତ ତାଙ୍କର ମତମାନେ ସେମାନେ ରଖୁଛନ୍ତି, ତ ଆମେ କେମିତି ଷ୍ଟେପ୍ ନେଲେ ପୁରା ନୂଆପଡ଼ା ଡିଷ୍ଟ୍ରିକ୍ଟଟା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ।
1: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସଂଶୋଧନ ଓ ପରିଗଣନା ଫର୍ମ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ନେଇ ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ପରିଗଣନା ଫର୍ମ ବିତରଣ କରି ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ଅବସରରେ 71 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାନୱାର୍ଡ 2 ଅଞ୍ଚଳର ବୁଥ୍ ନମ୍ଘର 188 ବିଏଲ୍ଓ ହୀରାଲାଲ ପଟେଲଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ପରିଗଣନା ଫର୍ମର 100% ବିତରଣ ଓ ସଂଗ୍ରହ ସହିତ 100% ଡିଜିଟାଇଜେସନ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଥିଲେ। ନୂଆପଡ଼ା ଜିଲ୍ଲାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ଆହ୍ୱାନ ଦେଇଛନ୍ତି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତୀ ରାଣୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଖରିଫ 2026 ଋତୁ ପାଇଁ ଜିଲ୍ଲାରେ ମୋଟ 1,67,830 ହେକ୍ଟର ଅଞ୍ଚଳରେ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି। ସେଥିମଧ୍ୟରୁ 93,700 ହେକ୍ଟରରେ ଧାନ, 7,600 ହେକ୍ଟରରେ ମକା, 5,170 ହେକ୍ଟରରେ ମିଲେଟ୍ ଏବଂ 26,120 ହେକ୍ଟରରେ ଡାଲି ଜାତୀୟ ଫସଲ ଚାଷ କରାଯିବ। ଜିଲ୍ଲା 3 ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଓ ତା'ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜୁନ୍ 23 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ୟପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ, ବ୍ୟକ୍ତିଗତ ଉଦ୍ୟୋଗ ଋଣ, ମିଶନ ଶକ୍ତି ରିଟେଲ ମାର୍ଟ, ପ୍ରବାସୀ ଶ୍ରମିକ ପରିବାର ସହାୟତା ଏବଂ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର 5 ବ୍ଲକରୁ ଅତିକମ୍ରେ 100 ଜଣ ମହାଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
6: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
5: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
5: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
5: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀ

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ହଁ ଶ୍ରୋତା ବନ୍ଧୁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମ ରାଜ୍ୟ ଓଡ଼ିଶା, ଏହାର ଘଞ୍ଚ ସବୁଜ ବନାନୀ ଯେମିତି ଅପରୂପା, ସେମିତି ସୁନୀଳ ମହୋଦଧିର ମଧୁର ଆଶ୍ଲେଷ ଅନନ୍ୟା। ଏହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି ଏ ଧରା ପକ୍ଷରେ ବସବାସ କରୁଥିବା ପଶୁ ପକ୍ଷୀ କୀଟ ପତଙ୍ଗ ତରୁଲତା। ହେଲେ ଆଧୁନିକତାର ଚାକଚକ୍ୟ ବିକାଶ ଆଉ ପ୍ରଗତି ନାଁରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ପ୍ରାକୃତିକ ଅମୂଲ୍ୟ ସମ୍ପଦ। ବିଭିନ୍ନ ବିଖଣ୍ଡିତ ଆଉ ଶ୍ରୀହୀନ ହେବାକୁ ଲାଗିଲାଣି ପ୍ରାକୃତିକ ପ୍ରାଚୁର୍ଯ୍ୟ ସୌନ୍ଦର୍ଯ୍ୟମୟ ବନାନୀ। ପ୍ରଗତି ନାଁରେ ହରେଇ ଚାଲିଛୁ ମହାର୍ଘ୍ୟ ରତ୍ନ ସବୁକୁ। ପ୍ରାକୃତିକ ପରିବେଶ ବିପର୍ଯ୍ୟୟର ଚକ୍ରବ୍ୟୁହରେ ଆର୍ତ୍ତ ଚିତ୍କାର କରୁଛି। ପରିବେଶବିତ୍ଙ୍କ ମତରେ ବେଳ ଥାଉ ଥାଉ ସାବଧାନ ନହେଲେ, ସଜାଗ ନହେଲେ ସବୁକିଛି ବିଲୀନ ହେଇଯିବ। ପରିବେଶର ସନ୍ତୁଳନ ଠିକ ଭାବରେ ହେଇପାରିବ ନାହିଁ, ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ। ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବାକୁ ହେବ। ସଚେତନତା ଜାଗ୍ରତ କରିବା ସହିତ ବନ ବିଭାଗ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆଉ ବିଶ୍ୱାସ ରହିବା ନିତାନ୍ତ ଜରୁରୀ। ଏମିତି ବୁଝାମଣା ରହିଲେ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ବନ ସମ୍ପଦର ମଧ୍ୟ ରକ୍ଷଣାବେକ୍ଷଣ ହେଇପାରିବ।

ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତାବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା?

0: କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା, ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହୋଇପାରେ, ଯୋଉ ଗଛରୁ ଆମମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଏଥିରେ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏଇ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
1: ଏଇ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ, ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନବିଜ୍ଞାନ ମହାବିଦ୍ୟାଳୟ, ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ, ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
0: ତାର ମୂଲ୍ୟ କେତେ?
1: ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
0: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା, ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
1: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା, ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
0: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
1: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ, ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏହିସବୁ ଜାଗାରେ ବୃକ୍ଷରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
1: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
0: ଅର୍ଥ
1: କାଠ କହିଲେ ବା ଅନ୍ୟ
0: ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
1: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗକୁ ତାକୁ ବାଛିବାକୁ ପଡିବ, କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ। ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
0: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
1: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟାସ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର ବ୍ୟବଧାନ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ, ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ

0: ପାଇପାରିବେ, ଝାଉଁ ଗଛ ଲଗେଇ ପାଇପାରିବେ, ସୁଭାବଲ ଗଛ ଲଗେଇ ପାଇପାରିବେ। ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
1: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗେଇ ପାରିବ।
0: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉଁ ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି। ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
1: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗେଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି ସେ ଯଦି ଚାହିଁବ ତାର ପୋଖରୀ ଗୁଡା ତା ଚାରିପଟେ ଏସବୁ ଗଛ ଲଗେଇ ପାରିବ।
0: ହଁ, ନିଶ୍ଚିତ ଭାବରେ ସେଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗେଇ ପାରିବେ ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗେଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ। ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଡ ଛାଣ୍ଡ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
1: କରିଥାଏ।
0: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
1: ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡ଼ରେ ଲଗେଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇପାରିବ ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
0: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
1: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
0: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
1: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
0: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉଁ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
1: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
0: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିଶନ ନେଇକି
1: ଅନୁମତି ନେଇକି
0: ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
0: ଜଲ୍ଦି ବଢ଼ିପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁଭାବୁଲ ଗଛ ହେଲା, ଏସବୁ ଗଛ ଲଗାଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନ୍ର ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
1: ଯଦି ଜଣେ ଚାହିଁଲା ଏଇ ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡ଼ିରେ ବୃକ୍ଷ ରୋପଣ କରିବା ପାଇଁ, ସେ ଯଦି ଚାହିଁବ ଆପଣଙ୍କର ଉଇଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ। ସରକାର କିନ୍ତୁ ଏଥିପାଇଁ କି ଖାଲି ଚାରା ଗଛ ଯାହା ଦେଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉନାହାନ୍ତି?
0: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷ ରୋପଣ ଇତ୍ୟାଦି କରୁଛନ୍ତି, ସେଇ ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
1: ଆଚ୍ଛା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କଣ ସବୁ ପଦକ୍ଷେପ ନିଆଯାଉଛି?
0: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି, ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
1: ଏ ଯୋଉ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
0: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ।
1: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
0: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
1: ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
0: କରନ୍ତି।
1: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା

0: ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
1: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା। ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି। ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ, ଡିପ ଜମି ହଉ, ଏଇ ଜମି ଥିବାର ଅଛି। ତା ସହିତ ମୁଁ ଯେମିତି କହିଥିଲି ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ। ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କିଆରୀ କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ, ପାଣି ହଉ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ, ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗେଇକିରି ଲାଭବାନ ହେଇପାରିବେ।
0: ଆପଣ ଏଇ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
1: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ। ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡିବ।
0: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାନ୍ତି?
1: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ, ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି। ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
0: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷରୋପଣ କରୁଛୁ କି ଚାରା ଲଗାଉଛୁ, ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
1: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି, ଯେମିତି ଆମର ବିଭିନ୍ନ ଶସ୍ୟ ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ। ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା ଥାଏ।
0: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
1: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା,
0: ସୁସ୍ଥ ହୋଇଥିବ। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇପାରିବ?
1: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯୋଉ କହିଲି ଆପଣଙ୍କୁ ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି, ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି ଉତ୍ପାଦ ବାହାରୁଛି ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭାଇମାନେ ଅଛନ୍ତି ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି, କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ, ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି, ସେ ତାକୁ ଝାଉଁର ଯୋଉ ବଲା କହୁଛନ୍ତି, ଝାଉଁ ହଉ ୟୁକାଲିପ୍ଟସ ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ ହେଲା ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ, ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
0: ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇଛି ବୋଲି ଆପଣ ଭାବୁଛନ୍ତି?
1: ଲୋକଙ୍କ ଭିତରେ ଏତେ ଜାଗରୁକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି

0: ସେମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଇଏ ଗୋଟେ ଦୀର୍ଘମିଆଦୀ ୟୁକାଲିପ୍ଟସ୍ ଝାଉଁ ସୁଗାବୁଲ୍ ଲଗେଇଲେ ତାକୁ 4 ବର୍ଷ 5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଶାଗୁଆଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଇଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହୋଇପାରିବେ।
1: ଯୋଉ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯୋଉ ଚାଷୀ ଭାଇମାନେ କି ଯୋଉମାନେ ଅର୍ଥକାରୀ ବୃକ୍ଷ ରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଟା ହେଉଛି ଦୀର୍ଘମିଆଦୀ ସେଥିପାଇଁ ଚାହୁଁନାହାନ୍ତି। ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯୋଉ ଏନ୍ଜିଓ ମାନେ ଅଛନ୍ତି ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
0: ହଁ ନଉଛନ୍ତି। ଆପଣଙ୍କୁ ମୁଁ କହିଲି ଓୟୁଡ଼ି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି, କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖେଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ ଲାଭବାନ ହୋଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି, ତା ସହିତ ବିଭିନ୍ନ ଆପଣଙ୍କର ଯୋଉ କହୁଛନ୍ତି ଏଇ ଯୋଉ ଏନ୍ଜିଓ ଅଛନ୍ତି ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
1: ଆଚ୍ଛା, ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବର ପିଲାମାନେ ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
0: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
1: ପଥରଟା ଦେଖେଇଦେବେ,
0: ଦେଖେଇଦେବୁ କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରକ୍ତ ଚନ୍ଦନ ଲଗାଉଛନ୍ତି, ସେ ଚାରା ହିଁ ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରୁ ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।
1: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
0: ଯେମିତି କହିଲି ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି, ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
1: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇଦେଲେ ହେବନି, ତାର କେମିତି ଯତ୍ନ ନେଇକି ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା ସେ ନିଶ୍ଚୟ ଆମକୁ ଲାଭ ଦେବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯୋଉମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯୋଉମାନେ ଆଗ୍ରହୀ ଅଛନ୍ତି ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
0: ଏଥିପାଇଁ ମୁଁ କହିବି ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷକୁ ମାନେ ପଛରେ ପକେଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି ଭାବନ୍ତି ଯେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ, 10 ବର୍ଷ ପରେ ପାଇବୁ, କିମ୍ବା ଶାଗୁଆଟେ ଲଗେଇଲେ ଆମକୁ 15-20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ଏଇ ଦୀର୍ଘ ସମୟ ରହିଛି ସେମାନେ କ'ଣ କରିବେ ଯୋଉ ପ୍ରଥମ ଯୋଉ କିଛି ପ୍ରାରମ୍ଭିକ ବର୍ଷରେ ସେ ଯୋଉ ଗଛ 2 ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ, ଯୋଉଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖା ମିଳିଯିବ ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣୀ ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ, ମଝି ଜାଗା ଲଗେଇ ପାରିବେ, ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ, ତେଣୁ ସେଇସବୁ ଟିକେ ଗଛ ବଢ଼ିଗଲା ପରେ ପଛରେ ସେଇସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ, ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯୋଉ ଅମଳ ପାଇବା କଥା ପାଇପାରିବେ। ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି, କିନ୍ତୁ ଆପଣ ଯାହା ପାଉଥିଲେ ତାର 50-75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
1: ଯାହା ସାର୍, ଆଜି ଯୋଉ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସୁନ୍ଦର ଭାବରେ ବୁଝେଇକି କହିଲେ। ଯୋଉ ଶ୍ରୋତାବନ୍ଧୁମାନେ ବା

0: ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଯଦି ଏହି ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ, କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ, ହାଇଟେକ୍ ନର୍ସରୀ, ବେସରକାରୀ ନର୍ସରୀ ଅଛି, ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକରି ଘରେ ଚାଷ କରିକି ଲାଭବାନ ହୋଇପାରିବେ? ଯାହା ହଉ ସାର୍, ଆପଣ ଖୁବ୍ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର। ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ
1: କୋଉଠୁ ଆଣିଲୁ? କିଏ ଦେଲା? କିଏ ଆଉ ଦବ ମା? ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
5: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
4: ବିକାଶର ଧାରା ଓଡ଼ିଶା ସାରା।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ରଜ ସଂକ୍ରାନ୍ତି ଛୁଟି ହେତୁ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ପ୍ରକାଶ ପାଇଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲିଖିତ ଘରଭଡ଼ା ଚୁକ୍ତି ବାଧ୍ୟତାମୂଳକ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ

ଦିନିଆ ଗସ୍ତ ଆରମ୍ଭ। ନିଷ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ। ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 24.3 ଓଭରରେ 9 ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିଛି।

0: ଏ ତଳିଆ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ କଥା ଚିତ୍ରଗୀତର କାର୍ଯ୍ୟକ୍ରମ। ପ୍ରଥମେ ଚକା ଚକା ଭଉଁରୀ, ଶିଳ୍ପୀ ହେଲେ ଶରତ ନାୟକ ଏବଂ ତପୁ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ମହମ୍ମଦ ଅଜିଜ୍ କୁସମନ୍ଠୁ କଥାଚିତ୍ର ତୁ ଏକା ଆମ ସାହା ଭରସା।

ଶୁଣିଲେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର।

ମାନବ ସେବା ହିଁ ମାଧବ ସେବା। ସଂସାରରେ ଅନେକ ପ୍ରକାରର ଦାନ ଅଛି, ବସ୍ତ୍ରଦାନ, ଅନ୍ନଦାନ, ଭୂମିଦାନ। ମାତ୍ର ଏହି ସବୁ ଦାନ ମଧ୍ୟରେ ରକ୍ତଦାନକୁ ଶ୍ରେଷ୍ଠ ବା

ଅହଦାନ ବୋଲି କୁହାଯାଇଛି, କାରଣ ଆମେ ରକ୍ତକୁ କୃତ୍ରିମ ଉପାୟରେ ପ୍ରସ୍ତୁତ କରିପାରିବା ନାହିଁ। ଏହା କେବଳ ଜଣେ ମଣିଷ ଶରୀରରୁ ହିଁ ମିଳିଥାଏ। ଜଣେ ବ୍ୟକ୍ତିର ରକ୍ତଦାନ ଅନ୍ୟ ଜଣେ ମୁର୍ମୁଷ ବ୍ୟକ୍ତିକୁ ନୂତନ ଜୀବନ ଦେଇଥାଏ। ଅନେକ ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୁଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ବରଂ ରକ୍ତଦାନ କରିଥିବା ବ୍ୟକ୍ତିର ଶରୀରରେ ରକ୍ତଦାନ ଦ୍ୱାରା ନୂତନ ରକ୍ତକୋଷ ସୃଷ୍ଟି ହୁଏ। ଶରୀରରେ ଆଇରନ୍ ଓ କୋଲେଷ୍ଟ୍ରଲ୍ ମାତ୍ରା ସନ୍ତୁଳିତ ରୁହେ। ଏହାଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ ବହୁ ପରିମାଣରେ କମିଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତି ଯାହାର ବୟସ 18 to 56 ବର୍ଷ ହୋଇଥିବ ସେ ରକ୍ତଦାନ କରିପାରିବେ। ଏଥିସହ ବ୍ୟକ୍ତିର ଓଜନ 45 ଅଧିକ ହେବା ଆବଶ୍ୟକ। ତାହା ସହ ଶରୀରରେ ହିମୋଗ୍ଲୋବିନ୍ର ମାତ୍ରା ମଧ୍ୟ 12.5 ଅଧିକ ହେବା ଦରକାର। ପ୍ରତି 3-4 ମାସ ବ୍ୟବଧାନରେ ଜଣେ ସୁସ୍ଥ ବ୍ୟକ୍ତି ପୁନର୍ବାର ରକ୍ତଦାନ କରିପାରିବ। ଆଜିକାଲି ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। June 14 ବିଶ୍ୱ ରକ୍ତଦାନ ଦିବସ ଭାବେ ଆମେ ପ୍ରତିବର୍ଷ ପାଳନ ମଧ୍ୟ କରିଥାଉ। ରକ୍ତଦାନ ଏକ ପବିତ୍ର ଓ ମାନବୀୟ କାର୍ଯ୍ୟ। ଆମ ସମସ୍ତଙ୍କର ଏକ ଛୋଟ ପ୍ରୟାସ କାହାର ଉଜୁଡ଼ି ଯାଉଥିବା ସଂସାରକୁ ବଞ୍ଚାଇ ପାରିବ। ତେଣୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଜୀବନ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।

ଆମ ଶରୀର ଅସଂଖ୍ୟ କଷ ଦ୍ୱାରା ଗଠିତ। ଏହି କଷଗୁଡ଼ିକ ମଧ୍ୟରେ ଡିଏନ୍ଏ ଏବଂ ଜିନ୍ ଥାଏ, ଯାହା ଆମ ଶରୀରର ଗଠନ ଓ କାର୍ଯ୍ୟଶୈଳୀକୁ ନିୟନ୍ତ୍ରଣ କରିଥାଏ। ଯେତେବେଳେ ଜିନ୍ରେ କୌଣସି ଅସ୍ୱାଭାବିକ ତ୍ରୁଟି ଦେଖାଯାଏ, ସେତେବେଳେ ଶରୀରରେ ଯେଉଁ ରୋଗ ସୃଷ୍ଟି ହୋଇଥାଏ ତାହାକୁ ଆମେ ଜେନେଟିକ୍, ଆନୁବଂଶିକ ବା ବଂଶଗତ ରୋଗ କହିଥାଉ। ଏହି ରୋଗ ସାଧାରଣତଃ ପିଢ଼ି ପରେ ପିଢ଼ି ସଂକ୍ରମିତ ହୋଇଥାଏ। ତେବେ ଚାଲନ୍ତୁ କଥା ହେବା ହୋମିଓପାଥି ଡକ୍ଟର ମହେନ୍ଦ୍ର ପ୍ରସାଦ ଦାସଙ୍କ ସହ ଏବଂ ଅଧିକ ଜାଣିବା ବଂଶଗତ ରୋଗ ସମ୍ପର୍କରେ।

0: ବଂଶଗତ ରୋଗ ମାନେ କଣ?
1: ବଂଶଗତ ରୋଗ ମାନେ ହଉଛି ଯୋଉଟା ବଂଶ ପରମ୍ପରା ବ୍ୟାପିକି ଆସିଥାଏ, ମାନେ ଦୁଇ ପୁରୁଷ ତିନି ପୁରୁଷରୁ ମଧ୍ୟ ସେ ରୋଗ ରହିଥାଏ, ଏଗୁଡା ହଉଛି ବଂଶ ପରମ୍ପରା ରୋଗ।
0: ତାହେଲେ ଏହା କଣ ପାଇଁ ହେଇଥାଏ ସାର୍?
1: ଇଏ ହଉଛି ଗୋଟେ ଜିନ୍ଗତ, ବୁଝିଲେ, ଯୋଉ ମଣିଷର ଯୋଉ ଡିଏନ୍ଏରୁ ଆସୁଛି, ଯୋଉ ଜିନ୍ ଆସୁଛି ତା ଦେହରୁ ସେ ସେଟା ବଂଶଗତ ରୋଗ ଗୋଟେ ଗୋଟେ, ସବୁ ରୋଗ ନୁହେଁ, କିଛି ଗୁଡା କିଛି ରୋଗ ବଂଶଗତ ଭାବରେ ଆସେ, ସେଗୁଡାକ ହଉଛି ବଂଶଗତ ରୋଗ। ଆଉ ଯେହେତୁ ବାପା ମାଙ୍କର ଥାଏ, ବୁଝିଲେ, ନହେଲେ କାହାର ଜେଜେମା ଜେଜେବାପାଙ୍କର ଥିବ, ଏଇସବୁ ଜିନିଷ ଗୁଡା ଧୀରେ ଧୀରେ ଧୀରେ ଧୀରେ ତାକୁ ବଂଶଗତ ରୋଗ କୁହନ୍ତି।
0: ଆମେ ରୋଗ ଚିହ୍ନଟ କରିବା ପାଇଁ କଣ ସବୁ ଟେଷ୍ଟ କରିବା ଦରକାର?
1: ରୋଗ ଚିହ୍ନଟ କରିବା ପାଇଁ ଆମର ହୋମିଓପାଥି ରହୁଛି, ଆପଣ ଲକ୍ଷଣ ସବୁଠୁ ବଡ଼ ଲକ୍ଷଣ ପଚାରିବାକୁ ପଡିବ, ତାର ଗଭୀରତମ ପ୍ରଦେଶକୁ ଯାଇକି ଆଉ ତାର ବଂଶ ପରମ୍ପରା, ତାର ଖାଇବା ପିଇବା ଚଳଣି କଣ ଥିଲା, କୋଉ ଭଳିଆ ପରିବାରରୁ ସେ ଆସିଛି, କୋଉ ଭଳିଆ ପରିବେଶରୁ ଆସିଛି, ତାଙ୍କର

0: ଆଧ୍ୟାତ୍ମିକ ବୃତ୍ତି କ'ଣ ବୁଝିଲେ, ଏସବୁ ଜିନିଷରୁ ପଚାରିକି ବୁଝିବାକୁ ପଡିବ। ଏଇଟା ହଉଛି ଆପଣଙ୍କର ହୋମିଓପାଥିକ ମେଡିସିନ ର ଲକ୍ଷଣ। କିନ୍ତୁ ଏଲୋପାଥିକରେ ତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି, ଏଇଟା କରନ୍ତୁ ସେ ଟେଷ୍ଟ କରନ୍ତୁ ସେଟା ଟେଷ୍ଟ କରନ୍ତୁ, ବିଭିନ୍ନ ଟେଷ୍ଟ ଅଛି। ହୋମିଓପାଥିରେ ସେମିତି କିଛି ଟେଷ୍ଟ କରିବା ନାହିଁ, କିନ୍ତୁ ଏବେ ଆମେ କରୁଛୁ କିଛି କିଛି ଟେଷ୍ଟ ମଧ୍ୟ କରୁଛୁ। ବ୍ଲଡ୍ ରୁ କିଛି ଜିନିଷ ବାତ ଅଛି କି ଅଙ୍କ ଅଛି କି ଶଙ୍କ ଅଛି, ଏଗୁଡା ସବୁ ଆମେ ବ୍ଲଡ୍ ରୁ ଟେଷ୍ଟ କରୁଛୁ। ପରୀକ୍ଷା ଟେଷ୍ଟ କରିକି ତାର ମଧ୍ୟ ଡାଟା ନେଇକି ଟ୍ରିଟମେଣ୍ଟ କରାହଉଛି, ସେଟା ପରୀକ୍ଷା କରାହେଇକି ଟ୍ରିଟମେଣ୍ଟ କରାହଉଛି। ଆଉ ବିଭିନ୍ନ ପ୍ରକାର ଟେଷ୍ଟରେ ଆମେ ମଧ୍ୟ ବର୍ତ୍ତମାନ ସଂଯୁକ୍ତ ହଉଛୁ। ଟେଷ୍ଟ କଲେ ଜଣା ପଡିବ କଣ କଣ ରହିଛି।
1: ସାର୍, ଯେହେତୁ ଏଇଟା ଜେନେଟିକ ରୋଗ ଗୋଟେ, ଗର୍ଭଧାରଣ ପୂର୍ବରୁ ବା ପରେ କିଛି ଏମିତି ଲକ୍ଷଣ ବା ପରୀକ୍ଷା କରି ଆମେ ଜାଣିପାରିବା କି ଯେ ଜନ୍ମ ହବ ଶିଶୁ ତାକୁ ସେ ରୋଗରେ ଆକ୍ରାନ୍ତ ହେଇପାରିବ ବୋଲି?
0: ଏଇଟା ଗୋଟେ ଭଲ ପ୍ରଶ୍ନ। ଏହି ରୋଗଟା ପିଲାଟା ଜନ୍ମ ହବା ପରେ ହବ ବୋଲି ସେମିତି କିଛି ଆମେ କହିପାରିବାନି। ତାକୁ ଟେଷ୍ଟ କଲେ ତାର ଯଦି କୌଣସି ବେଶୀ ଅସୁବିଧା ଅଛି ସେମାନେ କଣ କରନ୍ତି, କିଛି କିଛି ଟେଷ୍ଟ କରାନ୍ତି, କରାଗଲା ପରେ ଏଇଟା ଏହା ହେବ କି କଣ କରିବ ବୋଲି ସେମାନେ କହିପାରନ୍ତି। କିନ୍ତୁ ଆମର ସେସବୁ ଟେଷ୍ଟ କରାଯାଏନି। ତାର ଗୋଟେ ଉଦାହରଣ ଦେବି ଆପଣଙ୍କୁ ଯେ ଆମର ବଂଶଗତ ରୋଗ ହଉଛି, ମୌଳିକ ରୋଗ ହଉଛି ଶ୍ୱାସ। ମୋ ଜେଜେବାପା କୁହନ୍ତି ଜେଜେବାପାଙ୍କର ଥିଲା, ମୋ ଜେଜେବାପାଙ୍କର ଥିଲା, ମୋ ବାପାଙ୍କର ଥିଲା, ମୋର ଥିଲା ଅଛି, ଏବଂ ମୋର ବଡ ପୁଅକୁ ମଧ୍ୟ ହେଲା ବୁଝିଲେ। ତାପରେ ଜଣା ପଡିଲା ସେଟା ଶ୍ୱାସ ବୋଲିକି ମୁଁ ତ ଟ୍ରିଟମେଣ୍ଟ କରୁଛି। ଡକ୍ଟର ବାରିକ ଥିଲେ ଯେ ଆପଣମାନେ ନାଁ ଶୁଣିଥିବେ, ବିଶ୍ୱନାଥ ବାରିକ, ତାଙ୍କ ପାଖକୁ ନେଇଗଲା ପରେ ସେ କହିଲେ ନା ଏଇଟା ଆପଣଙ୍କର ଆଜମା କାର ଅଛି, ସେଟା ଆଜମାରେ ଆସିଛି। ଯେହେତୁ ଦୁଇ ତିନି ମାସ ଟ୍ରିଟମେଣ୍ଟ କଲା ପରେ କଣ୍ଟିନ୍ୟୁ କଲେ ନାଇଁ ସବୁ ଆପଣ କାମ କରନ୍ତୁ, ଆପଣଙ୍କ ଔଷଧ ସେହି ସମୟରେ ଦିଅନ୍ତୁ, ଏବଂ ଯେତେବେଳେ ହଉଛି ହଠାତ୍ ସିରିୟସ୍ ହଉଛି ଆମର ଔଷଧ ଟିକେ ଦିଅନ୍ତୁ। ଏମିତି କହିଲା ପରେ ମୁଁ ତାକୁ ଟ୍ରିଟମେଣ୍ଟ କଲି। ଆଠ ବର୍ଷ ଟ୍ରିଟମେଣ୍ଟ କଲା ପରେ ବର୍ତ୍ତମାନ ସେ 39 ବର୍ଷ ହେଇଗଲାଣି, ଆଉ ବର୍ତ୍ତମାନ ତାର ଶ୍ୱାସ ନାହିଁ, ସେ ଭଲରେ ଅଛି। କିନ୍ତୁ ସେଇ ଜାଗାରେ କହିବାର ତାତ୍ପର୍ଯ୍ୟ ହଉଛି ମୋ ସ୍ତ୍ରୀର ସେକେଣ୍ଡ ଇସ୍ୟୁ ଯେତେବେଳେ ରହିଲା, ମୁଁ ଚିନ୍ତା କଲି, ନିଜେ ଚିନ୍ତା କଲି ଯେ ଦେଖିବା ଏଇ ଯୋଉ ଔଷଧ ଗୁଡାକ ଆମେ ଆଜମା ପାଇଁ ବ୍ୟବହାର କରୁଛୁ ତାକୁ ଦେଖିବା ପ୍ରେଗନେନ୍ସିର ଦୁଇ ତିନି ମାସ ପରେ ଆପଣ ଗୋଟେ ଗୋଟେ ପୋଟେନ୍ସି ବ୍ୟବହାର କରିକି ଯିବା। ମୁଁ କଣ କଲି, ଗୋଟିଏ ମେଡିସିନ ସିଲେକ୍ଟ କଲି ଏବଂ ତାକୁ 30 ପୋଟେନ୍ସିଠୁ ଆରମ୍ଭ କରିକି 100 ଟାୱାର ପର୍ଯ୍ୟନ୍ତ 9 ମାସ ପର୍ଯ୍ୟନ୍ତ ମୁଁ ତାକୁ ଦେଇଛି, ଗୋଟେ ଗୋଟେ ଗୋଟେ ଗୋଟେ ଗୋଟେ ଗୋଟେ ଡୋଜ୍ 15 ଦିନ ଲେଖାରେ। ତାପରେ ସାନ ପୁଅ ଜନ୍ମ ହେଲା, ଯିଏ ସେ ବି 36 ବର୍ଷର ହେଲାଣି, ତାକୁ ଆମର ବଂଶ ପରମ୍ପରା ଅନୁସାରେ ଶ୍ୱାସ ତାକୁ ନାହିଁ। କାଶ ଯେମିତି ପିଲାମାନଙ୍କୁ ହୋଇଛି ଅମକ କଥା, କିନ୍ତୁ ଯୋଉ କାଶ ଧନୀ ତେଲି ହେଇକି ଯୋଉ କଷ୍ଟ ହୁଏ ବଡ ପୁଅ ରହୁଥିଲା, ଚାରି ପାଖରୁ ନାହିଁ। ତେଣୁ କରିକି ଏଇ ହଉଛି ଟ୍ରିଟମେଣ୍ଟ, ତାର ହୋମିଓପାଥିରେ ଟ୍ରିଟମେଣ୍ଟ ହଉଛି ଏଇଆ। ତାକୁ ପ୍ରଧାନ ଯୋଉମାନେ ରହୁଛନ୍ତି ଡକ୍ଟର, ସେମାନେ ହିଁ ତାକୁ ପୁଖଦ ଭାବରେ ଟ୍ରିଟମେଣ୍ଟ କରିପାରିବେ।
1: ତେବେ ସାର୍, ଆପଣ ଯେମିତି କହିଲେ ଆପଣଙ୍କ ନିଜ ପର୍ସନାଲ ଏକ୍ସପିରିଏନ୍ସ ବି ଅଛି ଏଇ କ୍ଷେତ୍ରରେ, ତେବେ ଏଇ ସବୁ ରୋଗ କଣ ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ସମ୍ଭବ କି?
0: ହଁ, ଚିକିତ୍ସା ସମ୍ଭବ କାହିଁକି ନୁହଁ, ହେଇପାରିବ। ଆଜିକାଲି ଅସମ୍ଭବ କିଛି ନାହିଁ, କିନ୍ତୁ ତାକୁ ସେତିକି ଗଭୀରତମ ଚିକିତ୍ସା ପ୍ରଣାଳୀ ଚିକିତ୍ସା କରିକରି ଗଲେ ହବ, ନହେଲେ ଏମିତି ତ ମୁଁ ତ ଆଉ ଏହା ଉପରେ ଗବେଷଣା କରିନାହିଁ, କିନ୍ତୁ ନ ହେଇପାରିବ ବୋଲି କିଛି ନାହିଁ।
1: ତେବେ ସାର୍, ଯଦି କିଛି ବଂଶଗତ ରୋଗ ଅଛି ତେବେ କିଛି ସ୍ପେଶିଆଲ ଡାଏଟ୍ ବା ଖାଦ୍ୟପେୟରେ କିଛି ପରିବର୍ତ୍ତନ ଆଣିବାର ଆବଶ୍ୟକତା ଥାଏ କି?
0: ଦେଖନ୍ତୁ, ଭଲ ପ୍ରଶ୍ନଟିଏ। ଏଇଠି ଗୋଟେ ଝିଅର ଏକ୍ଜିମା ଥିଲା, ତାର ଦି ହାତରେ ଏକ୍ଜିମା, ଯିଏ ଆସିବ ଝିଅଟାକୁ ଦେଖିବ ହାତ ଦେଖିବ କି ନାହିଁ?
1: ଆଜ୍ଞା।
0: କିନ୍ତୁ ତାପରେ ମୋ ପାଖକୁ ଆସିଲା, ମୁରୁଜ ପକଉଥିଲା ମୋର କ୍ଲିନିକ ଆଗରେ କାର୍ତ୍ତିକ ମାସରେ। ମୁଁ ଦେଖିଲି ମା ଏଇଟା କଣ ନାହିଁ, ଏମିତି ଏମିତି ହେଇଛି ଆଜ୍ଞା, ଏମିତି ଘଟଣା ନା ଏଇଟା ମା, ତ ଏଇଟା ହଉଛି ତମର ଏକ୍ଜିମାଟା, ୟାକୁ କଣ ଔଷଧ ଖାଉଛ ଦଉଛ ନା ଲଗେଇଦେଲେ ଭଲ ହେବ, ନା ଲଗେଇଲେ ଭଲ ହେବନି, ଏଇଟା ବ୍ଲଡ୍ରେ ଅଛି। ଆଉ ମୁଁ ଟ୍ରିଟମେଣ୍ଟ କଲି, ତାକୁ 2 ବର୍ଷ ଟ୍ରିଟମେଣ୍ଟ କରିଛି, ଯୋଉ ପୁଅ ଫେରି ଯାଇଥିଲା ସେଇ ପୁଅ ଆସିକି ବାହା ହେଲା, ଏବଂ ବର୍ତ୍ତମାନ ସେ 2 ପିଲାର ମା। କିନ୍ତୁ ତାକୁ ବର୍ଷେ ପର୍ଯ୍ୟନ୍ତ ମୁଁ ତାକୁ ନିଜ ଡାଇରୀ ନିଜେ ମେଣୟନ କରିବାକୁ କହିଥିଲି, ଗୋଟେ ଡେଟ୍ରୁ ଆରମ୍ଭ କରି ଜାନୁଆରୀ 1ରୁ ପୁଣି ଜାନୁଆରୀ 1 ପର୍ଯ୍ୟନ୍ତ ପ୍ରତିଦିନ ତମେ ପ୍ରତି ସିଜନରେ ଯେକୌଣସି ଖାଦ୍ୟ ମିଳୁଛି ତମେ ଖାଇବ, ଏବଂ ଖାଇଲା ଭିତରେ ତାର ମନ୍ତବ୍ୟରେ ଲେଖିବ ତମର କଣ କୋଉଠି ହେଲା, ଆଜି ଦିନରେ ଖାଇଥିଲି ଏଇଟା କଣ ହେଲା, କାଲି ଦିନରେ ଖାଇଥିଲି କଣ ହେଲା। ବର୍ଷ ଯାକ ପରେ ତୁମେ ନିଜେ ସ୍କ୍ରୁଟିନି କରିବ ଯେ କୋଉ ଜିନିଷ ଗୁଡା ମୋତେ ମାନେ ପ୍ରତିକ୍ରିୟା ସେ ହଉଛି, ସମ୍ବେଦନଶୀଳ କମ ଖାଦ୍ୟ କୋଉଟା ମୋ ପାଇଁ। ସେଥିରୁ ସେ ଜଣା ପଡିଲା ଯେ ସି ଫିସ୍, ସମୁଦ୍ରୀ ମାଛ, କଙ୍କଡା, ଶୁଖୁଆ ଏସବୁ ଜିନିଷ, ପ୍ଲସ୍ ଘରେ ବେଶୀ ଦିନ ରହିଯାଇଥିବା କୌଣସି ଡ୍ରାଏ ଫ୍ରୁଟ୍, ଏଇସବୁ ଜିନିଷ ଖାଇଲେ ତାର ଏଇ ଜିନିଷ ବଢୁଛି, ଏବଂ ସେ ସେଇଟାକୁ ତାକୁ ଲାଇଫ୍ ଟାଇମ୍ ପାଇଁ ଆମିଷ ଛାଡିଦେବା ପାଇଁ କହିଲି। ସେ ପ୍ରାୟ ଛାଡିଗଲା, ଭଲ ହେଇଗଲା ପରେ ବିବାହ ହେଲା, ଯୋଉଦିନ ବିବାହ ହେଇଗଲା ଘର ଭିତରେ ଆସିକି ପହଞ୍ଚିଲା ପରେ ଚିଙ୍ଗୁଡ଼ି ଧରି ଆସିଲେ ଶ୍ୱଶୁର, କହିଲେ ରାନ୍ଧିକି ଆମ ପଶିକି ମୋ ସାଙ୍ଗରେ ଖା, ମନା କରିପାରିଲାନି, ଗୋଟେ ପିସ୍ ଖାଇଛି। ତା ପର ଦିନ 2ଟା ବେଳକୁ ମୋତେ ସେ ଫୋନ୍ କଲା ବରହମପୁର, ଆଏ ମୂଷା ମୋର ପୁଣି ବାହାର କରିଲା, କଣ ହେଲା ଏମିତି ବୋଉକୁ ଭଲ କରିଦେଲେ ଆଜ୍ଞା, ଭଲ କରିବା ପାଇଁ ଔଷଧ ପୁଣି ଦେଖୁଥିଲା ମୋ ପାଖରୁ ପଠାଗଲା, ତାଙ୍କ ବାପା ପଠେଇଲେ, ସେ ଔଷଧ

0: ଯାଇ ଏବଂ ବର୍ତ୍ତମାନ ସେ ମୁଁ 2 ବର୍ଷ ହେଲା ତାକୁ ଦେଖିନି, ସେ କିନ୍ତୁ ଭଲ ଅଛି, ବମ୍ବେରେ ରହୁଛନ୍ତି। ତେଣୁକରି ଫୁଡ଼ରେ ଆପଣଙ୍କର କୋଉ ଫୁଡ଼ଟା କାହା ପାଇଁ ସମ୍ବେଦନଶୀଳ ସେମାନେ ନିଜେ ଜାଣିପାରିବେ। ଛୋଟ ପିଲା ହେଇଥିଲେ ତାଙ୍କର ବାପା ମା ଜାଣିପାରିବେ, କିନ୍ତୁ ଜଣେ ଡାକ୍ତର ଜାଣିବାଟା ସହଜ ନୁହେଁ।
1: ନିଜେ ସତର୍କ ରହି ଅଭ୍ୟାସ କରିବା ପାଇଁ ପଡିବ, କଣ ଦେହ ପାଇଁ ଭଲ କଣ ଖରାପ। ଖାଦ୍ୟପେୟ ଛଡା ଆଉ କଣ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ କି?
0: ଆପଣଙ୍କର ଯଦି ସ୍କିନ୍ ଡିଜିଜ୍ ଅଛି, ଆପଣ କେତେଗୁଡା ସ୍କିନ୍ ଡିଜିଜ୍ ଅଛି, କଣ୍ଟାଜିଅସ୍ ଏକ୍ଜିମା ହେଲା, ଆପଣଙ୍କର ଅନ୍ୟାନ୍ୟ ରୋଗ ଅଛି, ମନେକର ଟିବି ହେଲା, ଏସବୁ ଜିନିଷ ପଡ଼ା ପାଇଁ ଟିକେ ସତର୍କ ରହିବାକୁ ପଡିବ। ତାକୁ ଲୁଗାପଟା ଇତ୍ୟାଦି ବ୍ୟବହାର କରିବନି, ତା ସହିତ ବିଶେଷ ମିଶିବନି, ମାନେ ସେଟା ଉଭୟ ଆଡୁ ହବାର ଅଛି। ନହେଲେ ଜଣକୁ ଆପଣ ଯଦି ଆଭଏଡ କରିବେ, ସେ ଘରର ସଦସ୍ୟଟା ହେଇଥିଲେ ସେ ଖରାପ ଭାବିବ, ତାପରେ କଣ ତା ରୋଗ ବଢିଯିବ, ମାନସିକ ଦୁଶ୍ଚିନ୍ତା ବଢିଛି। ତେଣୁକରି ତାକୁ ପରିଷ୍କାର ଭାବେ ବୁଝେଇ ଦେବା କଥା ଯେ ଏଇ ଜିନିଷଟା ଏହା ହେଲେ ଆପଣଙ୍କ ପାଇଁ କ୍ଷତି, ଆମ ମାନଙ୍କ ପାଇଁ କ୍ଷତି। ତେଣୁକରି ଆମେ ଏହା କରିବା ପରରେ ବୁଝେଇ ଦେଇକି କରିବାଟା ହିଁ ଭଲ, କିନ୍ତୁ ଜଣକୁ ଘରର ସଦସ୍ୟକୁ ଯଦି କିଛି କହିହବନି, କିନ୍ତୁ ବାହାର ଲୋକଙ୍କୁ ଆପଣ ଆଭଏଡ କରିବାକୁ ପଡିବ। ଟିବି ହେଇଛି, ସେ କାଶୁଥିବ ଆପଣଙ୍କ ପାଖରେ, କରୁଥିବ ମୁହଁରେ କିଛି ଦଉନଥିବ, ଏସବୁ ଜିନିଷ ପାଇଁ ଆପଣ ସତର୍କ ରହିବାକୁ ପଡିବ।
1: ସାର୍, ଆପଣ ଯେମିତି 2 ଡିଜିଜ୍ ବା ବଂଶଗତ ରୋଗ କହିଲେ, ଶ୍ୱାସ ଆଉ ଏକ୍ସିମା, ସେପରି ସିକଲ୍ ସେଲ୍ ବି ଗୋଟେ ବଂଶଗତ ରୋଗ ବୋଧେ ସାର୍, ଆଉ ତାର ସବୁ କଣ ଚିକିତ୍ସା ବା ଲକ୍ଷଣ କଣ ଥାଏ?
0: ସେ ତ ରକ୍ତ ଶୁକୁଳି ରୋଗଟା ତ ସେଟା ବହୁତ ଗବେଷଣାତ୍ମକ ଜିନିଷ, ତା ପାଇଁ କିଛି ପ୍ରିକସନ୍ ନିଆଯାଇ ପାରିବ ନାହିଁ, ବୁଝିଲେ। ତାକୁ ରକ୍ତ ଦରକାର, କିନ୍ତୁ ଯେମିତି ତାର ନେଚୁରାଲି ରକ୍ତ ତିଆରି ହେଇପାରିବ ତା ଦେହରେ, ସେଇ ଜିନିଷ ଚିନ୍ତା କରିବାକୁ ପଡିବ ହୋମିଓପାଥିରେ।
1: ତାହେଲେ ସାର୍, ଯେମିତି କହୁଥିଲେ ଘରର ସଦସ୍ୟ ଜଣକୁ ଥିଲେ ଅନ୍ୟ ପିଢ଼ିକୁ ବି ତାହା ହେବାର ଆଶଙ୍କା ଥାଏ, ତ ସେହି ଆଶଙ୍କା କେତେ ଥାଏ? ମାନେ ଅନ୍ୟ ପିଢ଼ିର ସମସ୍ତଙ୍କୁ ହୁଏ ନା କିଛି ଜଣଙ୍କୁ ହିଁ ହେଇଥାଏ?
0: ନା ନା, ସେମିତି କିଛି କହିହବନି, ସେମାନଙ୍କୁ ସମସ୍ତଙ୍କୁ ହେଇପାରେ, ନ ହେଇପାରେ, ଏଟା କୋଉ ସମୟରେ ଆସିବ, ତାର ଜିନ୍କୁ ନେଇକି ପଳେଇ ଆସିବ କିଏ, ତାର ଜୀବନ ଶକ୍ତି କେତେ, ଭାଇଟାଲ ଫୋର୍ସକୁ ନେଇକି ସେ ଆସିବ, ପ୍ରାୟ ଆସେ, କିନ୍ତୁ କିଛି ସମୟରେ ବି ଆସେନି।
1: ବଂଶଗତ ରୋଗକୁ ନେଇ ଆମେ କିଛି କରିପାରିବା ନାହିଁ ସାର୍, ମାନେ ପିଲାମାନଙ୍କୁ
0: ନାଇଁ, ତାକୁ ବଂଶଗତ ରୋଗକୁ କିଛି କରିହବ ନାହିଁ, ଯେତିକି ସତର୍କ ରହିବାକୁ ପଡିବ।
1: ବର୍ତ୍ତମାନର ଯୋଉ ଜୀବନଶୈଳୀ, ଖାଦ୍ୟପେୟ, କାମ କରିବା ଶୈଳୀ ରହିଛି, ସେସବୁ ଏହି ବଂଶଗତ ରୋଗ ଉପରେ କିଛି ପ୍ରଭାବ ପକାଉଛି କି ସାର୍?
0: ହଁ ହଁ, ବଂଶଗତ ପ୍ରଭାବ କାହିଁ ପକେଇବନି, ଆପଣଙ୍କୁ ରେଷ୍ଟଲେସ୍ କାମ ଯେତେବେଳେ ବର୍ତ୍ତମାନ ହଉଛି, ଆପଣଙ୍କର ଜଣେ ଶ୍ୱାସ ରୋଗୀ ଥିବ, ତାକୁ ଯେତିକି ରେଷ୍ଟ ଦରକାର ତାକୁ ସେତିକି ରେଷ୍ଟ ମିଳୁନଥିବ, ଯୋଉ କାମ କରିବା କଥା ନୁହେଁ ସେ ଯାଇ ସେଇ କାମ କରିବ, ମଜବୁରୀ ହେଇକି ଅସୁବିଧାରେ ପଡିକି ସେ ଅସନ୍ତୋଷ ଭିତରେ ଯାଇ କୋଉଠି ଧୋଇ ଧୂଆଁ ଗୁଣ୍ଡି କୋଉଠି ମିଲ୍ରେ କାମ କରିବା, ଡଷ୍ଟ ଜାଗାରେ କାମ କରିବା, ଏକ ତା ପାଇଁ ଅସୁବିଧା ହବ ନା, ତେଣୁକରି ସେଗୁଡାକୁ ଆଭଏଡ କରିବାକୁ ପଡିବ, ନକଲେ ହବନି, କାହିଁକି ସବୁ ଔଷଧ କାମ କରିବନି, ବହୁତ ଜିନିଷ ଆପଣ ନିଜ ତରଫରୁ ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ବହୁମୂଲ୍ୟ ସମୟରୁ ଆମକୁ କିଛି ଦେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ ବହୁତ ସୁନ୍ଦର ଭାବେ ବଂଶଗତ ରୋଗ ସମ୍ପର୍କରେ ବୁଝେଇ ଦେଇଥିଲେ, ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ଧନ୍ୟବାଦ, ଆପଣ ଆମକୁ ମନେ ପକେଇଛନ୍ତି, ସେଇଟା ହେଉଛି କଥା। ଆକାଶବାଣୀ, ଧନ୍ୟବାଦ, ନମସ୍କାର।

ଆନୁବଂଶିକ ରୋଗ କେବଳ ଜଣେ ବ୍ୟକ୍ତିକୁ ନୁହେଁ ବରଂ ସମ୍ପୂର୍ଣ୍ଣ ପରିବାରକୁ ପ୍ରଭାବିତ କରେ। ଏଥିପାଇଁ ଜନସଚେତନତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମ୍ପର୍କୀୟ ମଧ୍ୟରେ ବିବାହ କମ୍ କରିବା ଏବଂ ବିବାହ ପୂର୍ବରୁ ସଠିକ୍ ଜେନେଟିକ୍ ପରାମର୍ଶ ନେବା, ଏହାଦ୍ୱାରା ଆମେ ଆମ ଆଗାମୀ ପିଢ଼ିକୁ ଏହି ଭୟଙ୍କର ରୋଗରୁ ରକ୍ଷା କରିପାରିବା। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ସିକିଲ୍ ସେଲ୍ ଆନୁବଂଶିକ ରୋଗ ସମ୍ପର୍କରେ। ସିକିଲ୍ ସେଲ୍ ଏକ ରକ୍ତ ବେମାରୀ ରୋଗ। ଏହା ଶରୀରର ଆର୍ବିସି ବା ଲୌହ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ମାନବ ଶରୀରରେ ଥିବା ଲୌହ ରକ୍ତ କଣିକା ଗୋଲାକାର ଏବଂ ନମନୀୟ

ଥାନ୍ତି, କିନ୍ତୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କଣିକା ଦା ବା ବକ୍ର ଆକାର ଧାରଣ କରିଥାନ୍ତି। ଯଦି ମା ଓ ବାପା ଉଭୟ ସିକିଲସେଲ୍ ବାହକ, ତେବେ ଜନ୍ମିତ ସନ୍ତାନଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଏହାର ମୁଖ୍ୟ ଲକ୍ଷଣ ହେଲା ରକ୍ତହୀନତା, କ୍ଲାନ୍ତି ଓ ଦୁର୍ବଳ ଲାଗିବା। ଏହି ରୋଗର ପୂର୍ଣ୍ଣ ଚିକିତ୍ସା ସମ୍ଭବ ନୁହେଁ। ସମ୍ପୂର୍ଣ୍ଣ ରୂପେ ଭଲ କରିବା ପାଇଁ ବନ୍ ମେର ଟ୍ରାନ୍ସପ୍ଲାଣ୍ଟେସନ୍ ଆବଶ୍ୟକ ହୁଏ। ଏହା ବ୍ୟୟବହୁଳ ଓ ଜଟିଳ, କିନ୍ତୁ ଉପଯୁକ୍ତ ସମୟରେ ଚିକିତ୍ସା କରିବା ଦ୍ୱାରା ଏହାର ଯନ୍ତ୍ରଣା ଜଟିଳତାକୁ ଆମେ ନିୟନ୍ତ୍ରଣ କରିପାରିବା। ଠିକ୍ ସମୟରେ ମେଡିସିନ୍ ଖାଇବା, ପ୍ରଚୁର ମାତ୍ରାରେ ପାଣି ପିଇବା, ଅତ୍ୟଧିକ ରକ୍ତହୀନତା ହେଲେ ବାହାରୁ ରକ୍ତ ନେବା। ସିକିଲସେଲ୍ ରୋଗ ବ୍ୟକ୍ତି ବିଶେଷଙ୍କ ପାଇଁ ଶାରୀରିକ ଓ ମାନସିକ ଆର୍ଥିକ କଷ୍ଟ ଆଣିଥାଏ। ସରକାରୀ ସ୍ତରରେ ମାଗଣା ଚିକିତ୍ସା ଏବଂ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଛି। ସମାଜର ପ୍ରତ୍ୟେକ ବ୍ୟକ୍ତି ସଚେତନ ହେଲେ ଏବଂ ବିବାହ ପୂର୍ବରୁ ରକ୍ତ ପରୀକ୍ଷାକୁ ଗୁରୁତ୍ୱ ଦେଲେ ଆମେ ସିକିଲସେଲ୍ ଏବଂ ଏହିଭଳି ଅନେକ ବଂଶଗତ ରୋଗରୁ ଦୂରେଇ ଯାଇ ଏକ ସୁସ୍ଥ ସମାଜ ଗଠନ କରିପାରିବା। ସଚେତନତା ହିଁ ସମାଧାନ, ତେଣୁ ସଚେତନ ରହିବା ସୁରକ୍ଷିତ ରହିବା। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ। ତେବେ ଯଦି ଭଲ ଲାଗିଛି ଆପଣଙ୍କ ମତାମତ ଦେବେ। ମତାମତ ଦେବା ପାଇଁ ଆମ ଫୋନ୍ ନମ୍ବର ହେଲା 9438268568। ପୁଣି ଥରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନକୁ ନେଇ ମିଶିବାର ପ୍ରତିଶ୍ରୁତିରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ ସୃଷ୍ଟି। ନମସ୍କାର।

0: ଏତେବେଳେ ଯାଇ ଶୁଣୁଥିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଜିର ରାଗ ସଂଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ର ଶିବରଞ୍ଜନୀ।

0: As part of the celebrations leading up to the International Day of Yoga IDY 2026, the Ministry of Ayush, in collaboration with the Morarji Desai National Institute of Yoga and Hebbled, will organize a landmark global online yoga event tomorrow. The online yoga session will be held from 6:15 a.m. to 7:35 a.m. and is expected to witness participation from more than 130 countries. In men's cricket, India defeated Afghanistan by 7 wickets in a rain-affected first one-day international of the three-match series in Dharamshala, Himachal Pradesh. Chasing 195 runs, India overhauled the target in 22.5 overs. Indian skipper Shubman Gill scored unbeaten 84 of 66 balls. Earlier put into bat, Afghanistan were bowled out for 194 in 24.5 overs. And that is the end of this news bulletin.
1: ଏତଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ, ଆସନ୍ତାକାଲି ଅର୍ଥାତ୍ ରବିବାର ଜୁନ୍ ମାସର 14 ତାରିଖରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ରାମଚରିତ ମାନସ ପ୍ରଚାର କରିବୁ 6:25। ଟିକିରାଇଜ କାର୍ଯ୍ୟକ୍ରମ ଶୁଣିବେ 7:25। ଏଥିରେ ଶୁଣିବେ ଇଚ୍ଛା ଥିଲେ ଉପାୟ ଆସି ସମ୍ପର୍କରେ ଆଲୋଚନା କରିଛନ୍ତି ଶରତ ଚନ୍ଦ୍ର ପରିଡ଼ା। ଫୋନ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଶୁଣିବେ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରଚାର କରିବୁ 10:00। ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ ଶୁଣିବେ 11:00। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ 1:20। ଏଥିରେ ଆମ ରୋଷେଇରେ ଶୁଣିବେ ସରସିବାଳା ଜେନାଙ୍କ ସହ ସାକ୍ଷାତକାର। ପରେ ପରେ ରହିଛି ରକ୍ତଦାନ ମହାପୂର୍ଣ୍ଣ ସମ୍ପର୍କରେ ସାକ୍ଷାତକାର ଇନ୍ଦ୍ରାକ୍ଷୀ ପ୍ରସାଦ ଦାସଙ୍କ ସହିତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓକୁ ପଚାରୁ ବିଷୟ ରହିଛି ରେଡ୍କ୍ରସ ବୋଇଲେ କାଇଟା। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ଆଇସିସି ମହିଳା T20 ବିଶ୍ୱକପ୍ 2026 ଅନ୍ତର୍ଗତ ଭାରତ ବନାମ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରାତି 7:30 ଶୁଣିବେ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 11:12:10। ଏଇଠି ଶେଷ କରୁଛୁ ଆମର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି 5:53।